ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ମୋ ଦେଶର କଥା ସମସ୍ତଙ୍କ ହୃଦୟରେ, ପାହାଡ଼ର ଶୀତଳ ପବନରୁ ସମୁଦ୍ରର ଲହରୀ ପର୍ଯ୍ୟନ୍ତ ସବୁଠାରେ ଗୋଟିଏ ଅନୁଭବ, ଆମ ଦେଶ ପ୍ରତି ଭଲ ପାଇବା। ଏହା ଯେ କେବଳ ଗୋଟିଏ ମାନଚିତ୍ର ତା ନୁହେଁ, ଏହା ଆମର ହସ, ଆମର ସ୍ମୃତି ଆଉ ଆମ ଜୀବନର ଗୋଟିଏ ଅଭିନ୍ନ ଅଂଶ। ସେ ଦେଶପ୍ରେମର ଅନୁଭବକୁ ନେଇ ଆରମ୍ଭ କରିଛୁ ମୋ ଦେଶ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରସାରିତ ହେଉଛି 100.4 ମେଗାହର୍ଜ ଯୋଗେ। ଆଜି ସୋମବାର 1948 ଶକାବ୍ଦ ଆଷାଢ଼ ଏକ ଦିନ, ଇଂରାଜୀ ଜୁନ୍ 22 ତାରିଖ 2026 ମସିହା। ଶ୍ରୋତବନ୍ଧୁ, ଷ୍ଟୁଡିଓ ଘଣ୍ଟାରେ ବର୍ତ୍ତମାନ ସମୟ 5:58 ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ସକାଳର ଶୁଭେଚ୍ଛା ଏବଂ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜି ଦିନର ପ୍ରଥମ ଅଧିବେଶନ।

ଜୀବନର ଏହି ନିରନ୍ତରତା ମଧ୍ୟରେ ପ୍ରତ୍ୟେକଟି ଦିବସ ପ୍ରଭୁ ତୁମରି ଦାନ, ତୁମରି ବରଦାନ। ଆଉ ସେ ଦିନର ପ୍ରାତଃ ଗୋଟିଏ ନୂଆ ପ୍ରତୀକ, ଏକ ନୂଆ ଆରମ୍ଭର, ଯେଉଁ ଆରମ୍ଭରେ କେତେ ନୂଆ ସମ୍ଭାବନା, କେତେ ନୂଆ ଆଶା, ବିଶ୍ୱାସ, ଭରସା ଓ ଉଦ୍ଦେଶ୍ୟରେ ହୁଏ ଆଦ୍ୟ ପରିକଳ୍ପନା। ପବିତ୍ର ବ୍ରହ୍ମ ମୁହୂର୍ତ୍ତରେ ଯେବେ ସୃଷ୍ଟି ପାଏ ଏକ ସକାରାତ୍ମକ ଚେତନା, ନିଶବ୍ଦ ରାତିର ନିରବତା ପରେ ଯେବେ ସକଳ ଶକ୍ତିର ଆଧାର ବୁଣି ଦିଅନ୍ତି ଗଗନେ ପବନେ ଭୁବନେ ସକାରାତ୍ମକତାର ଆଲୋକ, ପ୍ରଭୁ ତୁମରି କୃପାରେ ଚଳମାନ ହୁଏ ଜଗତ। ପ୍ରାତଃ ଏହି ମଧୁର ସଙ୍ଗୀତରେ, ପ୍ରାତଃର ସେହି ପୂଜନରେ, ସେହି ମନର ବନ୍ଦନରେ ତୁମର ନାମକୁ ଜପାମଳି କରି ଭଜୁଥାଏ ଭକତ। ତାର ପ୍ରତ୍ୟେକଟି ଦୁଃଖରେ, ତାର ପ୍ରତ୍ୟେକଟି ସୁଖରେ ସେ ଯଦି ଲୋଡ଼ୁଥାଏ ତୁମକୁ, ସିଏ ତାର ପ୍ରତ୍ୟେକଟି ଅଳିକୁ ମଧ୍ୟ ଜଣାଉଥାଏ ତୁମରି ଚରଣାରବିନ୍ଦରେ। ଆହା, କେଡ଼େ ଭାବର ବନ୍ଧନ ହିଏ, କେଡ଼େ ନିଜର ବନ୍ଧନ ହିଏ, ଯେଉଁଠି ଭକତ ଛୋଟ ପିଲାଟି ପରି ସବୁ ଅଳିକୁ ଜଣାଏ ତାର ପ୍ରଭୁଙ୍କୁ, ଆଉ କହେ, ପ୍ରଭୁ ଅଳି ମୋର ଶୁଣ, ଗୁହାରି ମୋର ଶୁଣ, ତୁମେ କ'ଣ ବା ଆଶା କର ଯେ ତୁମେ ତ ଚାହଁ କେବଳ ଭାବର ବନ୍ଧନଟିଏ। ଏଇ ଯେଉଁ ପୂଜନ, ଏଇ ଯେଉଁ ବନ୍ଧନ, ଏଇ ପୂଜନରେ ବା କେଉଁ ଶକ୍ତି ଅଛି ପ୍ରଭୁ? ଯେଉଁ ପରମେଶ୍ୱରଙ୍କୁ, ଏଇ କୋଟି ବ୍ରହ୍ମାଣ୍ଡର ଅଧୀଶ୍ୱରଙ୍କୁ ରବି ଶଶି ପୂଜାଉଛନ୍ତି, ତାକୁ ପୂଜା କରିବାର ସାମର୍ଥ୍ୟ କି ମୋ ପାଖରେ ଅଛି ପ୍ରଭୁ? ମୁଁ କେବଳ ଜାଣିଛି ଭାବର ବନ୍ଧନରେ ବାନ୍ଧି ପାରିବି ତୁମକୁ, ସେଇଥିପାଇଁ ଅଜାଡ଼ି ଦେଉଛି ମୋ ମନର ସବୁ ଭାବ, ଆଉ ଗାଉଛି ତୁମରି ଭଜନ ଏହି ଅଳି ଶ୍ରୀ ଛାମୁରେ ପ୍ରଭୁ, ଏହି ଅଳି ଶ୍ରୀ ଛାମୁରେ।

ଏ ଯେଉଁ ଭାବରୁ ଡୋରି ଯାହା ଭକ୍ତ ଆଉ ଭଗବାନଙ୍କୁ ବାନ୍ଧି ରଖିଥାଏ ଗୋଟିଏ ଅଦୃଶ୍ୟ ଡୋରରେ, ଏଇ ଭାବରୁ ଡୋରି ଲାଗେ ଯେମିତି ଏ ଦୁନିଆର ସବୁଠାରୁ ସୁନ୍ଦର ଡୋରି। ଆଉ ଏଇ ଡୋରିରେ ବନ୍ଧା ଭକତଟିଏ ଜଗନ୍ନାଥଙ୍କୁ କହିପାରେ, କାଳିଆ ତୁ ଭାରି ଛଡ଼ିଆ, ତତେ କେତେ ଗୁହାରି କଲେ ବି କାହିଁକି ଶୁଣୁନାହୁଁ ମୋର ଚକା ଡୋଳିଆ। ଅଭିମାନ ତ ହୁଏ କିନ୍ତୁ କାହିଁକି କେଜାଣି ସେ ଭାବର ଲୁହରେ ମିଳିଯାଏ ସକଳ ଅଭିମାନ। ନିମିଷକେ ସେହି କୁହୁକ ଭରା ଚାହାଣିରେ ଚକା ଆଖିରେ ମୁରୁକି ହସରେ ସୁନ୍ଦର ସୁନ୍ଦର ବଦନରେ ସୁନ୍ଦର ସୁନ୍ଦର ସେ ନୟନରେ ମିଛ ଦୁନିଆର ସେ ଗୋଟିଏ ସତ୍ୟକୁ ଭକତ ଯେମିତି ସତରେ ବୁଝି ଯାଇପାରେ। ଆଉ ତାରି ଚରଣରେ ସବୁ ଅଭିମାନକୁ ସବୁ ଅଳିକୁ ସମର୍ପି ଦେଇ ସବୁ ପ୍ରଶ୍ନର ଉତ୍ତର ତା ଲୁହରେ ଲୁହରେ ଭସେଇ ଦିଏ। ଆଉ ସବୁ ଭାବର ଆଧାର କେବଳ ସେଇ ଚକାଆଖି ବୋଲି ଜାଣିପାରେ। ତେଣୁ ଯେତେ ଦୁଃଖ ଥାଉ, ଯେତେ ଅଭିମାନ ଥାଉ, ଯେତେ କଷ୍ଟ ଥାଉ, ଭାବ ବଢ଼ି ଚାଲୁ।

ତୁମେ ତ ପ୍ରାଣ ବାନ୍ଧବ, ତୁମେ ଭକତର ଧନ, ସେଇଥିପାଇଁ ତ ଭକତ କୁହେ ଏନ୍ତୁଡ଼ି ଶାଳରୁ ଜୁଇ ନିଆଯାଏ। ଜୀବନର ସବୁ ଉତ୍ଥାନ ପତନରେ ପ୍ରଭୁ ମୋର ସବୁ ଅଳି ସବୁ ଅର୍ଦ୍ଧଳି ତୁମରି ଚରଣରେ। ଯେବେ ତୁମେ ଅଛ ମୋର ବା କାହାକୁ ଡର ପ୍ରଭୁ। ଭକତଟିଏ ଭାବରେ ଭାବରେ ତୁମ ନାମକୁ ଜପୁଥାଏ ଆଉ କହୁଥାଏ ଯେ ମୋର ସବୁ ଆଶା ତୁମରି ଆଶା ପ୍ରଭୁ, ମୋର ସବୁ ପରୀକ୍ଷା ତୁମର ପ୍ରଭୁ, ମୋର ସବୁ ଭୟର ଶେଷ ତୁମର ଦର୍ଶନ ପ୍ରଭୁ, ମୋର ସବୁ ସଫଳତାରେ ଶ୍ରେୟ ତୁମର ପ୍ରଭୁ, ମୋର ସବୁ କଷ୍ଟ ସବୁ ଦୁଃଖ ଶେଷ ତୁମରି ମୁରୁକି ହସରେ ପ୍ରଭୁ। ତୁମରି ପାଇଁ ମୋର ସବୁ ଆନନ୍ଦ, ବାସ୍ ଏତିକି କରୁଣା କରୁଥାଅ ପ୍ରଭୁ, ଏତିକି କରୁଣା କରୁଥାଅ। ଏଇ ଜୀବ ଥିବା ଯାଏ ମୁଖରେ ଥାଉ ତୁମ ନାମ, ଆଉ ମନ ନିଜର ସବୁ ଅଳିକୁ ଅରପି ଦେଉଥାଉ ଏଇ ଶ୍ରୀଛାମୁରେ। ଏତିକି ଅଳି ଶ୍ରୀଛାମୁରେ, ଏତିକି ଅଳି ଶ୍ରୀଛାମୁରେ।

ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 74ତମ ଭାଗ। ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

ବ୍ରହ୍ମା ଭଗବାନଙ୍କର ଅନନ୍ତ ମହିମା ବିଷୟରେ ବିସ୍ତୃତ ଭାବରେ କହୁଛନ୍ତି। ମହାଜଳରେ ବ୍ରହ୍ମାଙ୍କର ମନ ଜାଣେ ଭଗବାନ ସୃଷ୍ଟି ସର୍ଜନା କେମନ୍ତେ ହେବ ତାହା ଜଣାଉଛନ୍ତି। ଅଗ୍ନି ଭିତରେ ଯେପରି ଇନ୍ଧନ ଥାଏ, ସର୍ବପ୍ରାଣୀ ଭିତରେ ସେପରି ଭଗବାନଙ୍କର ସତ୍ତା ବିଦ୍ୟମାନ। ତାଙ୍କ ପ୍ରତି ନିଶ୍ଚଳ ପ୍ରୀତି ଭାବରେ ତାଙ୍କର ଉପଲବ୍ଧି ମିଳେ। ଋଷି ମୈତ୍ରେୟ ସର୍ଜନା ପ୍ରକ୍ରିୟାରେ ବ୍ରହ୍ମା କର୍ମ ଅନୁସାରେ କିପରି ନାନା ଜୀବ ସୃଷ୍ଟି କଲେ ତାହା ବିଦୁରଙ୍କୁ ଜଣାଉଛନ୍ତି।

ଶୁଣିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଚଉସ୍ତରୀତମ ଭାଗ। ଏ ଭାଗରେ କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ସାଧି ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଆଉ କହୁଛନ୍ତି ଦିଲ୍ସେ ଦିଲ୍ ତକ୍ ସାଥୀ ହ୍ୟାପି ବାଲା ପଜିଟିଭ୍ ବାଲା ଗୁଡ୍ ମର୍ଣ୍ଣିଂରେ ଆପଣମାନଙ୍କୁ ସମସ୍ତଙ୍କୁ ଜଣେଇଦେବା ଯେ ଆଜି ଦିନରେ କ'ଣ ଅଛି ସ୍ପେଶାଲ, ଆଜି ଦିନରେ କ'ଣ ଅଛି ଖାସ୍, ଆଜିର ଦିନକୁ ୱାର୍ଲଡ କୋଉ ଡେ ଭାବରେ ସେଲିବ୍ରେଟ୍ କରୁଛି ଏବଂ କ'ଣ କ'ଣ ରହିଛି ସବୁ ବିଶେଷ କଥା ଆଜିର ଦିନ ସହିତ ଯୋଡ଼ା ହେଇକି। ତେବେ ସେତିକି ତା ପୂର୍ବରୁ ଆପଣମାନଙ୍କୁ ଟିକେ ଜଣେଇ ଦିଏ ଯେ ୱେଦର ରିପୋର୍ଟ ବା ପାଣିପାଗର ସୂଚନା ଆଜି କେମିତି କ'ଣ ରହିବ, ଆପଣମାନେ ଯେତେବେଳେ ଆଜି ଘରୁ ବାହାରିବେ କ'ଣ କ'ଣ ସବୁ ପ୍ରିକସନ୍ ନେଇକି ଆପଣଙ୍କୁ

0: ପାରିବାକୁ ପଡ଼ିବ। ତେବେ ସାଥୀ, ପାଗ ଯେମିତି ଗତ 2-3 ଦିନ ଧରି ବଜାୟ ରହିଛି, ଆଜି ମଧ୍ୟ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଅନୁମାନ ଅନୁଯାୟୀ ପାଗ ସେମିତି ମୁଖ୍ୟତଃ ମେଘୁଆ ରହିବ ଏବଂ ଅପରାହ୍ନରେ ଅନେକ ଜାଗାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ଏବଂ କିଛି ସ୍ଥାନରେ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ସେଥିପାଇଁ ଆପଣମାନେ ଟିକେ ସତର୍କତାର ସହିତ ଯିବା ଆସିବା କରିବା ପାଇଁ ଆପଣମାନଙ୍କୁ ଅନୁରୋଧ କରୁଛୁ ଆମେ। ଏବଂ ତା ସହିତ ଯଦି ଆପଣମାନେ ଦିନବେଳା ଘରୁ ବାହାରୁଛନ୍ତି, ତେବେ ଟ୍ରାଏ କରନ୍ତୁ ଯେ କ୍ୟାରି କରିବା ପାଇଁ ରେନିକୋଟ୍ ଏବଂ ଛତା, କାରଣ କେଉଁଠି ବି କେତେବେଳେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆପଣଙ୍କ ଉପରେ ବି ପଡ଼ିଯାଇପାରେ। ଏବଂ ଏଇ ସିଜନ୍ରୁ ଯେଉଁ ଚେଞ୍ଜେସ୍ ଟାଇମ୍ଟା ଇଏ, ଏଥିରେ ଆପଣମାନଙ୍କ ପାଇଁ ଆଉ ଟିକେ ଅଧିକ ସତର୍କ ହେବାକୁ ପଡ଼ିବ, କାରଣ ଏଇ ଯେଉଁ ସିଜନ୍ ଚେଞ୍ଜ ସମୟରେ ମୁଖ୍ୟତଃ ବର୍ତ୍ତମାନ ଥଣ୍ଡା, କାଶ ଏବଂ ଜ୍ୱର ଜନିତ ଅନେକ ସମସ୍ୟା ଦେଖିବା ପାଇଁ ମିଳେ ଏଇ ପାଗର ପରିବର୍ତ୍ତନରେ। ତେଣୁ ସେଥିପାଇଁ ଆପଣମାନେ ଟିକେ ସାବଧାନତା ସହିତ ଯିବା ଆସିବା କଲେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ, ଆମ ପାଇଁ ମଧ୍ୟ ଭଲ, କାରଣ ଆପଣ ଯେତେ ସୁସ୍ଥ ରହିବେ ଆମକୁ ସେତେ ଭଲ ଭାବରେ ପଜିଟିଭ ଭାବରେ ମ୍ୟୁଜିକାଲି ଶୁଣିବେ ଆଉ ପୁରା ବିନ୍ଦାସ ହେଇକି ରହିବେ। ସାଥୀ, ଆଜି ସାରା ବିଶ୍ୱ ପାଳନ କରୁଛି ବିଶ୍ୱ ବର୍ଷା ଅରଣ୍ୟ ଦିବସ, ୱାର୍ଲଡ ରେନ୍ ଫରେଷ୍ଟ ଡେ। ପୃଥିବୀର ଗୁରୁତ୍ୱପୂର୍ଣ୍ଣ ବର୍ଷା ଜଙ୍ଗଲଗୁଡ଼ିକର ସୁରକ୍ଷା ଏବଂ ସଚେତନତା ପାଇଁ ଆଜିର ଦିନଟି ବିଶ୍ୱବ୍ୟାପୀ ପାଳନ କରାଯାଉଛି ଏବଂ ଚଳିତ ବର୍ଷର ଥିମ୍ ରହିଛି ଜଙ୍ଗଲ ୱିଦିନ୍ ୟୁ ବା ଫରେଷ୍ଟ ୱିଦିନ୍ ୟୁ। ଆଉ ଯଦି କହିବା ଆଉ ଗୋଟିଏ ଇମ୍ପୋର୍ଟାଣ୍ଟ ଡେ, ଆଜି ହେଉଛି ୱିଙ୍ଗ ୟୁ ଡେ, ମାନେ ଆପଣ ଯେମିତି ଆପଣ ନିଜେ ନିଜର ପରିଚୟ, ନିଜର ବ୍ୟକ୍ତିତ୍ୱ, ନିଜର ସବୁ ଇଣ୍ଟରେଷ୍ଟ, ନିଜର ସବୁ ପ୍ରକୃତି, ଏସବୁକୁ ପରିସ୍ଥିତି, ପରିବେଶ ଏବଂ ଲୋକମାନଙ୍କ ପାଇଁ, ବ୍ୟକ୍ତିତ୍ୱମାନଙ୍କ ପାଇଁ ସ୍ଥାନ କାଳ ଅନୁଯାୟୀ ପରିବର୍ତ୍ତନ ନ କରି ଯେତେବେଳେ ନିଜର ପ୍ୟାସନକୁ ଫଲୋ କରିବା ପାଇଁ, ନିଜର ଅନ୍ତଃରର ସ୍ୱରକୁ ଚିହ୍ନି ନିଜର ବ୍ୟକ୍ତିତ୍ୱର ଆହୁରି ଅଧିକ ପରିପ୍ରକାଶ କରିବା ପାଇଁ ଟ୍ରାଏ କରନ୍ତି, ସେତେବେଳେ ଆପଣଙ୍କର ପର୍ସନାଲିଟି ଆଉ ଟିକେ ଅଧିକ ଚମକିଯାଏ ଏବଂ ଆପଣଙ୍କର ପ୍ୟାସନ, ଆପଣଙ୍କର ସବୁ ନିଶା, ଆପଣଙ୍କର ସବୁ ପେଶା ଆପଣଙ୍କୁ ଆଉ ଟିକେ ସାହାଯ୍ୟ କରେ ଆପଣଙ୍କର ଜୀବନକୁ ସୁନ୍ଦର ସରଳ କରିଦେବା ପାଇଁ। ସେଇଥିପାଇଁ ତ ଆଜି ୱିଙ୍ଗ ୟୁ ଡେ, ମାନେ ଆପଣ ଯେମିତି ଆପଣ ସେମିତି ରହିବେ, ଆପଣ କାହା କଥାରେ କେବେ ହେଲେ ନିଜର ବ୍ୟକ୍ତିତ୍ୱକୁ ବଦଳେଇବେନି ବୋଲି ଆଜିର ଦିନ କହୁଛି। ଅମରେଶ ପୁରୀ ଭାରତୀୟ ସିନେମାର ଜଣେ କିମ୍ବଦନ୍ତୀ ଅଭିନେତା, ତାଙ୍କର ହେଉଛି ଆଜି ହ୍ୟାପି ବର୍ଥ ଡେ। ଏବଂ ତା ସହିତ ଅନୁଭବ ସିହ୍ନାଙ୍କର ମଧ୍ୟ ଆଜି ବର୍ଥ ଡେ, ଯିଏକି ବଲିଉଡ୍ର ଜଣେ ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବରେ ଖ୍ୟାତି ଅର୍ଜନ କରିଛନ୍ତି। ତେବେ ସାଥୀ, ବର୍ତ୍ତମାନ ସମୟ ହୋଇଯାଇଛି ଆପଣମାନଙ୍କୁ ନେଇଯିବା ପାଇଁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରକୁ। ଶୁଣେବୁ ସଂସ୍କୃତରେ ସମ୍ବାଦ ରିଲେ କରିକି ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆଉ କିଛି କ୍ଷଣ ମଧ୍ୟରେ। ଷ୍ଟେ ଟ୍ୟୁନ୍ଡ।
1: ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚିକା ସାଧନା ଶର୍ମା। अथ वार्ताः। प्रधानमन्त्री नरेन्द्र मोदी अवदत् यत् आधुनिके विश्वस्मिन् सामुद्रिक शक्तिः राष्ट्रस्य सामरिक प्रभावस्य प्रमुखा आधारा अस्ति। कोलकातायां श्यामा प्रसाद मुखर्जी जलपोत स्थात्रे तेन स्वदेश निर्मिताः त्रयः नौ सैनिक पोताः आईएनएस दुनागिरिः, आईएनएस संशोधकः, आईएनएस अग्रयश्च भारतीय नौसेनायै समर्पिताः।
2: INS विक्रांत से लेकर आज तक की यात्रा केवल नए युद्ध पोतों की यात्रा नहीं है, यह भारत की बढ़ती आत्मनिर्भरता की यात्रा भी है। इनका निर्माण भारत में हुआ है, इनकी डिजाइन भारत में तैयार हुई है, इनके निर्माण में भारतीय उद्योगों की प्रतिभा लगी है और यही नए भारत की सबसे बड़ी ताकत है।
1: तीन उक्तम यत् एतेषां पोतानां निर्माणे द्विशताधिकाः सूक्ष्म लघु मध्यमोद्यमाः योगदानम् अकुर्वन्। प्रधानमंत्री नरेन्द्र मोदी सांप्रतिक वर्षस्य अन्ताराष्ट्रिय योग दिवसस्य वैश्विक उत्सव रूपेण आयोजनार्थं विश्वस्य जनान् प्रति कृतज्ञतां व्यक्तवान्। तेन उक्तं यत् योगः विभिन्नेषु देशेषु समाजेषु च स्थितान् जनान् स्वास्थ्य कल्याणयोः समान लक्ष्ये संयोजयति। प्रधानमंत्री एतत् विश्वस्य कृते

ଅଛନ୍ତି ଆପଣ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ସାଥିରେ ଷ୍ଟୁଡିଓ ଘଣ୍ଟାରେ ବର୍ତ୍ତମାନ ହେଇଯାଇଛି 7:30। ଆପଣମାନଙ୍କୁ ଜଣାଇବା ପାଇଁ ପଡ଼ିବ ଯେ ଆଜି ଦିନ ସାରା ଆପଣମାନେ ଆମ ସହିତ ଯୋଉ କନେକ୍ଟେଡ୍ ହେଇକି ରହିବେ, ଦିଲ୍ ସେ ଦିଲ୍ ତକ୍ ର ଯୋଉ ସଫର ଜାରି ରହିବ ଆଜି ଦିନ ସାରା, ସେଥିରେ ଆପଣ ସବୁ କଣ କଣ ପ୍ରୋଗ୍ରାମ ଶୁଣିବେ ଆଉ କେମିତି ଆପଣ ମାନେ ଆମ ସହିତ କନେକ୍ଟ ହେଇକି ରହିବେ। ତେବେ ସାଥୀ ଆମର ସ୍ୱାସ୍ଥ୍ୟ ଶୁଣିବେ 7:10। ଏଥିରେ ରହିଛି ବିଷୟ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କ ଘାତ। ଆଲୋଚନା କରିବେ ଡାକ୍ତର ସୁଧାଂଶୁ ଶେଖର ମିଶ୍ର। 7:25 ଶୁଣିବେ ପ୍ରୋଗ୍ରାମ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ଆପଣମାନଙ୍କ ପାଇଁ। 8:30 ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ ଆଜି 9:00 ଏବଂ 5:00 ନିର୍ଦ୍ଧାରିତ ବିଷୟ ସମ୍ପର୍କରେ ନିଜର ମତାମତ ରଖିବେ, ଫୋନ୍ କଲ୍ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇଯିବେ। ତେବେ ଆଜି 9:00 ଯୋଉ ଡାଇଲ୍ ଇନ୍ ରହିଛି ସେଥିରେ ଆଜି ଆପଣମାନଙ୍କ ପାଇଁ ଗୋଟେ ବହୁତ ଇଣ୍ଟରେଷ୍ଟିଙ୍ଗ ଟପିକ୍ ନେଇକି ଆସିଛି ମୁଁ, ଯେ ଯେତେବେଳେ ଆପଣ କୌଣସି ବ୍ୟକ୍ତିଙ୍କ ସହିତ ମିଶନ୍ତି ବା ଆପଣଙ୍କୁ କୌଣସି ବ୍ୟକ୍ତି ପ୍ରଭାବିତ କରନ୍ତି, ଆପଣ ତାଙ୍କର ପର୍ସନାଲିଟିକୁ ବେଶୀ ଦେଖନ୍ତି ନା ପର୍ସନଙ୍କ ଭିତରେ ଥିବା ଆବିଲିଟିକୁ ବେଶୀ ଦେଖନ୍ତି, ମାନେ ଦକ୍ଷତାକୁ ଦେଖନ୍ତି ନା ବ୍ୟକ୍ତିତ୍ୱକୁ ଦେଖନ୍ତି, କୋଉଟା ଜରୁରୀ?

0: ଆପଣଙ୍କ ପାଇଁ କଲ୍ କରିବେ, ଆମକୁ ଜଣେଇବେ ସକାଳ 8-9 ଆଜି ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ ଆପଣଙ୍କ ଫର୍ମାଇସ୍କୁ ପୂରଣ କରିବାର ସିଲସିଲା ରେନ୍ବୋ ଏସ୍ଏମ୍ଏସ୍ ଦିନ 10 ଏବଂ ରାତି 10 ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଏସ୍ଏମ୍ଏସ୍ ଯୋଗେ ହ୍ୱାଟ୍ସଆପ୍ ଯୋଗେ ଆମ ସହିତ କନେକ୍ଟ ହୋଇପାରିବେ। ଆପଣଙ୍କର ମନପସନ୍ଦର ଗୀତ ଆମକୁ ମେସେଜ୍ କରିକି ଶୁଣିପାରିବେ ୟୁଏସ୍ ଫେଭରେଟ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ। କଳାକାର କାର୍ଯ୍ୟକ୍ରମ ଶୁଣିବେ ଦିନ 11:30 ଶୁଣିବେ କେତେ ହିନ୍ଦୀ ଚଳଚ୍ଚିତ୍ରର ଗୀତ, ଦିନ 12 ଶୁଣିପାରିବେ କିଛି କଥା କିଛି ଗୀତ, ଆଜି ଚର୍ଚ୍ଚାରେ ଶୁଣିବେ 10:00 ଏଥିରେ ନିର୍ଦ୍ଧାରିତ ବିଷୟ ସମ୍ପର୍କରେ ନିଜର ମତାମତ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ଜରିଆରେ ଆମମାନଙ୍କ ପାଖକୁ ପଠାଇପାରିବେ। ଦିନ 2:45 ଶୁଣିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ, ଅପରାହ୍ନ 3 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି କାର୍ଯ୍ୟକ୍ରମ ମୋ ଦେଶ ଆପଣମାନଙ୍କ ପାଇଁ ରହିଛି ଅପରାହ୍ନ 3:30। ଅପରାହ୍ନ 4 ପ୍ରଚାର କରିବୁ କାର୍ଯ୍ୟକ୍ରମ ସୁରିଲା ଆଫ୍ଟରନୁନ୍, ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 55ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ପ୍ରଚାର କରିବୁ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ସନ୍ଧ୍ୟା ଆସର ଜମିବ, ଗୀତରେ ମିତରେ ଶୁଣିପାରିବେ ରାତି 8:02 ଏବଂ ଅଭୁଲା ସ୍ମୃତି ରାତି 9:15 ଆପଣମାନଙ୍କ ପାଇଁ। ସାଥୀ, ଇଏ ଥିଲା ଆଜି ଦିନ ସାରା ଆପଣମାନେ କେମିତି ଆମ ସହିତ କନେକ୍ଟ ହେଇକି ରହିବେ, ଦିଲ୍ ସେ ଦିଲ୍ ତକ ସଫରକୁ ଆଉ ଟିକେ ଅଧିକ ମଜବୁତ କରିବେ, ଆଉ ଟିକେ ଅଧିକ ନିଆରା କରିବେ, ମଧୁର କରିବେ, ମ୍ୟୁଜିକାଲ କରିବେ, ତାରି ପାଇଁ ପ୍ରୋଗ୍ରାମ ହାଇଲାଇଟ୍ସ ସୂଚନା ଆପଣମାନଙ୍କ ପାଇଁ। ତେବେ ସାଥୀ, ବର୍ତ୍ତମାନ ଆପଣମାନଙ୍କ ପାଇଁ କିଛି ବିଜ୍ଞାପନ ଏବଂ ପରେ ପରେ 7:05 ମାନେ ଆଉ କିଛି ସମୟ ମଧ୍ୟରେ ଆପଣମାନେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ। ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେ ନୟେ ଭାରତ କି। महीने के आखिरी रविवार का रहता है इंतजार, मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 28 जून सुबह 11 मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। आप भी माननीय प्रधानमंत्री के मन की बात का हिस्सा बन सकते हैं। इसके लिए आप अपने सुझाव 26 जून तक टोल फ्री नंबर 1800117800 पर रिकॉर्ड कर सकते हैं।
2: नमस्कार, आकाशवाणी कटक आंचलिक संवाद ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ମଧ୍ୟରେ କେତେକ ଓଡ଼ିଆ ଶ୍ରମିକ ଥିବାର ଆଶଙ୍କା କରାଯାଉଛି। ତେବେ ପରିସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାର 3 ବରିଷ୍ଠ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ କମିଟି ସଦସ୍ୟଙ୍କୁ କୁହାଯାଇଛି। ଗ୍ୟାସ୍ ଲିକ୍ ଘଟଣାରେ 7 ମୃତ୍ୟୁ ହେବା ସହ 70 ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଜନବିଶ୍ୱାସ ଆଇନ 2026 ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ ଆଇନ ଅନୁଯାୟୀ ରେଳ ଆଇନ 1998 ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି। ଆଇନ ଉଲ୍ଲଂଘନ କ୍ଷେତ୍ରରେ ଜରିମାନା ରାଶି ବୃଦ୍ଧି କରାଯାଇଛି। ବେଆଇନ ରେଳଯାତ୍ରା କ୍ଷେତ୍ରରେ ଜରିମାନା ରାଶି 250 ରୁ 500 ବୃଦ୍ଧି ହୋଇଛି। ବାରମ୍ବାର ନିୟମ ଉଲ୍ଲଂଘନ କ୍ଷେତ୍ରରେ କାରାଦଣ୍ଡ ସହ 5,000 ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବାକୁ ନୂତନ ଆଇନରେ ବ୍ୟବସ୍ଥା ରହିଛି। ଏକତା ମଧ୍ୟରେ ବିବିଧତା ହେଉଛି ଭାରତର ସର୍ବଶ୍ରେଷ୍ଠ ଶକ୍ତି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ପ୍ରତ୍ୟେକ ଭାଷା, ସଂସ୍କୃତି, ପରମ୍ପରା ଏବଂ ଗୋଷ୍ଠୀ ଦେଶର ଏକତା ମଧ୍ୟରେ ବିବିଧତାକୁ ସମୃଦ୍ଧ କରୁଛି। ଏହି ଅବସରରେ ପଶ୍ଚିମବଙ୍ଗର ଐତିହ୍ୟ ସଂସ୍କୃତି ଉପରେ ଆଧାରିତ ଏକ ଅଡିଓ ଭିଜୁଆଲ୍ ପ୍ରଦର୍ଶନ

0: ରାଜ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି ସୁଦ୍ଧା ମୋଟ 99.75% ଅର୍ଥାତ୍ 3,33,15,897 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସଂଗୃହୀତ ହୋଇଥିବା ମୋଟ ଫର୍ମ ମଧ୍ୟରୁ 2,71,31,312 ଜଣଙ୍କର ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ଗତକାଲି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ଡିଜିଟାଇଜେସନ୍ କେନ୍ଦ୍ର ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆସନ୍ତା 28 ତାରିଖକୁ ସମସ୍ତ ପ୍ରକ୍ରିୟାର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଅପେକ୍ଷାରତ ଭତ୍ତା ହିତାଧିକାରୀଙ୍କ ମଧ୍ୟରୁ 91% ଅଧିକଙ୍କୁ ଭତ୍ତା ପ୍ରଦାନ କରାଯାଇ ସାରିଲାଣି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମକୁ ଏନ୍ଏସ୍ଏସ୍ ପର୍ସ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି। ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହୋଇଥିବା ଏହି କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2 ସିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ ଫେଲୋସିପ୍, ଜେଆର୍ଏଫ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଏନ୍ଟିଏ ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ ଏନ୍ଟିଏ ପରାମର୍ଶ ଦେଇଛି। ରାଜ୍ୟରେ ବିଦ୍ୟୁତ୍ଜନିତ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷା ସମ୍ପର୍କିତ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଗ୍ରିଡ୍ ସହିତ ନୂତନ କିମ୍ବା ନବୀକରଣୀୟ ବିଦ୍ୟୁତ୍ ଲାଇନ୍ ସଂଯୋଗୀକରଣ ଏବଂ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସରଳ ତଥା ସୁବ୍ୟବସ୍ଥିତ ଲକ୍ଷ୍ୟ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ନିୟମାବଳୀ 2023 ଅଧୀନରେ ରାଜ୍ୟ ସରକାର ଏହି ନୂତନ ନିୟମାବଳୀ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ଗୁଜରାଟର ଅହମ୍ମଦାବାଦଠାରେ ଅନୁଷ୍ଠିତ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ମହିଳା 4x100 ମିଟର ମିଡିଲେ ରିଲେରେ ଓଡ଼ିଶା ଦଳକୁ ରୌପ୍ୟ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ମହିଳା 100 ଏବଂ 200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ଓଡ଼ିଶାର ପ୍ରତ୍ୟାଶା ରାୟ ସ୍ୱର୍ଣ୍ଣ ଏବଂ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ସହ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗତକାଲି ପ୍ରାୟ ସମସ୍ତ ସ୍ଥାନର ତାପମାତ୍ରା 40°C ତଳେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସତୀ ଏବେ ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ। ଆମର ସ୍ୱାସ୍ଥ୍ୟରେ ଆଜି ଉକ୍ତ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କ ଘାତ ଏ ବିଷୟରେ ଆଲୋଚନା କରିଛନ୍ତି ଡାକ୍ତର ସୁଧାଂଶୁ ଶେଖର ମିଶ୍ର।
2: ଆମ ଶରୀର ମଧ୍ୟରେ ରକ୍ତ ଏକ ଆବଦ୍ଧ ପ୍ରଣାଳୀ ମଧ୍ୟରେ ପ୍ରବାହିତ ହୁଏ। ହୃତ୍ପିଣ୍ଡର ସଂକୋଚନ ଯୋଗୁଁ ଧମନୀ ମଧ୍ୟ ଦେଇ ରକ୍ତ ଶରୀରର ପ୍ରତ୍ୟେକ କୋଣ ଅନୁକୋଣକୁ ପ୍ରବାହିତ ହୋଇଥାଏ। ଏହି ପ୍ରବାହ ଧମନୀର ପାର୍ଶ୍ୱବେଷ୍ଟନୀ ଉପରେ ଏକ ଚାପ ପ୍ରୟୋଗ କରିଥାଏ। ଧମନୀର ପାର୍ଶ୍ୱବେଷ୍ଟନୀର ନମନୀୟତା ବୟସ ବଢ଼ିବା ସଙ୍ଗେ ସଙ୍ଗେ କ୍ରମଶଃ ହ୍ରାସ ପାଏ, ତେଣୁ ରକ୍ତର ଚାପ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଏ। କେତେକ ଚର୍ବିଜାତୀୟ ପଦାର୍ଥ ରକ୍ତନଳୀର ଭିତର ପାଖରେ ଜମିଯିବାରୁ ରକ୍ତନଳୀର ଗୋଲେଇ ସଙ୍କୁଚିତ ହୋଇଥାଏ। ଏହିସବୁ କାରଣରୁ ରକ୍ତଚାପ ବଢ଼ିଯାଏ। ମସ୍ତିଷ୍କ ମଧ୍ୟରେ ଥିବା ଅତି ସୂକ୍ଷ୍ମ ଧମନୀ ସବୁ ଅଧିକ ଚାପ ସହି ନ ପାରି ଫାଟିଯାଆନ୍ତି। ମସ୍ତିଷ୍କର ସ୍ନାୟୁତନ୍ତୁ ମଧ୍ୟରେ ରକ୍ତକ୍ଷରଣ ହୁଏ ଏବଂ ଏହା ପାର୍ଶ୍ୱସ୍ଥ ସ୍ନାୟୁକୋଷଗୁଡ଼ିକୁ ଚିପିଦିଏ। ଯଦି ରକ୍ତକ୍ଷରଣ ଅଧିକ ହୁଏ, ଏହା ଏକ ପାର୍ଶ୍ୱର ମସ୍ତିଷ୍କକୁ ବିପରୀତ ପାର୍ଶ୍ୱକୁ ଠେଲିଦିଏ, ଯାହାଫଳରେ ମୃତ୍ୟୁ ଘଟିପାରେ। ଅନେକ ସମୟରେ ରକ୍ତ ମସ୍ତିଷ୍କ ପ୍ରକୋଷ୍ଠ ମଧ୍ୟରେ ଥିବା ମସ୍ତିଷ୍କ ସୁଷୁମ୍ନା ରସରେ ମିଶିଯାଏ, ଫଳରେ ଏହା ମସ୍ତିଷ୍କ ସୁଷୁମ୍ନା ରସର ପ୍ରବାହ ଏବଂ ସମ୍ମିଶ୍ରଣରେ ବ୍ୟାଘାତ ସୃଷ୍ଟି କରେ। ଫଳରେ ଏହା ଜମି ରହି ମସ୍ତିଷ୍କ ମଧ୍ୟରେ ଅଧିକ ଚାପ ସୃଷ୍ଟି କରେ ଏବଂ ରୋଗୀର

0: ଆରୋଗ୍ୟ ଲାଭରେ ବାଧା ସୃଷ୍ଟି କରେ। ମସ୍ତିଷ୍କ ମଧ୍ୟରେ କ୍ଷରିତ ରକ୍ତ କ୍ରମଶଃ ସଙ୍କୁଚିତ ହୁଏ। କେତେକ ବୃହଦାକାୟ କୋଷ କ୍ଷରିତ ରକ୍ତର ଅଂଶଗୁଡ଼ିକୁ କ୍ରମେ କ୍ରମେ ଭକ୍ଷଣ କରି ସେହି ସ୍ଥାନରୁ ଅପସାରଣ କରିଥାନ୍ତି। ପ୍ରାୟ 4-6 ମାସ ମଧ୍ୟରେ ଏହା ପୂର୍ବାବସ୍ଥାର ନିକଟତର ହୁଏ। ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବର ପରିମାଣ ଓ ସ୍ଥାନ ଉପରେ ରୋଗର ଲକ୍ଷଣ ଏବଂ ଅଗ୍ରଗତି ନିର୍ଭର କରେ। ଅର୍ଦ୍ଧାଧିକ ସ୍ଥଳରେ ପୁଟାମେନ୍ ଏବଂ ନିକଟବର୍ତ୍ତୀ ଇଣ୍ଟରନାଲ୍ କ୍ୟାପ୍ସୁଲ୍ରେ ରକ୍ତକ୍ଷରଣ ହୁଏ। ଟେମ୍ପୋରାଲ୍, ପ୍ୟାରାଇଟାଲ୍ ଏବଂ ଫ୍ରଣ୍ଟାଲ୍ ଲୋବ୍ର ଶ୍ୱେତ ସ୍ତରରେ ଥାଲାମସ୍, ପନ୍ସ ବା ଅନୁମସ୍ତିଷ୍କରେ ମଧ୍ୟ ରକ୍ତସ୍ରାବ ହୋଇପାରେ। ମୋଟା, ଅତିପୁଷ୍ଟ ଏବଂ ଉଚ୍ଚ ରକ୍ତଚାପ ବିଶିଷ୍ଟ ଜଣେ ପୁରୁଷ ବ୍ୟକ୍ତି ହଠାତ୍ ଅଚେତ ହୋଇଗଲେ ମସ୍ତିଷ୍କର ରକ୍ତସ୍ରାବ ବୋଲି ସନ୍ଦେହ କରାଯାଏ। ବେଳେବେଳେ ଏହି ରକ୍ତକ୍ଷରଣ ଧୀରେ ଧୀରେ ହେଲେ ରୋଗର ଲକ୍ଷଣ ଦେଖାଦେବାକୁ ପ୍ରାୟ 24 ଘଣ୍ଟା ଲାଗିଯାଏ। ମସ୍ତିଷ୍କର ସୁପ୍ତ ଅଞ୍ଚଳର ଛୋଟ ଛୋଟ ରକ୍ତସ୍ରାବ ହେଲେ ତାହା ଜଣା ନ ପଡ଼ିପାରେ। ଉଚ୍ଚ ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବ କୃଷ୍ଣକାୟମାନଙ୍କଠାରେ ଅଧିକ ଦେଖାଯାଏ। ଏହା ସାଧାରଣତଃ ବ୍ୟକ୍ତିର ଜାଗ୍ରତ ଅବସ୍ଥାରେ ହୁଏ। ଉଚ୍ଚ ରକ୍ତଚାପ ଯେକୌଣସି କାରଣରୁ ହୋଇପାରେ, ଯଥା କିଡ୍ନିର ରୋଗ, ଅନ୍ତଃସ୍ରାବୀ ଗ୍ରନ୍ଥିମାନଙ୍କର ଅସନ୍ତୁଳିତ କ୍ଷରଣ, ଗର୍ଭଜନିତ ବିଷକ୍ରିୟା ଅଥବା ଭୀଷଣ ଉତ୍ତେଜନା। ରକ୍ତକ୍ଷରଣ ଅଧିକ ହେଲେ ବ୍ୟକ୍ତି ଅଚେତ ହୋଇଯାଏ, ଶରୀରର ଅର୍ଦ୍ଧେକ ଅଚଳ ହୋଇଯାଏ ଏବଂ ଦେଖୁ ଦେଖୁ ଏହା ବଢ଼ିବାରେ ଲାଗେ। ଅନ୍ୟ କେତେକ ରୋଗୀ କେବଳ ମୁଣ୍ଡ ବ୍ୟଥା ବା ମୁଣ୍ଡ ଭିତରେ ଏକ ଅସାଧାରଣ ଅନୁଭୂତି ହେବାର କହନ୍ତି। କିଛି ମିନିଟ୍ ମଧ୍ୟରେ ମୁହଁ ବଙ୍କା ହୋଇଯାଏ, କଥା କହିବା ବାଧାପ୍ରାପ୍ତ ହୁଏ, ଗୋଡ଼ ଓ ହାତ ଦୁର୍ବଳ ହୋଇଯାଏ, ଆଖି ଦୁଇଟି ବିପରୀତ ଦିଗକୁ ବୁଲିଯାଏ। କ୍ରମେ କ୍ରମେ ରୋଗୀଟି ଅଚେତନ ଅବସ୍ଥା ଆଡ଼କୁ ଯାଏ। ନିଶ୍ୱାସ ପ୍ରଶ୍ୱାସର ଅନିୟମିତତା ଦେଖାଯାଏ ଏବଂ ରୋଗୀଟି ବିଚଳିତ ହୁଏ। ସେ କ୍ଷେତ୍ରରେ ମୁଣ୍ଡ ବ୍ୟଥା ନ ହୋଇ କେବଳ ହାତ ବା ଗୋଡ଼ ଦୁର୍ବଳ ହୋଇପାରେ। ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବରେ ମୁଣ୍ଡ ବ୍ୟଥା ଏବଂ ବାନ୍ତି ପ୍ରାୟ ହୋଇଥାଏ। କେବଳ ଶତକଡ଼ା 10 ଭାଗ କ୍ଷେତ୍ରରେ ବାତ ମାରିପାରେ। ଅଣ୍ଟାରେ ଛୁଞ୍ଚି ଫୋଡ଼ି ମସ୍ତିଷ୍କ ସୁଷୁମ୍ନା ରସ ସଂଗ୍ରହ କରି ତାହାର ପରୀକ୍ଷା କଲେ ମସ୍ତିଷ୍କର ରକ୍ତସ୍ରାବ ହୋଇଥିବା ଜଣାପଡ଼େ। ତୁରନ୍ତ ଚିକିତ୍ସା ଦ୍ୱାରା ରୋଗୀର ଜୀବନ ରକ୍ଷା ସମ୍ଭବ। ରକ୍ତଚାପର ନିୟନ୍ତ୍ରଣ, ଶ୍ୱାସକ୍ରିୟା, ହୃଦଯନ୍ତ୍ର ତଥା ମସ୍ତିଷ୍କ ମଧ୍ୟସ୍ଥ ଚାପର ସନ୍ତୁଳନ ଏହି ରୋଗର ଚିକିତ୍ସା ଅଟେ। କେତେକ ସ୍ଥଳରେ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ ପଡ଼େ। ରକ୍ତଚାପର ଅତ୍ୟଧିକ ହ୍ରାସ ଘଟିଲେ ମସ୍ତିଷ୍କର ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ। ପରୀକ୍ଷା ଦ୍ୱାରା ଜଣାଯାଇଛି ଯଦି ମସ୍ତିଷ୍କର ରକ୍ତ ସଞ୍ଚାଳନ 3 ମିନିଟ୍ରୁ ଅଧିକ ସମୟ ବନ୍ଦ ହୋଇଯାଏ ତେବେ ସ୍ନାୟୁକୋଷଗୁଡ଼ିକ ମରିଯାଆନ୍ତି ଏବଂ ମସ୍ତିଷ୍କ ସମ୍ପୂର୍ଣ୍ଣ କାର୍ଯ୍ୟହୀନ ହୋଇପଡ଼େ, ରୋଗୀ ଅଚେତ ହୋଇଯାଏ। ରକ୍ତଚାପ ଅଳ୍ପ ହ୍ରାସ ଘଟିଲେ ମୁଣ୍ଡ ବୁଲାଏ, କାମ କରିବାକୁ ଆଗ୍ରହ ଏବଂ ସ୍ଥିରତା ଆସେ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଆଜି ଶୁଣିଲେ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କ ଘାତ, ଏ ବିଷୟରେ ଆଲୋଚନା କରିଥିଲେ ଡାକ୍ତର ସୁଧାଂଶୁ ଶେଖର ମିଶ୍ର। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସାଥୀ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଣ୍ଟାରେ 7:15 ହେବା ପାଇଁ ଯାଉଛି। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି ୟୁଜିସି ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ସେଓପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ଗସ୍ତ କରିବେ। ଗସ୍ତ କାଳରେ ରାଷ୍ଟ୍ରପତି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚିତାବାଘଙ୍କ ଯତ୍ନ ନେଉଥିବା ସହଯୋଗୀ, ବନ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଗତକାଲି ରାଷ୍ଟ୍ରପତି ଚିତା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚିତା ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ଦେଖିଥିଲେ। ସୂଚନା ଅନୁଯାୟୀ ଭାରତରେ ଏବେ 52 ଚିତାବାଘ ଥିବାବେଳେ କୁନୋ ଜାତୀୟ ଉଦ୍ୟାନରେ 49 ଚିତାବାଘ ଅଛନ୍ତି। ରାଷ୍ଟ୍ରପତିଙ୍କୁ ବନ ବିଭାଗ ପକ୍ଷରୁ କୁନୋ ଜାତୀୟ ଉଦ୍ୟାନରେ ପଶୁପକ୍ଷୀଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ନୂଆଦିଲ୍ଲୀରେ ଆଜିଠାରୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେଉଛି।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 11ଟି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥୋପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ ହେବାର କାର୍ଯ୍ୟକ୍ରମ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ 2026କୁ ବିଶ୍ୱସ୍ତରରେ ସଫଳ ଭାବେ ପାଳନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଦେଶର ବିଭିନ୍ନ ବର୍ଗର ଜନସାଧାରଣ ଯୋଗାଭ୍ୟାସରେ ଭାଗ ନେଇଥିଲେ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିକୁ ଶେଷ କରିବା ଏବଂ ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୂର୍ଣ୍ଣ ରୂପ ଦେବା ଉଦ୍ଦେଶ୍ୟରେ ଗତକାଲିଠାରୁ ସ୍ୱିଜରଲ୍ୟାଣ୍ଡର ବର୍ଜେନ୍ଷ୍ଟକ୍ଠାରେ ଆମେରିକା ଏବଂ ଇରାନ୍ ପ୍ରତିନିଧିମାନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବାବେଳେ ଇରାନ୍ର ବାଚସ୍କତି ମହମ୍ମଦ ବାଘେର ଘାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରଗଛି ଇରାନୀ ପ୍ରତିନିଧି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଆଲୋଚନାରେ କତାର ଏବଂ ପାକିସ୍ତାନ ମଧ୍ୟସ୍ଥତା କରୁଥିବା ଜଣାପଡ଼ିଛି। ବୈଠକ ପୂର୍ବରୁ ତେହେରାନ ଇସ୍ରାଏଲ୍ର ଲେବାନନ ଉପରେ ଆକ୍ରମଣ ଯୋଗୁଁ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖାଯାଇଥିବା କହିଥିବାବେଳେ ଆମେରିକା ସମସ୍ତଙ୍କ ପାଇଁ ଏହି ପ୍ରଣାଳୀ ମୁକ୍ତ ରହିଥିବା ଦାବି କରିଥିଲା। ଉଭୟ ଦେଶ ମଧ୍ୟରେ ଗତ ସପ୍ତାହରେ 14 ସୂତ୍ରୀ ବୁଝାମଣାର ପ୍ରମୁଖ ସର୍ତ୍ତ ମଧ୍ୟରେ ଲେବାନନ ଉପରେ ଆକ୍ରମଣ ବନ୍ଦ କରିବା ପ୍ରସ୍ତାବ ରହିଥିଲା। ଆମେରିକା ଉପରାଷ୍ଟ୍ରପତି ଇରାନ୍ର ବରିଷ୍ଠ ନେତାମାନଙ୍କ ସହ ସାକ୍ଷାତ କରି ଆଣବିକ କାର୍ଯ୍ୟକ୍ରମ, ଆଞ୍ଚଳିକ ସ୍ଥିରତା ଏବଂ ହର୍ମୁଜ୍ ପ୍ରଣାଳୀ ମୁକ୍ତ ରଖିବା ନେଇ ଆଲୋଚନା କରିଥିଲେ। ବୈଠକ ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି କହିଥିଲେ, ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଏକ ଐତିହାସିକ ଘଟଣା। ଗତକାଲିଠାରୁ ଆଲୋଚନା ଆରମ୍ଭ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଇରାନ୍ ଉପରେ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, ଯଦି ଇରାନ୍ ତା କାର୍ଯ୍ୟକଳାପକୁ ବନ୍ଦ ନ ରଖେ ତେବେ ପୂର୍ବଭଳି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଇରାନ୍ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ୍ କହିଛନ୍ତି, କତାର ଅଧୀନରେ ଥିବା ଆମେରିକାର $6 ବିଲିୟନ୍କୁ ଚୁକ୍ତି ଅନୁଯାୟୀ ଇରାନ୍କୁ ପ୍ରଦାନ କରିବାକୁ ପଡ଼ିବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆଜିଠାରୁ ୟୁଜିସି ନେଟ୍ ପରୀକ୍ଷା ଆୟୋଜନ କରାଯାଉଛି। କମ୍ପ୍ୟୁଟର ଆଧାରିତ ଏହି ଜାତୀୟ ସ୍ତରୀୟ ପରୀକ୍ଷା ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ 2ଟି ସିଫ୍ଟରେ ଅନୁଷ୍ଠିତ ହେବ। ଜୁନିୟର ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ନିମନ୍ତେ ଏହି ପରୀକ୍ଷା କରାଯାଉଛି। ଏନ୍ଟିଏ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ବିଷୟରେ ଅବଗତ ହେବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ହୋଇଥିବା ତ୍ରୁଟି ଓ ପୁନଃ ମୂଲ୍ୟାୟନ ଫଳାଫଳ ପ୍ରକାଶ କରିବା ଆରମ୍ଭ କରିଛି। ସିବିଏସ୍ଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ଆବେଦନଗୁଡ଼ିକ ମଧ୍ୟରୁ ଗତକାଲି 87% ଅଭିଯୋଗର ତଥ୍ୟ ଦିଆଯାଇଛି। ଅନ୍ୟାନ୍ୟ ଅଭିଯୋଗଗୁଡ଼ିକର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ଆବେଦନକାରୀମାନେ results.digilocker.gov.in ପୋର୍ଟାଲରେ ଲଗ୍ଇନ୍ କରି ସେମାନଙ୍କର ଆବେଦନର ସ୍ଥିତି ଜାଣିପାରିବେ। ପ୍ରତ୍ୟେକଟି ଆବେଦନକୁ ସ୍ୱଚ୍ଛ ଢଙ୍ଗରେ ଯାଞ୍ଚ କରାଯାଉଥିବା ସିବିଏସ୍ଇ ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ 62,42,00,000 ବ୍ୟାଙ୍କ ଠକେଇ ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ସିବିଆଇ ପକ୍ଷରୁ କୁହାଯାଇଛି, ଇଣ୍ଡିଆନ୍ ବ୍ୟାଙ୍କର ମୁମ୍ବାଇସ୍ଥିତ ଶାଖାରେ ଠକେଇ ହୋଇଥିବା ନେଇ ଚଳିତ ମାସ 18 ତାରିଖରେ ଏକ ମାମଲା ପଞ୍ଜିକୃତ ହୋଇଥିଲା। ଏହି ମାମଲାରେ ସିବିଆଇ ପକ୍ଷରୁ ମୁମ୍ବାଇସ୍ଥିତ ଏକ କମ୍ପାନୀ ଓ ତା ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି। ଭ୍ରମାତ୍ମକ ଋଣ ଗ୍ରହଣ ତଥ୍ୟ ପ୍ରଦାନ କରି ଏହି ଠକେଇ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି 2026 ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ 15ଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍
ଓ ନ୍ୟୁଜ୍ ଅନ୍ ଏଆଇ

0: ଫାୟାର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0111-7117-1133-4441-2371-4481-2371-06 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 6 ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 158 ରନ୍ ସ୍କୋର କରିଥିଲା। ସେଭଳି ବର୍ମା ସର୍ବାଧିକ 31 ରନ୍ ସ୍କୋର କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା 5 ବଲ୍ ବାକି ଥାଇ 161 ରନ୍ କରିବାକୁ ସକ୍ଷମ ହୋଇଥିଲା। ତେବେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଗତକାଲିର ମ୍ୟାଚ୍ରେ 200ତମ ଆନ୍ତର୍ଜାତିକ ଟି20 ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳି ମାନ୍ୟତା ହାସଲ କରିଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ଏଚ୍ର କେପ୍ ଭର୍ଦେ ଏବଂ ଉରୁଗୁଏ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ 2-2ରେ ଅମୀମାଂସିତ ରହିଛି। ପୂର୍ବରୁ ଗ୍ରୁପ୍ ଜି'ର ଗତକାଲି କାଲିଫର୍ଣ୍ଣିଆରେ ଖେଳାଯାଇଥିବା ଇରାନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ମଧ୍ୟ ଅମୀମାଂସିତ ରହିଛି। ଗ୍ରୁପ୍ ଏଚ୍ର ଅନ୍ୟ ଏକ ମ୍ୟାଚ୍ରେ ସ୍ୱେନ୍ 4-0 ସାଉଦି ଆରବକୁ ପରାସ୍ତ କରିଛି। ଦୁଇଟି ମ୍ୟାଚ୍ରୁ ସ୍ୱେନ୍ 4 ପଏଣ୍ଟ ହାସଲ କରିଥିବାବେଳେ ସାଉଦି ଆରବ ମାତ୍ର 1 ପଏଣ୍ଟ ହାସଲ କରିଛି। ଆଜି ଗ୍ରୁପ୍ ଜି'ରେ ନ୍ୟୁଜିଲାଣ୍ଡ ଓ ଇଜିପ୍ଟ ଏବଂ ଗ୍ରୁପ୍ ଜେ'ରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସାମ ଓ ମେଘାଳୟରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ଗୋଆ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ୍ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି ୟୁଜିସି ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ FM ରେନ୍ବୋ କଟକ।

ଆକାଶରୁ ଝରି ପଡ଼ୁଥିବ ଟିପ୍ ଟିପ୍ ବର୍ଷା, ଆଉ ଯେତେ ଦୂର ଆଖି ପହଞ୍ଚୁଥିବ ଦିଶୁଥିବେ କେବଳ ଆଉ କେବଳ ସବୁଜ ବନାନୀ। ପତ୍ରରେ ଟିକେ ଧରାଦେଇ ବର୍ଷାର ବୁନ୍ଦା ଯେବେ ଛୁଉଁଥିବ ମାଟିକୁ, ସତେ ଯେମିତି ଲାଗୁଥିବ ଗଛମାନେ ଅରପି ଦେଉଛନ୍ତି ମୋତି ସବୁ ଏଇ ମାଟି ମାର କୂଳକୁ। हेलो हाय नमस्कार आदाब श्री अकाल आपण माने अछंती 100.4 आकाशवाणी एफएम रेनबो कटक संगरे रेडियो से पकर आपण माने समस्त रेडियो पकर आपण कर म्यूजिकल हमसफर विश्वजीत आसी जाई छी। स्टूडियो घंटा रे 7:26 हे सारी छी। आउ कहिबा को चाहू छी आपण मानन को समस्त को मु गुटे हैप्पी अ पॉजिटिव वाला गुड मॉर्निंग। ତେବେ ସାଥି, ଏଇ ଯୋଉ ସୁନ୍ଦର ସୁନ୍ଦର କଥା ମୁଁ ଶୁଭ ସକାଳକୁ ଷ୍ଟାର୍ଟ କରୁ କରୁ ଆଜି କହିଲି ଆପଣମାନଙ୍କୁ, ଯେ ଆକାଶରୁ ଝରି ପଡ଼ୁଥିବ ଟିପ୍ ଟିପ୍ ବର୍ଷା, ଆଉ ଯେତେ ଦୂର ପର୍ଯ୍ୟନ୍ତ ଆଖି ପହଞ୍ଚୁଥିବ ଦିଶୁଥିବ କେବଳ ସବୁଜ ବନାନୀ, ଆଉ ଗଛରୁ ଝରି ପଡ଼ୁଥିବ ଟିପ୍ ଟିପ୍ ବର୍ଷାର ବୁନ୍ଦା, ସତେ ଯେମିତି ବର୍ଷାର ବୁନ୍ଦା ନୁହେଁ ସେସବୁ ମୋତି।

ପାଇଁ ଯଦି ସେଇ ମୋତିକୁ ବା ହଜିଯିବା ପାଇଁ ସେଇ ମୋତିର ଦୁନିଆରେ ସେଇ ସବୁଜ ବନାନୀ ଭିତରେ ଆପଣ କେବେ ପାଇଛନ୍ତି ସୁଯୋଗ ବିତେଇବା ପାଇଁ କିଛି ସମୟ ବର୍ଷା ଅରଣ୍ୟ ଭିତରେ, ତାହେଲେ ଆପଣମାନେ ନିଶ୍ଚୟ ଏଇସବୁ କଥାକୁ ମୋର ଫିଲ୍ କରିପାରୁଥିବେ। ଆଉ ସେ ନିଆରା ଦୁନିଆ ଭିତରେ ଯଦି ଆପଣ କେବେ ନିଜକୁ ହଜେଇଥିବେ, ତାହେଲେ ଆପଣଙ୍କ ଆଖି ଆଗରେ ବି ଏବେ ସାଙ୍ଗେ ସାଙ୍ଗେ ଝଲସି ଯାଉଥିବ ସେଇ ଚିତ୍ର। ବର୍ଷାରଣ୍ୟ, ରେନ୍ ଫରେଷ୍ଟ, ସେଇ ଜଙ୍ଗଲ ଆମଠାରୁ ହଜାର ହଜାର କିଲୋମିଟର ଦୂରରେ ଥାଇପାରେ, କିନ୍ତୁ ତାର ଅବଦାନ ଆମ ସମସ୍ତଙ୍କ ଭିତରେ ଅଛି। ସେଇଥିପାଇଁ ଆଜି ଯେତେବେଳେ ବିଶ୍ୱ ପାଳନ କରୁଛି ୱାର୍ଲ୍ଡ ରେନ୍ ଫରେଷ୍ଟ ଡେ, ତେବେ ତାର ଥିମ୍ ମଧ୍ୟ ଏ ବର୍ଷ ରହିଛି ଦ ଫରେଷ୍ଟ ୱିଦିନ୍ ୟୁ। ଆମ ଭିତରେ ଥିବା ତାର ଅବଦାନକୁ, ଆମ ଭିତରେ ରହିଥିବା ତାର ପ୍ରତ୍ୟେକଟି କଣ୍ଟ୍ରିବ୍ୟୁସନ୍କୁ ସେଲିବ୍ରେଟ୍ କରିବାର ଆଜି ଦିନ, ଏବଂ ଆମେ ନେଉଥିବା ପ୍ରତି ପାଞ୍ଚଟି ନିଶ୍ୱାସରେ ଗୋଟିଏ ନିଶ୍ୱାସରେ ରହିଛି ତାର ଭାଗ ବା ତାର କଣ୍ଟ୍ରିବ୍ୟୁସନ୍। ଆମେ ପାଉଥିବା ମଧୁର ଜଳର ଗୋଟିଏ ବହୁତ ବଡ଼ ଅଂଶ ତାର ଅବଦାନ। ସେଇଥିପାଇଁ ତ ସେ କେବଳ ଗୋଟିଏ ଜଙ୍ଗଲ ନୁହେଁ, ସବୁଜ ବନାନୀ ନୁହେଁ, ବରଂ ଏଇ ପୃଥିବୀର ଜୀବନ୍ତ ଫୁସ୍ଫୁସ୍ ବୋଲି ବୁଲାଏ। ତେବେ ତାକୁ ଆମେ କେମିତି ଭାବରେ ଆହୁରି ଯତ୍ନ ନେବା, ତାର କ'ଣ କ'ଣ ଆମ ଉପରେ ସୁପ୍ରଭାବ ରହିଛି, ତାର ବିଷୟରେ ଆହୁରି ଆପଣମାନଙ୍କ ସହିତ କଥା ହେବି। କିନ୍ତୁ ବର୍ତ୍ତମାନ ଗୋଟେ ବ୍ୟୁଟିଫୁଲ୍ ଟ୍ୟୁନ୍ ସହିତ ଷ୍ଟାର୍ଟ କରିଦେବା, ଚାଲନ୍ତୁ ଆଜିର ଶୁଭ ସକାଳକୁ। ଷ୍ଟେଟ୍ ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

এই বনলতা পাহাড় ও প্রকৃতি কূলরে যে সব খাজানা লুচিকি রয়েছে তাধর বহুত অধিক ভাগ খাজানা লুচিকি রয়ে থাকে এই রেন ফরেস্ট্রে বা বর্ষাঞ্চল বা বর্ষা অরণ্যরে। वेलकम बैक ट्यून कर 100.4 आकाशवाणी एफएम रेनबो सुबह सकाळ म्युझिकल हम सफर विश्वजीत अच्छे आपण मानक सांगरे आम्ही माने जाणीवा दरकार रे जो प्रकृति रे सब खजाना अनुजिक रहै छी रेन फॉरेस्ट भितरे आमे जो व्यवहार करथुवा आधुनिक औषधर प्राय 25% माने 25% उत्पादन आमे पाउ छे ए रेन फॉरेस्ट रु यार कंट्रीब्यूशन बहुत अधिक मॉडर्न डे रो ए जो औषधर कथा कहु छे बा जो मेडिसिन्स रो कथा आमे कहु छे क्षेत्रे निहाति भाबरे बहुत इम्पोर्टेंट रोल प्ले करे ए रेन फॉरेस्ट रो गछ माने ଆମ ପୃଥିବୀର ମୋଟ ଭୂଭାଗର 3% ଅଞ୍ଚଳରେ ଏହି ବର୍ଷାରଣ୍ୟ ଅଛି ବା ରେନ୍ ଫରେଷ୍ଟ ଅଛି କିନ୍ତୁ ଅଧାରୁ ଅଧିକ ଜୀବନ ଅଧାରୁ ଅଧିକ ଜୀବଜନ୍ତୁ ଏବଂ ଗଛଲତା ଏବଂ ଉପକାରୀ ଗଛଲତା ଏବଂ ପ୍ରାକୃତିକ ଉପାଦାନକୁ ଆମକୁ ଗିଫ୍ଟ ଭାବରେ ଦେଉଛି ଏହି ରେନ୍ ଫରେଷ୍ଟ। ଆଜିର ଦିନରେ କେବଳ ତାର ଉପକାରିତା ତାର ସୌନ୍ଦର୍ଯ୍ୟକୁ ବଖାଣିବାର କଥା ନୁହେଁ ସାଥୀ, ବରଂ ତାର ଯତ୍ନ ବିଷୟରେ ମଧ୍ୟ ଭାବିବାର ସମୟ ଆସିଛି। କାରଣ ହୁଏତ ଆମେ ଆଜି ଆମାଜନ ଜଙ୍ଗଲକୁ ଯାଇକି ଗୋଟେ ଗଛ ଲଗେଇ ପାରିବାନି ସତ, କିନ୍ତୁ ଆମ ପାଖରେ ତ ପାରିବା, ଆମ ଆଖପାଖର ଅଞ୍ଚଳରେ ତ ପାରିବା, ସବୁଜିମାକୁ ସୁରକ୍ଷିତ ତ ରଖିପାରିବା, କାଗଜର ଅପବ୍ୟବହାରକୁ ତ କମେଇ ପାରିବା, ପ୍ଲାଷ୍ଟିକର ବ୍ୟବହାରକୁ ବନ୍ଦ ତ କରିପାରିବା, ପରିବେଶ ଅନୁକୂଳ ଜୀବନଶୈଳୀକୁ ତ ଆପଣେଇ ପାରିବା। ଇଏ ସବୁ ହିଁ ହବ ଆଜିର ଦିନବାସର ବା ବର୍ଷା ଅରଣ୍ୟ ଯେଉଁ ଅଛି ରେନ୍ ଫରେଷ୍ଟ ଅଛି ତାକୁ ସେଲିବ୍ରେଟ୍ କରିବା ପାଇଁ ଆଜି ଯେଉଁ ୱାର୍ଲଡ ରେନ୍ ଫରେଷ୍ଟ ଡେ ପାଳନ କରାଯାଉଛି। ଆଜି ଦିନର ପ୍ରତ୍ୟେକ ନାଗରିକଙ୍କର ଇଏ କର୍ତ୍ତବ୍ୟ ହେବା ଦରକାର ଏବଂ ଇଏ ହିଁ ହେବ ଆମମାନଙ୍କର ଏହି ଦିବସ ପ୍ରତି ପ୍ରକୃତ ସମ୍ମାନ। ଆଉ ଯଦି କେବେ ସୁଯୋଗ ମିଳେ ସେଠି ତାହେଲେ ନିଶ୍ଚୟ ଭୁଲିଯିବେନି ଯିବା ପାଇଁ ଏଇ ବୁଲି ଆସିବା ପାଇଁ ବର୍ଷାରଣ୍ୟ ବା ରେନ୍ ଫରେଷ୍ଟକୁ। ଯଦି ଆପଣ କେବେ ଲାଇଫ୍ରେ ସୁଯୋଗ ପାଆନ୍ତି, ଏମିତି କେବେ ପରିସ୍ଥିତି ଆସେ ଆପଣଙ୍କୁ ଯେ ଯିବାକୁ ପଡ଼େ ସେଇ ରେନ୍ ଫରେଷ୍ଟ ଥିବା ଅଞ୍ଚଳ ପାଖାପାଖି, ତେବେ ଟ୍ରାଏ କରିବେ ସେଠି ୱିଥ୍ ପ୍ରିକସନ୍ ବୁଲିବା ପାଇଁ ଏହିସବୁ ଅଞ୍ଚଳ ବର୍ଷା ଅରଣ୍ୟ ଏବଂ ଯେଉଁଠି ଆପଣ ନିଜେ ବି

ହଜି ଯାଇପାରନ୍ତି ଆଉ ନିଜକୁ ବି ହଜେଇ ଦେଇପାରନ୍ତି ଯିବେ ନା ସାଥୀ। କିନ୍ତୁ ଏବେ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ରେ ପୁଣି ଥରେ ହଜିଯିବା, କାରଣ ସାବନ ତ ଆସିସାରିଛି ଅରିଜିତ ସିଂଙ୍କ କଣ୍ଠରେ ଏ ବ୍ୟୁଟିଫୁଲ ଟ୍ରାକ୍। ଷ୍ଟେ ଟ୍ୟୁନ୍ଡ ଟୁ 100.4 ଆକାଶବାଣୀ FM ରେନ୍ବୋ।

ଏଇ ବ୍ୟୁଟିଫୁଲ ଟ୍ରାକ୍ ସହିତ ଆପଣମାନେ ନିଶ୍ଚୟ ଖୁସି କି ଆପଣଙ୍କର ଦିଲ ମୋତେ ଦେଇସାରିଥିବେ ଦେଇନାହାନ୍ତି ଆରେ ଦେଇଦିଅନ୍ତୁ ନା ଆପଣଙ୍କର ଦିଲ ଆପଣଙ୍କର ଦିଲ ଆପଣଙ୍କର ଧଡ଼କଣ ଆପଣଙ୍କର ମହବତ ପାଇଁ ତ ଆମେ ଅଛୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋ ରେଡ଼ି ହେଇକି ଅଛି ଆପଣମାନଙ୍କ ସହିତ ଆଜି ଦିଲ ସେ ଦିଲ ତକ୍ର ସଫରକୁ ଦିଲ ସେ ଦିଲ ତକ୍ର କନେକ୍ସନକୁ ଆହୁରି ଷ୍ଟ୍ରଙ୍ଗ କରିବା ପାଇଁ ତ ଏଇ ସୁନ୍ଦର ସୁନ୍ଦର ଗୀତ ଆମେ ବଜାଉଛୁ ତେବେ ସାଥୀ ଏଇ ପୃଥିବୀରେ ଆମର ନା 8.3 billion ଅଧିକ ଲୋକ ଅଛନ୍ତି କିନ୍ତୁ ତା ଭିତରେ ଆପଣଙ୍କ ଭଳି ହସୁଥିବା ଆପଣଙ୍କ ଭଳି ଭାବୁଥିବା ଆପଣଙ୍କ ଭଳି ସ୍ୱପ୍ନ ଦେଖୁଥିବା ଦ୍ୱିତୀୟ ବ୍ୟକ୍ତି କେହି ନାହାନ୍ତି ଜାଣିଛନ୍ତି କେହି ନାହାନ୍ତି ସତରେ କେହି ନାହାନ୍ତି ତେଣୁ କାହାର ନକଲ ବନିବା କାହାର କପି ହେବା ଅପେକ୍ଷା ନିଜର ଅରିଜିନାଲ ସଂସ୍କରଣ ବା ଅରିଜିନାଲ ଭର୍ଜନକୁ ହେଇକି ରୁହନ୍ତୁ ଏ ହେଉଛି ସବୁଠାରୁ ବଡ଼ ଗୌରବ କାହିଁକି କଥା ଆଜି ମୁଁ ଆପଣମାନଙ୍କୁ କହୁଛି କାରଣ ବନ୍ଧୁ ଆଜି ଦିନ ଆଜିର ସକାଳ ଆଉ ଟିକେ ଅଧିକ ସ୍ପେଶାଲ ଏଥିପାଇଁ କାରଣ ଆଜି ହେଉଛି ୱାର୍ଲ୍ଡ ବିଙ୍ଗ୍ ୟୁ ଡେ ସହଜ ଭାଷାରେ କହିଲେ ଆଜି ହେଉଛି ନିଜେ ନିଜ ପରି ହେବାର ଦିବସ ମାନେ ଏ ଦୁନିଆରେ ପ୍ରତ୍ୟେକଟି ମଣିଷ ପାଖରେ ଗୋଟେ ନିଜସ୍ୱ ସ୍ୱର ଥାଏ ଗୋଟେ ନିଜସ୍ୱ ପରିଚୟ ଥାଏ ତା ଭିତରେ କିଛି ନିଜର ସ୍ୱପ୍ନ ଥାଏ ନିଜର ଆକାଂକ୍ଷା ଥାଏ ନିଜର ଗୋଟେ ବ୍ୟକ୍ତିତ୍ୱ ଥାଏ କିନ୍ତୁ ସମୟର ପରିସ୍ଥିତିର ଦାସ ହେଇଗଲା ପରେ କେବେ କେବେ ଦୁନିଆକୁ ଦେଖେଇବା ପାଇଁ ଅନ୍ୟମାନଙ୍କୁ ଖୁସି କରିବା ପାଇଁ କିମ୍ବା ସମାଜ

ନିୟମ ଭିତରେ ବାନ୍ଧି ହେଇ ଆମେ କେବେ କେବେ ସେଇ ପ୍ରକୃତ ସ୍ୱରକୁ ଆମର ନିଜର ସ୍ୱରକୁ ହଜାଇ ଦଉ ଆଉ ସେଇଆ ହେଇଯାଉ ଯାହା ଅନ୍ୟମାନେ ଆମ ପାଖରୁ ଆଶା କରନ୍ତି। କିନ୍ତୁ ଆଜିର ଦିନ ଆମକୁ ମନେ ପକାଇ ଦିଏ ଯେ ଆପଣ ଯେମିତି ଆପଣ ସେମିତି ହିଁ ଅନନ୍ୟ, ଆପଣ ସେମିତି ହିଁ ସୁନ୍ଦର, ଆପଣ ସେମିତି ହିଁ ସମସ୍ତଙ୍କ ପାଖରେ ୟୁନିକ। ସେଥିପାଇଁ ନିଜର ସ୍ୱର, ନିଜ ଅନ୍ତରର ସ୍ୱରକୁ କେବେ ହେଲେ ଶୁଣିବା ପାଇଁ ଭୁଲନ୍ତୁନି। ନିଜ ଅନ୍ତରର ସ୍ୱରକୁ କେବେ ହେଲେ ନିଜ ପାଖରୁ ଦୂରେଇ ଦିଅନ୍ତୁ ନାହିଁ, ଏଇ କଥା କହୁଛି ଆଜିର ଦିନ। ନିଜର ସବୁ ଭୁଲକୁ ଆପଣ ନିଜେ ସ୍ୱୀକାର କରନ୍ତୁ ଏବଂ ତାକୁ ଠିକ୍ କରିବା ପାଇଁ ଚେଷ୍ଟା ତ କରିବେ ନା। ନିଜର ଦୁର୍ବଳତାକୁ ଗ୍ରହଣ କରିବା ଶିଖନ୍ତୁ। ନିଜର ସଫଳତା ପାଇଁ ନିଜ ପିଠିକୁ ନିଜେ ଥାପୁଡ଼ାନ୍ତୁ। ଯଦି ଭଲ ଲାଗେ ଗୀତ ଗାଇବାକୁ ଗାଆନ୍ତୁ ନା, ଯଦି ଭଲ ଲାଗେ ନାଚିବା ପାଇଁ ନାଚନ୍ତୁ ନା। ବୟସ ଏବଂ ସମୟ ପରିସ୍ଥିତିର ଦାସ ହେଇକି ନୁହନ୍ତୁନି, ବିନ୍ଦାସ ଭାବରେ ନାଚନ୍ତୁ। ଷ୍ଟେପ୍ ଆସେନି ତ ଚଳିବ, ସୁର ହୁଏନି ତ ଚଳିବ, କିନ୍ତୁ ଗାଇବାକୁ ପଡ଼ିବ। କାହାର ରଙ୍ଗ, କାହାର ଉଚ୍ଚତା, କାହାର ଚେହେରା, କାହାର ଭାଷା ଅଲଗା ହେଇପାରେ, ଏସବୁ ପାର୍ଥକ୍ୟ ହିଁ ତ ଆମକୁ ଖାସ ବନାଏ। ଯେମିତି ବିବିଧତା ଭିତରେ ଏକତା ଆମ ଦେଶର ଗୋଟେ ବହୁତ ବଡ଼ ସୌନ୍ଦର୍ଯ୍ୟ ଆଉ ଶକ୍ତି, ସେମିତି ଏ ସମାଜର ମଧ୍ୟ ଗୋଟେ ବହୁତ ବଡ଼ ଶକ୍ତି ହେଉଛି ସମସ୍ତଙ୍କର ପରିଚୟ ଭିନ୍ନ ଭିନ୍ନ, ସମସ୍ତଙ୍କର ବ୍ୟକ୍ତିତ୍ୱ ଭିନ୍ନ ଭିନ୍ନ। ତେଣୁ ଆଜି ସବୁ ବାଧା ବନ୍ଧନକୁ ମୁକ୍ତ କରିଦେଇ କୁହନ୍ତୁ, ମୁଁ ଯେମିତି ଅଛି ସେମିତି ବହୁତ ଭଲ ଅଛି। ଏବଂ ଗୀତ କଥା ଯୋଉ କହୁଥିଲି, ପଲ ଦୋ ପଲ କା ୟେ ଜିନ୍ଦଗି ହେ, ବସ୍ ଗା କେ ନିକଲ ଜାନା ହେ, ମସ୍ତି କରକେ ନିକଲ ଜାନା ହେ, ପର ଉସକେ ଲିଏ ଆପକୁ ଖୁଦ ବନ୍ନା ପଡ଼େଗା। ମାନେ ନିଜେ ନିଜେ ହେଇକି ରହିବାକୁ ପଡ଼ିବ, ତାହେଲେ ଯାଇକି ଏଇ ଯୋଉ ପଲ ପଲ ର ସଫର ଆପଣ ବହୁତ ଏନ୍ଜୟ କରିକି କାଟିପାରିବେ। ଏବେ ଗାଆନ୍ତୁ ନା ଯଦି ଗାଇବା ପାଇଁ ଇଚ୍ଛା ହଉଛି ଆମ ସହିତ। ଷ୍ଟେଟ୍ 200.4 ଆକାଶବାଣୀ ଏଫ୍ଏମ୍ ବାବୁ କହୁଥାନ୍ତୁ, ଦିଲ୍ ସେ ଦିଲ୍ ତକ୍।

ମେଲୋଡ଼ିରେ ଗୋଟେ ଏମିତି କଥା, ଗୋଟେ ଏମିତି ମ୍ୟୁଜିକାଲ ଇନ୍ଷ୍ଟ୍ରୁମେଣ୍ଟର କଥା ଯାହା ଆପଣଙ୍କୁ ବହୁତ ଖୁସି କରିଛି, ଯାହା ଆପଣଙ୍କୁ ବହୁତ ଆନନ୍ଦିତ କରିଛି, ଏବଂ ଯାହା ବାଜିଲା ମାନେ ସତେ ଯେମିତି ଲାଗେ ସ୍ୱରମାନେ କଥା କହୁଛନ୍ତି, ସ୍ୱରମାନେ କୁହୁକ ବୁଣି ଦେଉଛନ୍ତି। ମୁଁ କଥା କହିଲା ବେଳେ ଏ ଯେଉଁ ପଛରେ ବ୍ୟାକ୍ଗ୍ରାଉଣ୍ଡରେ ଏଇ ଇନ୍ଷ୍ଟ୍ରୁମେଣ୍ଟଟି ବାଜୁଛି, ଯାହା ଆପଣମାନେ ଶୁଣୁଛନ୍ତି, ଯେଉଁମାନେ ମ୍ୟୁଜିକାଲ ଲୋକ, ଯେଉଁମାନେ ମ୍ୟୁଜିକ୍ ସେଥିରେ ଟିକେ ରିଲେଟେଡ୍, ସେମାନେ ତ ନିଶ୍ଚୟ ଜାଣିସାରିବେ ମୁଁ କେଉଁ ଇନ୍ଷ୍ଟ୍ରୁମେଣ୍ଟ ବିଷୟରେ କହୁଛି। ତେବେ ଏଇ ଇନ୍ଷ୍ଟ୍ରୁମେଣ୍ଟ ଯେତେବେଳେ ବାଜେ, ସତେ ଯେମିତି ଲାଗେ ପାହାଡ଼ିଆ ଝରଣାର ମିଠା ପାଣି ପଥର ଉପରେ ପଡ଼ିକି ଝର ଝର ଶବ୍ଦ କରୁଛି ଏବଂ ଏ ସଙ୍ଗୀତ ଗୀତ ଗାଉଛି। ସତରେ ସାଥୀ, ଏ ଗୋଟେ ଏତେ ସୁନ୍ଦର ଇନ୍ଷ୍ଟ୍ରୁମେଣ୍ଟ ଯାହାର ନାଁ ହେଉଛି ସନ୍ତୁର। ଏଇ ସନ୍ତୁରର ଆମର ମ୍ୟୁଜିକ୍ରେ କଣ୍ଟ୍ରିବ୍ୟୁସନ୍କୁ ସେଲିବ୍ରେଟ୍ କରିବା ପାଇଁ ଆଜିର ଦିନକୁ ଆମେ ପାଳନ କରୁଛେ ୱାର୍ଲଡ ସନ୍ତୁର ଡେ ହିସାବରେ। ସନ୍ତୁର ଗୋଟେ ଅତି ପ୍ରାଚୀନ ବାଦ୍ୟଯନ୍ତ୍ର, ବୈଦିକ କାଳରେ ଯାହାକୁ ଭାରତରେ ଆମର ଶତତନ୍ତ୍ରୀ ବୀଣା ବୋଲି କୁହାଯାଉଥିଲା, ଯାହାର ଅର୍ଥ ହେଉଛି ଶହେଟି ତାର ଥିବା ବୀଣା। ତାରି ବିଷୟରେ ଆଜି କଥା ହେବା ମର୍ଣ୍ଣିଂ ମେଲୋଡ଼ିରେ। ଏବଂ ଭାରତୀୟ ସିନେମାରେ, ଇଣ୍ଡିଆନ୍ ମ୍ୟୁଜିକ୍ରେ ଏଇ ସନ୍ତୁରର କେମିତି ବ୍ୟବହାର ହେଇଛି, ଇଣ୍ଡିଆନ୍ କ୍ଲାସିକାଲ ମ୍ୟୁଜିକ୍ରେ କେମିତି ବ୍ୟବହାର ହେଇଛି, କୋଉଠୁ ଏ ସନ୍ତୁରର ଉତ୍ପତ୍ତି ହେଲା, କେମିତି କ'ଣ ଇଏ ଆଗକୁ ଡେଭଲପ୍ ହେଲା, ୟାରି ବିଷୟରେ ଆପଣମାନଙ୍କୁ କହିବି। କିନ୍ତୁ ବର୍ତ୍ତମାନ ସେ ସନ୍ତୁର ଓରିଏଣ୍ଟେଡ୍ ଗୋଟେ ସଙ୍ଗସ୍ ଫ୍ରମ୍ ଦ ମୁଭି ସିଲସିଲା। ଷ୍ଟେ ଟ୍ୟୁନ୍ଡ।

ଆଜିର ଦିନଟିକୁ ହିଁ କାହିଁକି ବିଶ୍ୱ ସନ୍ତୁର ଦିବସ ଭାବରେ ପାଳନ କରାଗଲା, କାହିଁକି ବଛାଗଲା ଆଜିର ଦିନ, କ'ଣ ବିଶେଷ ଆଜିର ଦିନରେ? ଆପଣମାନଙ୍କୁ କହିଦିଏ ଶେଷରେ ଯେ ଭାରତର ମହାନ ସନ୍ତୁର ମାଇଷ୍ଟ୍ରୋ ବା ସଙ୍ଗୀତର ସାଧକ ପଣ୍ଡିତ ଭଜନ ସୋପାରୀଙ୍କର ଆଜି ହେଉଛି ଜନ୍ମ ଜୟନ୍ତୀ। ତାଙ୍କୁ ସଙ୍ଗୀତ ଦୁନିଆରେ କିଙ୍ଗ ଅଫ୍ ଷ୍ଟ୍ରିଙ୍ଗସ୍ ବୋଲି କୁହାଯାଏ, ସନ୍ତୁରର ସନ୍ଥ ବୋଲି କୁହାଯାଏ। ସେଥିପାଇଁ ଆଜିର ଦିନଟି ତାଙ୍କ କଣ୍ଟ୍ରିବ୍ୟୁସନ୍ ଏବଂ ସନ୍ତୁରର କଣ୍ଟ୍ରିବ୍ୟୁସନ୍କୁ ମନେ ପକାଇବା ପାଇଁ ବିଶ୍ୱ ସନ୍ତୁର ଦିବସ ଭାବରେ ପାଳନ କରାଗଲା। ତେବେ ସାଥୀ, ପ୍ରାଚୀନ ସତତନ୍ତ୍ରୀ ବୀଣାରୁ ସନ୍ତୁର ଏବଂ ସନ୍ତୁର ଆଜି ବିଶ୍ୱର ଅନେକ ଦେଶ ଯେପରିକି ଆର୍ଜେଣ୍ଟିନା, ଚୀନ, ଆମେରିକା, ଜର୍ମାନୀ ଏବଂ କଲମ୍ବିଆର କଳାକାରମାନଙ୍କୁ ନିଜ ସ୍ୱରରେ ବାନ୍ଧି ରଖିଛି। ଇରାନର ସାନ୍ତୁର, ଚୀନର ୟାଙ୍ଗଚିଙ୍ଗ, ଆମେରିକାର ହାମ୍ବ୍ରେଡ୍ ଡୁଲସିମର୍ ଭଳି ବାଦ୍ୟଯନ୍ତ୍ରର ମୂଳ ଉତ୍ସ ହେଉଛି ଆମର ଏହି ସନ୍ତୁର। ସନ୍ତୁରର ସବୁଠାରୁ ବଡ଼ ଏବଂ ସୁନ୍ଦର କଥା କ'ଣ ଜାଣନ୍ତି? କେବଳ ଇଏ ଯେ ଏଣ୍ଟରଟେନ୍ କରେ, ମ୍ୟୁଜିକାଲି ପିସ୍ ଆପଣମାନଙ୍କୁ ଦିଏ ତା ନୁହେଁ, ଇଏ ମନକୁ ଗୋଟେ ଡିଭାଇନ୍ ଇଏରେ ବାନ୍ଧି ଦିଏ। ଡିଭାଇନ୍ ସ୍ୱରର ଝଙ୍କାରରେ ଆପଣଙ୍କର ମନକୁ ବହୁତ ଶାନ୍ତି ଦିଏ। ପଣ୍ଡିତ ଭଜନ ସୋପାରୀ ସନ୍ତୁର ମାଧ୍ୟମରେ ୱାର୍ଲଡରେ ଶାନ୍ତି, ଏକତା ଏବଂ ମାନବିକତାର ସ୍ୱର ପ୍ରସାର କରିଥିଲେ। ସେଇଥିପାଇଁ ଆଜି ଆମେ ପାଳନ କରୁଛେ ୱାର୍ଲଡ ସନ୍ତୁର ଡେ।

0: ମର୍ଣ୍ଣିଂ କିଏ କହୁଥିଲେ କୋଉଠୁ କହୁଥିଲେ
1: ଅଶୋକ ପଣ୍ଡା ମଧୁପାଟଣା କଟକ
0: ଅଶୋକ ଭାଇ ନମସ୍କାର କେମିତି ଅଛନ୍ତି ଆପଣ କୁହନ୍ତୁ
1: ଭଲ ଅଛି ଆପଣ
0: ମୁଁ ବି ବହୁତ ବଢିଆ ଅଛି ଆପଣଙ୍କ ଫର୍ଷ୍ଟ କଲ୍ ଲାଗିଯାଇଛି ଅଶୋକ ଭାଇଙ୍କ ପାଖରୁ ଆଜି ତାହେଲେ ଜାଣିବା ଯେ ଅଶୋକ ଭାଇ କଣ ଜରୁରୀ ବ୍ୟକ୍ତିତ୍ୱ ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି ଦକ୍ଷତା କୋଉଟା ବେଶୀ ଜରୁରୀ
1: ମୋ ମତରେ ବ୍ୟକ୍ତିତ୍ୱଟା ନିହାତି ଜରୁରୀ
0: ଆଜ୍ଞା
1: ନିଜର ବ୍ୟକ୍ତିତ୍ୱ ଆଉ ବ୍ୟବହାର ଏଇଟା ନିହାତି ଜରୁରୀ
0: ଏଇ ବ୍ୟକ୍ତିତ୍ୱ ଆପଣଙ୍କୁ ବେଶୀ ଆକର୍ଷିତ କରେ ଯେ ଗୋଟେ ଲୋକର ପର୍ସନାଲିଟି ହିଁ ଆପଣଙ୍କୁ ବେଶୀ ଭଲ ଲାଗେ ପ୍ରଥମେ ଦକ୍ଷତା ତାପରେ ଆସେ
1: ବ୍ୟକ୍ତିତ୍ୱ ପରେ ଯାଇକି ଦକ୍ଷତା
0: ଆଜ୍ଞା
1: କେମିତି କୋଉ ବିଷୟରେ ଦକ୍ଷ ଅଛନ୍ତି କୋଉଥିରେ ଦକ୍ଷ ଅଛନ୍ତି ସେଇଟା ପରେ ବିଚାର କରାଯିବ ପ୍ରଥମେ ଲୋକଟାକୁ ଦେଖିଦେଲେ ପ୍ରଥମେ ବ୍ୟକ୍ତିତ୍ୱ ଆକର୍ଷିତ କରେ
0: ତେବେ ଏଇ ଯୋଉ ବ୍ୟକ୍ତିତ୍ୱର କଥା ଭାଇ ଆପଣ କହିଲେ ସେ ବ୍ୟକ୍ତିତ୍ୱଟା କେମିତି ଭାଇ ଆପଣ ଟିକେ ଜାଣନ୍ତି ମାନେ ତାଙ୍କର କଥାବାର୍ତ୍ତା ତାଙ୍କର ବ୍ୟବହାର ନା ତାଙ୍କର ଆପିୟରାନ୍ସ କଣ ଆପଣଙ୍କୁ ମାନେ ଗୋଟେ ଭଲ ଲାଗେ ତାଙ୍କର ବ୍ୟକ୍ତିତ୍ୱ ଭଲ ବୋଲି ଆପଣ ଜାଣିପାରନ୍ତି
1: ପ୍ରଥମ କଥା କହିବି
0: ଆଜ୍ଞା
1: କଥାବାର୍ତ୍ତା ଆଉ ବ୍ୟବହାର ଏଇଟା ହଉଛି ମୁଖ୍ୟ
0: ଆଜ୍ଞା
1: ଆଉ ମଣିଷର ଚେହେରା ଦେଖାଯାଏନି କେବଳ କଥାବାର୍ତ୍ତା ଆଉ ବ୍ୟବହାର ଦେଖାଯାଏ
0: ଆଜ୍ଞା ଏବଂ ଏ ବ୍ୟବହାରରୁ ହିଁ ତାଙ୍କର ବ୍ୟକ୍ତିତ୍ୱ ଝଲସି ଯାଏ
1: ବିହେଭିୟର ଇଜ୍ ଦ ପ୍ରପର ଆଇଡେଣ୍ଟିଫିକେସନ ଅଫ୍ ଏ ହ୍ୟୁମାନ ବିଙ୍ଗ
0: ବାଃ ବଢିଆ କଥା ଟିକେ କହିଲେ ତେବେ ସାଥି ଏତେ ସୁନ୍ଦର ଭାବରେ ଆପଣ ଯୋଡ଼ି ହେଲେ ଆମ ସହିତ ଆପଣଙ୍କର ମନର କଥା କହିଲେ ଭାଇ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ରହିଲୁ ଭାଇ ନମସ୍କାର ନମସ୍କାର ସାଥି ଆପଣ ମଧ୍ୟ କଲ୍ କରନ୍ତୁ ଆଉ ଜଣାନ୍ତୁ ଆପଣଙ୍କ ମନର କଥା ଯେ ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି କଣ ଆପଣଙ୍କୁ ବେଶୀ ଆଟ୍ରାକ୍ଟ କରେ କଣ ଆପଣଙ୍କ ପାଇଁ ବେଶୀ ଜରୁରୀ ଆସିଯାଇଛି ଆଉ ଗୋଟେ କଲ୍ ଦେଖିବା କି କରିଛନ୍ତି କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ସେ ଗୁଡ୍ ମର୍ଣ୍ଣିଂ କିଏ କହୁଥିଲେ କୋଉଠୁ କହୁଥିଲେ
2: ଭାଇ ନମସ୍କାର ମୁଁ ସାଇ କହୁଛି ବେଲପଡ଼ାରୁ
0: ସାଇ ଗୁଡ୍ ମର୍ଣ୍ଣିଂ ନମସ୍କାର କେମିତି ଅଛ ତମେ
2: ମୁଁ ପୁରା ବୋବାଲ ଅଛି ଆପଣ କେମିତି ଅଛନ୍ତି
0: ମୁଁ ବି ବହୁତ ବୋବାଲ ଅଛି ତମ ସହିତ କଥା ହେଲା ପରେ ଆଉ ଟିକେ ଅଧିକ ବୋବାଲ ହେଇଗଲି ତାହେଲେ କଣ କହିବ ସାଇ
2: ରଖିଛନ୍ତି ବହୁତ ବଢିଆ ଟପିକ ରଖିଛନ୍ତି ମୁଁ ତ କହିବି ମାନେ ମୁଁ ଯାହାକୁ ଯେତେବେଳେ ଦେଖେ ବ୍ୟକ୍ତିତ୍ୱ କେତେ ମାନେ ଭଲ ସେଇଟା ଦେଖେ କାହିଁକି ନା ଗୋଟେ ମଣିଷ ସିଏ ସେଇଥିରୁ ହିଁ ପରିଚିତ ହୁଏ କାହିଁକି ନା ଆମେ ଯଦି ସମସ୍ତଙ୍କୁ ଭଲ ବ୍ୟବହାର ଦେଖଉଥିବା ସମସ୍ତଙ୍କ ସହିତ ଭଲ କଥା ହଉଥିବା ସମସ୍ତଙ୍କ ସହିତ ମିଶିକି ରହୁଥିବା ତାହେଲେ ଆମେ ସମସ୍ତଙ୍କ ସହିତ ରହିପାରିବା ଆଉ ଯଦି ସବୁବେଳେ ଏମିତି ଚିଡ଼ଚିଡ଼ି ହଉଥିବା ଯାହାକୁ ଦେଖିବା ମନ ଇଚ୍ଛା ଗପୁଥିବା ମାନେ ଯାହା ନ କହିବା କଥା ତାଙ୍କୁ କହୁଥିବା ସେମିତି ହେଲେ ଆମକୁ କେହି ମାନେ ଭଲ ପାଇବ
0: ଏବଂ ସେ କଥା କହିବା ଭିତରେ ମଧ୍ୟ ଟିକେ ନିଜର ବ୍ୟକ୍ତିତ୍ୱର ଝଲସ ଆସୁଥିବା ଦରକାର ଏବଂ ଯୋଉଠି ଯେତିକି ଦରକାର ସେତିକି କଥାବାର୍ତ୍ତା କରିବା ଏବଂ ନିଜର ଗୋଟେ ଡିଗ୍ନିଟି ସବୁବେଳେ ବଞ୍ଚେଇକି ରଖିବା ଇଏ ହିଁ ଗୋଟେ ବ୍ୟକ୍ତିତ୍ୱକୁ ଆଉ ଟିକେ ଖୁସି କରିଦିଏ
2: ବଡ଼ ଚାକିରି କଲେ ବି ସବୁବେଳେ ମାନେ ଏଇଟା ଭୁଲିବାନି ଆମ ସଂସ୍କାର
0: ଭୁଲିବାନି ବଢିଆ କଥା
2: ମାନେ ଉପରକୁ ପହଞ୍ଚି ଗଲେ ସେମାନେ ପୂର୍ବରୁ କଣ ଥିଲେ ସେଇଟା ଭୁଲି ଯାଆନ୍ତି ଆଉ ଯାହାକୁ ଦେଖନ୍ତି ତାଙ୍କୁ ପୋକ ମାଛି ଭଳିଆ ବ୍ୟବହାର କରନ୍ତି ତ ଏଇଟା କରିବା ଠିକ ନୁହେଁ ଏଣେ ଉପରେ ବି ଭଗବାନ ଦେଖୁଛନ୍ତି ଦିନେ ଆମେ ଯୋଉ ଦିନରୁ ଭଲ ଦିନକୁ ଯାଇଥିବା ଦିନେ ବୁଲି ବୁଲିକିରି ସେଇ ଦିନକୁ ବି ଫେରି ଆସିବା ସେତେବେଳେ ଆମକୁ କେହି ଖାତିର କରିବେନି
0: ବଢିଆ କଥା କହିଲେ ଏବଂ ଫଳନ୍ତି ଗଛ ସବୁବେଳେ ନଇଁକି ଥାଏ ନମ୍ର ରୁହନ୍ତି ଯେଉଁମାନେ ସେମାନଙ୍କର ବ୍ୟକ୍ତିତ୍ୱ ଆହୁରି ଝଲସି ଯାଏ ଆହୁରି ଫୁଟି ଉଠେ ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆପଣଙ୍କର ସୁନ୍ଦର ମତାମତ ଆମ ସହିତ ସେୟାର କହିଲେ ରହିଲି ନମସ୍କାର ନମସ୍କାର ସଦର ସାଥୀ ବ୍ୟକ୍ତିତ୍ୱର ଗୋଟେ ପରିଚୟ ହଉଛି ନମ୍ର ରହିବା ଏବଂ କେବେ କେବେ ନମ୍ର ରହିବା ଗୋଟେ ବ୍ୟକ୍ତିତ୍ୱର ପରିଚୟକୁ ଆହୁରି ଯେତିକି ପ୍ରସ୍ଫୁଟିତ କରେ କ୍ଷମା କରିବା ନମ୍ର ରହିବା ଏବଂ ତା ସହିତ ଆଉ ଗୋଟେ ଜିନିଷ ମଧ୍ୟ ଆଡ୍ ହେଇଯାଏ ଯେ ଏଇ ଯୋଉ ବହୁତ ଲୋକମାନେ ବହୁତ ବିଷୟରେ ନିଜର ମତ ପ୍ରକାଶ କରୁଥାନ୍ତି ତା ବିଷୟରେ ଏମିତି କିଛି ଲୋକ ବି ଥାନ୍ତି ଯେଉଁମାନେ କମ୍ କହିବା ପାଇଁ ପସନ୍ଦ କରନ୍ତି ଏବଂ ଯେତିକି କୁହନ୍ତି ପୁରା ପରଫେକ୍ଟ କଥା କୁହନ୍ତି ଆଉ ସେତେବେଳେ ଆମେ କୁ ବା ଇଏ ନିଜର ଗୋଟେ ବ୍ୟକ୍ତିତ୍ୱକୁ ବଜାୟ ରଖିଛନ୍ତି ବା ମେଣ୍ଟେନ୍ କରିଛନ୍ତି ଯାହା ଅନେକ ଲୋକଙ୍କୁ ଭାରି ଖୁସି କରେ ଏବଂ ତାଙ୍କ ପ୍ରତି ଆଟ୍ରାକ୍ଟ କରେ ଏବଂ ତାଙ୍କ ବ୍ୟକ୍ତିତ୍ୱ ହିଁ ସମସ୍ତଙ୍କ ଭିଡ଼ ଭିତରେ ତାଙ୍କୁ ଅଲଗା କରିଦିଏ ସେମିତି ବ୍ୟକ୍ତିତ୍ୱ ଆପଣଙ୍କୁ ପସନ୍ଦ ନା ଆପଣ ଦେଖନ୍ତି ଦକ୍ଷତା ମାନେ ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି ୟାକୁ ନେଇକି କଥା ହେଉଛି ଆଜି ଆମେ ଡାଇଲିନ୍ ଲାଇଫ୍ ଚିଟ୍ଚାଟ୍ରେ ଗୋଟେ ପରେ ଗୋଟେ କଲ୍ ଆସିଯାଉଛି ଦେଖିବା ଆଉ ଗୋଟେ କଲ୍ ଆସିଯାଇଛି କି କରିଛନ୍ତି କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ତାଙ୍କର ମତ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
3: ଶୁଭ ସକାଳ ବିଷୟ

0: ଭାଇ ଆପଣଙ୍କ ପାଇଁ ମଧ୍ୟ ଆମେ ସମସ୍ତେ ପ୍ରାର୍ଥନା କରୁଛୁ, ଆପଣ କେମିତି ଅଛନ୍ତି କୁହନ୍ତୁ।
1: ଆଜ୍ଞା ଭଲ ଅଛି, ବହୁତ ଦିନ ପରେ ମୁଁ ଆଜି
0: ପୁଣି ଯୋଡି ହେଲେ। ଆଜ୍ଞା ଯୋଡି ହେଲେ ବହୁତ ଖୁସି ଲାଗୁଛି,
1: ନୂଆ ଶ୍ରୋତା ମାନେ ଯୋଡି ହେବେ ସେଥିପାଇଁ ଚାଲି ଦେଇଥିଲି।
0: ବଢିଆ କଥା, ବଢିଆ କଥା, ବହୁତ ବଢିଆ କଥା। ଟୁନାଇ ନା କଣ କହିବେ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି, କୋଉଟା ବେଶୀ ଜରୁରୀ?
1: ଦେଖନ୍ତୁ, ଦକ୍ଷତା ଥିଲେ ପର୍ସନାଲିଟି ନଥିଲେ କିଛି କରିହବନି, ମାନେ ସମସ୍ତେ ଆତ୍ମୀୟ ହେଇପାରିବେ। ନିଜର ବ୍ୟବହାର, କଥାବାର୍ତ୍ତା ଏବଂ ଚାଲିଚଳନ, ଆଚରଣ ଉଚ୍ଚାରଣ ସବୁ ଥିବା ନିହାତି ଦରକାର। ଦକ୍ଷତା ନଥିଲେ ବି ଏଇଭଳିଆ ଲୋକଙ୍କୁ ବହୁତ ଲୋକ ପ୍ରଶଂସା କରିବେ, ବୁଝିଲେ। ଦକ୍ଷତା ଥାଇକି ବି ଲୋକମାନଙ୍କ ମାନେ ଚିଡ଼ନ୍ତି, ଏଇଟା କଥାବାର୍ତ୍ତା ବ୍ୟବହାର
0: ବଢିଆ କଥା
1: ସମସ୍ତେ ଚିଡ଼ନ୍ତି। ଗୋଟେ ଉଦାହରଣ ଦଉଛି, ମୋର ଗୋଟେ ହେଲ୍ଥ ସେକ୍ରେଟାରୀ ଥିଲେ ମୀନା ଗୁପ୍ତା, ସିଏ ମୁଁ ତାଙ୍କୁ ଥରେ ଆମ ଚାକିରି ବିଷୟ ଦେଖା କରିବା ଯାଇଥିଲି ସେକ୍ରେଟାରୀ ଅଫିସ, ଯାଇକି ପହଞ୍ଚିଲା ବେଳକୁ ସେଠୁ ମତେ ଟିକେଟ ଦେଲେ, ମାନେ ଟିକେଟ ମାନେ ଲାଇନ ତାଙ୍କର ସବୁ ପରିଶ୍ରମ ଟିକେଟ ଦେଇକି ଗଲି। ମତେ କହିଲେ ବସନ୍ତୁ, ଆଗରେ ବସନ୍ତୁ, ନ ବସିଲେ ମୁଁ ଆପଣଙ୍କ କଥା ଶୁଣିବି, ତାହେଲେ ମୁଁ ଡରି ଯାଇଛି ଗୋଟେ ସେକ୍ରେଟାରୀ। ସେ ମତେ ଉଠିକି ଆସି ବସେଇଲେ,
0: କେତେ ବଢିଆ କଥା କହନ୍ତୁ ନାଇଁ।
1: ତାପରେ ପାଣି ଦେଲେ, ସବୁ କଥା ଶୁଣିଲେ, କହିଲେ ଦୁଇଟା ବେଳେ ମୁଁ ଖାଇବାକୁ ଯିବି, ଆପଣଙ୍କ କାମ ଦିଟା ବେଳେ ମୁଁ ସାଢେ ଦିଟା ବେଳେ ଆପଣଙ୍କ କାମ କରିଦେବି, ଆପଣ ବାହାରେ ଥିବେ ମୁଁ ସବୁ ଜାଣିଲି। ତାଙ୍କୁ ଡାକି, ତାଙ୍କର କର୍ମଚାରୀଙ୍କୁ ଡାକି ସେ ଯାହା କଲେ ଗଲେ ମୋତେ ବାହାରକୁ କରିଦେବି, ବି ଯାହା କରିଦେଲେ ମୁଁ ବାହାରେ ବସାଏ। ମୁଁ ଦେଖିଲି ସେ ଗଲେ ଖାଇବାକୁ, ତିନିଟା ବେଳକୁ ଆସିଲେ ଚାଲିଗଲେ, ପୁଣି ପଛକୁ ଫେରିକି ମୋତେ ଡାକୁଛନ୍ତି, ଆସ ଆସ, ମାନେ କେମିତି ମାନେ ମନେ ରଖିଛନ୍ତି ମତେ। ପୁଣି ଭିତରେ ସାମୁ ଡାକି ତାଙ୍କୁ ଷ୍ଟେସନ ସବୁ ଡାକି ମୋ କାମ କରିଦେଇଛନ୍ତି, ଯାଉ ବହୁତ ଜଣେ ଅରଙ୍ଗପାଡି ବ୍ୟବହାର ଉଚ୍ଚାରଣ ଇଏ ବୁଝା। ଆଉ କେତେ ଗୁଡ଼େ ଅଛନ୍ତି ମାନେ ମୁଁ ବି ଚାହେଁ, ଆଉ ଡାକ୍ତର ମାନେ ବି ଏମିତି ଅଛନ୍ତି, କଥାବାର୍ତ୍ତାରେ ରୋଗ ଭଲ
0: ହେଇଯିବ। ବହୁତ ବହୁତ ଧନ୍ୟବାଦ ଭାଇ, କଲ୍ କଲେ, ଆପଣଙ୍କର ଏତେ ସୁନ୍ଦର ମତାମତ ଆମ ସହିତ ସେୟାର କଲେ, ଆପଣଙ୍କର କଥା ଗୁଡିକ ବହୁତ ବଢିଆ ଲାଗେ। ନମସ୍କାର, ବଢିଆ କଥାଟି କହିଲେ ଯେ ଦକ୍ଷତା ନିହାତି ଭାବରେ କାହା ନା କାହା ପାଖରେ ତ ଅଛି, ନିଶ୍ଚିତ ଭାବରେ ସମସ୍ତଙ୍କ ପାଖରେ ଦକ୍ଷତା କିଛି ନା କିଛି ଗୋଟେ ଅଛି, କିନ୍ତୁ ସେ ଦକ୍ଷତା ସହିତ ଆପଣଙ୍କର ଏଇ ଯେଉଁ ବ୍ୟକ୍ତିତ୍ୱ, ଆପଣଙ୍କର ବ୍ୟବହାର, ଆପଣଙ୍କର ଆଚାର, ଆପଣଙ୍କର ଆଉ ଯୋଟେ ସାମ୍ନା ଲୋକ ପ୍ରତି କିଛି ଉପକାର କରିବାର ମନୋବୃତ୍ତି, ଏବଂ ତା ସହିତ ଦୁଇ ପଦ ମିଠା କଥା, ଏ ହିଁ ସେ ମନର ଭିତରେ ଆପଣଙ୍କ ପାଇଁ ଗୋଟେ ନିଆରା ପ୍ଲେସ୍ ସୃଷ୍ଟି କରିଦିଏ, ଗୋଟେ ନିଆରା ଜାଗା ସୃଷ୍ଟି କରିଦିଏ ଆଉ ଗୋଟେ ଲୋକମାନଙ୍କ ଭିତରେ। ଏବଂ ସେ ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କ ଉପରେ ଡିସ୍କସନ୍ କରୁଥାଏ, କେବଳ ଭଲ କଥା ହିଁ କହୁଥାଏ ଏବଂ ଆପଣଙ୍କର ବ୍ୟକ୍ତିତ୍ୱର ପ୍ରଶଂସା କରୁଥାଏ। ଦକ୍ଷତା ପୂର୍ବରୁ ବ୍ୟକ୍ତିତ୍ୱ ଆସେ, ଆମର ଏହି ଶ୍ରୋତା ଭାଇଙ୍କ ମତରେ। ସେମିତି ଆପଣଙ୍କ ମତରେ କ'ଣ, ଦକ୍ଷତା ନା ବ୍ୟକ୍ତିତ୍ୱ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି, କଲ୍ କରିକି ଆମକୁ ଜଣାନ୍ତୁ। ଆମ ନମ୍ବର ହେଉଛି 0671230353। ଆଉ ଗୋଟିଏ କଲ୍ ନେଇଯିବା, ପରେ ପରେ ଆଉ ଗୋଟେ ଗୀତ ଶୁଣିବା। ବର୍ତ୍ତମାନ କିଏ ଆସିଯାଇଛନ୍ତି ଦେଖିବା କଲ୍ରେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭାଇ ଜୟ ଜଗନ୍ନାଥ, ନମସ୍କାର।
0: ନମସ୍କାର,
2: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରମପୁର ବୁଗୁଡ଼ା ଗଞ୍ଜାମ।
0: ନାରାୟଣ ଭାଇ ନମସ୍କାର। ନାରାୟଣ ଭାଇ କଣ କହିବେ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି, କୋଉଟା ଆପଣଙ୍କ ମତରେ ବେଶୀ ଜରୁରୀ?
2: ଆଜ୍ଞା ଦେଖନ୍ତୁ, ଆମର ଓଡ଼ିଆରେ ଗୋଟେ କଥା ଅଛି, ରୂପ ଥିଲେ ପଛେ ଥାଉ ହଜାର, ଗୁଣ ନଥିଲେ ସବୁ ଅସାର। ତେଣୁ ମୁଁ ସବୁବେଳେ ଗୋଟେ କଥା କହୁଛି, ପ୍ରଥମେ ଦକ୍ଷତା ହିଁ ଦରକାର, ଦକ୍ଷତା ହିଁ ମଣିଷକୁ ମାନେ ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇ ପାରିବ।
0: ଆଜ୍ଞା, ଏବଂ ଦକ୍ଷତା ଥିଲେ ଆପଣ ସେ ଦକ୍ଷତାର ବଳରେ ମଧ୍ୟ ଆପଣଙ୍କର ବ୍ୟକ୍ତିତ୍ୱକୁ ଆହୁରି ଭଲ କରିପାରିବେ, ନାଇଁ କି? ବହୁତ ବଢିଆ କଥା, ଆପଣଙ୍କର ମତ ଟିକେ ଭିନ୍ନ, ଆପଣଙ୍କ ମତ ମଧ୍ୟ ଭଲ ଲାଗିଲା ଶୁଣିକି। କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ନମସ୍କାର। ସେତିକି ଦେଖନ୍ତୁ, ଆଉ ଗୋଟିଏ ଭିନ୍ନ ମତ ମଧ୍ୟ ଆସିଲା ଆମ ପାଖକୁ ଯେ ଦକ୍ଷତା ମଧ୍ୟ ନିହାତି ଜରୁରୀ। ଯଦି ଆପଣଙ୍କ ପାଖରେ ଦକ୍ଷତା ଅଛି, ଆପଣ ସୁନ୍ଦର ଭାବରେ ଆପଣଙ୍କ କାମକୁ କରିପାରୁଛନ୍ତି, ତେବେ ଆପଣଙ୍କ କର୍ମ, ଆମର କାମ ହିଁ ଆପଣଙ୍କ ବ୍ୟକ୍ତିତ୍ୱକୁ ଗୋଟେ ନୂଆ ସ୍ତରକୁ ନେଇଯିବ। ସେମିତି ଆପଣମାନେ ମଧ୍ୟ କଲ୍ କରନ୍ତୁ ଆଉ ଜଣାନ୍ତୁ ଆପଣମାନେ କ'ଣ ଭାବନ୍ତି, ବ୍ୟକ୍ତିତ୍ୱ ନା ଦକ୍ଷତା, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି। ବର୍ତ୍ତମାନ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଆପଣମାନଙ୍କ ପାଇଁ, ପୁଣି ଥରେ ଫେରୁଛି ଏଇ ଗୀତ ପରେ ଆପଣମାନଙ୍କ ସହିତ ଯୋଡ଼ି ହେଇଯିବା ପାଇଁ। ନମ୍ବର ହେଉଛି 0671230353।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଆଉ କହୁଛନ୍ତି ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ଆପଣମାନେ ଆମ ସହିତ ଗୋଟେ ପରେ ଗୋଟେ ଯୋଡ଼ି ହେଇଯାଉଛନ୍ତି ଆଜି ଆମେ କଥା ହେଉଛେ ଯେ ପର୍ସନାଲିଟି ନା ପର୍ସନ୍ ଭିତରେ ଥିବା ଆବିଲିଟି ବାହ୍ୟ ରୂପର ସାଜସଜ୍ଜା ନୁହେଁ ବ୍ୟକ୍ତିତ୍ୱ ଏକ ଆଲୋକ ଯାହା ଆଗରେ ମଥାନତ କରେ ସାରା ଦୁନିଆ ଯାକ ଭଦ୍ର ବଚନ ଧୈର୍ଯ୍ୟର ସାଗର

0: ସେଇ ତ ଅସଲ ପରିଚୟ, ସୁନ୍ଦର ମନର ସ୍ପର୍ଶରେ ଯିଏ ଜିଣିପାରେ କୋଟି ହୃଦୟ। ମାତ୍ର କେବଳ ବ୍ୟକ୍ତିତ୍ୱ ନୁହେଁ, ଦକ୍ଷତା ବି ଲୋଡ଼ା ଜୀବନେ, ଯିଏ ଉଡ଼ିବାକୁ ସାହସ ଦିଏ କର୍ମର ନୀଳ ଗଗନେ। ହାତର ହୁନର ମନର ନିପୁଣତା ସ୍ୱପ୍ନକୁ କରେ ସାକାର, ଶ୍ରମ ଓ ସାଧନା ବଳରେ ସିଏ ତ ଘୁଞ୍ଚାଏ ସବୁ ଅନ୍ଧାର। ବ୍ୟକ୍ତିତ୍ୱ ଯଦି ମୂଳଦୁଆ ହୁଏ, ଦକ୍ଷତା ସେଠି ପ୍ରାସାଦ, ଏଇ ଦୁଇଟିର ସମନ୍ୱୟରେ ମିଳେ ସଫଳତାର ସ୍ୱାଦ। କେମିତି ଲାଗିଲା ସାଥୀ? ଭଲ ଲାଗିଥିବ ନିଶ୍ଚୟ, କିନ୍ତୁ ତା ପୂର୍ବରୁ ଆପଣମାନଙ୍କର କଲ୍ ନେଇଯିବାର ସମୟ, ତେଣୁ ଗୋଟେ ପରେ ଗୋଟେ କଲ୍ ନେଇଯିବା ଏବଂ କଥା ହେବା ଆପଣଙ୍କ ମନର କଥା, ଆପଣଙ୍କ ମତରେ ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି କଣ ଇମ୍ପୋର୍ଟାଣ୍ଟ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ନମସ୍କାର, ଡଲି ମ୍ୟାଡାମ ନମସ୍କାର। ଡଲି ମ୍ୟାଡାମ କଣ କହିବେ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି?
1: ବିଶ୍ୱନାଥ, ଦେଖନ୍ତୁ, ଦକ୍ଷତା ହଉଛି ମୂଳ।
0: ଆଜ୍ଞା,
1: ଦକ୍ଷତା ଦ୍ୱାରା ଗୋଟେ ଲୋକର ବ୍ୟକ୍ତିତ୍ୱ ଚାଲି ଆସିବ ଆପେ ଆପେ। ଆମର କଥା କହିବାର ଦକ୍ଷତା, ଆମର ବ୍ୟବହାର ଦକ୍ଷତା, ସବୁ ଆମର ଯଦି ଦକ୍ଷତା ଥିବ ଗୋଟେ, ଆମର ସବୁ ଆପେ ଆପେ ଚାଲି ଆସିବ,
0: ତା ସହିତ ଯୋଡି ହେଇଯିବ ବ୍ୟକ୍ତିତ୍ୱ ଆପଣଙ୍କ କହିବାର କଥା।
1: ବିଲକୁଲ, ଯଦି ଆମର ଦକ୍ଷତା ନଥିବ ଆମେ କିଛି କରିପାରିବାନି, ଖାଲି ଲୋକଙ୍କୁ ଭଲ ପାଇକିରି ବସିଲେ କିଛି ହବନି।
0: କଥା କହିବାର
1: ଦକ୍ଷତା ନଥିବ ଆମେ କଣ କରିବା?
0: ହଁ, ଭଲ କଥା କହିବାର ଦକ୍ଷତା, ଭଲ ଭାବରେ କମ୍ୟୁନିକେସନ କରିବା, ଏବଂ ତା ସହିତ କିଛି ଏମିତି ସ୍କିଲ୍ସ ବି ଥିବା ଦରକାର।
1: ଆପଣ ଦେଖନ୍ତୁ, ଆପଣ ହେଲେ ସେ ଚେୟାରରେ ବସିଛନ୍ତି, ଗୋଟେ ଦକ୍ଷତା ପାଇଛନ୍ତି।
0: ଆଜ୍ଞା,
1: ଆପଣଙ୍କର ଯଦି ସେମିତିଆ ଦକ୍ଷତା ପାଇଛନ୍ତି, ଆପଣ ଦକ୍ଷତା ବଳରେ ବ୍ୟବହାରଟାକୁ ଦେଖାଉଛନ୍ତି, ତେଣୁ ଆପଣଙ୍କୁ ଭାରତ ସାରା କୋଟି କୋଟି ଲୋକ ଚିହ୍ନି ପାରୁଛନ୍ତି।
0: ବଢିଆ କଥା ଟିକେ କହିଲେ।
1: ଆପଣ ଯଦି ସେ ଚେୟାରରେ ନ ବସିଥାନ୍ତେ, ଖାଲି ଏଇ ଓଡ଼ିଶା ଭିତରେ କି ଆପଣଙ୍କ ଗାଁ ଭିତରେ ବୁଲୁଥାନ୍ତେ, ଆପଣଙ୍କୁ କଣ ଏତେ ଲୋକ ଚିହ୍ନି ପାରିଥାନ୍ତେ?
0: ତାହେଲେ ଆପଣଙ୍କ ମତରେ ପ୍ରଥମେ ଆସେ ଦକ୍ଷତା, ତାପରେ ଦକ୍ଷତା ଟାଣି ଆଣେ ତା ସହିତ ବ୍ୟକ୍ତିତ୍ୱକୁ। ବହୁତ ବହୁତ ଧନ୍ୟବାଦ, ବହୁତ ସୁନ୍ଦର ମତାମତ ଦେଲେ, କଲ୍ କରିଥିବାରୁ ରହିଲି ଆଜ୍ଞା। ନମସ୍କାର, ଧନ୍ୟବାଦ।
1: ନମସ୍କାର, ଧନ୍ୟବାଦ
0: ସାଥୀ। ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ ଆଉ କଲ୍ କରନ୍ତୁ 0671230-3153 ରେ, ଆଉ ଜଣାନ୍ତୁ ଆପଣଙ୍କ ମନର କଥା କ'ଣ, ଆପଣଙ୍କ ପାଇଁ ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି ଟା ବେଶୀ ଆଟ୍ରାକ୍ଟ କରେ ଆପଣଙ୍କୁ। ଆଉ ଗୋଟିଏ କଲ୍ ନେଇଯିବା, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଜୟ ମା ଶାରଳା, ବିଶ୍ୱଜିତ ଭାଇ।
0: ନମସ୍କାର ଜୟ ମା ଶାରଳା, କିଏ କହୁଥିଲେ?
2: ମୁଁ ରେଡୁଆ ବନ୍ଧୁ, ଶାରଳା ମନ୍ଦିର କଣ୍ଟାପଡାରୁ କହୁଛି, ଜଗତସିଂହପୁର ଜିଲ୍ଲା।
0: ଆଜ୍ଞା, ନାଁଟି କଣ ଭାଇ ଟିକେ କହିଦିଅନ୍ତୁ ଆମକୁ।
2: ମୋ ନାଁ ହଉଛି ଶାରଦା, ଶାରଳା ଶାରଦା।
0: ଆଜ୍ଞା ସାରଦା ଭାଇ, କେମିତି ଅଛନ୍ତି ପ୍ରଥମେ କୁହନ୍ତୁ।
2: ମୁଁ ଭଲରେ ଅଛି, ଆପଣ କେମିତି ଅଛନ୍ତି?
0: ଆପଣଙ୍କ ସହିତ ପ୍ରଥମ ଥର ବୋଧ ହୁଏ ମୁଁ କଥା ହଉଛି, ସେଥିପାଇଁ ମତେ
2: ସେକେଣ୍ଡ
0: ଟାଇମ୍, ତାହେଲେ କ୍ଷମା କରିବେ, ସେକେଣ୍ଡ ଟାଇମ୍ କଥା ହଉଛି ଏବଂ ଆପଣଙ୍କ ସହିତ କଥା ହେଇକି ବହୁତ ବଢିଆ ଲାଗୁଛି ଆପଣଙ୍କ ଭଏସ୍ ଶୁଣିକି, ଆପଣ ଧୀରେ ଧୀରେ କହୁଛନ୍ତି। କଣ କହିବେ ଭାଇ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି?
2: ଦେଖନ୍ତୁ ଭାଇ, ଧର ଗୋଟାଏ ଲୋକ ମେକାନିକ ଶିଖିଛି, ଭଲ କାମ
0: ଜାଣିଛି,
2: କିନ୍ତୁ ତା ବ୍ୟବହାର ଭଲ ନାହିଁ, ତାକୁ ଆଜ୍ଞା କେହି ଲୋକ ଡାକିବେନି। ଆଉ ଗୋଟେ ଦୋକାନୀ, ଦଶଟା ଦୋକାନ ସେଠି ଅଛି, ଚାରିଟା ଦୋକାନୀଙ୍କ ବ୍ୟବହାର ଭଲ, ଆଉ ଛଅଟା ଦୋକାନୀଙ୍କ ବ୍ୟବହାର ଭଲ ନୁହଁ। ଆଜ୍ଞା ସେ ସିମ୍ ଦୋକାନ ଖୋଲି ସକାଳ ସନ୍ଧ୍ୟା ଯାଏ ବସିଥିବେ, ଚାରିଟା ଦୋକାନକୁ ଗରାଖ ଯିବେ, ସେଇଥିରୁ ମାନବିକତା ରହିବା ଦରକାର ଆମର। ଆମେ ଯେଡ଼ ଗୋଟେ ପଦବୀରେ ଥାଉ କିମ୍ବା ଆମେ ଟଲି ଚଲାଉଥାଉ, ମାନବିକତା ଥବା ଦରକାର, କାରଣ ମଣିଷ ଜୀବନ ହଉଛି ପାଣି ପଟକା, ଆମେ ଏତେ ଅହଙ୍କାର ଗର୍ବ କାଇଁ କରିବା? ଆମେ ଲୋକଙ୍କୁ ଭଲ ପାଇବା ସହିତ ପଶୁ ପକ୍ଷୀଙ୍କୁ ବି ଭଲ ପାଇବା। ଦେଖନ୍ତୁ, ଗୋଟେ ମାରଣା ବଳଦକୁ ଗାଁ ଲୋକ କହିବେ ଏଇଟା ମାରଣା ବଳଦ, ଆଉ ଗୋଟେ ଭଲ ବଳଦ ଜଣକ ସେ କହିବେ ନାହିଁ, ସେ ଅମୁକ ଲୋକର ଭଲ ଶାନ୍ତ ପୁରା।
0: ତାହେଲେ ଆପଣଙ୍କ କହିବା କଥା ହଉଛି ବ୍ୟବହାର ବା ବ୍ୟକ୍ତିତ୍ୱ, ଇଏ ବହୁତ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।
2: ଆପଣଙ୍କର ଦେଖନ୍ତୁ, ଲୋକ କହନ୍ତି ଅମୁକ ଜାଗାରେ ସେ ଭଲ ଲୋକଟା, ତା ପାଖକୁ ଯିବା ଆମ, କିନ୍ତୁ ଗାଁରେ ଯୋଉ ଲୋକଟା ସେ ଏକା କାମ ଜାଣିଛି, ଗାଁ ପାଖକୁ ଯିବା ନା, ସେଟା ଟିଙ୍ଗାଟା।
0: ବଢିଆ କଥା ଟିକେ କହିଲେ ଭାଇ, ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର ମତ ଆପଣ ଦେଲେ, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ
2: ଲାଗିଲା। ନମସ୍କାର,
0: ନମସ୍କାର ଭାଇ, ନମସ୍କାର ସାଥି। ଆପଣ ମଧ୍ୟ କଲ୍ କରନ୍ତୁ ଆଉ ଆପଣ ମନର କଥା କୁହନ୍ତୁ, ଯେ ଆପଣଙ୍କ ପାଇଁ କୋଉଟା ବେଶୀ ଗୁରୁତ୍ୱପୂର୍ଣ୍ଣ, ଯେ ଗୋଟେ ଲୋକ ଭିତରେ ଥିବା ଦକ୍ଷତା, ସେ ଦକ୍ଷତା ତାକୁ ତାର ବ୍ୟକ୍ତିତ୍ୱକୁ ପ୍ରସ୍ଫୁଟିତ କରିପାରେ ନା ନାହିଁ। ଦକ୍ଷତା ସବୁକିଛି ନୁହେଁ, ବ୍ୟକ୍ତିତ୍ୱ ଥିଲେ ହିଁ ସେ ଲୋକଟି

0: ବ୍ୟକ୍ତିତ୍ୱ ବଳରେ ସବୁକିଛି ସମାଧାନ କରିଦେଇପାରେ ଏବଂ ନିଜେ ଦକ୍ଷ ହେଇପାରେ ଧୀରେ ଧୀରେ ସମୟ ସହିତ। କଲ୍ କରନ୍ତୁ, ଗୋଟେ ପରେ ଗୋଟେ କଲ୍ ଆସିଯାଉଛି। ଦେଖିବା ଆଉ ଗୋଟିଏ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହ୍ୟାଲୋ, ଶୁଭ ସକାଳ ଭାଇ, ନମସ୍କାର।
0: ଶୁଭ ସକାଳ ଭାଇ, ନମସ୍କାର। ଗୁଡ୍ ମର୍ଣ୍ଣିଙ୍ଗ। କଣ କହିବେ ମୁନା ଭାଇ, ଯେ ପର୍ସନାଲିଟି ନା ପର୍ସନ ଭିତରେ ଥିବା?
1: ଚରିତ୍ର ନଥିଲେ ସବୁ ବେକାର।
0: ଆଜ୍ଞା ଆଜ୍ଞା,
1: ଆପଣଙ୍କ ପାଖରେ ଦକ୍ଷତା ସବୁକିଛି ଅଛି। ଆପଣଙ୍କ କଥାରେ ନା ବ୍ୟବହାର ଭଲ ଅଛି, ନା କ୍ଷମା ଦୟା ଉଦୟ କାହା ପ୍ରତି ସାହାଯ୍ୟ ସହଯୋଗ ନଥିବ, ଗୋଟେ ବ୍ୟବହାର ଭଲ ନୀତି ଆଦର୍ଶ ନଥିବ, ଆପଣ ଦକ୍ଷତା ବଳରେ ପରିଚୟ ସୃଷ୍ଟି କରିପାରିବେ। କିନ୍ତୁ ଆପଣ ହେଲେ ମଦ ପିଇକି ଆସି ଯଦି ଏଠି ବସେ, ସେ ଚେୟାର ଆପଣଙ୍କ ମାଲିକ ବସେଇ ଦବ କି? ଆପଣ ଯେତେ ଦକ୍ଷତା ଥାଉ, କିନ୍ତୁ ମଣିଷ ପାଖରେ ଯଦି ଗୋଟେ ଭଲ ଚରିତ୍ର ନଥିବ, ଭଲ ବ୍ୟବହାର ଆଚାର ବ୍ୟବହାର ନଥିବ, ଆପଣଙ୍କ ବ୍ୟବହାର ଆଚାର ଆଜି ଏତେଟାକୁ ପହଞ୍ଚେଇଛି, ହଁ ଦକ୍ଷତା ପହଞ୍ଚେଇଛି, କିନ୍ତୁ ଆପଣ ଯଦି ଭଲ ବ୍ୟବହାର ନଥିବ, ଶ୍ରୋତାମାନଙ୍କ ସାଙ୍ଗେ ଯଦି ଭଲ ମିଠା କଥା କହିବେନି, ଭଲ ବ୍ୟବହାର ନ କରିବେ, ତାହେଲେ ଆପଣ ସାରା ବିଷୟରେ ପରିଚୟ ସୃଷ୍ଟି କରିପାରିବେନି। ପ୍ରଥମେ ବ୍ୟକ୍ତିତ୍ୱ ଆସୁଛି, ପସନ୍ଦ ଆସୁଛି, ତାପରେ ଦକ୍ଷତା ଆସିବ। ପର୍ସନାଲିଟି ଯଦି ନଥିବ, ଆପଣଙ୍କ ପାଖରେ କେହି ବସିବେନି। ଯେମିତି ଗୋଟେ ଛୋଟ ଉଦାହରଣ ଦଉଛି, ଗୋଟେ ଆପଣ ପୁରୁଣା ସାର୍ଟ ପିନ୍ଧିଛନ୍ତି, କିନ୍ତୁ ସଫା ସୁତୁରା ଅଛି, ସିଲେଇ କରି ପିନ୍ଧିଛନ୍ତି, ପାଖରେ ପାଞ୍ଚ ଜଣ ବସେ, 5,000 ଟଙ୍କାର ସାର୍ଟ ପିନ୍ଧିଛନ୍ତି, ସଫା ସୁତୁରା ନାହିଁ, ଦେଖିଲା ଝାଡ଼ା ବନ୍ଧ ଯାଇଥାଏ, ସେ ମହିଳା ହେଇଥିବେ, ଅସନା ହେଇଥିବେ, ଆପଣ କେହି ବସେନି। ପ୍ରଥମ ସେ ପର୍ସନାଲିଟି, ତାପରେ ଯାଇକି ପସନ୍ଦ।
0: ବା ବଢିଆ କଥା ଟିକେ କହିଲେ, ଆପଣ କଲ୍ କଲେ ଏତେ ସୁନ୍ଦର ଭାବରେ ନିଜର।
1: ଅର୍ଘ୍ୟତାଳି, ଶୁଭ ସକାଳ, ମଣିମାଲ ଉଡି, ତା ସହିତ ଡାଲିମ ପକ ଏତେ ଚାର୍ଜନ ଲାଗିଯାଉଛି। ଆପଣଙ୍କ ସାଙ୍ଗେ ଦକ୍ଷତା ସାଙ୍ଗରେ ଆପଣଙ୍କ ଯୋଉ ବ୍ୟବହାର ଅଛି, କଥାବାର୍ତ୍ତା କହିବା ଶୈଳୀ ଅଛି, ବହୁତ ମନକୁ ଟାଣୁଛି, ଖୁସି ଲାଗୁଛି। ମାଙ୍କ ଆଗେ ପ୍ରାର୍ଥନା, ଆପଣଙ୍କ ବ୍ୟକ୍ତିତ୍ୱ ଏତେ ବଢିଯାଉ, ସାରା ବିଶ୍ୱରେ ଆପଣଙ୍କୁ ପରିଚୟ ଦେବେ ବ୍ୟକ୍ତିତ୍ୱ, ତାପରେ ଦକ୍ଷତା ଦେବେ, ଏତିକି ମାଙ୍କ ଆଗେ ପ୍ରାର୍ଥନା।
0: ବହୁତ ବହୁତ ନମସ୍କାର, ରହିଲି ଭାଇ, ନମସ୍କାର। ସାଥୀ, ଇଏ ହେଉଛି ଆପଣମାନଙ୍କର ଭଲ ପାଇବା। ଆପଣମାନେ ଯେତେ ଭଲ ପାଇବେ ଆକାଶବାଣୀ ଏଫ୍ଏମ୍ ରେନ୍ବୋକୁ, ଆମର ପ୍ରତ୍ୟେକଟି କାର୍ଯ୍ୟକ୍ରମର ସ୍ତର ମାନ ଆହୁରି ବଢି ବଢିଯିବ। ଆପଣମାନଙ୍କର ଭଲ ପାଇବାରେ ଆମେମାନେ ସମସ୍ତେ ବନ୍ଧା ହେଇକି ଅଛୁ, ଏବଂ ଆମେମାନେ ଅହରହ ଚେଷ୍ଟା କରୁଛୁ ଯେ ଆପଣମାନଙ୍କୁ କେମିତି ଆମର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଭଲ ଲାଗିବ। ସାଥୀ, ବର୍ତ୍ତମାନ ଆଉ ଗୋଟିଏ କଲ୍ ନେଇଯିବା, ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଅର୍ ସଂସ୍କାର, ଖୁଦକୁ ନିଚା ଦେଖା କର ଖୁସ ହୋଇଥାଏ। ନମସ୍କାର ବିଶ୍ୱଜିତ ଭାଇ, ଶୁଭ ସକାଳ।
0: ନମସ୍କାର ମ୍ୟାଡାମ, ଆପଣଙ୍କର ପରିଚୟ ଟିକେ ଦେଇଦିଅନ୍ତୁ।
2: ମୁଁ ପ୍ରଶାନ୍ତ କହୁଥିଲି, ରାଜହଂସ କଟକରୁ।
0: ଆଜ୍ଞା, କଣ କହିବେ ମ୍ୟାଡାମ, ଆପଣଙ୍କ ପାଇଁ ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି?
2: ମୁଁ ମ୍ୟାଡାମ ପ୍ରଶାନ୍ତ କହୁଥିଲି।
0: ଆଜ୍ଞା ଆଜ୍ଞା, ପ୍ରଶାନ୍ତ ବାବୁ କୁହନ୍ତୁ, ଆପଣ କଣ
2: ଅଛି ଆପଣଙ୍କ ଟପିକରେ ଟିକେ ବିଶ୍ଲେଷଣ କରିବା?
0: ମୁଁ ଆଜି ଟପିକ ରଖିଛୁ ଭାଇ, ଆଜି ଆମେ ରଖିଛୁ ଯେ ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି।
2: ଆପଣ ଯୋଉ ଟପିକ ରଖିଛନ୍ତି, ତା ଭିତରେ ବାସ୍ତବତା କଣ ଅଛି ତାକୁ ଟିକେ ବିଶ୍ଲେଷଣ କରିବା ଭାଇ।
0: ଆଜ୍ଞା,
2: ପର୍ସନାଲିଟି ଭାଇ, ବ୍ୟକ୍ତିତ୍ୱ କେମିତି କଣ, ଚିଲି ବାନାର୍ଜୀ ସଂସ୍କାରରେ ବସ୍ପୃତ ହୋଇଥିବ, ଆଉ ଯୋଉ ଦକ୍ଷତା ହାସଲ କରିଥିବ ତାକୁ ସେ ଅଟୋମେଟିକ ବ୍ୟକ୍ତିତ୍ୱ ଆଡକୁ ଟାଣି ନବ।
0: ଆଚ୍ଛା,
2: ଆଉ ଯେ ସଂସ୍କାରରେ ବସିଭୂତ ନ ହେଇଥିବ ତାକୁ ସେ ଅହଙ୍କାର ଆଡକୁ ଟାଣି ନବ। ଦକ୍ଷତାର ଅହଙ୍କାର ଚୁର୍ମାରେ ଲୋକଙ୍କ ଭାବନାକୁ ବୁଝିବନି, ଅର୍ଥପର୍ଶରେ ହିଁ ଦୌଡ଼େଇବ।
0: ଆଜ୍ଞା,
2: ତେଣୁ ସଂସ୍କାର ହେଉଛି ସବୁଠୁ ବଡ ଜିନିଷ, ଆଉ ସଂସ୍କାର ଯଦି ତା ପାଖରେ ଥିବ, ତା ଭିତରେ ବ୍ୟକ୍ତିତ୍ୱ ଅଟୋମେଟିକ ପ୍ରବେଶ କରିଯିବ।
0: ଆଚ୍ଛା, ଆପଣ ତାହେଲେ ଆଉ ଗୋଟେ ସୁନ୍ଦର କଥା ଯୋଡ଼ିଦେଲେ, ବ୍ୟକ୍ତିତ୍ୱ ଏବଂ ଦକ୍ଷତା ସହିତ ସେ ହେଉଛି ସଂସ୍କାର। ସଂସ୍କାର ଥିଲେ ବ୍ୟକ୍ତିତ୍ୱ ଆସିବ, ଏବଂ ବ୍ୟକ୍ତିତ୍ୱ ଅଛି ଯଦି ଦକ୍ଷ ଆପଣ ଆପେ ଆପେ ହେଇଯିବେ।
2: ତେଣୁ ସାର୍, ଆଉ ଆଜି ଆପଣଙ୍କର ମାନେ ସକାଳର ପ୍ରୋଗ୍ରାମ ବହୁତ ସୁନ୍ଦର ଥିଲା, ଉଚ୍ଚକୋଟୀରେ ଥିଲା।
0: ଆଜ୍ଞା,
2: ଆଉ ଆପଣଙ୍କ ଏଇ ଯୋଉ ଶବ୍ଦ ପୁରା ରେଡିଓ ମାଧ୍ୟମରେ ପୁରା ଓଡ଼ିଶା ଓଡ଼ିଶା ବାହାରେ ପହଞ୍ଚୁଛି, ଇଏ ବି ଆପଣଙ୍କର ଦକ୍ଷତାର ପରିଚୟ, ଦକ୍ଷତାରେ ଆପଣ
0: ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ଆପଣମାନେ ଏମିତି ଆମ କାର୍ଯ୍ୟକ୍ରମକୁ ଶୁଣୁଥାନ୍ତୁ, ଆପଣଙ୍କର ମତ ଶୁଣିକି ବହୁତ ଖୁସି ଲାଗିଲା। ରହିଲି ଆଜ୍ଞା, ନମସ୍କାର।
2: ନମସ୍କାର,
0: ଇଏ ହେଉଛି ଆପଣମାନଙ୍କର ଭଲ ପାଇବା ଆକାଶବାଣୀ ଏଫ୍ଏମ୍ ରେନ୍ବୋ ପ୍ରତି, ଯେ ଆପଣମାନେ ଆଜି ସକାଳୁ କାର୍ଯ୍ୟକ୍ରମକୁ ଆମର ଶୁଣୁଛନ୍ତି, ଏବଂ କାର୍ଯ୍ୟକ୍ରମ ଯଦି ଭଲ ଲାଗୁଛି ପ୍ରଶଂସା ବି କରନ୍ତୁ, ଯଦି ଖରାପ ଲାଗୁଛି ତାହେଲେ ଆମକୁ ସମାଲୋଚନା ମଧ୍ୟ କରିବାର ଅଧିକାର ଆପଣମାନଙ୍କର ଅଛି, ଏବଂ ଆପଣମାନେ ମଧ୍ୟ କହିପାରିବେ ଯେ କାର୍ଯ୍ୟକ୍ରମ କେମିତି ଆହୁରି ଉଚ୍ଚ ସ୍ତରକୁ ଯାଇପାରିବ, ଏହାର ମାନ କେମିତି ବଢ଼ିପାରିବ। ଆପଣମାନଙ୍କର ପ୍ରତ୍ୟେକଟି ଭଲ ପାଇବା ଆମର ନିହାତି କାମ୍ୟ। ବର୍ତ୍ତମାନ ଆଉ ଗୋଟେ ସୁନ୍ଦର ଗୀତ।

ହାଲକା ହାଲକା କଥା କହିବାରେ ମଧ୍ୟ ଅନେକ ସମୟରେ ଆପଣଙ୍କର ପର୍ସନାଲିଟି ଜଣା ପଡ଼ିଯାଏ, ଏବଂ କେବେ କେବେ ବହୁତ ଲାଉଡ୍ କଥା କହିଲେ ମଧ୍ୟ ଆପଣଙ୍କର ପର୍ସନାଲିଟି କୋଉଠି କୋଉଠି ପ୍ରସ୍ଫୁଟିତ

0: ହେଇଯାଏ। ଏମିତି ପରିସ୍ଥିତି ପରିବେଶକୁ ନେଇକି ଆପଣଙ୍କର ପର୍ସନାଲିଟି ମଧ୍ୟ ଡିସାଇଡ୍ ହୋଇଥାଏ, କିନ୍ତୁ ତା ଭିତରେ ପୁଣି ଆପଣଙ୍କର ଦକ୍ଷତା କଥା ବି ଚିନ୍ତା କରିବାକୁ ପଡ଼େ ଯେ ଆପଣଙ୍କ ଭିତରେ କ'ଣ ଅଛି ଦକ୍ଷତା। ସେଇଥିପାଇଁ ତ ଆଜି ଆମେ କଥା ହଉଛେ ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି, ଦୁଇଟା ଭିତରୁ କୋଉଟାକୁ ଆପଣ ବେଶୀ ଗୁରୁତ୍ୱ ଦିଅନ୍ତି। ଆସିଯାଉଛି ଗୋଟେ ପରେ ଗୋଟେ କଲ୍, ଦେଖିଦେବା ବର୍ତ୍ତମାନ କଲର୍ କିଏ ଏବଂ କ'ଣ କହୁଛନ୍ତି ସେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହ୍ୟାଲୋ,
0: ଆଜ୍ଞା ନମସ୍କାର, କୁହନ୍ତୁ।
1: ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।
1: ହ୍ୟାଲୋ,
0: ଆଜ୍ଞା କୁହନ୍ତୁ, ଆପଣଙ୍କର ପରିଚୟ ଟିକେ କହିଦିଅନ୍ତୁ।
1: ପରିଚୟ ହେଲା ଆଜ୍ଞା ବଳରାମ ବେହେରା, ଆଡଭୋକେଟ ଜେନେରାଲ ଅଫିସ ଷ୍ଟାଫ, ଓଡ଼ିଶା ଗୋଟେ ବିଲ୍ଡିଂ।
0: ଆଜ୍ଞା ଆଜ୍ଞା, ବଳରାମ ଭାଇ କଣ କହିବେ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି, କୋଉଟା ଆପଣଙ୍କୁ
1: ବେଶୀ? ମିଶେଇକି ଗୋଟିଏ ସାର କହିବି, ସବୁଯାକ ମିଶେଇକି
0: ଆଜ୍ଞା
1: ଗୋଟିଏ କହିବାକୁ ଚାହୁଁଛି କଣ, ମୋର ସେଇଭଳିଆ କ୍ୱାଲିଫିକେସନ ଥିଲା ବୋଲି ଗୋଟେ ମେନ୍ ହେଲା ଲୋକ ବ୍ୟବହାର ସହନଶୀଳତା। ବ୍ୟବହାର ଏମିତି ବେଳେବେଳେ ସମୟ ପଳେଇ ଆସେ ଯାହାକି ଆପଣ ସେଠି କିଛି କହିବେନି, ଯଦି କହିଯିବେ ଆପଣ ସେଠି ଫେଲ ହେଇଯିବେ। କିନ୍ତୁ ଯାହାଦ୍ୱାରା ମୋର ଏଇଭଳିଆ ଲୋକଙ୍କ ସାଙ୍ଗେ ସମ୍ପର୍କ ଥିଲା, ମୁଁ ଆଜି ଆଡଭୋକେଟ ଜେନେରାଲ ଅଫିସ ଷ୍ଟାଫରେ ଚାକିରି କରୁଛି।
0: ଆଜ୍ଞା,
1: ସେଇଟା ହିଁ ମୋର ବହୁତ ବଡ ଜିନିଷଟା ହେଉଛି, ବଡ ଜିନିଷ ହେଲା ସହନଶୀଳତା, ବହୁତ ସହନଶୀଳତା ଥିଲା ବୋଲି ମୁଁ ଆଜି ହାଇକୋର୍ଟରେ ଚାକିରି ପାଇଛି, ଏଜି ଅଫିସରେ।
0: ଆଜ୍ଞା, ସହନଶୀଳତା ତ ନିଶ୍ଚୟ ଭାଇ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ତା ସହିତ ଆପଣଙ୍କ ବ୍ୟକ୍ତିତ୍ୱ ଏବଂ ଦକ୍ଷତା, ଏଇ ଦୁଇଟା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି।
1: ବ୍ୟକ୍ତିତ୍ୱ ରହିଲା ଆପଣଙ୍କ ସାଙ୍ଗେ ସମ୍ପର୍କ କରିବା, ଭଲ ସମ୍ପର୍କ ଘର ଲୋକଙ୍କ ସାଙ୍ଗରେ, ଅନ୍ୟାନ୍ୟ ଅଫିସ ଲୋକଙ୍କ ସାଙ୍ଗରେ, ଜିନିଷଟା ହେଲା ସେ ବ୍ୟକ୍ତିତ୍ୱ ହେଲା, ସେଇ ଜିନିଷଟା ହଉଛି ମେନ୍ ଜିନିଷ। ଆଜ୍ଞା
0: ଆଜ୍ଞା ଆଜ୍ଞା, ଠିକ ଅଛି ଭାଇ, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମତ ପାଇଁ, ଆପଣ କଲ୍ କଲେ ବହୁତ ଭଲ ଲାଗିଲା। ରହିଲି ଭାଇ, ନମସ୍କାର।
1: ରହିଲା, ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ସେଠି ବ୍ୟକ୍ତିତ୍ୱ, ଗୋଟେ ବ୍ୟକ୍ତିତ୍ୱ ଆପଣଙ୍କୁ ଆକର୍ଷିତ କରେ ସତ, କିନ୍ତୁ ତା ସହିତ କଥାବାର୍ତ୍ତା କରିସାରିବା ପରେ, ତାଙ୍କ ସହିତ କିଛି ସମୟ ମିଶିସାରିବା ପରେ, ଯେତେବେଳେ ଆପଣ ଜାଣନ୍ତି ସେ ବ୍ୟକ୍ତିତ୍ୱ ସହିତ ସେ ଲୋକ ପାଖରେ ଅନେକ କିଛି କରିବାର ଦକ୍ଷତା ଅଛି ଏବଂ ତାଙ୍କ ପାଖରୁ ଅନେକ କିଛି ଆପଣ ଶିଖିପାରିବାର କ୍ଷମତା ତାଙ୍କ ପାଖରେ ଅଛି, ଯେଉଁ କଥାକୁ ନେଇ ଆପଣ ନିଜ ଜୀବନରେ ତାକୁ ଲଗେଇ ପାରିବେ ଏବଂ ତାଙ୍କ ପାଖରୁ କିଛି ଜିନିଷ ଆପଣ ଗ୍ରହଣ କରିପାରିବେ, ସେହି ସମୟରେ ତାଙ୍କର ସମ୍ମାନ, ତାଙ୍କର ପରିଚୟ ଆଉ ଟିକେ ଅଧିକ ପ୍ରିୟ ହୋଇଯାଏ, ତାଙ୍କର ସମ୍ମାନ ଆପଣଙ୍କର ଆଖିରେ ଆଉ ଟିକେ ଅଧିକ ବଢ଼ିଯାଏ। ଏହାରି ବିଷୟରେ ଆଜି ଆମେ କଥା ହଉଛେ, କିନ୍ତୁ ଆପଣମାନଙ୍କୁ ପଚାରିଛି ମୁଁ ଯେ ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି, ଦୁଇଟା ଭିତରୁ କୋଉଟା ଆପଣଙ୍କୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଲାଗେ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ନମସ୍କାର ବିଶ୍ୱାସ ବାବୁ, ଗୁଡ୍ ମର୍ଣ୍ଣିଂ।
0: ଗୁଡ୍ ମର୍ଣ୍ଣିଂ,
2: ଜଗତସିଂହପୁର ବସନ୍ତର ମହାପାତ୍ର କହୁଥିଲି।
0: ଆଜ୍ଞା ସାର୍, ନମସ୍କାର, ଗୁଡ୍ ମର୍ଣ୍ଣିଂ।
2: ନମସ୍କାର,
0: ଆପଣ କଣ କହିବେ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି, କୋଉଟା ବେଶୀ ଗୁରୁତ୍ୱପୂର୍ଣ୍ଣ ଆପଣଙ୍କ?
2: ମୋ କହିବା କଥା ଦକ୍ଷତା ଏବଂ ବ୍ୟକ୍ତିତ୍ୱ ଦୁଇଟା ସମ୍ପୂର୍ଣ୍ଣ ଅଲଗା ଜିନିଷ, ଏହା ଭିତରେ କମ୍ପେୟାର କରାଯାଇପାରିବନି।
0: ଆଜ୍ଞା,
2: କୌଣସି କର୍ମକୁଶଳତାକୁ ଦକ୍ଷତା କୁହାଯାଏ।
0: ଆଜ୍ଞା, ସ୍କିଲ୍ସ
2: ଗୁଣ, ଗୋଟେ ଲୋକର ଦକ୍ଷତା ଥାଇକିରି ତାର ବ୍ୟକ୍ତିତ୍ୱ ଖରାପ ହେଇପାରେ, ଗୋଟେ ଲୋକର ବ୍ୟକ୍ତିତ୍ୱ ଥାଇକି ଦକ୍ଷତା ବି ଖରାପ ହେଇପାରେ।
0: ତେଣୁ
2: ଦକ୍ଷତା ବ୍ୟକ୍ତିତ୍ୱ ଦିଟା ତ ମୋ ମତରେ ଅଲଗା ଜିନିଷ।
0: କୌଣସି
2: କର୍ମର ଗୋଟେ କୁଶଳ ପଣିଆଟା ସେଟା ଦକ୍ଷତା, କିନ୍ତୁ ଜଣଙ୍କ ବ୍ୟବହାର, ଜଣଙ୍କର ଚାଲିଚଳନ, ବ୍ୟବହାର ଗୁଣ, ଏଇଟା ହଉଛି ବ୍ୟକ୍ତିତ୍ୱ।
0: ତେଣୁ
2: ଦକ୍ଷତାକୁ ବଢିଲେ ବ୍ୟକ୍ତିତ୍ୱ ବଢିବନି କି ଦକ୍ଷତା କମିଲେ ବ୍ୟକ୍ତିତ୍ୱ, ଦକ୍ଷତା ଦିଟା ତ ଅଲଗା ଜିନିଷ ମୋ ମତରେ।
0: ଆଜ୍ଞା ଆଜ୍ଞା, ଯାହା ହଉ, ଆପଣଙ୍କର ଗୋଟେ ବହୁତ ସୁନ୍ଦର ମତ ଲାଗିଲା ମତେ, ଯେ ଆପଣଙ୍କ କହିବାରେ ଯେ ଆମେ ଦୁଇଟା ଯାକୁ କେବେ ହେଲେ କମ୍ପେୟାର କରିପାରିବାନି, କିନ୍ତୁ ଭାଇ ଆପଣଙ୍କ ମତରେ,
2: ଆଜ୍ଞା,
0: କିନ୍ତୁ ଭାଇ ଆପଣଙ୍କ ମତରେ
2: ବ୍ୟକ୍ତିତ୍ୱ ଭଲ ଲୋକ ହେଇପାରିଥାଏ।
0: ଆଜ୍ଞା,
2: ଏଇଟା ହଉଛି ବ୍ୟକ୍ତିତ୍ୱର ଗୁଣକୁ, ଗୁଣ ଅନୁସାରେ ବ୍ୟକ୍ତିତ୍ୱ ବଢେ, କର୍ମକୁଶଳତା ଅନୁସାରେ ଦକ୍ଷତା ବଢେ।
0: ଏଇ କଥା ତ ନିଶ୍ଚିତ ଭାବରେ ଆପଣ ବଢିଆ କଥାଟିଏ କହିଲେ, କିନ୍ତୁ ତା ସହିତ ଭାଇ ଆପଣଙ୍କୁ ପଚାରିବାକୁ ଚାହିଁବି ଯେ ଆପଣଙ୍କ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ କ'ଣ, ଯେ ଗୋଟେ ଲୋକକୁ ଦେଖିଲେ ଆପଣ ତାର ବ୍ୟକ୍ତିତ୍ୱ ଦେଖନ୍ତି?
2: ଗୁରୁତ୍ୱପୂର୍ଣ୍ଣ ନିଶ୍ଚିତ ଭାବରେ ବ୍ୟକ୍ତିତ୍ୱ।
0: ଆଜ୍ଞା,
2: ନିଶ୍ଚିତ ଭାବରେ ବ୍ୟକ୍ତିତ୍ୱ ହିଁ ଗୁରୁତ୍ୱପୂର୍ଣ୍ଣ, ବ୍ୟକ୍ତିତ୍ୱ ଅଧିକ।
0: ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ କଲ୍ କଲେ, ଏତେ ସୁନ୍ଦର ମତ ଆମ ସହିତ ବାଣ୍ଟିଲେ, ଆପଣ କଲ୍ କରିଥିବାରୁ ଆପଣଙ୍କର ଅଶେଷ ଅଶେଷ ଧନ୍ୟବାଦ ଭାଇ।
2: ଧନ୍ୟବାଦ,
0: ରହିଲି, ନମସ୍କାର। ଏଇ ସୁନ୍ଦର ସୁନ୍ଦର ବିବିଧତା ମତ ଆପଣମାନଙ୍କର ଆମ କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିଦିଏ, ଯେମିତି ବର୍ତ୍ତମାନ ଭାଇ ଜଣେ କହିଲେ ଯେ ବ୍ୟକ୍ତିତ୍ୱ ଏବଂ ଦକ୍ଷତା ଦୁଇଟା ଯାକୁ କେବେ ହେଲେ କମ୍ପେୟାର କରିହେବନି, କିନ୍ତୁ ତାଙ୍କ ମତରେ ବ୍ୟକ୍ତିତ୍ୱ ଆସେ ପ୍ରଥମେ, ଯଦି ବ୍ୟକ୍ତିତ୍ୱ ଅଛି ତାହେଲେ ନିଶ୍ଚିତ ଭାବରେ ସିଏ ବହୁତ ଗୁରୁତ୍ୱପୂର୍ଣ୍ଣ ଗୋଟେ ମଣିଷର ଜୀବନରେ। ଇଏ ହେଉଛି ସାଥୀ ଆପଣମାନଙ୍କର ମତ, ଆଉ ଗୋଟିଏ କଲ୍ ମଧ୍ୟ ଆସିଯାଇଛି, ଦେଖିବା କିଏ କରିଛନ୍ତି କଲ୍ ଆଉ କ'ଣ କହୁଛନ୍ତି ସେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ସନ୍ତୋଷ ମଲ୍ଲିକ କହୁଛି, ମାକଳପଡା ଭରତପୁର ଜିଲ୍ଲା ଯାଜପୁର।
0: ସନ୍ତୋଷ ଭାଇ କଣ କହିବେ, ଆପଣଙ୍କର ମତ କଣ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି, କୋଉଟା ବେଶୀ ଗୁରୁତ୍ୱପୂର୍ଣ୍ଣ?
3: ମୁଁ ଆଜି କଣ କରେଣ୍ଟ ନଥିବାରୁ।

0: ଟପିକଟା ହଉଛି ଭାଇ ଗୋଟେ ଲୋକର ପର୍ସନାଲିଟି ନା ତା ଭିତରେ ଥିବା ଆବିଲିଟି ମାନେ ଦକ୍ଷତା ନା ବ୍ୟକ୍ତିତ୍ୱ କୋଉଟା ଆପଣଙ୍କୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଲାଗେ ଗୋଟେ ମଣିଷକୁ ଦେଖିଲେ?
1: ଦକ୍ଷତାଟା ମେନ୍ ଜିନିଷ
0: ଆଜ୍ଞା,
1: ଦକ୍ଷତାଟା ହଉଛି ମେନ୍, ମଣିଷର ଦକ୍ଷତା ନଥିଲେ ତ କିଛି କରିପାରିବନି ନା।
0: ଆଚ୍ଛା, ଆପଣଙ୍କ ମତ ହଉଛି ଦକ୍ଷତା ମାନେ ସ୍କିଲ୍ସ ଥିବା ଦରକାର, ବ୍ୟକ୍ତିତ୍ୱ ତାପରେ ଆସିବ।
1: ନିଶ୍ଚିନ୍ତ
0: ନିଶ୍ଚିନ୍ତ, ବହୁତ ବହୁତ ଧନ୍ୟବାଦ ଭାଇ ଆପଣ ଯା ହଉ। ଆଜ୍ଞା ଆଜ୍ଞା, କୁହନ୍ତୁ।
1: ଆମର ଆଉ ଜଣେ ଶାରଦା ଭାଇ ଯିଏ ରହିଲେ ଆମର କନକ, ଆମର ଯୋଉ କଣ୍ଟାପଡା
0: ପୀଠ,
1: ସେ ବହୁତ ବଢିଆ ଲୋକ। ଶାରଦା ଭାଇଙ୍କ କଥା ମୁଁ ଟିକେ କହିବାକୁ ଚାହୁଁଛି,
0: ସେ
1: ମୋ ସାର ବହୁତ କଣ୍ଟାକ୍ଟରେ ବି ଅଛନ୍ତି, ବହୁତ ବଢିଆ ଲାଗେ ତାଙ୍କ କଥା ଶୁଣିଲେ।
0: ଠିକ ଅଛି ଭାଇ, ଠିକ ଅଛି, ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି, ନମସ୍କାର।
1: ନମସ୍କାର।
0: ସତୀ, ବ୍ୟକ୍ତିତ୍ୱ ଆଉ ଦକ୍ଷତା ୟାରି ଭିତରେ କଥାବାର୍ତ୍ତା ଆଜି ଆମର ଚାଲିଛି। ଗୋଟିଏ ପରେ ଗୋଟିଏ ଆପଣମାନଙ୍କର କଲ୍ ଆସିଯାଉଛି ଏବଂ ତା ସହିତ ଆପଣମାନଙ୍କର ବିବିଧ ମତ ମଧ୍ୟ ଆସୁଛି। କାହା ପାଇଁ ବ୍ୟକ୍ତିତ୍ୱ ପ୍ରଥମେ, କାହା ପାଇଁ ଦକ୍ଷତା, ଏବଂ କିଏ କହୁଛନ୍ତି ଯେ ଦକ୍ଷତା ଆଉ ବ୍ୟକ୍ତିତ୍ୱ ଏଇ ଦୁଇଟାର କମ୍ପାରିଜନ କେବେ ହେଲେ ସମ୍ଭବ ନୁହେଁ, ତେଣୁ ବ୍ୟକ୍ତିତ୍ୱ ହିଁ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ ସିଏ କ'ଣ କହୁଛନ୍ତି ତାଙ୍କର ମତ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ ଆଜ୍ଞା, ନମସ୍କାର, ମୁଁ କିଶୋର କଟକରୁ ଦୀପକ ଦାସ କହୁଥିଲି।
0: ଦୀପକ ଭାଇ, ଆପଣ ପ୍ରଥମ ଥର କଲ୍ କରିଛନ୍ତି ନା ଆଗରୁ ମଧ୍ୟ ଆମ ସହିତ ଯୋଡ଼ି ହୁଅନ୍ତି?
2: ମୁଁ ଯୋଡ଼ିବି।
0: ଯା ହଉ, ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା, ନୂଆ କଣ୍ଠସ୍ୱର ମୁଁ ଶୁଣିଲି ଆଜି ଗୋଟେ।
2: କଣ କହିବି, ପୂର୍ବରୁ ବି କଥା ହେଇଥିଲି ଆପଣଙ୍କ ସହିତ ମନେ ନଥିବ।
0: ଆଜ୍ଞା ଆଜ୍ଞା, ଯା ହଉ, ଆପଣଙ୍କ ସହିତ ଆଜି ପୁଣି ବହୁତ ଦିନ ପରେ କଥା ହେଉଛି, ସେଥିପାଇଁ ଭାରି ଭଲ ଲାଗୁଛି। କଣ କହିଲେ ଦୀପକ ଭାଇ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି କୋଉଟା ବେଶୀ ଇମ୍ପୋର୍ଟାଣ୍ଟ?
2: ଦେଖନ୍ତୁ, ଯାହା ବି ବିଭିନ୍ନ ଶ୍ରୋତା ମାନେ କଲର ମାନେ ମତାମତ ଦଉଛନ୍ତି, ମୁଁ ଯାହା ନିଜର ବ୍ୟକ୍ତିଗତ ମତାମତ ମୁଁ ଯାହା ଜାଣୁଛି, ଦେଖନ୍ତୁ, ଦକ୍ଷତା ସମସ୍ତଙ୍କ ଭିତରେ ସମାନ ନଥାଏ। ଧରନ୍ତୁ ଆପଣଙ୍କର ଶାରୀରିକ ଦକ୍ଷତା ଅଧିକ ଥାଇପାରେ, କିନ୍ତୁ ମୋ ଭିତରେ ମାନସିକ ଦକ୍ଷତା ଅଧିକ ଥାଇପାରେ, କାହାର ଶାରୀରିକ କାହାର ମାନସିକ ବିଭିନ୍ନ ପ୍ରକାର ଦକ୍ଷତା ସମାନ ଭାବେ ନଥାଏ। ତେଣୁକରି ଦକ୍ଷତା ଏକ ଭିନ୍ନ ଏବଂ ବ୍ୟକ୍ତିତ୍ୱ ଏକ ଭିନ୍ନ। ଦେଖନ୍ତୁ ଆପଣଙ୍କର ଦକ୍ଷତା ଅଛି, ଆପଣ ଆଜି ଆର୍ଯ୍ୟ ଭାବେ ଆସିକି ସବୁ ଶ୍ରୋତା ମାନଙ୍କୁ କୁମନ୍ତ୍ରମୁଗ୍ଧ କରୁଛନ୍ତି, କିନ୍ତୁ ଆପଣଙ୍କ ଭିତରେ ଦକ୍ଷତା ଅଛି କିନ୍ତୁ ଆପଣଙ୍କ ଭିତରେ ବ୍ୟକ୍ତିତ୍ୱ ନଥିବ, ବ୍ୟକ୍ତିତ୍ୱଟା ଜୀବନ ଆପଣଙ୍କର ଜୀବନର ଶେଷ ଥିବା ପର୍ଯ୍ୟନ୍ତ ଯଦି ବ୍ୟକ୍ତିତ୍ୱ ଆପଣ ନଥିବ, ଯେକୌଣସି ପରିସ୍ଥିତି ଆସୁ, ତାହେଲେ ଆପଣଙ୍କର ସେ ବ୍ୟକ୍ତିତ୍ୱର ଯଦି ନଥିବ, ତାହେଲେ ଆପଣ ତାକୁ ହୁଏତ ଆପଣ ଭଲ କହିପାରନ୍ତି, କିନ୍ତୁ ଆବଶ୍ୟକ ସ୍ଥଳେ ଆପଣ କିଛି କାହା ପାଇଁ କିଛି କରି ନପାରନ୍ତି। ଯଦି ଉତ୍ତମ ବ୍ୟକ୍ତିତ୍ୱର ଅଧିକାରୀ ଆପଣ ହେଇଥିବେ, ଆପଣ ଯେଉଁ କଥା ଗୁଡିକ ଆମକୁ କହୁଛନ୍ତି, ହୁଏତ ତାହା ଆପଣଙ୍କ ଜୀବନରେ ସେମିତି କିଛି ପରିସ୍ଥିତି ଆସିଲେ ତାକୁ ଆପଣେଇକି ଆପଣ ହୁଏତ କାହାକୁ କିଛି ସାହାଯ୍ୟ କରିକି କାହାର କିଛି ଯାହା କଥା କହୁଥିବା କଥା ଏବଂ କିଛି କରିପାରନ୍ତି, ସେ କାହା କିଛି କରିପାରନ୍ତି। ତେଣୁକରି ଏଇଟା ମାନେ କିଛି ସହିତ ପ୍ରକୃତ ସାମଞ୍ଜସ୍ୟ ନାହିଁ, ବ୍ୟକ୍ତିତ୍ୱ ଏବଂ ଦକ୍ଷତା ଭିତରେ ସାମଞ୍ଜସ୍ୟ ହୁଏତ ଜଣଙ୍କ ଭିତରେ ଯଦି ଯାହା ବି ଜଣେ ଶ୍ରୋତା ଶୁଣୁଥିଲେ ଖୁବ ଦକ୍ଷତା ଥାଇପାରେ, କିନ୍ତୁ ଯଦି ତାଙ୍କ ଭିତରେ ବ୍ୟକ୍ତିତ୍ୱ ନଥିବ, ତ ସିଏ ଠିକ୍ ସମୟରେ ସେ ଅନ୍ୟମାନଙ୍କର କାମରେ ଆସିନପାରନ୍ତି। ଧରନ୍ତୁ ଗୋଟେ ଜଣେ ନଈରେ ବୁଡ଼ିଯାଉଛି, ଉଦ୍ଧାରକାରୀ ଦଳ ଆସିନାହାନ୍ତି, କିନ୍ତୁ ଜଣେ ଦକ୍ଷତା ସମ୍ପନ୍ନ ବ୍ୟକ୍ତି ସେଠାରେ ଅଛି, କିନ୍ତୁ ସେ ଚାହିଁଲେ ଉଦ୍ଧାର କରିପାରିବ, ସେ ଆସୁ ସମୟ ଲାଗିବ, କିନ୍ତୁ ଜଣେ ଉତ୍ତମ ବ୍ୟକ୍ତିତ୍ୱର ଅଧିକାରୀ ତାପରେ ଦକ୍ଷତା ନେଇ ପହଁରିକି ଉଦ୍ଧାର କରିପାରିବ, କିନ୍ତୁ ତାର ସେ ମନୋଭାବ ଅଛି, ସେ ବ୍ୟକ୍ତିତ୍ୱ ଅଛି ଯେ ଉତ୍ତମ ବ୍ୟକ୍ତିର ଅଧିକାରୀ, ସେ କିଛି ନା କିଛି ବ୍ୟବସ୍ଥା ନିଜେ ଯାହା କିଛି ହେଇପାରିବ ସେ ସମୟରେ
0: କରିପାରିବ। ନିଜର ବହୁତ ବଢିଆ କଥାଟି କହିଲେ, ବହୁତ ସୁନ୍ଦର ମତ ଆପଣ କଲ୍ କଲେ, ଏତେ ସୁନ୍ଦର ମତ ଆମ ସହିତ ବାଣ୍ଟିଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ରଖୁଛି, ନମସ୍କାର।
0: ନମସ୍କାର। ସତୀ, ଏମିତି ଆପଣମାନଙ୍କର ଭଲ ପାଇବା, ଏମିତି ଆପଣମାନଙ୍କର କଲ୍ ଗୋଟେ ପରେ ଗୋଟେ କଲ୍ ଆସୁଛି, ଆପଣମାନେ ଏତେ ସୁନ୍ଦର ଭାବରେ ଆପଣମାନଙ୍କର ମତ ଦେଉଛନ୍ତି, ଏ କାର୍ଯ୍ୟକ୍ରମ ଆହୁରି ସୁନ୍ଦର ହେଇଯାଉଛି। ଆଉ ଗୋଟିଏ କଲ୍ ନେଇଯିବା, ତାପରେ ଆପଣମାନଙ୍କୁ ଆଉ ଗୋଟିଏ ଗୀତ ଶୁଣିବି ନିଶ୍ଚୟ। ବର୍ତ୍ତମାନ ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ଭାଇ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଭାଇ, ରାଜେଶ ଭାଇ କହୁଛନ୍ତି, ଜାଣିଗଲି ମୁଁ।
3: ଆଜ୍ଞା
0: ରାଜେଶ ଭାଇ, ଟିକେ ଫର୍ମାଲିଟି ଦୃଷ୍ଟିରୁ ଆପଣ ଟିକେ ଆମ ସବୁ ଶ୍ରୋତା ବନ୍ଧୁ ମାନଙ୍କୁ ପରିଚୟ ଦେଇଦିଅନ୍ତୁ।
3: ମୁଁ କହୁଥିଲି ସେଇ ଭାଇ ଆପଣଙ୍କର ଭୂତପୂର୍ବ କଲର ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର।
0: ରାଜେଶ ଭାଇ, ଆପଣଙ୍କ ପାଇଁ କଣ ପ୍ରଥମେ ଆସେ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି?
3: ଭାଇ ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି।
0: ଆଉ
3: ଏ ଟପିକ ଉପରେ ଭାଇ ମୁଁ କହିବି, ଭାଇ ଆମର ଗୋଟେ କଥାରେ ଅଛି, ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ। ତେଣୁ ଆପଣ ଦେଖିଥିବେ ଗୋଲ୍ଡ ଦେଖିଥିବେ 22 କ୍ୟାରେଟ 24 କ୍ୟାରେଟ। ଆଜ୍ଞା ବର୍ତ୍ତମାନ ଆଜ୍ଞା ଇମିଟେସନ ମାର୍କେଟରେ ଗଣ୍ଡା ଗଣ୍ଡା ଆସୁଛି, ଲୋକ ଇମିଟେସନ ହାର ବି ବହୁତ ପ୍ରକାର।

0: ପକାଉଛନ୍ତି ସେ ଗୋଲ୍ ଠାରୁ ବି ଅଧିକା ଚିକ୍ ଚିକ୍ ଚିକ୍ ଚିକ୍ ମାରୁଛି। ତାର ଯୋଉ ମାପ ଯନ୍ତ୍ରଟା ସେଇଟା ଆଜ୍ଞା ହଉଛି ମେନ୍ ଜିନିଷ। ତାର କ୍ୱାଲିଟି ତା ବୋଲି ନୁହଁ ଯେ ଯେତେ ଚିକ୍ ଚିକ୍ କଥା କହୁଥିବେ, ଚିକଣ କଥା କହୁଥିବେ, ବାକ୍ଚାତୁରୀ କଥା କହୁଥିବେ,
1: କିନ୍ତୁ ଦକ୍ଷତା ନଥିବ,
0: ମନ ମୋହୁଥିବେ, ସେଭଳିଆ ଲୋକଙ୍କ ସହିତ ମୁଁ ପସନ୍ଦ କରେ। ଯେମିତି ବହୁତ ଗୁରୁ ଥିଲେ ଶକୁନି ମନ୍ଥରା ଏସବୁ ଘର ଭଙ୍ଗା କଥା ବାହାରେ ଉପରେ ଚିକଣ କଥା କହିବେ, ପାଲିସ କଥା କହିବେ, ପଛପଟେ ସୁତୁଲି ବୋମା ଲଗେଇବେ ଆପଣଙ୍କ ପଛପଟେ, ସେଭଳିଆ ଲୋକଙ୍କ ଠାରୁ ମୁଁ ଦୂରେଇ ରୁହେ।
1: ତେଣୁ

0: ଉପରେ ଚିକନ କଥା କହିବେ, ପାଲିଶ କଥା କହିବେ, ପଛପଟେ ସୁତୁଲି ବୋମା ଲଗେଇବେ ଆପଣଙ୍କ ପଛପଟେ, ସେଭଳିଆ ଲୋକଙ୍କ ଠାରୁ ମୁଁ ଦୂରେଇ ରୁହେ। ତେଣୁ ଗୁଣଟା ଦେଖନ୍ତୁ, ସେ କଳା ହଉ, ଗୋରା ହଉ, ଚେପା ହଉ, ପୂଜା ହଉ, ଯାହା ହଉ, ଏକ୍ସ ୱାଇ ଜେଡ୍ ହଉ, କିନ୍ତୁ ଗୁଣଟା ଦେଖନ୍ତୁ। ମୋ ମତରେ ଆପଣଙ୍କର ଯଦି ଦକ୍ଷତା ଠିକ ଅଛି ତାହେଲେ ଆପଣ ଆଗକୁ ବଢିପାରିବେ ବର୍ତ୍ତମାନ ଯୁଗରେ। ଆଉ ଯେତେ ଚିକଣ ପାଲିଶ କଥା କହିବେ, ଚିଟିଂବାଜି କରିବେ, ଫ୍ରଡ୍ କରିବେ, ଠକାମି କରିବେ, ଲୋକଙ୍କୁ ଖାଲରେ ପକେଇବେ, କେହି ଆପଣଙ୍କୁ ପସନ୍ଦ କରିବେନି, ଓଲଟିକି ଦୂର ଦୂର ମାର ମାର କରିବେ।
1: ବା ବଢିଆ କଥା ଟିକେ କହିଲେ ରାଜେଶ ଭାଇ, କଲ୍ କଲେ ଆମେ ସହିତ ଯୋଡି ହେଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି
0: ଭାଇ, ଜୟ ଜଗନ୍ନାଥ,
1: ନମସ୍କାର ଭାଇ। ସେଥିରେ ଥିଲା ଆପଣମାନଙ୍କର ସବୁ ସୁନ୍ଦର ସୁନ୍ଦର ମତାମତ, ଆପଣମାନଙ୍କର କଥା, ଆପଣମାନଙ୍କର ମନର କଥା ଆପଣମାନେ ଆମ ସହିତ ସେୟାର କରୁଥିଲେ। ଆହୁରି କଲ୍ ନେବି ନିଶ୍ଚୟ, କିନ୍ତୁ ବର୍ତ୍ତମାନ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଆପଣଙ୍କ ପାଇଁ ଖାସ୍, ଷ୍ଟେ ଟ୍ୟୁନ୍ଡ।

0: ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ୱେଲକମ୍ ବ୍ୟାକ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ। ଆଉ ଦିଲ୍ ସେ ଦିଲ୍ ତକ୍ ସହିତ ଆମ ସହିତ ଆପଣ କନେକ୍ଟ ହେଇକି ଜଣାଉଛନ୍ତି ଆପଣଙ୍କର ମତ, ଯେ ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି କୋଉଟା ଆପଣଙ୍କୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଲାଗେ, କୋଉଟା ଆପଣଙ୍କ ପାଇଁ ବେଶୀ ଜରୁରୀ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ତାଙ୍କର ମତ।
3: ସୁଜିତ ଭାଇ ନମସ୍କାର।
2: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
3: କୃପାସିନ୍ଧୁ
2: ଭାଇ ନମସ୍କାର, ଗୁଡ ମର୍ଣ୍ଣିଂ। କଣ କହିବେ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି କୋଉଟା ବେଶୀ ଆପଣଙ୍କ ପାଇଁ ଜରୁରୀ?
3: ପର୍ସନାଲିଟି ତ ଜରୁରୀ
2: ଆଜ୍ଞା,
3: କେମିତି ମୁଁ କହିବି ଯଦି ହେଲେ ବିଶ୍ୱଜିତ ଭାଇ, ଗୋଟେ ନମ୍ର ଭାବରେ କହିବି ବିଶ୍ୱଜିତ ଭାଇ ନମସ୍କାର, ତାହେଲେ ଆପଣ ଗୋଟେ ମନ ଭିତରେ ଗୋଟେ ଆସିବ ଯେ ଆଉ କିଛି ଗୋଟେ ସଂସ୍କାର ଅଛି। ମୁଁ କହିବି ହାଏ ବିଶ୍ୱଜିତ ବାବୁ କହିଲେ ଗୋଟେ ଗୋଟେ ଆସିବ, କିନ୍ତୁ ଫ୍ରେଣ୍ଡ ହେଇଥିଲେ ମୁଁ ଏଇଟା କହିଲେ ଆପଣଙ୍କୁ ଚଳିବ,
2: ଯେହେତୁ
3: ମୁଁ ଗୋଟେ ଶ୍ରୋତା ତେଣୁ ଗୋଟେ ନମ୍ର ଭାବରେ ବି କହିବା ଦରକାର। ସେଇଟା ହେଲା ପର୍ସନାଲିଟି ମାନେ ଗୁଣ, ଆଉ ଦକ୍ଷତା ହେଲା ଯୋଉଟା ମୁଁ ଏଇ ଜିନିଷ ଉପରେ ନଲେଜ ଅଛି ବା ସେଇଥିରେ ମୁଁ କାପାସିଟି ଅଛି, ଦକ୍ଷତା ମୋର ଅଛି, ତାହେଲେ ସେ ଲୋକଟା ତାକୁ କାମରେ ଅଛି ବା କାମରେ ରଖିବ। ଯେମିତି ଆଉ ଗୋଟେ ସେ ଭାଇ ଯେମିତି କହିଲେ, ଆଉ ସୁନ୍ଦର ବ୍ୟବହାର, ଯେମିତି ଦୋକାନ 4-5 ଅଛି, ଯେମିତି ଲାଗୁ ଦିଟା ଦୋକାନରେ ବ୍ୟବହାର ତାର ଭଲ ଅଛି ବୋଲି ଲୋକ ଯିବେ। ଦୋକାନରେ ଅଧିକା ଜିନିଷ ରଖିଛ କିନ୍ତୁ ବ୍ୟବହାର ତୁ
2: କରୁଥିବୁ,
3: କେହି ଯିବେନି, ଥରେଟେ ଗଲେ ବି ଆଉ ଯିବେନି।
2: ବଢିଆ କଥାଟି କହିଲେ କୃପାସିନ୍ଧୁ ଭାଇ, ଆପଣ କଲ୍ କଲେ, ଆପଣଙ୍କର ମତ ଆମ ସହିତ ସେୟାର କଲେ, ବହୁତ ଖୁସି ଲାଗିଲା। ରହିଲି ଭାଇ ନମସ୍କାର, ବହୁତ ଧନ୍ୟବାଦ ଭାଇ। ସାଥୀ ଏମିତି ଆପଣମାନଙ୍କର କଲ୍ ଗୋଟେ ପରେ ଗୋଟେ କଲ୍ ଆସି ଆସି ଚାଲିଛି, ଆଉ ଥରେ କହି ରଖୁଛି ଆମର ନମ୍ବର ହେଉଛି 0671-230-3153। ସମୟ ବହୁତ ଅଳ୍ପ ଅଛି, ତଥାପି ଆପଣମାନଙ୍କ କଲ୍ର ଅପେକ୍ଷାରେ ମୁଁ ଅଛି। ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି କୋଉଟା ଆପଣଙ୍କ ପାଇଁ ବେଶୀ ଇମ୍ପୋର୍ଟାଣ୍ଟ, ଆଉ ଗୋଟେ କଲ୍ ନେଇଯିବା। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ବାଃ, କେତେ ସୁନ୍ଦର ଭାବରେ ଆରମ୍ଭ କଲେ, ଆପଣଙ୍କର ପରିଚୟ ଟିକେ ଦେଇ ଦିଅନ୍ତୁ, ମୁଁ ତ ଜାଣି ସାରିଲିଣି।
4: ମୁଁ ସମୀର ପଣ୍ଡା କହୁଛି, ତେଲଙ୍ଗା ପେଣ୍ଠ କଟକରୁ।
2: ସମୀର ଭାଇ ଗୁଡ ମର୍ଣ୍ଣିଂ।
4: ମାନେ ମସ୍ତିଷ୍କ କୁ ଖେଳେଇବାର ଗୋଟେ ଟପିକ ଆଣିଛନ୍ତି
2: ଆଜ୍ଞା,
4: ଆରି ଭିତରେ ଆପଣଙ୍କ ସାଙ୍ଗେ କଥା ହବା ଭିତରେ ମୁଁ ବସ୍କୁ ଅପେକ୍ଷା କରିଥିଲି ପୁରୀ ଯିବା ପାଇଁ, ନିର୍ଦ୍ଦିଷ୍ଟ ବସ୍କୁ ଅପେକ୍ଷା କରିଥିଲି, ତାକୁ ମିସ୍ କରିଗଲି। ତଥାପି
2: ସେଥିପାଇଁ ଆପଣଙ୍କ ପାଖରେ ଭାଇ ମୁଁ କ୍ଷମା ପ୍ରାର୍ଥନା କରୁଛି, କିନ୍ତୁ ଆପଣମାନେ
4: ଆପଣଙ୍କର କୌଣସି ତ୍ରୁଟି ନାହିଁ, ଏଇଟା ଆପଣଙ୍କର ଦକ୍ଷତା ଯେ ଆପଣ ସେଇଭଳି ନିଶ୍ଚୟ ବସ୍ତୁ ଆଣିଛନ୍ତି,
2: ଏବଂ
4: ଆପଣଙ୍କ ବ୍ୟକ୍ତିତ୍ୱ ଏଭଳିଆ ଯେ ଆପଣଙ୍କ କାର୍ଯ୍ୟକ୍ରମରେ ଭାଗ ନ ନେଲେ ଆମକୁ ଭଲ ଲାଗେନି।
2: ବହୁତ ବହୁତ ଧନ୍ୟବାଦ ଭାଇ। କଣ କହିବେ ତାହେଲେ ଭାଇ ଆଜିର ବିଷୟ ଉପରେ ଆପଣଙ୍କର ମତ?
4: ଦେଖନ୍ତୁ, ଦକ୍ଷତା ସ୍କିଲ୍ଡ ପର୍ସନ ବା ଗୋଟେ ନିର୍ଦ୍ଦିଷ୍ଟ ବିଷୟବସ୍ତୁରେ, ଯେମିତି କୃପାସିନ୍ଧୁ ଭାଇ କହୁଥିଲେ, ସେ ଯେକୌଣସି ପଦପଦବୀରେ ରୁହନ୍ତୁ, ଦକ୍ଷତା ସିଏ ତାଙ୍କର କାର୍ଯ୍ୟଶୈଳୀକୁ ନେଇ ସେ ଦକ୍ଷ ହେଇଥାଇପାରନ୍ତି, କିନ୍ତୁ ଦକ୍ଷତା ସହିତ ପର୍ସନାଲିଟି ବ୍ୟକ୍ତିତ୍ୱ ମଧ୍ୟ କିଛି ସାମଞ୍ଜସ୍ୟ ରଖେ, ନହେଲେ ଆଚରଣ ଗୋଟେ ପ୍ରକାର ଥିବ, ଉଚ୍ଚାରଣ ଅଲଗା ପ୍ରକାର ଥିବ, ତ ସେଠି ହବନି, ତାହେଲେ ଭିନ୍ନତା ଚାଲି ଆସିବ। ତେଣୁ ଆଚରଣ ଏବଂ ଉଚ୍ଚାରଣ ଭିତରେ ସମାନତା ଆସିବା ଦରକାର। ଆଜିକାଲି ତ ଆଜ୍ଞା

0: ଯଶ ବା ଦକ୍ଷତା ବା ବ୍ୟକ୍ତିତ୍ୱ ଯୋଉଟା କହୁଛନ୍ତି ଯଶ, ଆଜିକାଲି ଆଜ୍ଞା ମାନେ କଣ କୁହାଯିବ, ଯଶ ସମ୍ମାନ ସବୁ ମିଳେ ଆଜିକାଲି କାଳେ ପଇସା ବଳେ, କିନ୍ତୁ ଯଶ କିଛି ଲୋକ ଖେଳୁଛନ୍ତି, କିନ୍ତୁ ତାଙ୍କର ସେ ଯୋଉ ପ୍ରାୟୋଜିତ ଯଶ ସମ୍ମାନ ବ୍ୟକ୍ତିତ୍ୱ କିଛି ମୁହୂର୍ତ୍ତ ପରେ ସବୁ କରିଯାଏ, ତେଣୁ ପ୍ରତ୍ୟେକ ଜାଗାରେ ଯଶ ସହିତ ବ୍ୟକ୍ତିତ୍ୱ ସହିତ ନିଜର ଦକ୍ଷତାକୁ ସାମଞ୍ଜସ୍ୟ ରଖି କାର୍ଯ୍ୟ କଲେ ନିହାତି ଆପଣ ସମାଜରେ ଜଣେ ମାନେ ଉଚ୍ଚ ବର୍ଗର ଏବଂ ଜଣେ ଭଲ ମଣିଷ ହିସାବରେ ଗଣତି ହେବେ।
1: ନିଶ୍ଚିତ ଭାବରେ ନିଜ ଭଲ ମଣିଷ ଭାବରେ ଗଣିତ ହେବେ ଏବଂ ସମସ୍ତଙ୍କର ପ୍ରିୟ ଭାଜନ ହେବେ, ଯେମିତି ବର୍ତ୍ତମାନ ସମୀର ଭାଇ ଆମର ହଉଛନ୍ତି। ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ କଲ୍ କଲେ, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ରହିଲୁ ଭାଇ, ନମସ୍କାର। ସାଥୀ, ଇଏ ହଉଛି ଆପଣମାନଙ୍କର ଭଲ ପାଇବା, ଆପଣମାନଙ୍କର ସୁନ୍ଦର ସୁନ୍ଦର ମତ ଯେ କାର୍ଯ୍ୟକ୍ରମକୁ ଟିକେ ବହୁତ ବଢିଆ ସ୍ତରକୁ ନେଇଯାଇଛି। ଆଜି ଆପଣମାନଙ୍କର କଲ୍ ଅପେକ୍ଷାରେ ତଥାପି ମୁଁ ଅଛି, ଆଉ ସ୍ୱଳ୍ପ ସମୟ ଅଛି, ତଥାପି କଲ୍ ମୁଁ ନେବି ଆପଣମାନଙ୍କର, କାରଣ ଆପଣମାନଙ୍କର ଆଜି ଏତେ ସୁନ୍ଦର ସୁନ୍ଦର ମତ ସବୁ ଆସୁଛି, ମତେ ବହୁତ ଭଲ ଲାଗୁଛି। ଆଉ ଗୋଟିଏ କଲ୍ ନେଇଯିବା, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭଜି ଭଜି ତୋ ନାମ ସୁକାରଣ ମୟ ଜୀବନ ପ୍ରଭୁ ଦିନ ଦେଖିଲେ ତୋ କଳାବଦନ ଘର ଘରେ ନିଦିନ।
1: ନମସ୍କାର, ବହୁତ ସୁନ୍ଦର ଭଜନଟା ଆପଣ ଆରମ୍ଭ କଲେ, ୱାନ୍ ଅଫ୍ ମାଇ ଭେରି ଫେଭରେଟ୍ ଭଜନ। କଣ କହିବେ ଆଜ୍ଞା, ଆଜି ପର୍ସନାଲିଟି ଏବଂ ପର୍ସନ ଭିତରେ ଥିବା ଆବିଲିଟି, ବ୍ୟକ୍ତିତ୍ୱ ଏବଂ ଦକ୍ଷତା, କୋଉଟା ଆପଣଙ୍କ ପାଇଁ ବେଶୀ ଜରୁରୀ?
2: ସାର, ମୁଁ ତ କହିବି ସମସ୍ତେ, ଯେତିକ ଭାଇ ଭଉଣୀ ଯାହା କରିଥିଲେ ସମସ୍ତେ ବହୁତ ବହୁତ ଭଲ ମତ ଦେଲେ। ତାପରେ ମୋର ଛୋଟିଆ ମତ, ମତେ ସବୁବେଳେ ଯୋଉ ଜାଗାରେ ସମ୍ମାନ, ଏମିତି ଲୋକ ପାଖରେ ଆମେ ବସିବା ନିଜିତ ହବାନି, ସବୁ ଜାଗାରେ ଯେମିତି ସମ୍ମାନ ମିଳିବ, ଆମେ କିଏ କାହାକୁ ସମ୍ମାନ କଲେ ଆମକୁ ସମ୍ମାନ ଅଟୋମେଟିକ ମିଳିବ। ଆପଣ ନଦେଲେ ବି ଆଉ କିଏ ଦବ, ମୁଁ ଯେମିତି ଆପଣଙ୍କୁ ନଦେଲେ ବି ଆପଣଙ୍କୁ ଆଉ କିଏ ଦବ, ଏଇ ଜିନିଷଟା ମୁଁ ସବୁବେଳେ ଚେଷ୍ଟା କରେ। ଆଉ ମୁଁ ସବୁବେଳେ ମୋର ଚେଷ୍ଟା କରେ ମାନେ ସତ୍ ମାର୍ଗରେ ମାନେ ଯିବା ପାଇଁ, କାହା ମନରେ କଷ୍ଟ ଦବାନି, କାହାକୁ ବାଧିଲା ଭଳିଆ ଭାଷା କହିବାନି, ସବୁବେଳେ ମାନେ ନିମ୍ନ ହୋଇକି ରହିବାଟା ମଣିଷ
1: ଭଗବାନ କହୁଛନ୍ତି। ନିଜ ଭିତରେ ଯେତେ ଦକ୍ଷତା ଥାଉ ପଛକେ ଆପଣ ସବୁବେଳେ ନମ୍ର ରହିବେ, ସମସ୍ତଙ୍କୁ ଭଲ ବ୍ୟବହାର
2: ହେଲେ ନଇ ପଡିଲେ ଲହଡ଼ି ପଡାଏ କଥା,
1: ଏବଂ ସେଥିପାଇଁ ଆପଣଙ୍କ ପାଇଁ ଦକ୍ଷତାଟା ପ୍ରଥମେ, ତାପରେ ଯାଇକି ବ୍ୟକ୍ତିତ୍ୱ, ନୁହେଁ କି?
2: ନା ନା,
1: ଆଗେ ବ୍ୟକ୍ତିତ୍ୱ।
2: ଆଚ୍ଛା, ମଣିଷକୁ ତ ଦେଖିଦେଲେ, ମଣିଷର ମୁହଁକୁ ଦେଖିଦେଲେ ଜାଣି ହେଇଯିବ ଇଏ କୋଉ ଭଳି ଲୋକ ବୋଲି।
1: ଆଚ୍ଛା,
2: ହେଲା, ସେଇଟା ପ୍ରଥମେ ପରଖିବାର ଅଛି। ଭଗବାନ ଯେହେତୁ ମଣିଷ ଜନ୍ମ ଦେଇଛନ୍ତି, ଆମେ ଗୋଟେ ଆଉ ଗୋଟେ ଅନ୍ୟ ମଣିଷକୁ ପରଖିବା, ଆମର ସେଇଟା ହଉଛି ମାନେ କାପାସିଟି, ଯାହାକୁ ଆପଣ କହୁଛନ୍ତି ଦକ୍ଷତା।
1: ବଢିଆ କଥା ଟିକେ କହିଲେ, ମାନେ ବ୍ୟକ୍ତିତ୍ୱକୁ ଚିହ୍ନିବାର ଦକ୍ଷତା।
2: ଆଜ୍ଞା, ବ୍ୟକ୍ତିକୁ ଚିହ୍ନିବା, ଯେମିତି ଆମର ଚିହ୍ନା ବାମଣର କଥାରେ ଅଛି,
1: ପଇତା ଲୋଡ଼ା ନାହିଁ। ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ଏତେ ସୁନ୍ଦର ମତ ଦେଲେ,
2: ଆମେ ଦେଖିଲେ ଜାଣିଦେବା।
1: ବଢିଆ ବଢିଆ କଥାଟି କହିଲେ, ରହିଲି ମ୍ୟାଡାମ, ନମସ୍କାର। ବହୁତ ସୁନ୍ଦର ମତ ଥିଲା ଆପଣଙ୍କର, ଏମିତି ଆପଣମାନଙ୍କର ମତ ଗୋଟେ ପରେ ଗୋଟେ ଆସିଯାଇଛି। ଆଉ ଗୋଟିଏ ସମୟ ଅଛି, ଆଉ ଗୋଟିଏ କଲ୍ ନେଇଯାଇ ପାରିବା ଆମେ, ଦେଖିବା ଅତି ସ୍ୱଳ୍ପରେ ଶେଷ କରିବାକୁ ଚେଷ୍ଟା କରିବା, ଦେଖିବା କିଏ କଲ୍ କରୁଛନ୍ତି ଆଉ କଣ କହୁଛନ୍ତି ତାଙ୍କର ମତ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ମୁଁ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି କୁହନ୍ତୁ ଅରୁପା। ହ୍ୟାଲୋ, କଲ୍ଟି କଟିଯାଇଛି, ଆମକୁ କଲ୍ କରିଥିଲେ ଅରୁପାନନ୍ଦ, ନିଶ୍ଚିତ ଭାବରେ ତାଙ୍କର ମତ ମଧ୍ୟ ସେ ଦେଇଥାନ୍ତେ, ହୁଏତ କଲ୍ଟି କୌଣସି କାରଣରୁ କଟିଯାଇଛି, କିନ୍ତୁ ତାଙ୍କ ପାଇଁ ମଧ୍ୟ ଆମେ ଦୁଃଖିତ, କିନ୍ତୁ ତାଙ୍କର ମତ କଣ ଥିଲା ଆମେ ଜାଣିବା ପାଇଁ, ଦେଖିବା ଆଉ ଗୋଟେ କଲ୍ ଆସିଛି, ଦେଖିବା କିଏ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ସାର୍ ନମସ୍କାର, ମୁଁ ପ୍ରକାଶ ଚନ୍ଦ୍ର ସାହୁ କହୁଛି, ଭୁବନେଶ୍ୱର ଖାଲିଆ ସାହିରୁ କହୁଛି।
1: ପ୍ରକାଶ ଭାଇ ନମସ୍କାର, କଣ କହିବେ ପ୍ରକାଶ ଭାଇ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି, ବ୍ୟକ୍ତିତ୍ୱ ନା ଦକ୍ଷତା, କୋଉଟା ଆପଣ ବେଶୀ ଦେଖନ୍ତି?
3: ଦେଖନ୍ତୁ, 2003 ମୁଁ ଯେତେବେଳେ କଲିକତାରୁ ଭୁବନେଶ୍ୱର ଆଇନି,
1: ଆଜ୍ଞା,
3: ମୋ ସରୁ ହୋଟେଲରେ ଫାର୍ଷ୍ଟରେ ରହିନି।
1: ଆଚ୍ଛା ଆଚ୍ଛା,
3: ଆଉ ମୋ ସରୁ ହୋଟେଲରେ ମୋ ସରୁ ମତେ ଶିଖେଇ ଦେଇଥିଲା, କେତେ କଷ୍ଟମର ଆସିବେ, ମଦୁଆ ହଉ ଗଞ୍ଜୁଆ ହଉ, ତମେ ତାଙ୍କୁ ସମ୍ମାନ ଦେଇକି

0: ତମେ ବେପାର କରିବ,
1: ବ୍ୟବହାର ଭଲ କରିବେ ସମସ୍ତଙ୍କୁ।
0: ଆଜ୍ଞା, ଆଉ ମୁଁ ଟିକେ ବଙ୍ଗଳା, ହିନ୍ଦୀ, ଭୋଜପୁରୀ, ଓଡିଆ ସବୁ ଭାଷା ଟିକେ ଜାଣିଛି ତ ଟିକେ ଆସ୍ତେ ଆସ୍ତେ। ଆଉ ସବୁ ପ୍ରକାର ଲୋକ ଆଉଛନ୍ତି, ମତେ ବି କଥା କହିବାକୁ ଭାରି ଭଲ ଲାଗୁଛି।
1: ଯା ହଉ, କେତେ ବଢିଆ କଥା।
0: ମୁଁ 1200 ଟଙ୍କା ଦରମାରେ ଥିଲି, ସାପ୍ଲାଇ କରିଥିଲି ହୋଟେଲରେ, ତାପରେ ରୋଷେଇ କରିନି, ମିସ୍ତ୍ରୀ ଶିଖିନି, 2000 ହେଲା। ଲାଷ୍ଟରେ ଡବଲ ରୋଡ ହେଲା, ଯେତେବେଳେ ହୋଟେଲ ଭାଙ୍ଗିଦେଲା, ସେତେବେଳେ ନିଜ ଦାୟିତ୍ୱରେ ହୋଟେଲଟା ମୁଁ ନେଲି।
1: ଯା ହଉ,
0: ସେଇ ହୋଟେଲରୁ ମୁଁ 2 ପଇସା ଇନକମ କରିକି ସାଲିଆ ସାହିରେ ଜଣଙ୍କର ଘର ଥିଲା, ମୁଁ କିଣିକି ଗୋଟେ ଡାଲ ଚାଲ ଦୋକାନ କରିଛି, ଗ୍ରୋସରୀ। କଲିକତାରେ ମୋ ଦୋକାନ ଥିଲା, ବାପା କରିଥିଲା, ସେ ବାପା ଠୁ ଦୋକାନ ଶିଖିକି।
1: ମାନେ କେତେ ବଢିଆ କଥା, ଆପଣଙ୍କ ଭିତରେ ଏତେ ସୁନ୍ଦର ସୁନ୍ଦର ଦକ୍ଷତା ଅଛି, ଏବଂ ତା ସହିତ ଆପଣଙ୍କର ବ୍ୟକ୍ତିତ୍ୱ ବଳରେ ଆଜି ଆପଣ ଏଇ ଜାଗାରେ ପହଞ୍ଚିଛନ୍ତି।
0: ଆଜ୍ଞା ସାର, କଣ କରିବା, ଆମେ 3 ଭାଇ, 2 ଭାଇ କଲିକତାରେ ଅଛନ୍ତି, ସେ ଦୋକାନ ଅଛନ୍ତି। ମୋର ଟିକେ ଅସୁବିଧା ହେଇଗଲା ବୋଲିକି ମୋ ସରୁ ବହୁତ ସାହାଯ୍ୟ କରିଛି, ମୋ ସରୁ ହିସାବରେ ମୁଁ ରହିଛି ଅଛି।
1: ବହୁତ ବହୁତ ଧନ୍ୟବାଦ ଭାଇ,
0: ଭଲ ଅଛି ମୁଁ।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ଏମିତି ଆମକୁ ଶୁଣୁଥାନ୍ତୁ। ଆପଣଙ୍କ ପାଇଁ ତାହେଲେ ଭାଇ ବ୍ୟକ୍ତିତ୍ୱଟା ବଡ ନୁହେଁ କି?
0: ନମସ୍କାର ସାର,
1: ରହିଲି। ହଁ ନମସ୍କାର ଭାଇ, ନମସ୍କାର ସାଥୀ। ବହୁତ ସୁନ୍ଦର ସୁନ୍ଦର ମତ ସମସ୍ତଙ୍କର, ଏବଂ ଆପଣମାନଙ୍କର ମତରେ ମତରେ କେତେବେଳେ ସମୟ ଚାଲିଗଲା ଜଣାପଡ଼ିଲାନି। ବର୍ତ୍ତମାନ ସମୟ ଇସା ଧରିକି କହିଲାଣି ଯେ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍କୁ ଏଇଠି ଶେଷ କରିବାକୁ ପଡ଼ିବ, କିନ୍ତୁ ଆପଣମାନଙ୍କ ସହିତ ଏଇ ଯେଉଁ ସୁନ୍ଦର ଆଲୋଚନା ମତର ବିନିମୟ ଆଜି ହେଲା ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ, ଯେ ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି, ବହୁତ ଖୁସି ମତେ କଲା। ଏବଂ ଯେଉଁ ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମକୁ ଆଜି ଶୁଣିଥିବେ ସେମାନେ ମଧ୍ୟ ବହୁତ ଖୁସି ହୋଇଥିବେ ବୋଲି ଆଶା କରୁଛି, ଏବଂ ଯାହାର ଯାହାର ଫୋନ୍ ଚେଷ୍ଟା କରିକି ଲାଗିପାରିନି ସେମାନଙ୍କ ପାଇଁ ମଧ୍ୟ ଆମେ ଦୁଃଖିତ। ସେମାନଙ୍କ ସହିତ କଥା ହେଇଥିଲେ ହୁଏତ ଆଉ କିଛି ନୂଆ ମତ ଜାଣିବାକୁ ମିଳିଥାନ୍ତା, କିନ୍ତୁ ଯେତିକି ମତ ଆଜି ଆମକୁ ମିଳିଲା ବହୁତ ବିବିଧ ମତ ଥିଲା, ଏବଂ ସୁନ୍ଦର ପ୍ରୋଗ୍ରାମ ଆଜି ଆମେ ଶୁଣିବା ପାଇଁ ମିଳିଲା। କଥାବାର୍ତ୍ତା ଆପଣଙ୍କ ସହିତ ବହୁତ ଭଲ ଭାବରେ ହେଲା, ସେଥିପାଇଁ ଆପଣମାନଙ୍କୁ ମଧ୍ୟ ଯେଉଁମାନେ କଲ୍ କରିଥିଲେ ଏବଂ ଯେଉଁମାନେ ଚେଷ୍ଟା କରୁଥିଲେ ସମସ୍ତଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ରେନ୍ବୋ ସିଲସିଲା ଷ୍ଟାର୍ଟ କରିଦେବା, ବାସ୍ ଆଉ କିଛି ସମୟ ମଧ୍ୟ।

बॉक्स को जाइकी तापरे लेखि दियंतु एफएमआरसी परे को गीत सुनिबा पई चाहुचंती को चलचित्र रो को एल्बम रो संगीत कहा को डेडिकेट करिबा पई चाहंती एवं निजो ना ठिकाना से तो पठि दियंतु एसएमएस कर दियंतु हमो को 09495963210 नंबर रे जदि करिबा पई चाहंती हम को व्हाट्सएप रे डायरेक्ट मैसेज तबे नंबर होची 8895254200। ଗୋଟେ ପରେ ଗୋଟେ ଆପଣମାନଙ୍କର ଫର୍ମାଇସ୍ ଆସିକି ମୋ ଆଖି ଆଗରେ ପହଞ୍ଚିଗଲାଣି। ତେବେ ଫର୍ଷ୍ଟ ଫର୍ମାଇସ୍ଟି ମୁଁ ଯୋଉ ନେଉଛି ହ୍ୱାଟ୍ସଆପ୍ରେ ଆମକୁ କରିଛନ୍ତି ଅଭିନ୍ନ ପ୍ରଧାନ ସିଡିଏ ସେକ୍ଟର 9 କଟକରୁ ଏବଂ ସେ ଲେଖୁଛନ୍ତି ଯେ ଆଜି ହେଉଛି ମୋ ୱାଇଫ୍ ପ୍ରତିମାଙ୍କର ହ୍ୟାପି ବେଲା ବର୍ଥଡେ ଏବଂ ସେଥିପାଇଁ ଆପଣ ପ୍ଲିଜ୍ ମୋ ତରଫରୁ ତାଙ୍କୁ ହ୍ୟାପି ବେଲା ବର୍ଥଡେ ଜଣେଇଦେବେ। ମୁଁ ତ ବର୍ତ୍ତମାନ କଟକରେ ନାହିଁ କିନ୍ତୁ ମୋ ୱାଇଫ୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ବହୁତ ଶୁଣନ୍ତି ଏବଂ ସ୍ପେଶାଲି ଆର୍ଜେ ବିଶ୍ୱଜିତ୍କୁ ଶୁଣନ୍ତି ଏବଂ ଏଇ କଥା ମୁଁ ଶୁଣିଛି। ସେଥିପାଇଁ ଆଜି ମୁଁ ମୋର ଜବ୍ରେ ଥିଲେ ମଧ୍ୟ ଆପଣଙ୍କୁ ଟାଇମ୍ ବାହାର କରିକି ମେସେଜ୍ କରିଛି ଏବଂ ତାଙ୍କୁ ୱିଶ୍ କରିଦେବେ ଏବଂ ମୋ ତରଫରୁ ତାଙ୍କ ପାଇଁ ଗୋଟେ ସୁନ୍ଦର ଗୀତ ତେରେ ନେନା ନିଶ୍ଚିତ ଭାବରେ ଆପଣମାନଙ୍କ ପାଇଁ ଆପଣମାନଙ୍କର ପ୍ରୋଗ୍ରାମ ଇଏ ତେଣୁ ଆପଣମାନଙ୍କର ଅନୁରୋଧରେ ପ୍ରତିମାଙ୍କୁ ହ୍ୟାପି ବାଲା ବର୍ଥଡେ ଜଣେଇ ଦେଉଛି ଏ ମ୍ୟୁଜିକାଲ ହମସଫର ବିଶ୍ୱଜିତ ଏବଂ ଆପଣଙ୍କ ତରଫରୁ ମାନେ ଅଭିନ୍ନ ବାବୁଙ୍କ ତରଫରୁ ଗୋଟେ ସୁନ୍ଦର ଗୀତ ସଫକତ ମାନତ ଅଲିଙ୍କ ଖାନଙ୍କ କଣ୍ଠରେ ଏଇ ବ୍ୟୁଟିଫୁଲ ଟ୍ରାକ୍ଟି ପ୍ରତିମାଙ୍କୁ ଡେଡିକେଟ୍ କରି ପ୍ଲେ କରିଦେଉଛି।

ହେଦର ଆଉ ଗୋଟିଏ ସୁନ୍ଦର ମେସେଜ ଆମକୁ କରିଛନ୍ତି, ମେସେଜ କରୁଛନ୍ତି ଆମକୁ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 CDA କଟକରୁ, ଏବଂ ଲେଖିଛନ୍ତି ହ୍ୟାଭ୍ ଏ ନାଇସ୍ ଡେ ବିଶ୍ୱଜିତ ଭାଇ, ଝିପିଝିପି ବର୍ଷା ଭିଜା ନମସ୍କାର, ସବୁ ଷ୍ଟାଫ୍ ମାନଙ୍କୁ ନମସ୍କାର, ସବୁ ଶ୍ରୋତାବନ୍ଧୁ ମାନଙ୍କୁ ଗୁଡ୍ ମର୍ଣ୍ଣିଂ, ହୋପ୍ ଆପଣ ଭଲରେ ଥିବେ। ବ୍ୟକ୍ତିର ବ୍ୟକ୍ତିତ୍ୱ ନା ତାର ଦକ୍ଷତା, ୟା ଉପରେ ସୁନ୍ଦର ଆଲୋଚନା ଟପିକ୍ଟି ରଖିଥିଲେ। କଲ୍ରେ ଶ୍ରୋତାମାନେ ନିଜର ଭିନ୍ନ ଭିନ୍ନ ଓପିନିୟନ୍ ଦେଲେ, ସମସ୍ତଙ୍କୁ ଧନ୍ୟବାଦ। ଆପଣଙ୍କ ମତରେ ପ୍ରଥମେ ଆମର ମତରେ ପ୍ରଥମେ ପର୍ସନାଲିଟି ଦେନ୍ ଆବିଲିଟି, ସକାଳୁ ସବୁ କାର୍ଯ୍ୟକ୍ରମ ବହୁତ ଭଲ ଲାଗିଛି ବୋଲି ଲେଖିଛନ୍ତି, ଏବଂ ତାଙ୍କର ଅନୁରୋଧ ହେଉଛି ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଭସା ମେଘ ମୁଝେ ଭାସିଯାଏ, ଏ ସୁନ୍ଦର ଗୀତଟି ନିଶ୍ଚିତ ଭାବରେ ଆପଣଙ୍କ ଅନୁରୋଧରେ ପ୍ଲେ କରିଦେଉଛୁ। ହ୍ୟାଭ୍ ଏ ନାଇସ୍ ଡେ।

ଆକାଶରେ ମଧ୍ୟ ଭସା ଭସା ମେଘ ବର୍ତ୍ତମାନ ଭାସୁଛି ନିଶ୍ଚୟ, ଆଉ ଆପଣମାନେ ଅଛନ୍ତି ଏଫ୍ଏମ୍ ରେନ୍ବୋର ପରିସର ଭିତରେ ଏବଂ ମ୍ୟୁଜିକାଲ ମେଘରେ ଭାସି ଯାଉଛି ଆପଣମାନଙ୍କର ମନ, ମ୍ୟୁଜିକାଲ ହମସଫର ବିଶ୍ୱଜିତ ଅଛି ଆପଣମାନଙ୍କ ସାଙ୍ଗରେ। ଗୋଟେ ପରେ ଗୋଟେ ଆପଣମାନଙ୍କର ଫର୍ମାଇସ୍ ପୂରଣ ହେଇ ହେଇ ଚାଲିଛି ଏବଂ ବର୍ତ୍ତମାନ ଆଉ ଗୋଟିଏ ସୁନ୍ଦର ଫର୍ମାଇସ୍ ଆମକୁ କରିଛନ୍ତି ଦିଲୀପ ନାୟକ ପାରାଦୀପରୁ। ଦିଲୀପ ଭାଇ ଶୁଣିବା ପାଇଁ ଚାହିଁଛନ୍ତି, चार कदम बस चार कदम चल दो ना साथ मेरे। ए ब्यूटीफुल ट्रैक टी फ्रॉम द मूवी पीके। नमस्कार भाई, आज सब कार्यक्रम बहुत सुंदर लगला, धन्यवाद आपनकु। सबदिन एमती हस खुशी थांतु। दिलीप भाई डेडिकेट करके ए ब्यूटीफुल ट्रैक टी प्ले कर दबा एवं परे परे स्मिता नेहाल फ्रॉम भुवनेश्वर सुनिबा पई चाहिचंती ଅରମାନ ମଲ୍ଲିକଙ୍କ କଣ୍ଠରେ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ନିଶ୍ଚିତ ଭାବରେ ପ୍ଲେ କରିଦେବୁ। ଷ୍ଟେ ଟ୍ୟୁନ୍ଡ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଏଥର ଆଉ ଗୋଟିଏ ସୁନ୍ଦର ମେସେଜ ହ୍ୱାଟ୍ସଆପ୍ରେ ଆମକୁ ମେସେଜ କରିଛନ୍ତି, ଲେଖୁଛନ୍ତି ଏଇ ମେସେଜଟି, ଟୁକୁ ପ୍ରଧାନ ଟିକି ମିକି ଟୁକୁନା ପାତ୍ର ମାଣିଆବନ୍ଧ ବଡ଼ମ୍ବାରୁ, ଏବଂ ସେ ଶୁଣିବା ପାଇଁ ଚାହିଁଛନ୍ତି ଗୀତ ହମ୍ ପ୍ୟାର ହିଁ ତୁମ୍ହାରେ ଫ୍ରମ୍ ଦ ମୁଭି ହାଁ ମୈନେ ଭି ପ୍ୟାର କିଆ ହେ। ଗୁଡ୍ ମର୍ଣ୍ଣିଙ୍ଗ ଏବଂ ସବୁ ଶ୍ରୋତା ବନ୍ଧୁମାନଙ୍କୁ ଜୟ ଜଗନ୍ନାଥ ଜଣାଇଛନ୍ତି, ଏବଂ ଶୁଣିବା ପାଇଁ ଚାହିଁଛନ୍ତି ବ୍ୟୁଟିଫୁଲ୍ ଟ୍ରାକ୍ଟି କୁମାର ସାନୁ ଏବଂ ଅଲକା ୟାଗ୍ନିକଙ୍କ କଣ୍ଠରେ। ନିଶ୍ଚିତ ଭାବରେ ପ୍ଲେ କରିଦେବୁ ଆପଣଙ୍କ ଅନୁଭୂତି ଏଇ ଗୀତଟି, ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ହେମନ୍ତ ଚାନ୍ଦ ମାଣିଆବନ୍ଧ ସୁନିଆପାଟଣା ବଡ଼ମ୍ବାରୁ, ସେ ଶୁଣିବା ପାଇଁ ଚାହିଁଛନ୍ତି ୟେ ଜୋ ତେରି ପାୟଲି କି ଛନ୍ ଛନ୍ ହେ ମାସୁମ ଚଳଚ୍ଚିତ୍ରରୁ। ଏହି ସୁନ୍ଦର ଗୀତଟି ନିଶ୍ଚିତ ଭାବରେ ପ୍ଲେ କରିଦେଉଛି ଆପଣମାନଙ୍କ ପାଇଁ ଏହି ଗୀତଟି।

ଏଥର ମେସେଜ ଟି କରିଛନ୍ତି ଆମକୁ, ଗୁଡ ମର୍ଣ୍ଣିଂ ସହିତ ବିଶ୍ୱଜିତ ଭାଇ ନମସ୍କାର, ଜୟ ଜଗନ୍ନାଥ, ଆଭାସ ସେନ, ରୋହିତ ସେନ, ଦୀପକ କୁମାର, ଅଶୋକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ରାଜଦୀପ ରୟ, ରୁଚିକା ରୟ, ଅଲିଶା ଆପା, ତମନ୍ନା ରେଡ଼ି, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଡେଡିକେଟ୍ କରୁଛନ୍ତି ଟୁନା ଭାଇନା, ରମେଶ ଭାଇ, ଉର୍ମିଳା ଆପା, ମୁନା ଭାଇ, ବିଜୟ ଭାଇ, ଚାନ୍ଦ ଭାଇଙ୍କୁ ଏବଂ ବିଶ୍ୱଜିତ ଭାଇ, ଆମେ ରଜ ଛୁଟିରେ ପୁନେ ଆମ ଘରକୁ ଯାଇଥିଲୁ ଏବଂ ଏଇ ଦୁଇ ଦିନ ହେଲା ଆମେ ପ୍ଲାଣ୍ଟକୁ ଆସିଲୁ। ଭାଇ ଆପଣଙ୍କର ଉପସ୍ଥାପନା ବହୁତ ଭଲ ଲାଗୁଛି, ଆପଣଙ୍କ କଥା ସବୁବେଳେ ଭଲ ଲାଗେ, ଆପଣଙ୍କର ଭଏସ୍ ବହୁତ ଭଲ ଲାଗୁଛି, ସେଥିପାଇଁ

ଙ୍କୁ ଏବଂ ବିଶ୍ୱଜିତ ଭାଇ, ଆମେ ରଜ ଛୁଟିରେ ପୁନେ ଆମ ଘରକୁ ଯାଇଥିଲୁ ଏବଂ ଏଇ 2 ଦିନ ହେଲା ଆମେ ପ୍ଲାଣ୍ଟକୁ ଆସିଲୁ। ଭାଇ, ଆପଣଙ୍କର ଉପସ୍ଥାପନା ବହୁତ ଭଲ ଲାଗୁଛି, ଆପଣଙ୍କ କଥା ସବୁବେଳେ ଭଲ ଲାଗେ, ଆପଣଙ୍କର ଭଏସ୍ ବହୁତ ଭଲ ଲାଗୁଛି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଦିଲ୍ ସେ ଦିଲ୍ ତକ୍ ଧନ୍ୟବାଦ ଆପଣଙ୍କୁ ମଧ୍ୟ, ବହୁତ ବହୁତ ଧନ୍ୟବାଦ ଭାଇ। ଆପଣ ମଧ୍ୟ ଏମିତି ଶୁଣୁଥାନ୍ତୁ ଆପଣଙ୍କର ଫର୍ମାଇସ୍ରେ ଫ୍ରମ୍ ଦ ମୁଭି ରାଜା ହିନ୍ଦୁସ୍ତାନୀ ଏଇ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି, ଇସ୍କ ମେ ନାଚେଙ୍ଗେ। ନିଶ୍ଚିତ ଭାବରେ ପରେ ପରେ ଆଉ ଗୋଟିଏ ଗୀତ। ସୁପ୍ରଭାତ, ନମସ୍କାର ବିଶ୍ୱଜିତ ଭାଇ, ମେସେଜଟି କରୁଛନ୍ତି ବାମଦେବ ପୃଷ୍ଟି ଝାଞ୍ଜିରମଙ୍ଗଳା କଟକରୁ, ଶୁଣିବା ପାଇଁ ଚାହିଁଛନ୍ତି ଡୋରା ଚଳଚ୍ଚିତ୍ରରୁ ଏ ସୁନ୍ଦର ଗୀତଟି, ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ଇଶାନ୍ତ ମନ୍ତ୍ରୀ, ପ୍ରଫୁଲ୍ଲ ପ୍ରଧାନ, ଚୈତନ୍ୟ ଚାନ୍ଦ, କୁଆଁରାପାଳ, ମାଣିଆବନ୍ଧ କଟକରୁ। ଡେଡିକେଟ୍ କରିଛନ୍ତି ଆଭାସ ବାବୁ, ମୁନା ଭାଇନା, ବାସନ୍ତୀ ଭଉଣୀ, ବାମଦେବ ଭାଇ ଏବଂ ସବୁ ଶ୍ରୋତା ବନ୍ଧୁମାନଙ୍କ ପାଇଁ। ଗୀତଟି ହେଉଛି କବ୍ ତକ୍ ଚୁପ୍ ରହେ ଚଳଚ୍ଚିତ୍ରରୁ ମିଥୱା ଭୁଲ୍ ନା ଜାନା। ନିଶ୍ଚିତ ଭାବରେ ବ୍ୟୁଟିଫୁଲ୍ ଟ୍ରାକ୍ ଗୁଡ଼ିକ ଆପଣମାନଙ୍କ ପାଇଁ।

ଏଥର ଆଉ ବାସ୍ ଗୋଟିଏ ଦୁଇଟି ଗୀତର ସିଲସିଲା। ଆପଣମାନଙ୍କର ବହୁତ ଗୁଡ଼ିଏ SMS ବାକି ରହିଯାଇଛି, ସେଥିପାଇଁ ତ ଦୁଃଖିତ। କିନ୍ତୁ ବର୍ତ୍ତମାନ ଏଇ ମେସେଜଟି ପଢି ଦେଉଛି। ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନୋଖିଲାଲ ବର୍ମା ଲେଖିଛନ୍ତି ଏଇ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି। ଭାଟାପରା ଛତିଶଗଡ଼ରୁ ମେସେଜ କରୁଛନ୍ତି। ଆପ୍ ସଭିକୁ ଡେଡିକେଟ କରକେ ପ୍ୟାରା ସା ଗାନା ପ୍ଲେ କରଦୁଙ୍ଗା। ପର ଉସେ ପହଲେ ଆମକୁ ମେସେଜ କରିଛନ୍ତି ପ୍ରତାପ କଟକରୁ, ଶୁଣିବା ପାଇଁ ଚାହିଁଛନ୍ତି ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ହେ ଫଗୁଣ ତୁମେ ଗଲା ପରେ ପରେ। ନିଶ୍ଚିତ ଭାବରେ ଏହି ଗୀତ ସହିତ ଏବଂ ପରେ ପରେ ଆପଣମାନଙ୍କୁ ସମସ୍ତଙ୍କୁ ଡେଡିକେଟ କରି ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଶୁଣିବା ପାଇଁ ଚାହିଁଛନ୍ତି ହିତେନ୍ଦ୍ର ଦାସ ଆସାମରୁ କେକେଙ୍କ ଭଏସ୍ରେ ଦିଲ ଇବାଦତ। ଏହି ଦୁଇଟି ଗୀତ ସହିତ ଆପଣମାନଙ୍କ ପାଖରୁ ବିଦାୟ ନେଉଛି ଆପଣଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ।

ଜୀବନଟା ଗୋଟେ ଅଙ୍କା ବଙ୍କା ରାସ୍ତା, ଚାଲୁଥିଲେ ଚାଲୁଥିବା, ଝୁଣ୍ଟି ଗଲେ ରହିଯିବାନି, ଆଗକୁ ବଢି ଚାଲିବା। ହସ ଅଛି ଏଠି, ଦୁଃଖ ବି ଅଛି, ସବୁ କିଛି ସହିଯିବା, ଜୀବନକୁ ଭଲ ପାଇଯିବା। ଭଲ ପାଇବାର ଏହି ଶୁଭାରମ୍ଭ ଆଜିଠୁ ଏହି ମୁହୂର୍ତ୍ତଠୁ ହିଁ କରିବା। ଶ୍ରୋତା ବନ୍ଧୁ, ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଦିଲ୍ ସେ ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣଙ୍କ କୋୟଲ। ଆଜିର ଏଇ ନୂଆ ନୂଆ ନୂଆ ସକାଳ ତ ବିତି ଯାଇଛି, ଦିନ ଏବେ ଆଗକୁ ବଢି ଚାଲିଛି, ଆଉ ଏଇ ନୂଆ ସମୟ ମାନେ ପ୍ରତ୍ୟେକ ସମୟ ତ ଆମ ଜୀବନରେ ନୂଆ ସମୟ ନା, ତେଣୁ ଏଇ ନୂଆ ସମୟରେ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ 1:06 ହେଇସାରିଲାଣି। ଆପଣଙ୍କ ସାଥିରେ ଆପଣଙ୍କ ପାଖରେ ଆସି ଆପଣଙ୍କ କୋୟଲ ପହଞ୍ଚି ଯାଇଛି। ଆଜି ଜଣେ ମହାନ କଳାକାରଙ୍କ ବିଷୟରେ ଆମେ କଥା ହେବା, ମାନେ ଏମିତି ଜଣେ ଆକ୍ଟ୍ରେସ୍ ଯିଏ ବଲିଉଡ଼ରେ ନିଜର ଚମକ ଧମକ ନିଜର ସୁନ୍ଦର ଅନ୍ଦାଜରେ ସମସ୍ତଙ୍କ ହୃଦୟରେ ରାଜ କରିପାରିଛନ୍ତି। ୱେଲ୍, କଳାକାର କାର୍ଯ୍ୟକ୍ରମ ଆରମ୍ଭ କରିବା, କଳାକାର କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଯେଉଁ ଆକ୍ଟ୍ରେସ୍ଙ୍କ ବିଷୟରେ ଆଜି ଆମେ କଥା ହେବା, ତାଙ୍କ ଜୀବନ ବିଷୟରେ କିଛି ଖାସ କଥା ଜାଣିବା, ତାଙ୍କର ହିଁ ଅଭିନୀତ ଗୋଟେ ସୁନ୍ଦର ଗୀତ ମୁଁ ଆପଣମାନଙ୍କୁ ପ୍ଲେ କରିକି ଶୁଣେଇ ଦେଉଛି। ଆପଣ ଶୁଣନ୍ତୁ, ଏନ୍ଜୟ କରନ୍ତୁ, ଆଉ ଗେସ୍ କରନ୍ତୁ ସେ ଆକ୍ଟ୍ରେସ୍ ଜଣକ କିଏ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟାଲ ଅଛି ଆପଣମାନଙ୍କ ସାଥିରେ। ଶ୍ରୋତା ବନ୍ଧୁ, ଆଜି କଳାକାର କାର୍ଯ୍ୟକ୍ରମରେ ମୁଁ ଯାହାଙ୍କ ବିଷୟରେ ବି କହିବି, ତାଙ୍କର ଯେମିତି ନା ଯାଦୁ ଖେଳି ହେଇଯାଇଥିଲା ଚାରିଆଡ଼େ ଗୋଲ୍ଡେନ୍ ଏରା କଥା ମୁଁ କହୁଛି। ଆକ୍ଟ୍ରେସ୍ ତ ସେ ବହୁତ ଭଲ ଥିଲେ, କିନ୍ତୁ ସୁନ୍ଦରତାରେ ବି କମ୍ ନଥିଲେ। ତେଣୁ ତାଙ୍କ ଫ୍ୟାନ୍ ମାନଙ୍କର ନା କୌଣସି ସଂଖ୍ୟା ହିଁ ନଥିଲା, ମାନେ କେହି ଗଣିପାରିବେନି ଏତେ ଫ୍ୟାନ୍ସ ଥିଲେ ତାଙ୍କର। ତେବେ କୋଲକାତାରୁ ଆସିଥିବା ଏହି ଆକ୍ଟ୍ରେସ୍ ଜଣକ ନିଜର ଅଲଗା ପରିଚୟ ବନେଇ ପାରିଥିଲେ ଗୋଲ୍ଡେନ୍ ଏରାରେ, ମାନେ ବଲିଉଡ୍ରେ। ତାଙ୍କର ଦା, ତାଙ୍କର ହସରେ କେତେ ହଜାର ହଜାର ପୁଅମାନେ ଫିଦା ହେଇଯାଉଥିଲେ। ଆଉ ଇଣ୍ଟରେଷ୍ଟିଂ କଥା ହେଲା, ସେ ଦୁଇଥର ନିଜର ନାଁ ବି ଚେଞ୍ଜ କରିଥିଲେ। ସୋ ସେ ଆକ୍ଟ୍ରେସ୍ ଜଣକ ହେଉଛନ୍ତି ବ୍ୟୁଟିଫୁଲ୍ ଆକ୍ଟ୍ରେସ୍ ମାଲହ ସିହ୍ନା। ତାଙ୍କ ବିଷୟରେ ଆଜି କଳାକାର କାର୍ଯ୍ୟକ୍ରମରେ ଆମେ କଥା ହେବା, ତାଙ୍କ ବିଷୟରେ ଜାଣିବା, ତାଙ୍କ ଜୀବନ ବିଷୟରେ କିଛି ଇଣ୍ଟରେଷ୍ଟିଂ କଥା ଜାଣିବା, ଆଉ ତା ଭିତରେ ଶୁଣିବା ତାଙ୍କ ଅଭିନୀତ କିଛି ବହୁତ ହି ପପୁଲାର ଗୀତ।

ତାକୁ କୋୟଲ ଆପଣମାନଙ୍କ ସାଥିରେ ଅଛି କଳାକାର କାର୍ଯ୍ୟକ୍ରମରେ ଆଜି ଆମେ କଥା ହେଉଛେ ବ୍ୟୁଟିଫୁଲ୍ ଆକ୍ଟ୍ରେସ୍ ମାଲା ସିହ୍ନାଙ୍କ ବିଷୟରେ ତେବେ ତାଙ୍କ ବିଷୟରେ ତ କଥା ହେଉଛି କିନ୍ତୁ ମୁଁ ଆପଣଙ୍କୁ ଟିକେ ଆଗରୁ କହିଥିଲି ସେ ଦୁଇ ଦୁଇ ଥର ନିଜ ନାଁ ବି ଚେଞ୍ଜ କରିଥିଲେ ଆକ୍ଚୁଆଲି ଷ୍ଟୋରୀ ଏମିତି କିଛି ଥିଲା ସେ ପିଲାବେଳେ ନା ବହୁତ ଜିଦିଆ ଥିଲେ ତାଙ୍କ ଫ୍ୟାମିଲି ଥିଲା ଗୋଟେ ନେପାଳୀ ଖ୍ରୀଷ୍ଟିଆନ ଫ୍ୟାମିଲି ସେଥିପାଇଁ ତାଙ୍କ ନାଁ ପିଲାବେଳେ ଅଲଦା ବି ରଖାଯାଇଥିଲା କିନ୍ତୁ ସେ ଯେତେବେଳେ ସ୍କୁଲ ଗଲେ ନା ସେତେବେଳେ ତାଙ୍କ ସାଙ୍ଗମାନେ ଅଲଦା ଡାଲଡା ଅଲଦା ଡାଲଡା ଏମିତି କହିକି ତାଙ୍କୁ ବହୁତ ଚିଡ଼େଇଲେ ସେଥିପାଇଁ ସେ ବହୁତ ରାଗି ଯାଇଥିଲେ ଆଉ ତାଙ୍କ ନାଁକୁ ଚେଞ୍ଜ କରିବା ପାଇଁ ବି ଜିଦି କରିଥିଲେ ତ ତାଙ୍କ ନାଁ ବଦଳେଇକି ବେବି ନଜମା ରଖାଯାଇଥିଲା ଆଜ୍ ଚାଇଲ୍ଡ ଆର୍ଟିଷ୍ଟ ସିଏ ଏଇ ନାଁରେ ହିଁ କାମ ଆରମ୍ଭ କରିଥିଲେ ଧୀରେ ଧୀରେ ବଡ଼ ହେବା ସାଙ୍ଗରେ ତାଙ୍କୁ ନଜମା ନାଁ ବି ପସନ୍ଦ ହେଲାନି ତେଣୁ ତାଙ୍କୁ ଚେଞ୍ଜ କରିକି ମାଲା କରିଦେଲେ ଇନ୍ଫ୍ୟାକ୍ଟ ମାଲା ସିହ୍ନା ଆକ୍ଟ୍ରେସ୍ ହେବା ସହିତ ଜଣେ ଆପ୍ରୁଭ୍ଡ ସିଙ୍ଗର ମଧ୍ୟ ଅଲ୍ ଇଣ୍ଡିଆ ରେଡିଓ ପାଇଁ କିଛି ଗୀତ ସିଏ ବି ଗାଇଥିଲେ 1972ରେ ଲଲକାର ଫିଲ୍ମରେ ସେ ଗୀତ ଗାଇଥିଲେ ତାପରେ ଆଉ ସେ କେବେ ବି ଗୀତ ଗାଇ ନାହାନ୍ତି କିନ୍ତୁ ତାଙ୍କ ଅଭିନୟରେ ଜାଦୁରେ ସବୁ ଦର୍ଶକମାନଙ୍କୁ ସେ ବାନ୍ଧି ରଖିଥିଲେ ବର୍ତ୍ତମାନ ତାଙ୍କରି ଅଭିନୀତ ଚଳଚ୍ଚିତ୍ରରୁ ଆଉ ଗୋଟିଏ ସୁନ୍ଦର ଗୀତ ଏଞ୍ଜୟ କରନ୍ତୁ।

ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ କଳାକାର କାର୍ଯ୍ୟକ୍ରମ. ଆଜି ଆମେ କଥା ହେଉଛେ ଆକ୍ଟ୍ରେସ୍ ମାଲହା ସିହ୍ନାଙ୍କ ବିଷୟରେ. ତେବେ ମାଲହା ସିହ୍ନାଙ୍କର ନା ବଲିଉଡ୍ରେ ତାଙ୍କୁ ବେଶୀ ଷ୍ଟ୍ରଗଲ୍ କରିବାକୁ

ବେବୀ ପଡିନଥିଲା। ସେ ତାଙ୍କର ଫିଲ୍ମିକ କ୍ୟାରିୟର ଗୋଟେ ବେଙ୍ଗଲୀ ଫିଲ୍ମ ଜୟ ବୈଷ୍ଣୋ ଦେବୀରୁ ଆରମ୍ଭ କରିଥିଲେ। ସେଥିରେ ଆଜ ଚାଇଲ୍ଡ ଆର୍ଟିଷ୍ଟ ସେ କାମ କରିଥିଲେ। କୁହାଯାଏ ନା ହୀରାକୁ ବଣିଆ ହିଁ ଚିହ୍ନିପାରେ, ଯେ ସେମିତି ବେଙ୍ଗଲୀ ଡିରେକ୍ଟର ଅରଧିନ୍ଦୁ ବୋଷ ବଣିଆ ହୋଇଥିଲେ ତାଙ୍କ ଲାଇଫ୍ରେ, ଯେ କାହିଁକି ନା ମାଲହ ସିହ୍ନାଙ୍କୁ ସେ ଗୋଟେ ସ୍କୁଲ ଡ୍ରାମାରେ ଦେଖିଥିଲେ ଆଉ ପହଞ୍ଚି ଯାଇଥିଲେ ତାଙ୍କ ବାପାଙ୍କ ପାଖରେ ଫିଲ୍ମରେ ଆକ୍ଟିଙ୍ଗ କରିବା ପାଇଁ କହିଥିଲେ, କିନ୍ତୁ ତାଙ୍କ ବାପା ଏଥିରେ ବିଲକୁଲ ବି ରାଜି ହେଉନଥିଲେ, ସେ ମନା କରିଦେଇଥିଲେ। କିନ୍ତୁ ବହୁତ ଥର କନ୍ଭିନ୍ସ କରିବା ପରେ ସେ ରାଜି ହୋଇଯାଇଥିଲେ ଆଉ ପରମିସନ ବି ଦେଇଦେଇଥିଲେ। ତାପରେ ଫିଲ୍ମ ରୋଶନାରାରେ ଆଜ ଲିଡ୍ ହିରୋଇନ୍ ସେ କାମ କରିଥିଲେ ଆଉ ଏଇଟା ଥିଲା ତାଙ୍କ ସିନେମାଟିକ୍ ଡେବ୍ୟୁ। ତାପରେ ପରେ ସିନେମା ବିଷୟରେ ଯଦି କହିବି, ମାଲହ ସିହ୍ନାଙ୍କର ଫିଲ୍ମି ଲାଇଫ୍ ଆରମ୍ଭ ବହୁତ ଭଲ ଭାବରେ ହୋଇଥିଲା। ଲାଲ ବତୀ, ଫିର ଶୁଭ ହୋଗୀ ଏମିତି ଫିଲ୍ମ ସହିତ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଆଉ ନିଜଠୁ ଟିକେ ହଟକେ ରୋଲ୍ ସହିତ ବି ସେ କେବେ ବି କାହାକୁ ନିରାଶ କରିନାହାନ୍ତି। ସବୁବେଳେ ସେ ନିଜକୁ ଗୋଟେ ଭର୍ସାଟାଇଲ୍ ଆକ୍ଟ୍ରେସ୍ ଭାବରେ ପ୍ରୁଫ୍ କରି ଆସିଛନ୍ତି। ତ ତାଙ୍କ ଅଭିନୀତ ଆଉ ଗୋଟିଏ ସୁନ୍ଦର ଗୀତ ଆପଣମାନଙ୍କ ପାଇଁ।

କଳାକାର କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଆଜି ଆମେ ମାଲା ସିହ୍ନାଙ୍କ ବିଷୟରେ କଥା ହେଉଛେ। ଯେତେବେଳେ ସେ ବେଙ୍ଗଲୀ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ, ତାପରେ ପରେ ଗୋଟିଏ ବେଙ୍ଗଲୀ ଫିଲ୍ମ ପାଇଁ ହିଁ ବମ୍ବେ ଆସିଥିଲେ, ମାନେ ବେଙ୍ଗଲୀ ଫିଲ୍ମର କାମ ପାଇଁ ହିଁ ସେ ବମ୍ବେ ଆସିଥିଲେ। ଆଉ ସେଇଠି କାମ ପାଇଁ ତାଙ୍କର ଦେଖା ହେଇଥିଲା ଆକ୍ଟ୍ରେସ୍ ଗୀତା ବାଲିଙ୍କ ସାଙ୍ଗରେ। ଆଉ ଗୀତା ବାଲି ତାଙ୍କୁ ନେଇକି ଡିରେକ୍ଟର କେଦାର ଶର୍ମାଙ୍କ ସହିତ ଭେଟ କରାଇ ଦେଇଥିଲେ। ଯେତେବେଳେ ସେ କେଦାର ଶର୍ମାଙ୍କ ସହିତ ଭେଟ କଲେ ନା, ତାଙ୍କ ଲାଇଫ ସେଇଠୁ ହିଁ ଚେଞ୍ଜ ହେଲା। କୁହାଯାଏ ନା, ଭାଗ୍ୟ ମାନେ ଡେଷ୍ଟିନି ଯୁଆଡ଼େ ନବାର ଥିବ ନା, ସେ ଆପଣଙ୍କୁ ଆପେ ଆପେ ନେଇଯିବ। ତେଣୁ କେଦାର ଶର୍ମା ମାଲା ସିହ୍ନାଙ୍କୁ ନିଜ ଫିଲ୍ମ ରଙ୍ଗୀନ ରାତେରେ କାଷ୍ଟ କଲେ। ତାପରେ ପରେ ଆସିଲା ତାଙ୍କର ଫିଲ୍ମ ବାଦଶା, ଏକାଦଶୀ, ଲାଲବତୀ, ଫିର ସୁବହ ହୋଗୀ। ଆଉ ଏଇସବୁ ଫିଲ୍ମ ସହିତ ତାଙ୍କର କ୍ୟାରିୟର ଆଗକୁ ବଢ଼ି ଚାଲିଲା। ମାଲା ସିହ୍ନା କେବେ ବି କୋଉ କଣ୍ଟ୍ରୋଭର୍ସିରେ ନଥିଲେ, ସବୁବେଳେ ନିଜ କ୍ୟାରିୟର ଆଉ ପର୍ସନାଲ ଲାଇଫକୁ ସେ ପୁରାପୁରି ଅଲଗା ରଖୁଥିଲେ। ତେଣୁ ତାଙ୍କ ମ୍ୟାରେଜ ସକ୍ସେସଫୁଲ ବି ହେଲା, ଆଉ ତାଙ୍କର ପ୍ରତ୍ୟେକଟି କାମ ବହୁତ ହି ନିଖୁଣ, ମାନେ ପରଫେକ୍ଟ ଯୋଉ କୁହନ୍ତି ନା, ପରଫେକ୍ଟ ବି ଥିଲା। ତେବେ ମାଲା ସିହ୍ନାଙ୍କ ବିଷୟରେ ତ ବହୁତ କିଛି କଥା କହିଲି, ତାଙ୍କ ଅଭିନୀତ ଚଳଚ୍ଚିତ୍ରରୁ ଆଉ ଗୋଟିଏ ସୁନ୍ଦର ଗୀତ ବର୍ତ୍ତମାନ ଆପଣମାନଙ୍କ ପାଇଁ।

ଜଏନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ସି ଡେଲ୍ଟା। ତେବେ ଶ୍ରୋତା ବନ୍ଧୁ, କଳାକାର କାର୍ଯ୍ୟକ୍ରମ ଶେଷ ହୋଇସାରିଛି ଆଉ ବର୍ତ୍ତମାନ ଆପଣମାନେ ଶୁଣିବେ କିଛି ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ। ଯେହେତୁ ମାଲା ସିହ୍ନାଙ୍କ ବିଷୟରେ ଆମେ କଥା ହେଉଥିଲେ, ମାଲା ସିହ୍ନାଙ୍କର ଯୋଉ ଗୋଲ୍ଡେନ୍ ଏରାର କିଛି ଚଳଚ୍ଚିତ୍ର ଅଛି ଯାହାର ବହୁତ ସୁନ୍ଦର ସୁନ୍ଦର ଗୀତ ଅଛି, ଆଉ କିଛିଟା ଗୀତ ତାଙ୍କର ଚଳଚ୍ଚିତ୍ରରୁ ହିଁ ମୁଁ ଆପଣଙ୍କୁ ଶୁଣାଉଛି। ଆପଣ ଶୁଣନ୍ତୁ, ଏନ୍ଜୟ କରନ୍ତୁ କିଛି ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସୀ ଦେଉତା କୋୟଲ ଆପଣମାନଙ୍କ ସାଥିରେ ଅଛି, ଆପଣଙ୍କ ପାଖରେ ଅଛି। ଆଉ ଆଜି ଆମେ ଗୀତକୁ ନିଜ ମନର ଅକୁହା କଥା କହିଦେଇଛେ। ସତରେ ଯେତେବେଳେ ଆମ ପାଖରେ କିଛି ଶବ୍ଦ ନଥାଏ, କିଛି ମନର କଥାକୁ ଆମେ ଅନ୍ୟ ଜଣଙ୍କ ପାଖରେ ପହଞ୍ଚାଇ ପାରିନଥାଉ, ସେତେବେଳେ ଗୀତ ଆମ ସାଥିଟିଏ ହେଇଯାଏ। ଆଉ ଗୀତ କେମିତି ସାଥି ହୁଏ, ନିଜ ପ୍ରେମିକ ବା ପ୍ରେମିକାଙ୍କୁ ଆମେ ନିଜ ମନର କଥା କହିବା ପାଇଁ ଗୀତର ହିତ ସାହାରା ନେଇଥାଉ। ମାଙ୍କୁ ନିଜ ମନର କଥା କହିବା ପାଇଁ ବେଳେବେଳେ ଗୀତର ସାହାରା ନେଇଥାଉ। ବାପାଙ୍କ ପାଖରେ ନିଜ ଅଳି ବାଢ଼ିବା ପାଇଁ ବେଳେବେଳେ ଗୀତର ସାହାରା ନେଇଥାଉ। ଜୀବନର ଏମିତି ଅନେକ ଗୁଡ଼ିଏ ମୁହୂର୍ତ୍ତ ଅଛି, ଅନେକ ଗୁଡ଼ିଏ ପରିସ୍ଥିତି ଅଛି ଯେଉଁଠି ଗୀତ ଆମକୁ ଶକ୍ତି ଦିଏ, ଶବ୍ଦର ଶକ୍ତି, ଯେଉଁ ଶକ୍ତି ମାଧ୍ୟମରେ ଆମେ ନିଜ ମନର କଥା ଆଉ ଜଣଙ୍କ ପାଖରେ ପହଞ୍ଚାଇ ପାରୁ। ସେଇଥିପାଇଁ କୁହାଯାଏ ଗୀତ ହେଉଛି ମନର ଅକୁହା କଥା।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ କହିଲା ଆପଣମାନଙ୍କ ସାଥିରେ ଅଛି, ଆପଣଙ୍କ ପାଖରେ ଅଛି, ଆଉ ଗୀତ ହେଉଛି ଆମ ମନର ଅକୁହା କଥା। ସେ ବିଷୟରେ ଆଜି ଆମେ ବହୁତ କିଛି କଥା ଜାଣିଲେଣି। ସତରେ ଗୀତ ଆମ ମନର ଅକୁହା କଥା ହେଇ, କାହିଁକି କହିଲେ ମନର ଅକୁହା କଥା ହେଇକି ଗୀତ ଆମ ହୃଦୟରୁ ଆଉ ଗୋଟିଏ ହୃଦୟ ପର୍ଯ୍ୟନ୍ତ ଆମ ମନର କଥାକୁ ପହଞ୍ଚାଇ ଦେଇପାରେ। ଗୀତ ଖାଲି ଆମକୁ ମନୋରଞ୍ଜନ ଦେଇନଥାଏ, ବରଂ ଆମ ଭାବନା ଆମ ଅନୁଭୂତିର ସୁନ୍ଦର ଭାବରେ ପରିପ୍ରକାଶ କରିପାରେ। ସେଇଥିପାଇଁ କୁହାଯାଏ ଗୀତ ହେଉଛି ଆମ ମନର ଅକୁହା କଥା।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକୁ ଏକ ଦିଲ୍ ସେଇ ଦିଲ୍ ତାକ୍ ଶ୍ରୋତା ବନ୍ଧୁ ଆପଣମାନଙ୍କର ଏତେ ଭଲ ପାଇବା ଆପଣମାନଙ୍କର ଏତେ ମେସେଜ୍ ଆସୁଛି ମୋତେ ବହୁତ ଖୁସି ଲାଗୁଛି ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆଉ ବର୍ତ୍ତମାନ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମ ଚାଲିଛି ଯେଉଁଠି ଆପଣମାନେ ନିଜ ମନର କଥା ମୋ ସହିତ ସେୟାର କରୁଛନ୍ତି ଆଜିର ପରବର୍ତ୍ତୀ ମେସେଜ୍ଟି ଯେଉଁଥିରେ ଲେଖାହେଇଛି ଶୁଭ ମଧ୍ୟାହ୍ନ ଭଉଣୀ ମା ସାରଳା ଭଲରେ ଆଉ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି ଭଉଣୀ ମୁଁ ବହି ଭିତରେ ବହୁତ ଡାକ ଟିକେଟ୍ ସାଇତିକି ରଖିଛି ଆଉ ବହୁତ ବିଭିନ୍ନ ଦେଶର ଡଲାର ବି ମୁଁ ରଖିଛି ମୁଁ ବହି ଭିତରେ ରଖିବାକୁ ବହୁତ ଭଲ ପାଏ ଲେଖିଛନ୍ତି ମେସେଜ୍ଟିକୁ ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ଓ ମା ସରଣା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆପଣ ମେସେଜ୍ କଲେ ଆଉ ଏତେ ସୁନ୍ଦର କଥା ସେୟାର କଲେ କି ବିଭିନ୍ନ ପ୍ରକାରର ଡାକ ଟିକେଟ୍ ଆପଣ ନିଜ ବହି ଭିତରେ ସାଇତିକି ରଖିଛନ୍ତି ତେବେ ଗୋଟିଏ ମେସେଜ୍ ମଧ୍ୟ ଆସିଯାଇଛି କୋଏଲାପା ଗୁଡ୍ ଆଫ୍ଟରନୁନ୍ ନମସ୍କାର ଜୟ ଜଗନ୍ନାଥ ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଅପା ଆମେ ଏବେ ଅଫିସରେ 37 ଜଣ ଷ୍ଟାଫ୍ ଏକାଠି ଖାଇ ବସିଛୁ

ଆଉ ଆପଣଙ୍କର ପ୍ରୋଗ୍ରାମ ଶୁଣୁଛୁ। ଅପା ଆମେ ତ ନନ୍ ଓଡ଼ିଆ, ଆମେ ଯେତେବେଳେ 8 କ୍ଲାସ ଆଉ 9 କ୍ଲାସ ରୁ 10 କ୍ଲାସ ରେ ଆମେ କିଛି ପାଞ୍ଚଖିଆ ବାଲ ପାତ୍ର, ପାଞ୍ଚଖିଆ ବାଲା ପାତ୍ର କଣ ମୁଁ ବୁଝିପାରିଲିନି। ଆଉ ଅଜୟ, ଆଚ୍ଛା ଅଜୟ ଦେବଗନ ଆଉ ମଧୁଙ୍କର ଫଟୋ ରଖିଛୁ, ସେ ଆଉ ସେଇ ଟାଇମରେ ପୋଷ୍ଟ କାର୍ଡ କିଛି ଭଗବାନଙ୍କର ନାଁ ଲେଖି ଫ୍ରେଣ୍ଡ ମାନେ ଆମ ପାଖକୁ ଦେଇଥିଲେ, ସେଇ ପୋଷ୍ଟ କାର୍ଡ ଆମେ ବହି ଭିତରେ ରଖିଛୁ। ଆଭାସ ସେନ ଲେଖିଛନ୍ତି, ରାଜକୁମାର ଭରଦ୍ୱାଜ ଲେଖିଛନ୍ତି, ବିମଲ ଶ୍ରୀବାସ୍ତବ, ମନି ଶର୍ମା, ରୁଚିକା ରୟ, ତମନ୍ନା ରେଡ଼ି, ଅଲିଶା ଅପା, ଏ ସମସ୍ତେ ଲେଖିଛନ୍ତି ଟାଟା ଷ୍ଟିଲ ପ୍ଲାଣ୍ଟରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଏଇଟା ଗୋଟେ ବଢ଼ିଆ ମାନେ ସ୍ମୃତି ମୁଁ ଆପଣଙ୍କୁ ସେୟାର କରିବି। ମୁଁ ନା ମତେ ନା ଛୋଟବେଳେ ଯୋଉ ହିରୋ ହିରୋଇନଙ୍କର ଫଟୋ ସବୁ ପୋଷ୍ଟ କାର୍ଡରେ ଆସେ, ମାନେ ଗ୍ରିଟିଙ୍ଗସ କାର୍ଡରେ ଆସେ, ସେଗୁଡ଼ା ବହୁତ ଭଲ ଲାଗେ। ମୁଁ ଯେତେବେଳେ କିଣିଥିଲି ସେତେବେଳେ 50 ପଇସାରେ ମିଳୁଥିଲା, ତାପରେ ଟଙ୍କେରେ ମିଳିଲା, ଏମିତି ବହୁତ ଗୁଡ଼େ ଏବେ ବି ଯଦି ଖୋଜିବେ ନା ମୋ ଘରେ ପାଇବେ ଆପଣ। ସେମିତି ମୋର ବି ଅଭ୍ୟାସ ଥିଲା, ଯେମିତି ଆପଣମାନଙ୍କର ଅଭ୍ୟାସ ଥିଲା, ଯେମିତି କହିଲେ କି ଅଜୟ ଦେବଗନ ଆଉ ମଧୁଙ୍କର ଫଟୋ ବି ଏବେ ବି ଆମେ ସାଇତିକି ରଖିଛୁ। ତ ଏମିତି କିଛି ସ୍ମୃତି ଆମର ଆଜି ବି ଆମ ସାଥିରେ ଅଛି। ବର୍ତ୍ତମାନ ଗୋଟେ ଲଭଲି ଟ୍ରାକ୍ ଆପଣମାନଙ୍କ ପାଇଁ, ଆଗକୁ ଏ ବିଷୟରେ ଆହୁରି ବି କଥା ହେବା, କିଛି ମେସେଜ୍ ଅଛି ଯୋଉଟା ମୁଁ ପଢ଼ିବି।

ବର୍ତ୍ତମାନ ମୋ ପାଖକୁ ଲେଖାହେଇଛି ଶୁଭ ଅପରାହ୍ନ ପ୍ରଣାମ ମ୍ୟାମ୍ ପ୍ରିୟା ତୁମକୁ ଦେଇଥିବା ସେହି ପ୍ରଥମ ଚିଠି ଏବେ ବି ମିଟିମିଟି କରି ଚାହେଁ ଉପହାସ କରେ ମୋ ଅପାରଗପଣକୁ ଯେବେ ଫେରି ଆସିଥିଲା ମୋ ପ୍ରେମ ଧକ୍କା ଖାଇ ତମ ଗାଁ ଦାଣ୍ଡରୁ ଲୁହ ଢାଳି ସେହିଦିନ ସେ ପଡ଼ି ରହିଛି ମୋ ବହିର ନିଛାଟିଆ ପୋଷ୍ଟା ଭିତରେ ସେ ଭାରି ଈର୍ଷା କରେ ସେହି ଦ୍ୱିତୀୟ ଚିଠିକୁ ଯାହାକୁ ତୁମେ ପାଇଥିଲ କେବେ ମୁଁ ଜାଣେ ତାକୁ ଏବେ ବି ସାଇତି ରଖିଛ ତୁମ ପ୍ରିୟ ଡାଏରୀର ଭାଙ୍ଗ ଭିତରେ ଅବେଳେ ମନେ ପଡ଼ିଲେ ପଢ଼ୁଛ ଆଉ ଫୋନ୍ କରି କହୁଛ ମୁଁ ଭୁଲିନି ତୁମକୁ ଚେଷ୍ଟା କଲେ ବି ପାରୁନି ଭୁଲି ଇଚ୍ଛା ହୁଏ ସେ ପ୍ରଥମ ଚିଠିର ଟିକେ ଆନନ୍ଦ ପାଇଁ ତାକୁ ପୁଣି ଥରେ ପଠାଇ ଦିଅନ୍ତି ମୁଁ ତୁମ ପାଖକୁ ହେଲେ ତୁମ ଠିକଣା କ'ଣ ଏବେ ମୋତେ ଜଣା କେବେଠୁ ଯେ ଭୁଲି ଯାଇଛି ସବୁ ବାକି ଅଛି କେବଳ ଛାତି ତଳେ କିଛି ଅସରା ସ୍ମୃତି ରାହାସ କୁମାର ବେହେରା ଲେଖିଛନ୍ତି ଢେଙ୍କାନାଳରୁ ବହୁତ ସୁନ୍ଦର ଭାବରେ ଆପଣ ନିଜ ମନର କଥା ମୋ ପାଖରେ ପହଞ୍ଚାଇଛନ୍ତି ଆଉ ମୁଁ ବୁଝିଗଲି ଯେ ଆପଣ ନିଜ ବହି ଭିତରେ କିଛି ଚିଠି ସାଇତି ରଖିଛନ୍ତି ସତରେ ଆମ ହୃଦୟର ଆମ କିଛି ମିଠା ମିଠା ସ୍ମୃତିର ଏଇ ସୁନ୍ଦର ସୁନ୍ଦର ସ୍ମୃତି ସବୁ ଆମେ ସାଇତି ରଖିବାକୁ ପସନ୍ଦ କରନ୍ତି ଆମ ଚିଠି ହଉ ବା ଫୁଲ ହଉ ବା କାର୍ଡ ହଉ ବା କିଛି ବି ହଉ ନିଜ ବହି ଖାତା ଓ ଡାଏରୀ ଭିତରେ ତେବେ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମରେ ଏଇଠି ଶେଷ କରିବା ଆମର ଏହି କାର୍ଯ୍ୟକ୍ରମକୁ ଗୋଟେ ସୁନ୍ଦର ଗୀତ ସହିତ ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ ଏହି ଲଭ୍ଲି ଟ୍ରାକ୍ ଆପଣମାନଙ୍କ ପାଇଁ

0: ଶ୍ରୋତବନ୍ଧୁ, ଏଠି ଶେଷ କରିବା ଆମର ଏହି କାର୍ଯ୍ୟକ୍ରମକୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନଙ୍କ ପାଇଁ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଓଡ଼ିଆରେ ସମ୍ବାଦ। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ସହରିଆ ଜନଜାତିର ଚିତାମିତ୍ରଙ୍କ ସହ ଭାବ ବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମ୍ମିଳନୀ। ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ବୃଦ୍ଧି ଉଦ୍ଦେଶ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଙ୍ଗୋଲିଆ ଗସ୍ତ। ଆମେରିକା ଇରାନ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ ଏବଂ ଇଂଲଣ୍ଡ ଗସ୍ତ ଲାଗି ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ସେଓପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ ସମୟରେ ସହରିଆ ଜନଜାତିର ଚିତାମିତ୍ରଙ୍କ ସହ କଥାବାର୍ତ୍ତା କରିଛନ୍ତି। ଚିତା ପ୍ରକଳ୍ପରେ ସ୍ଥାନୀୟ ସମ୍ପ୍ରଦାୟର ସକ୍ରିୟ ଯୋଗଦାନ ଏବଂ ଏହାର ପୁନରୁଦ୍ଧାର ନେଇ ସେମାନଙ୍କ ଭୂମିକାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି।

ଗତକାଲି ରାଷ୍ଟ୍ରପତି ଚିତା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚିତା ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ଦେଖିଥିଲେ। ସୂଚନା ଅନୁଯାୟୀ ଭାରତରେ ଏବେ 52ଟି ଚିତାବାଘ ଥିବାବେଳେ କୁନୋ ଜାତୀୟ ଉଦ୍ୟାନରେ 49ଟି ଚିତାବାଘ ଅଛନ୍ତି। ତିନୋଟି ଚିତାବାଘକୁ ଗାନ୍ଧୀ ସାଗର ବନ୍ୟଜନ୍ତୁ ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଛି। ରାଷ୍ଟ୍ରପତିଙ୍କୁ ବନ ବିଭାଗ ପକ୍ଷରୁ କୁନୋ ଜାତୀୟ ଉଦ୍ୟାନରେ ପଶୁପକ୍ଷୀଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। 2022 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଚିତା ପ୍ରକଳ୍ପର ଆରମ୍ଭ କରାଯାଇଥିଲା। ନାମ୍ବିଆରୁ 8ଟି ଚିତାବାଘ ଅଣାଯାଇ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିଲା। ପରେ ଦକ୍ଷିଣ ଆଫ୍ରିକା ଏବଂ ବୋସ୍ୱାନାରୁ ଚିତାବାଘ ଆଣି ସେହି ଜାତୀୟ ଉଦ୍ୟାନରେ ଛଡ଼ାଯିବା ପରେ ଚିତାବାଘ ସଂଖ୍ୟା କ୍ରମଶଃ ବୃଦ୍ଧି ଘଟିଥିଲା। ନୂଆଦିଲ୍ଲୀରେ ଆଜିଠାରୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 11ଟି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥୋପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଦୁଇଦିନିଆ ମଙ୍ଗୋଲିଆ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ଭାରତ ଓ ମଙ୍ଗୋଲିଆ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ବୃଦ୍ଧି ନେଇ ଆଶାବ୍ୟକ୍ତ କରିଛନ୍ତି। ଏହି ଗସ୍ତ କାଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଙ୍ଗୋଲିଆର ନେତୃତ୍ୱଙ୍କ ସହ ଆଲୋଚନା କରିବେ ଓ ତାଙ୍କ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ଏବଂ ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦକ୍ଷିଣ କୋରିଆ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ଡକ୍ଟର ଜୟଶଙ୍କର ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ ଚୋ ୟୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାରେ ଜେଜୁ ସମ୍ମିଳନୀରେ ଶାନ୍ତି ଏବଂ ପ୍ରଗତି ସମ୍ପର୍କିତ ପ୍ରସଙ୍ଗ ଉପରେ ଡକ୍ଟର ଜୟଶଙ୍କର ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। କତାରର ଏକ ପ୍ରାକୃତିକ ଗ୍ୟାସ୍ ରପ୍ତାନୀ ଭିତ୍ତିଭୂମି ସ୍ଥଳରେ ବିସ୍ଫୋରଣ ଘଟି 54 ଜଣ ଗୁରୁତର ଆହତ ହୋଇଥିବାବେଳେ 18 ଜଣ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ଗତରାତିରେ ସେଠାକାର ଏକ ଗ୍ୟାସ୍ ରପ୍ତାନୀ ଶିଳ୍ପାଞ୍ଚଳରେ ବିସ୍ଫୋରଣ ଘଟିଥିଲା, ଫଳରେ ସମ୍ପୃକ୍ତ ଗ୍ୟାସ୍ ଯୋଗାଣ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା। କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଆକଳନ କରିବା ସମ୍ଭବ ହୋଇନଥିବାବେଳେ ପ୍ରକୃତ ଆହତଙ୍କ ସଂଖ୍ୟା ପରେ ଜଣାପଡ଼ିବ ବୋଲି ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିସ୍ଫୋରଣର କାରଣ ଜାଣିବା ଲାଗି ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ନିଖୋଜ ଲୋକମାନଙ୍କୁ ଠାବ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆମେରିକା ଓ ଇରାନ ମଧ୍ୟରେ ସ୍ୱିଜରଲ୍ୟାଣ୍ଡରେ ଦ୍ୱିପାକ୍ଷିକ ଶାନ୍ତି ଆଲୋଚନା ଶେଷ ହେବା ପରେ ତୈଳ ଯୋଗାଣ ପ୍ରତିବନ୍ଧକ ଦୂର ହୋଇ ଇରାନର ତୈଳ ରପ୍ତାନୀ ବୃଦ୍ଧି ପାଇବା ଆଶା କରାଯାଉଛି। ତେବେ ଅଶୋଧିତ ତୈଳ ମୂଲ୍ୟ ଇତିମଧ୍ୟରେ 3% ପର୍ଯ୍ୟନ୍ତ ହ୍ରାସ ପାଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ 2%ରୁ ଅଧିକ ହ୍ରାସ ପାଇ ବ୍ୟାରେଲ୍ ପିଛା $79 ପାଖାପାଖି ହୋଇଛି। ଆମେରିକା ଏବଂ ଇରାନର ବରିଷ୍ଠ ଅଧିକାରୀମାନେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହେବା ନେଇ ଘୋଷଣା କରିବା ପରେ ପଶ୍ଚିମ ଏସିଆ ଅଞ୍ଚଳରେ ଯୁଦ୍ଧବିରତି ସମୟସୀମା ବୃଦ୍ଧି ପାଇବା ନେଇ ଆଶା ପ୍ରକାଶ ପାଇଛି। ଝାଡ଼ଖଣ୍ଡରେ ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତରେ 8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 12ରୁ ଅଧିକ ଆହତ ହୋଇଛନ୍ତି। ଝାଡ଼ଖଣ୍ଡର ରାମଗଡ଼, ଗିରିଦ, ଖୁଣ୍ଟି, ଦେଓଗର, ଧାନବାଦ ଏବଂ ସାହିବିବାଗ ଜିଲ୍ଲାରେ ବଜ୍ରପାତ ଘଟି ଲୋକମାନେ ଆହତ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ସିପିଆଇ ନେତା, ଜଣେ ୱାର୍ଡ ମେମ୍ବର ଓ କୃଷକଙ୍କ ସମେତ ଅନ୍ୟ କେତେଜଣଙ୍କର ମୃତ୍ୟୁ ଘଟିଛି। ପ୍ରଶାସନ ପକ୍ଷରୁ ବଜ୍ରପାତ ସମୟରେ ଘରୁ ବାହାରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି, ବିଶେଷକରି ଚାଷ ଜମି ଏବଂ

0: ଖୋଲା ଜାଗାକୁ ନ ଯିବା ଲାଗି ପ୍ରଶାସନ ପକ୍ଷରୁ କୁହାଯାଇଛି। ଆକାଶବାଣୀରେ ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0211-2371-7137, 2331-4448-1 ଏବଂ 2371-7106 ନମ୍ଘରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 9289-09-4044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ଖ୍ୟାତନାମା କୃଷି ବୈଜ୍ଞାନିକ ଏବଂ ପଦ୍ମଭୂଷଣ ବିଜେତା ସର୍ଦ୍ଦାରା ସିଂ ଜୋହଲଙ୍କୁ ଲୁଧିଆନାରେ ସାକ୍ଷାତ କରି କୃଷି ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀ ନବୀନ କହିଛନ୍ତି, କୃଷିକ୍ଷେତ୍ରରେ ଅନନ୍ୟ ଅବଦାନ ଦେଇଥିବା ଜୋହଲଙ୍କ ସହ ଆଲୋଚନା କରି ତାଙ୍କ ମତାମତ ଓ ପ୍ରସ୍ତାବ ଦେଶ ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି। ଏୟାରଫୋର୍ସ ଅର୍ଜନ ସିଂ ମେମୋରିଆଲ ହକି ପ୍ରତିଯୋଗିତାର ସପ୍ତମ ସଂସ୍କରଣ ବେଙ୍ଗାଲୁରୁର ଏୟାର ମାର୍ଶାଲ ଅମିତ ସିଂ ବକ୍ସି ହକି ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏୟାର ମାର୍ଶାଲ ଏସ୍ ଶିବକୁମାର ସୂଚନା ଦେଇ କହିଛନ୍ତି, ଦେଶର 16 ଟିମ୍ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଭାରତୀୟ ସେନା, ରେଳବାଇ, ସିଆଇଏସ୍ଏଫ୍ ସମେତ କର୍ଣ୍ଣାଟକ, ତାମିଲନାଡୁ ଏବଂ ଅନ୍ୟାନ୍ୟ ରାଜ୍ୟର ଦଳଗୁଡ଼ିକ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବେ। ପ୍ରଥମ ଥର ପାଇଁ ବେଙ୍ଗାଲୁରୁରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାବେଳେ ମଧ୍ୟପ୍ରାଚ୍ୟରେ ସୃଷ୍ଟ ପରିସ୍ଥିତି ଯୋଗୁଁ ବିଦେଶର କୌଣସି ଟିମ୍ ଏଥିରେ ଭାଗ ନେଉନାହାନ୍ତି। ସୂଚନା ଅନୁଯାୟୀ ପ୍ରତିଯୋଗିତାର ପୁରସ୍କାର ରାଶି 7,51,000-26,25,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ପକ୍ଷରୁ 15 ଜଣିଆ ଦିନିକିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ବିରାଟ କୋହଲି ଏବଂ ଯଶପ୍ରୀତ ବୁମ୍ରାଙ୍କ ଭଳି ବରିଷ୍ଠ ଖେଳାଳିମାନେ ସାମିଲ ହୋଇଛନ୍ତି। ଆସନ୍ତା ମାସ 14 ତାରିଖରୁ ଆରମ୍ଭ ହେଉଥିବା ଦିନିକିଆ ମ୍ୟାଚ୍ରେ ସୁମନ ଗିଲ୍ ଅଧିନାୟକ ଏବଂ ଶ୍ରେୟସ୍ ଆୟର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ଦଳରେ ରୋହିତ ଶର୍ମା, କେଏଲ୍ ରାହୁଲ, ଇଶାନ କିଶନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡି, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅର୍ଶଦୀପ ସିଂ ଏବଂ ଗୁରନୁର ବ୍ରାନ୍ଙ୍କୁ ଦଳରେ ସାମିଲ କରାଯାଇଛି। ସୂଚନା ଅନୁଯାୟୀ ଜୁଲାଇ 14, 16 ଏବଂ 19 ତାରିଖରେ ଇଂଲଣ୍ଡର 3 ସ୍ଥାନରେ ଏକଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ରେ ଆଜି ସକାଳେ ଅନୁଷ୍ଠିତ ମ୍ୟାଚ୍ରେ ଇଜିପ୍ଟ ନ୍ୟୁଜିଲାଣ୍ଡକୁ 3-1 ପରାସ୍ତ କରିଛି। ପୂର୍ବରୁ ଗ୍ରୁପ୍ ଏଚ୍ର ଏକ ମ୍ୟାଚ୍ରେ କେପ୍ ବର୍ଦେ ଓ ଉରୁଗୁଏ ମଧ୍ୟରେ ମ୍ୟାଚ୍ 2-2 ଅମୀମାଂସିତ ରହିଥିଲା। ଆଜି ରାତି 10:30ରେ ଗ୍ରୁପ୍ ଜେ'ର ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ସହରିଆ ଜନଜାତିର ଚିତାମିତ୍ରଙ୍କ ସହ ଭାବ ବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମ୍ମିଳନୀ। ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ବୃଦ୍ଧି ଉଦ୍ଦେଶ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଙ୍ଗୋଲିଆ ଗସ୍ତ। ଆମେରିକା ଇରାନ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ ଏବଂ ଇଂଲଣ୍ଡ ଗସ୍ତ ଲାଗି ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. BJP government in West Bengal presents first full budget focusing on social welfare, infrastructure development and employment, announces a slew of women-centric schemes. BRICS National Security Advisors meeting begins in New Delhi to discuss emerging security challenges. External Affairs Minister Dr. S. Jaishankar arrives in Mongolia to hold meeting with his counterpart to deepen economic ties. IMD forecasts heavy to very heavy rainfall over Assam and Meghalaya today. And in FIFA World Cup, Egypt beat New Zealand 3-1 to secure first ever World Cup victory. In a major employment and welfare push, the BJP-led West Bengal government today presented its first full budget 2026-27, focusing on social welfare, infrastructure development and employment.

0: ଗଞ୍ଜାମରେ ଏଭଳି ଖବର ପ୍ରସାରଣ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ କହିଛି, ବ୍ୟାପକ ସୁରକ୍ଷା ତଥା ସୁବ୍ୟବସ୍ଥିତ ପରିଚାଳନା ମାଧ୍ୟମରେ ସଫଳତାର ସହ ପୁନଃ ପରୀକ୍ଷା ଅନୁଷ୍ଠିତ ହୋଇଛି। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଏବଂ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ମିଳିତ ଭାବେ ଏଭଳି ଖବର ପ୍ରସାରଣ କରିଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ପଦକ୍ଷେପ ଗ୍ରହଣ କରୁଥିବା ଏନ୍ଟିଏ କହିଛି। ପରୀକ୍ଷା ସମ୍ପର୍କିତ ତଥ୍ୟ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏନ୍ଟିଏ ସୂଚନା ଦେଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ। ଏହି ଜଙ୍ଗଲାଞ୍ଚଳଗୁଡ଼ିକ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି। ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ପରିବେଶ ସୁରକ୍ଷାରେ ବର୍ଷାବଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ବିଶିଷ୍ଟ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହିଛନ୍ତି,
1: ଜଳ ହେଉଛି ଜୀବନ। ଦୁଇଟା ଯାକ ଜିନିଷ ଆମେ ପାଇଥାଉ ଫରେଷ୍ଟ ଯୋଗୁଁ, ବିଶେଷ କରି ରେନ୍ ଫରେଷ୍ଟ। ବିଶେଷ କରି ଆପଣ ଦେଖିବେ ଆମାଜନ ଫରେଷ୍ଟର ସବୁଠୁ ବଡ ଫରେଷ୍ଟ ବିଶ୍ୱର ରହିଛି ଆମାଜନ ଫରେଷ୍ଟ ଏକଦମ ସେଥିରେ। ସେଇଟା ହେଉଛି ଆମର ଲଙ୍ଗସ୍, ସମଗ୍ର ବିଶ୍ୱବାସୀଙ୍କର ଲଙ୍ଗସ୍ ହେଉଛି ନିଶ୍ୱାସ ପ୍ରଶ୍ୱାସ ନେଇ ଆମେ ବଞ୍ଚିଛୁ ସେଇଥିପାଇଁ। ସେ ଯୋଉ ରେନ୍ ଫରେଷ୍ଟ ଅଛି ଆମ ଆମାଜନ ରେନ୍ ଫରେଷ୍ଟ, ତେଣୁ ଫରେଷ୍ଟର ସୁରକ୍ଷା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ।
0: ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ସହାୟତା ପାଇଁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ମିଳୁଥିବା ରାଶି ପରିମାଣକୁ 40% ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବର୍ଦ୍ଧିତ ରାଶି ଆଧାରରେ 5 ବର୍ଷ କିମ୍ବା ତା'ଠାରୁ କମ୍ ସମୟ ପାଇଁ କାର୍ଯ୍ୟ କରିଥିବା ଆଇନଜୀବୀଙ୍କ ପରଲୋକ କ୍ଷେତ୍ରରେ ନିକଟ ସମ୍ପର୍କୀୟଙ୍କୁ 1,05,000 ଟଙ୍କାର ସହାୟତା ରାଶି ମିଳିବ। ଏହାପରେ ପ୍ରତ୍ୟେକ ବର୍ଷର ଅଭିଜ୍ଞତା ଆଧାରରେ ସହାୟତା ରାଶିର ପରିମାଣ ମଧ୍ୟ ବୃଦ୍ଧି ପାଇବ। 30 ବର୍ଷ କାର୍ଯ୍ୟ କରିଥିବା ଆଇନଜୀବୀଙ୍କୁ ଅବସର କିମ୍ବା ପରଲୋକ କ୍ଷେତ୍ରରେ ସର୍ବାଧିକ 6,30,000 ଟଙ୍କାର ସହାୟତା ରାଶି ପ୍ରଦାନର ବ୍ୟବସ୍ଥା ରହିଛି। 2021 ମସିହାରେ ଏହି ସହାୟତା ରାଶିର ପରିମାଣକୁ ବୃଦ୍ଧି କରାଯାଇଥିଲା। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ଭିଡ଼ ହିଂସା ଅତ୍ୟନ୍ତ ଦୁଃଖଦ ବୋଲି ମହିଳା ବିରୋଧୀ ଅପରାଧ ଶାଖା ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ସାଇନି କହିଛନ୍ତି। ଘଟଣାରେ ତଦନ୍ତ ଜିଲ୍ଲା ପୁଲିସ୍ ଜାରି ରଖିଛି। ପୀଡ଼ିତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଦୋଷୀଙ୍କୁ ଦଣ୍ଡ ଏବଂ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଏଡିଜି ଏସ୍ ସାଇନି କହିଛନ୍ତି।
2: ରାୟଗଡ଼ାରେ କଲ୍ୟାଣସିଂହପୁରରେ ହୋଇଛି, ସେଟା ସିଏଡବ୍ଲ୍ୟୁ ଆଣ୍ଡ ସିଏଡବ୍ଲ୍ୟୁ ରେଡ୍ ଫ୍ଲାଗ୍ ହିସାବରେ ଟ୍ରିଟ୍ କରାଯାଇଛି। ଆର୍ ଏ କେସ୍ର ଫର୍ଷ୍ଟ ସେଟ୍ ଅଫ୍ ଇନ୍ଷ୍ଟ୍ରକ୍ସନ୍ସ ବେସ୍ଡ ଅନ୍ ଦ ଡକ୍ୟୁମେଣ୍ଟସ୍ ଦାଟ୍ ୱେର୍ ଆଭେଲେବଲ୍ ଟୁ ଅସ୍ ଆମେ ଅଲରେଡି ଇସ୍ୟୁ କରିଛୁ। ଆର୍ ଆମର ଇନ୍ଭେଷ୍ଟିଗେସନ୍ କେମିତି ଭଲ ଭାବରେ ହେଉ ସେ ଆଙ୍ଗଲ୍ରେ ଆମେ ଏ କେସ୍ଟା ଆମ ଅଫିସ୍ରୁ ୱିମେନ୍ ସେକ୍ସନ୍ ମନିଟରିଂ କରିବୁ ଆର୍ ରେଡ୍ ଫ୍ଲାଗ୍ ସେକ୍ସନ୍ ମନିଟରିଂ କରିବୁ। ଟ୍ରାଏଲ୍ ଷ୍ଟେଜ୍ରେ ବି ମନିଟରିଂ କରିକି କେମିତି ଏ ଯୋଉ ଦୋଷୀକୁ ଦଣ୍ଡ ଦିଆଯିବ ତାର ସବୁ ଷ୍ଟେପ୍ସ ନିଆଯିବ।
0: ସୂଚନାଯୋଗ୍ୟ, ଏହି ଘଟଣାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯାଇଛି। ଏସ୍ ସାଇନିଙ୍କ ନେତୃତ୍ୱରେ ଏକ ଦଳ ରାୟଗଡ଼ା ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଆବଶ୍ୟକ ପଡ଼ିଲେ ଏହି ଦଳ ଦିଲ୍ଲୀ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତାକାଲି ପୁରୀ ଟାଉନ୍ହଲ୍ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ 11:00 ସମୟରେ ଦ୍ୱିତୀୟ ସମନ୍ୱୟ ବୈଠକ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଆଲୋକୀକରଣ, ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ଗମନାଗମନ ସୁବିଧା, ସୁରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା କରାଯିବ। ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର କାର୍ଯ୍ୟ ଅଗ୍ରଗତି ନେଇ ଆଇନମନ୍ତ୍ରୀ ସମୀକ୍ଷା କରିବେ। ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ଏବଂ ବୁଦ୍ଧିଜୀବୀମାନେ ଏଥିରେ ଉପସ୍ଥିତ ରହିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବଦଲି ପାହାଡ଼ ନିକଟରୁ ବିଭିନ୍ନ ମାଓ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି ବୋଲି ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା କହିଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, କ୍ଲାମର ମାଇନ୍, ଟିଫିନ୍ ବୋମା ଏବଂ ମାଓ ପୁସ୍ତିକା ଆଦି ରହିଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଡିଜିଟାଲ୍ ଶିକ୍ଷାର ପ୍ରସାର ନେଇ ଭଦ୍ରକ ଜିଲ୍ଲାରେ କୃତ୍ରିମ ବୁଦ୍ଧିମତା ଏବଂ ନବସୃଜନ ଦକ୍ଷତା କେନ୍ଦ୍ରର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ବିକାଶଧାରା ଓଡ଼ିଶା ସାରା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।

0: ପାଣିପାଗ ଉତ୍ତର ବଙ୍ଗୋପସାଗରରେ ଆସନ୍ତା ପନ୍ଦର ଦିନ ମଧ୍ୟରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ବଲାଙ୍ଗୀର ଓ ସୁନ୍ଦରଗଡ଼ ମଧ୍ୟ ଦେଇ ଅଗ୍ରସର ହେଉଛି। ଆଗାମୀ ଦିନରେ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ପାଞ୍ଚକୁ ବୃଦ୍ଧି। ତିରୁଭାଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ ତିନି ବରିଷ୍ଠ ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଅପରାହ୍ନରେ ହେବ ବୈଠକ। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ଆଗତ ଆବେଦନକୁ ଖାରଜ କଲେ ବିଧାନସଭା ବାଚସ୍କତି। ଆମ ଭିତରେ ଜଙ୍ଗଲର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ। ଏବଂ ବଙ୍ଗୋପସାଗରରେ ଆସନ୍ତା ପନ୍ଦର ଦିନ ମଧ୍ୟରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।
1: ଶୁଣୁଥିଲେ ଆପଣମାନେ ଆଞ୍ଚଳିକ ସମ୍ବାଦ, ଯାହାକୁ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଆପଣମାନଙ୍କ ପାଇଁ ଏହି ବିଜ୍ଞପ୍ତି।
2: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେ ନୟ ଭାରତ କି ମହିନେ କେ ଆଖରି ରବିବାର କା ରହତା ହେ ଇନ୍ତଜାର मलयाचल के आंचल से विंध्याचल के आंगन तक ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 28 जून सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अतिरिक्त आकाशवाणी और दूरदर्शन के YouTube चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से। तो याद रखें, रविवार 28 जून सुबह 11 बजे मन की बात।
3: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
4: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
3: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
4: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
3: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
4: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ଆକାଶବାଣୀ ଏଫ୍ଏମ୍ ରେ ଇନ୍ମୋ କଟକ ଦିଲ୍ ସେ ଦିଲ୍ ତାକୁ ପୁଣି ଥରେ ସ୍ୱାଗତ କରୁଛି ଆପଣମାନଙ୍କୁ ମୁଁ ଆପଣଙ୍କ କୋୟାର ଶ୍ରୋତବନ୍ଧୁ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ 2:45 ହୋଇସାରିଲାଣି ବର୍ତ୍ତମାନ ଆପଣମାନେ ଶୁଣିବେ କିଛି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ କିଛି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଯାହା ମିଠା ମିଠା ସ୍ୱର ମିଠା ମିଠା ସ୍ମୃତିରେ ଆପଣଙ୍କ ଜୀବନକୁ କରିଦେବ ପୁରାପୁରି ସୁରିଲା ଆଜିର ପ୍ରଥମ ଗୀତଟି ଆପଣମାନେ ଶୁଣିପାରିବେ ଅଭିଳାଷ ଚଳଚ୍ଚିତ୍ରରୁ ଏଇ ଝୁମା ଝୁମା ଗୋଲାପୀ ବେଳାରେ ଏଞ୍ଜୟ କରନ୍ତୁ

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲ ତକ ଏବଂ ବର୍ତ୍ତମାନ ଷ୍ଟୁଡିଓ କଟିରେ ସମୟ ହୋଇଯାଇଛି 3:30। ଆରମ୍ଭ କରିବା ଆମର ଆଜିର ପରବର୍ତ୍ତୀ କାର୍ଯ୍ୟକ୍ରମ ମୋ ଦେଶ କାର୍ଯ୍ୟକ୍ରମ। ଆଉ ଏହି କାର୍ଯ୍ୟକ୍ରମରେ ଆଜି ଆମେ ମୋ ଦେଶକୁ କେମିତି ମୁଁ ଭଲ ପାଏ, ମୋ ଦେଶ ପାଇଁ ମୋ ହୃଦୟରେ କେତେ ଦେଶ ପ୍ରେମ ଅଛି ସତରେ ସେହିସବୁକୁ ବଖାଣିବା। ଦେଶ ପ୍ରେମର ନାଁ ଶୁଣିଲେ ଆମ ସମସ୍ତଙ୍କ ହୃଦୟରେ ଗୋଟିଏ

ଆନ୍ଦୋଳନ ସୃଷ୍ଟି ହୋଇଯାଏ। ସତରେ ଦେଶ ପ୍ରେମ କଥା ଶୁଣିଲେ ଆମ ଶରୀରରେ ବହୁଥିବା ରକ୍ତ ବିଚଳ ଚଞ୍ଚଳ ହୋଇଯାଏ। ଦେଶକୁ ଆମେ ସେତିକି ଭଲ ପାଆନ୍ତି, ମା ମାଟିକୁ ଆମେ ସେତିକି ଭଲ ପାଆନ୍ତି। ଚାଲନ୍ତୁ ଆମର ଏଇ ମା ମାଟି ନାଁରେ ଏଇ ଗୀତଟି ଆପଣଙ୍କ ପାଇଁ ପ୍ଲେ କରିଦେଉଛି, ଶୁଣନ୍ତୁ।

ମହାଦେଶ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶ୍ରୋତାବନ୍ଧୁ, ଆମେ ଦେଶପ୍ରେମ ବିଷୟରେ କଥା ହେଉଛେ, ଆଉ ଦେଶପ୍ରେମ କାହାକୁ କୁହାଯାଏ? ଜଣେ ଛାତ୍ର ଯଦି ନିଜେ ମନ ଦେଇକି ପାଠ ପଢ଼େ, ତା'ର ଭବିଷ୍ୟତ ଉଜ୍ଜଳ ହେବା ସହିତ ଦେଶର ଭବିଷ୍ୟତ ମଧ୍ୟ ଉଜ୍ଜଳ ହୁଏ। ଜଣେ ଶିକ୍ଷକ ଯଦି ନିଷ୍ଠାର ସହିତ ଶିକ୍ଷା ସମସ୍ତଙ୍କୁ ପ୍ରଦାନ କରନ୍ତି, ତାକୁ ମଧ୍ୟ ଆମେ ଦେଶପ୍ରେମ କହିପାରିବା। ଜଣେ ଚାଷୀ ଯଦି ପରିଶ୍ରମ କରି ଦେଶ ପାଇଁ ଅନ୍ନ ଉତ୍ପାଦନ କରୁଛନ୍ତି, ତେବେ ସେମାନେ ସମସ୍ତେ ନିଜ ନିଜ ଉପାୟରେ ଦେଶ ସେବା ହିଁ କରୁଛନ୍ତି। କାହିଁକି ଏସବୁ କର୍ମରୁ, ଏସବୁ କାମରୁ ଆମ ଦେଶ ହିଁ ଆଗକୁ ବଢୁଛି। ଆମେ ତ ଉନ୍ନତି କରୁଛେ, ଆମ ଦେଶ ବି ଉନ୍ନତି କରୁଛି, ଆଉ ଏହାକୁ ହିଁ ଆମେ କହିପାରିବା ଆମର ଦେଶପ୍ରେମ।

0: ଗାନ୍ଧୀ ନେହେରୁ କି ଆଉ ବଡ଼ ବଡ଼ ମହାନ ପୁରୁଷମାନେ ଯେଉଁମାନେ ଆମ ଦେଶ ପାଇଁ ନିଜ ଜୀବନକୁ ତ୍ୟାଗ କରିଛନ୍ତି, ଆମେ ସେସବୁ ନ ହେଇପାରିଲେ ମଧ୍ୟ ଛୋଟ ଛୋଟ ନିଜର କର୍ମରୁ ଆମେ ଆମର ଦେଶ ସେବା କରିପାରିବା, ଦେଶ ପ୍ରେମକୁ ଜାହିର କରିପାରିବା। श्रोताबंधु ट्यून कर 100.4 आकाशवाणी एफएम रेनबो कटक दिल सी दिल तक कोयल अच्छी आपथे मो देश कार्यक्रम चली। देश प्रेम विषय कथा हो जहां गोटे केवल भावना नुहे बर एटा गोटे दायित्व आम समस्त। आम प्रत्येक दिन किसी ना कि कम करू, निज कर्म करू, निजर ड्यूटी करू, आउ ए सब छोट छोट कम आम देश को आग को बढ़े प्रत्येक जनकर काम ସେମାନେ ନିଜ ଦେଶକୁ ଆଗକୁ ବଢ଼େଇବାରେ ସାହାଯ୍ୟ କରିଥାନ୍ତି। ସେଥିପାଇଁ କୁହାଯାଏ ତାକୁ ସେମାନେ ବି ପ୍ରତ୍ୟକ୍ଷ ହେଉ ବା ପରୋକ୍ଷ ହେଉ ଦେଶ ପ୍ରେମ ହିଁ କରୁଛନ୍ତି। ତେବେ ଦେଶ ପ୍ରେମ ଏମିତି ଆମ ହୃଦୟରେ ସବୁବେଳେ ରହୁ ଏବଂ ଆମ ଦେଶ ଆମ ସହିତ ଆଗକୁ ବଢ଼ୁ। ଦେଶ ଆଗକୁ ବଢ଼ିଲେ ନିହାତି ଆମେମାନେ ବି ଆଗକୁ ବଢ଼ିବା। ଆଜି ମୋ ଦେଶ କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛି। ଆଉ କିଛି ସୁନ୍ଦର ସୁନ୍ଦର ଗୀତ ଅଛି ଆପଣମାନଙ୍କ ପାଇଁ ମୋ ପରେ ପରେ ଆସୁଛନ୍ତି ଅନ୍ୟ ଆପଣଙ୍କ ସହିତ ପୁରା ସନ୍ଧ୍ୟା କାଟିବା ପାଇଁ। ଆଜି ପାଇଁ କୋଏଲକୁ ଏଇଠି ବିଦାୟ ଦିଅନ୍ତୁ, ରହିଲି ନମସ୍କାର, ହସୁଥାନ୍ତୁ ଆଉ ସୁସ୍ଥ ରୁହନ୍ତୁ।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହୀ ବିରାସତ।

ସତ କଥା, ବୋଧହୁଏ ମେଘକୁ କିଏ ବାନ୍ଧି ଦେଇଛି, ସେଇଥିପାଇଁ ତ ମେଘ ଚାହିଁଲେ ବି ଆମ ପାଖକୁ ପୁରା ଭାବରେ ଆସିପାରୁନି। ତାର ଆସିବାକୁ ତ ବହୁତ ଇଚ୍ଛା, କିନ୍ତୁ ଆସୁଛି ଗୋଟିଏ ଗୋଟିଏ ବୁନ୍ଦା ହେଇ, ନୁହେଁ?

ଯଦି ଆପଣଙ୍କର କଥାବାର୍ତ୍ତା ଏଇ ଜଳବିନ୍ଦୁ ମାନେ ବର୍ଷା ବିନ୍ଦୁ ସହିତ ସରିଗଲାଣି, ତେବେ ଆଗକୁ ବଢ଼ିବା ନା ସେଇଠି ରହିବା? ଜାଣିଛି ଜାଣିଛି ଆପଣ ଆନମନା ହେଇଯାଉଛନ୍ତି, ଠିକ ଏଇ ମୌସୁମୀ ପରି ସେ ଆସିଛି ଏବଂ ତାର ଉପସ୍ଥିତି ମଧ୍ୟ ଜାହିର କରୁଛି, ହେଲେ ଅଭିମାନ ବି କରୁଛି। ଆପଣ ଭାବୁଛନ୍ତି କି କାହିଁକି ଅଭିମାନ

କରୁଛି। ମୌସୁମୀର ଅଭିମାନ ବିଷୟରେ କହିବି, ହେଲେ ଏତେ ଜଲ୍ଦି କାହିଁକି ଯେ, ଟିକେ ଅପେକ୍ଷା କରନ୍ତୁ ନା। କାରଣ କହନ୍ତି ଅପେକ୍ଷାର ଫଳ ବହୁତ ମିଠା ହୋଇଥାଏ। ତ ଜାଣିବା ଆଗକୁ। ଏବେ ଶୁଣନ୍ତୁ ଆଉ ଗୋଟିଏ ବ୍ୟୁଟିଫୁଲ ରୋମାଣ୍ଟିକ ଟ୍ରାକ୍ ପ୍ଲେ କରୁଛି ଖାସ୍ ଆପଣଙ୍କୁ ଲାଗି। ଦେଲ ସେଇ ଦେଲ ତାକ୍।

0: समय संध्या पांचटा हेबाकु जाउछि। चलंतु सुनिबा न्यूज हेडलाइंस।
1: नमस्कार, वर्तमान मुख्य संवाद सह मु सत्यरंजन महापात्र। मध्यप्रदेशर कुर्ण जातीय उद्यान परिदर्शन करि सहरिया जनजातिर चित्रामित्रंक सह भाव विनिमय कले राष्ट्रपति द्रौपदी मुर्मू। नुआदिल्लीरे आजिठारु आरंभ हेउछि ब्रिक्स जातीय सुरक्षा परामर्शदाताक सम्मेलन। स्वतंत्र रणनैतिक भागीदारी वृद्धि उद्देश्यरे वैदेशिक व्यापार मंत्री एस जयशंकरंकर मंगोलिया गस्त। ଆମେରିକା ଇରାନ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି। ତିରୁଭଲ୍ଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଅପରାହ୍ନରେ ହେବ ବୈଠକ। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ଆଗତ ଆବେଦନକୁ ଖାରଜ କଲେ ବିଧାନସଭା ବାଚସ୍କତି ସୁରମା ପାଢ଼ୀ। ଆମ ଭିତରେ ଜଙ୍ଗଲର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ। ଇଂଲଣ୍ଡ ଗସ୍ତ ଲାଗି ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା। ଆସନ୍ତା ମାସ 14 ତାରିଖରୁ ଆରମ୍ଭ ହେବାକୁ ଥିବା ଦିନିକିଆ ମ୍ୟାଚ୍ରେ ଶୁଭମନ୍ ଗିଲ୍ ଅଧିନାୟକ ଓ ଶ୍ରେୟସ୍ ଆୟର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ଏବଂ ଫିଫା ବିଶ୍ୱକପ୍ରେ ଆଜି ସକାଳେ ଅନୁଷ୍ଠିତ ମ୍ୟାଚ୍ରେ ଇଜିପ୍ଟ ନ୍ୟୁଜିଲାଣ୍ଡକୁ 3-1 ଗୋଲରେ ପରାସ୍ତ କରିଛି। ପୂର୍ବରୁ ଗ୍ରୁପ୍ ଏକର ଏକ ମ୍ୟାଚ୍ରେ କେପ୍ ବର୍ଦେ ଓ ଉରୁଗୁଏ ମଧ୍ୟରେ ମ୍ୟାଚ୍ 2-2 ଅମୀମାଂସିତ ରହିଛି। ଆଜି ରାତି 10:30ରେ ଗ୍ରୁପ୍ ଜେର ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।

0: ଆରେ ବାପରେ, ଏତେ ଜୋରେ ଘଡ଼ଘଡ଼ି ବିଜୁଳି ଯଦି ମାରିବ ତାହେଲେ ସତରେ ଡର ଲାଗିବ ନୁହେଁ? ହ୍ୟାଲୋ, ହାଇ, ନମସ୍କାର। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକକୁ, ଦିଲ୍ ସେ ଦିଲ୍ ତକ୍। ତ କଥା ହେଲା, ଆମେ ପହଞ୍ଚି ଯାଇଛେ ସି ସେଗମେଣ୍ଟରେ, ଯୋଉଠି ଆମେ କଥା ହଉ ଆପଣଙ୍କ ସହ, ମାନେ ଡାଇଲି ଲାଇଫ ଚାଟ୍ରେ। ଆଉ ବହୁତ ବଢିଆ କଥା କ'ଣ ଜାଣନ୍ତି, ଆପଣମାନେ ଟପିକ୍ ନ ଜାଣିକି ବି କଲ୍ ପରେ କଲ୍ କରିଚାଲିଛନ୍ତି। ତେବେ ଜଲ୍ଦି ଜଲ୍ଦି ଟପିକ୍ କହିଦେଉଛି, କାରଣ ଆପଣମାନେ ଏକ୍ସାଇଟେଡ୍ ଅଛନ୍ତି ଆମ ସହିତ କଥା ହେବାକୁ, ସେଇଟା ହିଁ ଆମକୁ ଖୁସି ଦେଉଛି। ତେବେ ଏଇ ଯେଉଁ ବର୍ଷା ଧୀରେ ଧୀରେ ଆସୁଛି ସତ, କିନ୍ତୁ ଏଇ ଯେଉଁ ବର୍ଷା ଦିନିଆ ବହୁତ ମଜାଦାର ଏକ୍ସପିରିଏନ୍ସ ବି ହେଇଥାଏ, ସମସ୍ତଙ୍କର ଉଣା ଅଧିକ ହେଇଥିବ। ଏଇ ବର୍ଷା ବହୁତ କିଛି ସ୍ମୃତି ଉଜାଗର କରିଦିଏ, ଏବଂ ଖାସ କରି ଯେଉଁ ମଜାଳିଆ ମଜାଳିଆ ଅନୁଭବ ଦିଏ ନା, ସେଇଟା ସବୁଦିନ ପାଇଁ ମନେ ରହିଯାଏ। ତେଣୁ ଆପଣ ଆଜି ଶେୟାର କରନ୍ତୁ ଆମ ସହ ଏହି ବର୍ଷା ଦିନର କୌଣସି ଏକ ଫନି ଏକ୍ସପିରିଏନ୍ସ। ଡାଏଲ କରନ୍ତୁ 0671-23-03-153 ଏବଂ କୁହନ୍ତୁ ଅନୁକୁ ଯେ କ'ଣ ରହିଛି ଆପଣଙ୍କର ଏହି ବର୍ଷା ଦିନିଆ ଫନି ଏକ୍ସପିରିଏନ୍ସ। ଆଉ କଲ୍ ନବାକୁ ଅନୁତ ରେଡି, ଏବଂ ଆପଣ ବି ରେଡି, ତ ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ,
1: ଜୟ ମା ତାରା ତାରିଣୀ ଦୁଃଖ ହାରିଣୀ।
0: ଜୟ ମା ତାରା ତାରିଣୀ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡା ଜିଲ୍ଲା ଗଞ୍ଜାମ।
0: ଭାଇ କେମିତି ଅଛନ୍ତି?
1: କହିବି ତ ସ୍ୱାସ୍ଥ୍ୟ ଭଲ ନାହିଁ, କିନ୍ତୁ ମନ ଭଲ ଅଛି। ମନ ଏଥିପାଇଁ ଭଲ ଅଛି, ସ୍ୱାସ୍ଥ୍ୟର ଖରାପ ହେଲେ ଆମେ ଯାଉ ମେଡିକାଲକୁ, ଆଉ ସ୍ୱାସ୍ଥ୍ୟ ପାଇଁ ମେଡିସିନ ଏଲୋପାଥି ହୋମିଓପାଥି ବିଭିନ୍ନ ପ୍ରକାର ଅଛି, କିନ୍ତୁ ମନର ମେଡିସିନ ହେଲେ ସଙ୍ଗୀତ, ଯାହାର ଡକ୍ଟର ହଉଛନ୍ତି ଆପଣ।
0: ଆରେ ସେମିତି ଜମା ବି ନୁହେଁ, ଆପଣ ଭଲ ପାଉଛନ୍ତି ଆମକୁ ସେଥିପାଇଁ କି କହିଲେ, କିନ୍ତୁ ତଥାପି ଏଇ ଭଲ ପାଇବାକୁ ଆମର ଶତ ଶତ ପ୍ରଣାମ। ଆଜିର ଟପିକ ଉପରେ କଣ କହିବେ?
1: ଆଜ୍ଞା ଦେଖନ୍ତୁ, ବର୍ଷା ଦିନ ତ ବହୁତ ଗୋଟେ ଫନି ମୋମେଣ୍ଟ ମୋର ଅଛି। ଆମେ ଯେତେବେଳେ ସ୍କୁଲରେ ପାଠ ପଢୁଥିଲୁ ସାଙ୍ଗମାନେ, ଆମେ ସବୁ ଛତା ନେଇକି ଯାଇଥିବୁ,

0: ଯେତେବେଳେ ଜୋର ପବନ ହବ ଛତା ସବୁ ଓଲଟା ଫୁଟି ଯାଏ ସବୁ। ଫୁଟିଗଲେ ଆମେ କଣ କରୁ, ଛତା ଭାଙ୍ଗି ଯାଇଥିବୁ। ଆମେ ବେଳେ ବେଳେ ମଜାରେ ଛତା ଜୋର ପବନ ଆସେ, ଛତା କେମିତି ଓଲଟେ ଧରିବୁ, ଖୁସି ତ ଲାଗେ। କିନ୍ତୁ ଘରେ ଆସିଲେ ଆମେ ଗାଳି ଶୁଣିବୁ, ଛତା କେମିତି ଭାଙ୍ଗିଲା, ଆମେ କଣ କରୁ, ପବନ ହେଲା ଜୋର ଛତା ଭାଙ୍ଗିଗଲା।
1: ତ ସେଥିପାଇଁ ଗାଳି ବି ଶୁଣିବାକୁ ପଡେ, କିନ୍ତୁ ସେଇଟା ବି ବହୁତ ମଜା ଲାଗେ ନାଇଁ। ଆଉ ଦେହ କେମିତି କଣ ଖରାପ ଅଛି କହିଲେ, ନିଜର ଯତ୍ନ ନିଅନ୍ତୁ, ଆମେ ତ ଆପଣଙ୍କ ପାଇଁ ଭଗବାନଙ୍କୁ ସବୁବେଳେ
0: ଜାଣିଛନ୍ତି। ମୁଁ ଆମର ଗଲା ମଧ୍ୟ ଚିକିତ୍ସା ଦେ ଆମ ପାଇଁ ଆଗରୁ ଦିନ ଥିଲା ମଧ୍ୟ, ଆଉ ପ୍ରଭୁଙ୍କ ଆଶୀର୍ବାଦରୁ ଆମେ ଭଲରେ ଅଛୁ।
1: 19 ତାରିଖ ଥିଲା, ଠିକ ଅଛି, ଆପଣ ଭଲରେ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ, ଭଗବାନଙ୍କୁ ଆମେ ସେତିକି ପ୍ରାର୍ଥନା କରୁଛୁ। ରହିଲି, ନମସ୍କାର।
0: ନମସ୍କାର।
1: ତ ଏଥିରେ ନାରାୟଣ ପ୍ରଧାନ ଗଞ୍ଜାମରୁ, ଭାଇଙ୍କ ଦେହ ଭଲ ନାହିଁ, ଆମେ ଚାହିଁବୁ ସେ ବହୁତ ଶୀଘ୍ର ଭଲ ହେଇଯାଆନ୍ତୁ। ତେବେ ତାଙ୍କର ଛତା ଫୁଟିବାର ଯୋଉ ଏକ୍ସପିରିଏନ୍ସ ସେ କହିଲେ ବହୁତ ଭଲ ଲାଗିଲା। ତେବେ ଆଗକୁ କିଏ ରହିଛନ୍ତି ଆଉ କଣ କହୁଛନ୍ତି ଏ ସମ୍ପର୍କରେ ଜାଣିବା। ହ୍ୟାଲୋ, ନମସ୍କାର।
2: ଜୟ ଜଗନ୍ନାଥ। ନମସ୍କାର।
1: ନମସ୍କାର, ରାଜେଶ ଭାଇ କହୁଛନ୍ତି ଜଗତସିଂହପୁରରୁ।
2: ଆଜ୍ଞା ଆଜ୍ଞା,
1: କେମିତି ଅଛନ୍ତି?
2: ମୁଁ ତ ରୋଡ ରେ ଅଛି, ରୋଡ ରେ ଟ୍ରାଏ କରିକି ଲାଗିଗଲା।
1: ଆପଣ ତ ସବୁବେଳେ ରୋଡ ରେ ରହୁଛନ୍ତି ଆଉ, ମତେ ଲାଗୁଛି ଆପଣ ରୋଡ ଉପରେ ଗୋଟେ ଘର ଫର କରିସାରିଲେଣି ବୋଧେ।
2: କଣ କରିବା, କର୍ମ ହିଁ ଜୀବନ, ଯିବାକୁ ପଡିବ ବ୍ୟସ୍ତ ଉପରେ ଆଉ।
1: ଆଚ୍ଛା ଠିକ ଅଛି, ତେବେ ଆଜିର ଟପିକ ଉପରେ କଣ କହିବେ?
2: ଟପିକ ଉପରେ ବହୁତ କିଛି ଏକ୍ସପିରିଏନ୍ସ ଅଛି, ମୁଁ ମାତ୍ର ଯୋଡ଼ାଏ ସେୟାର କରୁଛି। ଯୋଉ ବର୍ଷା ଦିନ କଥା କହିଲେ, ଆମେ କ୍ରିକେଟ ମୁଁ ଭାରି ବହୁତ ଖେଳୁଥିଲି, କ୍ରିକେଟ ପ୍ରିୟ। ଆମର ଗୋଟେ ଆମ ଘର ପାଖାପାଖି ଗୋଟେ ଦଣ୍ଡା ଅଛି, ଚତୁରୀ ଦଣ୍ଡା, ସେଠି ଆମେ କ୍ରିକେଟ ବାଡ଼ୁ। ଥରେ ମାନେ କଳାହାଣ୍ଡିଆ ମେଘ ପୁରା ଘୋଟିକି ଆସିଲା, ପୁରା ଘଡ଼ଘଡ଼ି ବିଜୁଳି ମାରି ପ୍ରବଳ, ଯୋଉଠୁ ଆସିଲା ସେଉଠୁ ଜୀବନ ବିକଳରେ ଏମିତି ବର୍ଷା ଷ୍ଟାର୍ଟ ହେଇଗଲା। ଆମେ ସମସ୍ତେ 12-14 ଜଣ ଚାଲିଗଲେ, ସେଠି ଗୋଟେ ସଫେଇ ପୋଲ ଅଛି, ପୋଲ ତଳେ ରହିଗଲୁ। ଆଉ ବର୍ଷା ଗାଳିଲା ଗାଳିଲା ଗାଳିଲା, ଯେ ପୁରା 2.5-3 ଘଣ୍ଟା ବର୍ଷା, ସେ ସଫେଇରେ ଏତେ ପାଣି ହେଇଗଲା ଯେ ଆମର ମାନେ ଟୋଟାଲି ଗୋଟା ସୁଦ୍ଧା ପ୍ୟାଣ୍ଟ ଫ୍ୟାଣ୍ଟ ସବୁ ଓଦା, ହାଫ୍ ପ୍ୟାଣ୍ଟ ପିନ୍ଧୁଥିଲୁ ମୋର ମନେ ଅଛି, ସବୁ ଓଦା ମଦା ହେଇକିରି ଆଇଲୁ ଘରକୁ। ଘରେ ଗାଳି ହେଲା ପ୍ରବଳ, ଆଉ ତାପରେ ଘରେ କହିଲେ ଯଦି ସେତେବେଳେ ଘଡ଼ଘଡ଼ି ମାରିଲା, ବିଜୁଳି ମାରିଲା, କୁଆ ପଥର ବର୍ଷା, ଜାଣିଥିବେ ଯୋଉ ଅବସ୍ଥା, ଘରେ ତ ବାପା ତ ବହି ପିଟିଲେ। ଆଉ ଗୋଟେ ଏକ୍ସପିରିଏନ୍ସ କହୁଛି, ଥରେ ଏମିତି ଯେମିତି ଝଡ଼ ତୋଫାନ ପବନ ଆସିଲା, ବର୍ଷା ଆସିଲା, ଆମେ ଛିଡ଼ା ହେଇଯାଇଛୁ ଗୋଟେ ଗଛ ମୂଳେ, ଏମିତି ପବନ ହେଲା ଯେ ଡାଳ ଗୋଟେ ଗୋଟେ ଆମ୍ବ ଡାଳ ଭାଙ୍ଗିକିରି ପଡିଆ ଆରମ୍ଭ ହେଇଗଲା, ଜୀବନ ବିକଳରେ ଦୌଡ଼ିକି ଯାଇ ମନ୍ଦିର ଭିତରେ ପଶିଗଲୁ। ତେଣୁ ଏମିତି ବହୁତ କିଛି ଏକ୍ସପିରିଏନ୍ସ ଅଛି, ଆଉ ଅନ୍ୟ ଶ୍ରୋତା ମାନେ କହିବେ ଆଉ।
1: ସିଓର ସିଓର, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ଆଉ ଆପଣଙ୍କ ଏକ୍ସପିରିଏନ୍ସ ଶୁଣି। ରହିଲି, ନମସ୍କାର।
2: ଜୟ ଜଗନ୍ନାଥ।
1: ତ ଏଥିରେ ରାଜେଶ ଭାଇ ଜଗତସିଂହପୁରରୁ, ଆଉ ଯେମିତିକି ସିଏ ତାଙ୍କ ଫନି ଏକ୍ସପିରିଏନ୍ସ ଶୁଣେଇଲେ, ଆପଣ ବି ଶୁଣେଇ ପାରିବେ, ହେଲେ ଗୋଟାଏ ବ୍ରେକ୍ ପରେ। ଏମିତି ଶୁଣୁଥାନ୍ତୁ ଆମକୁ 100.4 ଆକାଶବାଣୀ FM ରେନ୍ବୋ କଟକରେ, ଦିଲ୍ ସେ ଦିଲ୍ ତକ୍।

0: ସୋ ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଆପଣଙ୍କ ସହ କଥା ହେବା ପାଇଁ ଯେ କ'ଣ ରହିଛି ଆପଣଙ୍କର ବର୍ଷା ଦିନିଆ କିଛି ଫନି ଏକ୍ସପିରିଏନ୍ସ ତ ଦେଖିନେବା କିଏ କରିଛନ୍ତି କଲ୍ ଏବଂ କ'ଣ କହୁଛନ୍ତି ହ୍ୟାଲୋ ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ଦିଦି ନମସ୍କାର ମୁଁ ସାଇ କହୁଛି ବେଲପଡ଼ାରୁ
0: ଆରେ କେମିତି ଅଛ
1: ପୁରା ବବାଲ ଅଛି ଆପଣ କେମିତି ଅଛନ୍ତି
0: ବଢିଆ ବର୍ଷା ସେପଟେ ହଉଛି
1: ଆଜ୍ଞା ଏବେ ତ ବର୍ଷା ନାହିଁ
0: ଆଚ୍ଛା ଠିକ ଅଛି କେବେ ନା କେବେ ତ ହବ ନା ଆଚ୍ଛା ଆଜିର ଟପିକ ଉପରେ କଣ କହିବେ
1: ବର୍ଷା ତ ଆସିଲେ ମୋର ଦୁଷ୍ଟାମି ବଢିଯାଏ ମୁଁ କଣ କରେ ଯେତେବେଳେ ସ୍କୁଲରେ ପଢୁଥିଲି ସେ ଟାଇମରେ କଣ କରେ ମୁଁ ମୋ ନିଜ ଖାତା ଚିରିକିରି ଡଙ୍ଗା କରେ ନା ଭଉଣୀର ଖାତାକୁ ଚିରିକି ସବୁ ଡଙ୍ଗା କରି ବସେଇ ଦେଇଥିବି ସିଏ ଯେତେବେଳେ ଦେଖେ ତାର ମୋର ଝଗଡା ହୁଏ ତାପରେ ସ୍କୁଲରୁ ଏମିତି ବର୍ଷା ହେଲା ମାନେ ବହୁତ ଥର ଏମିତି ଲୁଚିକିରି ଆସିଛି ସେ ଆସିକିରି ମାନେ ଗାଁରେ ସବୁ ଆମର ଯୋଉ ରାସ୍ତା ପୁରା ଏମିତି ଚକଡି ଚାକଡି କାଦୁଅ କରିଦେଇଥିବି ସମସ୍ତେ ଆସି ଘରେ କହିବେ ଆରେ ଇଏ କି ପିଲା ଆମକୁ ବାଟ ଚଲେଇବି ଦବନି କାଦୁଅ ଚାରିଆଡେ କରିକି ପଳେଇ ଆସିଛି ଆଉ ଯେତେବେଳେ ବି ମାନେ ବର୍ଷା ହବ ସେଇ ଟାଇମରେ ମଜା ଘରେ କେହି ଖୋଜିବେନି କୁଆଡେ ଗଲା ମୁଁ ସେଇ ଟାଇମରେ ଆମ ବାଡି ପଛରେ ଯୋଉ ପିଜୁଳି ଗଛ ଅଛି ତାପରେ ଚଢିକିରି ପିଜୁଳି ତୋଳେ
0: କଣ ବର୍ଷାରେ ଆପଣ ପିଜୁଳି ତୋଳନ୍ତି ଗୋଡ ଖସେନି
1: ନାଇଁ ନାଇଁ ସେମିତି ମାନେ ଆମ ଗଛଟା ଚଢିବା ପାଇଁ ବହୁତ ସହଜ ଗୋଡ ଖସିବନି
0: ଆଚ୍ଛା
1: ତ ମୁଁ ଥରେ ପିଜୁଳି ତୋଳୁଥିଲି ସେଇ ଟାଇମରେ ମାଙ୍କଡ ବାଜରେ ବସିଲା ମତେ ମାଙ୍କଡ ଟିକେ ଡରେ ତାପରେ ତାକୁ ଯେତେବେଳେ ଦେଖିଲି ଭଗବାନଙ୍କ ଦ୍ଵାରା ମୁଁ କେମିତି ପଡିନି ପୁରା ଭୟରେ ଥରୁଥିଲି କେମିତି ଓହ୍ଲେଇବି ମାଙ୍କଡ ମତେ ଚିକେନ ପକୋଡା ଭାବିକି ଖାଇଦବ
0: ଆରେ ମାଙ୍କଡ ତ ଚିକେନ ହିଁ ଖାଏନି ତମକୁ ଚିକେନ ପକୋଡା କାଇଁ ଭାବିଥାନ୍ତା ତ ଓହ୍ଲେଇଲ ନା ନାଇଁ ଫାଇନାଲି
1: ଓହ୍ଲେଇବି ଆଉ ପୁରା ଡରି ଯାଇଥିଲି ଘରେ ପଚାରିଲା ଆରେ କଣ ହେଲା ମୁଁ ଆଉ କିଛି କହିନଥିଲି କାହିଁକି କହିଥିଲେ ମାଡ ଖାଇଥାନ୍ତି
0: ଆଚ୍ଛା ଏବେ ତ ପୁରା ରିଭିଲ ହେଇଗଲା ଆଉ ଏବେ ଯାଅ ପିଠିଟା ପୁରା ମାଲିସ କରିକି ରଖିଥାଅ
1: ବହୁତ ଦୁଷ୍ଟାମି କରିଛି ବର୍ଷା ଦିନ ଆସିଲେ ମାନେ ଆମ ଘର ଲୋକଙ୍କର ଟେନସନ ମୁଁ କାଦୁଅ ମାଦୁଅ ଆଇକିରି ଘରକୁ ପଳେଇ ଆସିଥିବି ଯଦି ମାନେ କୋଉଠି ପାଣି ଦେଖିଲି ତାରି ଭିତରେ ସାଇକେଲ କୁ ପୁରେଇକି ଆଣିବି ଯଦି ପଡିଯାଏ ସାଇକେଲ କୁ ସେଇଠି ଫୋପାଡ଼ି ଦେଇ ପଳେଇ ଆସେ
0: ଆରେ ବାପରେ ଏତେ ପ୍ରକାରର ବଦମାସି ତାହେଲେ କର ଏଇ ବର୍ଷା ଦିନେ ନାଇଁ ଆଚ୍ଛା ବଢିଆ ବଢିଆ ଏମିତି ବଦମାସି ଆଗକୁ ବି ବଢୁ ଏମିତି ଆମ ସହିତ ସବୁବେଳେ କନେକ୍ଟ ହେଇ ରହିଥାଅ ସବୁବେଳେ ଶୁଣୁଥାଅ ଠିକ ଅଛି ରହିଲି
1: ଆଜ୍ଞା ଧନ୍ୟବାଦ ଦିଦି ରହିଲି ନମସ୍କାର
0: ନମସ୍କାର ବାଇ ବାଇ ତ ଏଇଥିଲେ ସାଇ

0: ବେଲପଡ଼ାରୁ ଆଉ ତାଙ୍କର ଯୋଉ ଦୁଷ୍ଟାମୀ କଥା ସେସବୁ ଆମ ସହିତ ସେୟାର କଲେ। ଏଇ ବର୍ଷା ଦିନେ ସତରେ ପିଲାଙ୍କ ଦୁଷ୍ଟାମୀ ବହୁତ ବଢ଼ିଯାଏ। ତ ଆଗକୁ ଆପଣ କଣ କହୁଛନ୍ତି ଶୁଣିବାକୁ ଅପେକ୍ଷା କରିଛି ଆପଣଙ୍କ ମ୍ୟୁଜିକ ମିତ୍ର ଅନୁ। ଆଉ କଲ୍ ଲାଗିଯାଇଛି, ଦେଖିନେବା କିଏ କରୁଛନ୍ତି କଲ୍। ହ୍ୟାଲୋ,
1: ହ୍ୟାଲୋ ଅପା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଜିଲ୍ଲା କେନ୍ଦ୍ରାପଡ଼ା ଚାଉଳିଆ ମାମରା ବଳରାମ ସୂତାର।
0: ଆଚ୍ଛା, କେମିତି ଅଛନ୍ତି?
1: ବହୁତ ବିନ୍ଦାସରେ ଅଛୁ ଆଉ।
0: ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ?
1: ଟପିକ କଣ କରିବା, ଏଇ କିନ୍ତୁ ବର୍ଷା ଦିନ ଚାଲିଛି ଆଉ ବର୍ଷାରେ ଛୋଟବେଳେ ଯେମିତି ଆମେ ବର୍ଷା ବର୍ଷା ପକଉଥବ ଖେଳୁଥବୁ କି ମଜା ଲାଗୁଥବ।
0: ଆଚ୍ଛା,
1: ଆମର ତ ପିଲା ବୟସ ପଳେଇଲାଣି ଆଉ ଆଉ ତ ଖେଳି ହଉନି, ଆମେ ତ ଟିକେ ହାଣ୍ଡକପ୍ ହେଇଗଲୁ ଆଉ କଣ କରିବା।
0: ଆଚ୍ଛା ଆଚ୍ଛା ଆଚ୍ଛା, କିଛି କଥା ନାହିଁ, କିନ୍ତୁ ସେ ସ୍ମୃତି ସବୁ ମନେ ରଖିଛନ୍ତି ନାଇ?
1: ଆଜ୍ଞା।
0: ଆଚ୍ଛା ଆଚ୍ଛା,
1: ମୁଁ ଗୋଟେ ଭଜନ ଯୋଉ ନାମ ଗୋଟେ ଧରିବି ହବ?
0: ବୁଝିପାରିଲିନି,
1: ଗୋଟେ ନାମ ଗୋଟେ ବୋଲିବି ହବ କି?
0: ହଁ କୁହନ୍ତୁ।
1: ମୁଁ ଅଭିରାମଙ୍କର ନାମ ଗୋଟେ ପକେଇବି।
0: ଆଚ୍ଛା ଆଚ୍ଛା,
1: ବଜ ସତ୍ୟନାରାୟଣ ଅଭିରାମ ଜପ ହରି କୃଷ୍ଣ ହରି ରାମ, ବଜ ସତ୍ୟନାରାୟଣ ଅଭିରାମ ଜପ ହରି କୃଷ୍ଣ ହରି ରାମ। ନମସ୍କାର,
0: ବହୁତ ବହୁତ ଧନ୍ୟବାଦ, ବହୁତ ଭଲ ଲାଗିଲା, ରହିଲି, ନମସ୍କାର।
1: ନମସ୍କାର।
0: ତ ଏଥିରେ ବଳରାମ ଭାଇ କେନ୍ଦ୍ରାପଡ଼ାରୁ ମନେ ପକାଉଛନ୍ତି ନିଜ ପିଲାଦିନକୁ, କେମିତି ବର୍ଷାରେ ଖେଳୁଥିଲେ। ତ ଆଗକୁ ଆମେ ବି ବଢ଼ିବା, ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଆଉ ପୁଣି ଆସି କଥା ହେବେ ଆପଣଙ୍କ ସହିତ। ଦିଲ୍ ସେ ଦିଲ୍ ତକ୍।

0: सुनजंदे 100.4 आकाशवाणी एफएम रेनबो कटको म्यूजिक मित्रानो सह दिल से दिल तक न्यूज ऑन एआईआर एप माध्यम रे पी आपण हमको सुनी पारु छंती पूरा दुनिया रे तो आगु बढिबा सुनिबा वर्षा दिनिया किछि फनी एक्सपीरियंस आपण को ठारु देखना बाकी कर छंती कॉल। हेलो नमस्कार
1: अशोक पंडा मधुपटना कटक
0: किमती अछंती भाई
1: बहुत भल
0: अच्छा कौन कह
1: आफ्टरनून रे अभिमानिनी प्रिया भाई मौसमी मौसमी विषय कहले धन्यवाद
0: अरे आप बहुत भल लगे शुणी आम को भी बहुत खुशी लगे बहुत बहुत धन्यवाद कहतु
1: बर्षा आसिले इच्छक सत कथा हूँ बर्षार मत भिजवा को भल लगे
0: अच्छा
1: ଆଜି ସକାଳେ କହୁଛି ଆଜି ସକାଳେ ଝିପି ଝିପି ବର୍ଷା ହଉଥିଲା ମୁଁ ଛାତ ଉପରକୁ ଗଲି ଗାଧେଇବା ପାଇଁକି ମୋର ଛାତ ପାଖରେ ବାଥରୁମ୍ ଦେଖିଲି ଝିପି ଝିପି ବର୍ଷା ହଉଛି ଆଉ ନିଜକୁ ସମ୍ଭାଳିକି ରଖିପାରିଲିନି
0: ଆଚ୍ଛା
1: ସେଇ ଝିପି ଝିପି ବର୍ଷାରେ ଆଗ କିଛି ସମୟ ଓଦାହଲି ତାପରେ ଯାଇକି ଗାଧେଇଲି
0: ଆରେ ବାଃ ବଢିଆ ଆଉ କଣ
1: ଏବେ ତ ଏବେ ବି ଝିପି ଝିପି ବର୍ଷାରେ ଓଦା ଅଛି ପିଲାବେଳେ କଣ ନ ହଉଥିବ ଜାଣୁଥିବେ
0: ନିଶ୍ଚୟ ନିଶ୍ଚୟ
1: ପିଲାବେଳେ ଭାରି ଦୁଷ୍ଟ ଥିଲି ଆଉ ବର୍ଷା ଦିନଟା ମୋ ପାଇଁ ସବୁ ଯାଇ ପ୍ରିୟ ଥିଲା
0: ଆଚ୍ଛା କଣ ସବୁ କରୁଥିଲେ
1: ଆଜ୍ଞା
0: କଣ ସବୁ କରୁଥିଲେ ବର୍ଷାରେ
1: ବର୍ଷାରେ କରିବ ବର୍ଷାରେ ଭିଜିବା ସାଙ୍ଗ ମାନଙ୍କ ଉପରକୁ ପାଣି ବର୍ଷା ପାଣି ଯୋଉ ପାଣି ଫୋପାଡିବା ସେଇ ସବୁ ଦୁଷ୍ଟା ବି ହୁଏ ଆଉ
0: ଆଚ୍ଛା ଆଚ୍ଛା ତାହେଲେ ବର୍ଷା ଦିନକୁ ଖୁବ ଏନ୍ଜୟ କରୁଛନ୍ତି ଆପଣ ଏବେ ବି ଏନ୍ଜୟ କରୁଛନ୍ତି ନାଇ
1: ବର୍ଷା ଦିନ ତ ମୋର ଭାରି ପ୍ରିୟ ଶୁଣନ୍ତୁ ଏବେ ଯୋଉ ଗରମ ହେଇଛି ଖରା ଯାଇଛି ଆଜି ଯୋଉ ପହିଲି ବର୍ଷାର ଝିପି ଝିପି

0: ବର୍ଷା
1: ଆଚ୍ଛା
0: ଆଉ ଏଠି ତ ମାଟି ନାହିଁ କିନ୍ତୁ ପ୍ରଥମେ ହଉଛି ଝିପି ଝିପି ବର୍ଷା ଯେତେବେଳେ ମାଟିରେ ପଡେ
1: ତାର
0: ମହକ
1: ହଁ
0: ସିଏ କିନ୍ତୁ ଅନୁଭବ ଯିଏ କରିଛି ସିଏ ଜାଣିଥିବ
1: ନିଶ୍ଚୟ ବହୁତ ଭଲ କଥାଟେ ଆପଣ ମନେ ପକେଇଦେଲେ ଏବେ ତ ମାଟି ନାହିଁ ଆମେ ଜାଣିପାରୁନେ କିନ୍ତୁ ଯେତେବେଳେ ଚାରିଆଡେ ମାଟି ଥାଏ ଆଉ ସେଇ ଜାଗାରେ ଆପଣ ଯଦି ଛିଡ଼ା ହେଇଥିବେ ଆଉ ପୁରା ଅଳ୍ପ ଅଳ୍ପ ବର୍ଷା ହଉଥିବ ସେଇ ଯୋଉ ବାସ୍ନା ସେଟା ବହୁତ ଭଲ ଲାଗେ ବହୁତ ବଢିଆ ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇ ରହିଲି ନମସ୍କାର
0: ଧନ୍ୟବାଦ
1: ତ ଏଥିରେ ଅଶୋକ ଭାଇ ମଧୁପାଟଣା କଟକରୁ ଆଉ ଯେମିତିକି ସେ ତାଙ୍କ ଏକ୍ସପିରିଏନ୍ସ ସେୟାର କଲେ ବହୁତ ଭଲ ଭଲ ଏକ୍ସପିରିଏନ୍ସ ସେୟାର କଲେ ଆଉ ସବୁଠୁ ଭଲ ଲାଗିଲା ଯେ ମାଟିର ବାସ୍ନାକୁ ସେ ଅନୁଭବ କରିଛନ୍ତି ତ ଆଗକୁ ଆପଣ ଚାହିଁଲେ ମଧ୍ୟ ଆମ ସହିତ ସେୟାର କରିପାରିବେ ଆପଣଙ୍କ ଏକ୍ସପିରିଏନ୍ସ ଆଉ ରେଡି ବି ହେଇଗଲାଣି ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
2: ଅନୁମାନ ନମସ୍କାର
1: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ମୁଁ ଜଣେ ଆପଣଙ୍କର ରେନ୍ବୋ ସାଥୀ ରମେଶ ଚନ୍ଦ୍ର ସାହୁ ଅହୁକୁମା ବାହାପୁର ଢେଙ୍କାନାଳରୁ
1: କେମିତି ଅଛନ୍ତି ଭାଇ
2: ଭାଇ ମାନେ ମ୍ୟାଡାମ ଦେଖନ୍ତୁ ମୁଁ ତ ପ୍ରାୟ ଶୁଣୁଛି ଶ୍ରୋତା ବନ୍ଧୁମାନଙ୍କର କଥା ମୋର ତ ଦୋକାନ ସଦା ରେଡୁଆ ସଦା ଲାଗିଛି ଆଉ ଆପଣଙ୍କ କଥାବାର୍ତ୍ତା ଶୁଣିଛି ଆଉ ପ୍ରଥମେ ଯୋଉ ଗୀତଟି ଦେଲା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ବର୍ଷା ଗୀତଟି ଶୁଣି ବହୁତ ଖୁସି ଲାଗିଲା ଯେତେ ଶୁଣିଲୁ ଆମ ଏନର୍ଜି ବହୁତ ମାନେ ପୁରା ଏକଦମ
1: ଏମିତି ଗୀତ ସବୁ ବାଜିବ ଆଉ
2: ହଁ ହଁ ମ୍ୟାଡମ ଏଇଟା କହନ୍ତୁ ଦୋକାନ ତ ମୋର ସଦା ଲାଗି ରହିଛି ଆଉ ଗ୍ରାହକ ନାହାନ୍ତି ବୋଲି ଫୋନ କରିଦେଲି
1: ଆଉ
2: ଛୋଟ ବେଳର ଅନୁଭୂତି ଗୋଟେ ମୁଁ କହୁଛି ହାଇସ୍କୁଲ ପଢିବା ସମୟରେ ଆମେ ଗୋଟେ ଯାଉଥିଲୁ ତା ସାଙ୍ଗସାଥି ହେଇକି ଯାଉଥିଲୁ ସାଇକେଲ ଯାଉଥିଲୁ ଗୋଟେ ବିଲରେ କଣ କି ଦେଖିଲୁ ଗୋଟେ ଗାତରେ ସବୁ ମାଛ ଚଟପଟ ହଉଛନ୍ତି ତେଙ୍ଗ ମାଛ ସେଇ ମାଛ ଧରିବା ବାହାନାରେ ଆମେ ଦେଖିଲୁ ଗୋଟେ ଗାତରୁ ପ୍ରାୟ 20-25 ମାନେ ଛେଙ୍ଗ ମାଛ ବାହାରିଲା ଏମିତି ତୋଳୁ ତୋଳୁ ମାନେ ଟାଇମ ଗଳିଗଲା 10:30 ହେଇଗଲା ଆଉ ମାନେ ସ୍କୁଲକୁ ଯିବା ଭିତରେ ଆମେ ଟିକେ ମାନେ ଗେଟ୍ ବନ୍ଦ ହେଇଥିଲା ଗେଟ୍ ବନ୍ଦ ଭିତରେ ଆମେ ଟିକେ ବହୁତ ମାଡ଼ ଖାଇଲୁ କାହିଁକି ଟାଇମ ଓଭର ହେଇଥିଲା ନା ଏଇଟା ମୋର ଗୋଟେ ଅନୁଭୂତି ଅଛି ଆଉ ଯେତେବେଳେ ସାଇକେଲ ଯାଉଥିବୁ ସାଇକେଲ ଭିତରେ ଯେତେବେଳେ ଯାଉଥିବୁ ସାଇକେଲ ଯାଉଥିବୁ ସାଇକେଲ ଯେତେବେଳେ ଲୋକ ଥିବେ ସେ ସାଇକେଲ ମାନେ ପାଣି ଛିଟକା ମାରିକି ଆମେ ପଳେଇବୁ ମୋର ମନେ ଅଛି ଏଇଟା ବହୁତ ଖୁସି ଲାଗିଲା
1: ଆଚ୍ଛା ଆଚ୍ଛା ଯୋଉ ମାଛ କଥା କହିଲେ ସେ ମାଛର କଣ ହେଲା ଆପଣ ତ ଗାଳିମାଡ଼ ଖାଇଲେ
2: ହଁ ମାଛ ଧରିକି ମାନେ ମାନେ ମାଛ ଥୋଇଦେଲୁ ଗୋଟେ ଜାଗାରେ ଗୋଟେ ଜାଗାରେ ଥୋଇଦେଲୁ ଜରିଟା ଆଣିକି ଥୋଇଦେଲୁ ଭିତରେ ରଖି ଦେଇକି ଯାଇଥିଲୁ ଆସିଲା ଆସିକି ଆଣିଲୁ
1: ନମସ୍କାର ତ ରମେଶ ଭାଇ ବହୁତ ତରତରରେ କହିଲେ କିନ୍ତୁ ଭଲ ଭଲ କଥା କହିଲେ କିନ୍ତୁ ମାଛ ଆକ୍ଚୁଆଲି କଣ ହେଲା ସେଇଟା କହିଲେନି ସେଇଟା ରହିଗଲା ଆଉ ଦିନେ ସିକ୍ରେଟରୀ ବିଲ୍ ହବ ତେବେ ଚାଲନ୍ତୁ ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଦିଲ୍ ସେ ଦିଲ୍ ତକ ଆଉ ପୁଣି ଆସି କଥା ହେବେ ଆପଣଙ୍କ ସହ ଏମିତି ରହିଥାନ୍ତୁ ଶୁଣୁଥାନ୍ତୁ ଏଇ ବ୍ୟୁଟିଫୁଲ ଟ୍ରାକ୍

0: ଡାଲିନ୍ ଲାଇଭ୍ ଚିଟ୍ଚାଟ୍ ଶୁଣୁଛନ୍ତି ମ୍ୟୁଜିକ୍ ମିତ୍ର ଅନୁସହ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଦିଲ୍ ସେ ଦିଲ୍ ତକ୍ ତ ଚାଲନ୍ତୁ ଜାଣିବା କିଏ କରିଛନ୍ତି କଲ୍ ହ୍ୟାଲୋ ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ଗୁଡ୍ ଇଭିନିଂ ନମସ୍କାର ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ ହ୍ୟାଲୋ ହଁ କୁହନ୍ତୁ
1: ଆଭାସ କହୁଛି
0: ହଁ ହଁ ହଁ ଆଭାସ ବହୁତ ଦିନ ପରେ କଲ୍ କଲ
1: ଆଜ୍ଞା ଆପା
0: କେମିତି ଅଛ
1: ପୁରା ବିନ୍ଦାସ
0: ଆଚ୍ଛା ଆଜିର ଟପିକ ଉପରେ କଣ କହିବ
1: ବର୍ଷା ଭଲ ମଜା ହୁଏ ଏବେ ତ ବର୍ଷା ଆସିଲେ ଆମକୁ ଟିକେ କାମ ଟିକେ କମ କରିବାକୁ ପଡୁଛି
0: କାହିଁକିନା
1: ସବୁ ପିଲାମାନେ ସାଇଡ୍ ଉପରେ ଆସନ୍ତିନି ଭେଣ୍ଡର ପିଲାମାନଙ୍କୁ ଅଫିସଟା ବି ପସନ୍ଦନି ଆଉ ଯେହେତୁ ମତେ ଟିକେ ବର୍ଷା ହେଲା ନା ସବୁ ପିଲାଦିନର କଥାଟା ମନେ ପଡ଼ିଯାଏ ଡଙ୍ଗା ବସେଇବା ଆଉ ଏ ଯୋଉ ଗୋଡ଼ି ଆଉ ଗୋଡ଼ି ଅଗାଡ଼ି ତାକୁ କରିବି ପାଣିରେ ପକେଇବା ଏସବୁ ପିଲାଦିନ ଆଉ ଯାହା ବି ଆମେ ଅଫିସ ଟାଇମ୍ ଗଲାବେଳେ ବି ଭିଜି ଭିଜି ଯାଉ ରୁମକୁ ବହୁତ ମଜା ବି ସେଥିରେ ମଜା କିନ୍ତୁ ଟିକେ ଥଣ୍ଡା ବି ରୁମ୍ ପଛରେକୁ ଗୋଟେ ଦିନ ଭିଜିଲାକୁ ତାପର ଦିନ ଥଣ୍ଡା ଲାଗି କିନ୍ତୁ ଏଇ ଝରକା ପଟେ ମୁଁ ଯେତେବେଳେ କାମ କରେ ଆଉ ଏଇ ଠିକ ବର୍ଷା ପକଉଥିବ ସେଇ ବର୍ଷା ଝରକା ପଟେ ଅନେଇ ଅନେଇ ଟାଇମ ପାସ୍ ହେଇଯାଏ ଆଉ ତାପରେ ଭଗବାନଟା କହେ ଆଉ ଟିକେ ଜୋର ବସ ମୋର କାମ ଟିକେ କମ ହାଲକା ଲାଗଲା ଆଉ କିଛି ବସି ବସି ଏମିତି ଚିଠି ଚିଠି ଯେତେ ବି କହିବି ସେତେ ବି ବର୍ଷା ହବ ଏମିତି ହେଇ ଟାଇମ ପାସ୍ ହେଇଯାଏ
0: ବଢିଆ ତ ଭଲ ଏମିତି ଟାଇମ ପାସ୍ କରୁଥାନ୍ତୁ ଆଉ ବର୍ଷାକୁ ଏନ୍ଜୟ କରିଥାନ୍ତୁ ରହିଲି ନମସ୍କାର ତ ଏଥିଲେ ଆଭାସ ଟାଟା ଷ୍ଟିଲ ପ୍ଲାଣ୍ଟରୁ ଯେମିତିକି ସିଏ କେମିତି ଏନ୍ଜୟ କରନ୍ତି ତାଙ୍କ ପିଲାଦିନେ କିଭଳି କରୁଥିଲେ ଆଉ ଏବେ ବି କେମିତି ତାଙ୍କର ଅଫିସିଆଲ ଲାଇଫକୁ ଏନ୍ଜୟ କରୁଛନ୍ତି ୱିଥ୍ ଅଫକୋର୍ସ ବର୍ଷା ତ ସେ କହିଲେ ତ ଚାହିଁଲେ ଆପଣ ବି ଆମ ସହିତ ଯୋଡ଼ି ହେଇପାରିବେ ଏବଂ କହିପାରିବେ ବର୍ଷା ଦିନିଆ ଏକ୍ସପିରିଏନ୍ସ ତ ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ମୁଁ ସନ୍ତୋଷ ବେହେରା କମତୁଲ ଆଠଗଡ଼
0: କେମିତି ଅଛନ୍ତି
2: ଦିଦି ଭଲ ଅଛି ପ୍ରଭୁଙ୍କ ଆଶୀର୍ବାଦରୁ
0: ଆଚ୍ଛା ଆଜିର ଟପିକ ଉପରେ କଣ କହିବେ
2: ଟପିକ ଉପରେ ଭଲ ବିଷୟ ଆପଣ ଦେଇଛନ୍ତି ସେଥିପାଇଁ ଅଶେଷ ଧନ୍ୟବାଦ
0: ଆଚ୍ଛା
2: ବର୍ଷା ତ ସମସ୍ତଙ୍କର କିଛି କିଛି ଥିବ ମୋର ଚତୁର୍ଥ ଶ୍ରେଣୀରେ ଦିଦି ମୁଁ ପଢୁଥିଲି ଆଉ ବର୍ଷା ଏଇ ଯୋଉ ରମେଶ ସାହିଙ୍କର ବର୍ଷା ଯୋଉ ସ୍କୁଲ ଯିବା ପ୍ରଥମ ମୋର ଶେଷରେ ଆଉ ସ୍କୁଲ ଛୁଟି ହେବା ପରେ ଆମେ ଗୋଟେ ବାଟ ଦେଇକି ଯାଉ ଟିକେ ଖାଲ ଥାଏ ଅଳ୍ପ ପାଦଠୁ ଟିକେ ଉପରକୁ ଖାଲଟେ ଥାଏ

0: ପାଣି ରହିଥାଏ।
1: ଆଚ୍ଛା,
0: ତା ଭିତରେ ବେଙ୍ଗ ଛୁଆ ଗୁଡା କରିଥାନ୍ତି। ମୋ ସାଙ୍ଗ ଜଣେ କହିଲା ଆଉ ମାଛ ମାରିକି ନବା ଆଉ ଘରେ ଗଲେ ଖାଇବା। ଆମେ ବ୍ୟାଗ ପତ୍ର, ସ୍କୁଲ ଛୁଟି ହେଲା, ବ୍ୟାଗ ପତ୍ର ଥୋଇ ଦେଇକି ସାର୍ଟ କାଢି ଦେଇକି ସାର୍ଟରେ ମାଛ ଧରିଲୁ। ଆଉ
1: ବଢିଆ
0: ହେଲା ବେଳକୁ ଅତିବାହିତ ହେଇଯାଇଥିଲା ସମୟ। ବୋଉ କୋଉଠୁ ପଚାରିଲା ସମସ୍ତେ, ଆଉ ମୋ ପୁଅ କାଇଁ ଆସିନି, କଣ ସ୍କୁଲ ଛୁଟି ହେଲାଣି?
1: ମାନେ
0: କହିଲା ଯେ ସିଏ ଏଇ ଯୋଉ ଗୋଟେ ପିଲା ସାଙ୍ଗରେ ଏଇ ପଛ କର ଯୋଉ ଖାଲ ହେଇଛି ମାଛ ବୋଉ ଗୋଟେ ବାଡି ଦେଇକି ନେଇକି ଗଲା। ସେଇଠି ମୁଁ ଦେଖିଲି ଯେ ମୁଁ ଦୌଡିବାକୁ ଆରମ୍ଭ କଲି। ତଥାପି କହିଲା ରହ, କିଛି ମୁଁ ତୋତେ ବାଡେଇବିନି। ଏଠୁ ମତେ ଧଇଲା, ବ୍ୟାଗ ପତ୍ର ଧଇଲା, ପିଟି ପିଟି ସେଇଠୁ ଆଣିଲା। ସେଇ ଯୋଉ ମନ ଅଛି ଖୁସି ଲାଗେ, ଯେତିକି ଦେଖିଲା ଆସିକି ଭେରା ବେଙ୍ଗ ଛୁଆ ଗୁରା ମାଛ।
1: ତମେ ବେଙ୍ଗ ଆଉ ମାଛ ଭିତରେ ଡିଫରେନ୍ସ ସେତେବେଳେ ଜାଣିପାରୁନଥିଲେ, ତମେ ବେଙ୍ଗ ଗୁଡାକ ଧରିକି ନେଇ ଯାଉଥିଲେ।
0: ବେଙ୍ଗ ଛୁଆ ଗୁଡା ଛୋଟିଆ ଛୋଟିଆ ଥାଏ।
1: ଆଚ୍ଛା ଆଚ୍ଛା,
0: ମୁଁ ଜାଣିନୁ ମାଛ ଏମିତିଆ କି କଣ, ସେଟା ପହଁରନ୍ତି, ତା ନାଜ ଗୁଡା ଛୋଟ ଛୋଟ ହେଇଥାଏ, ମାନେ ମାଛ ଆଉ।
1: ଆଚ୍ଛା ଆଚ୍ଛା, ବଢିଆ, ଆଉ ଭଲ ଏକ୍ସପିରିଏନ୍ସ ଟେ ହେଇଛି ତାହେଲେ। ଆଉ ଜୀବନରେ କେବେ ମାଛ ଆଉ ବେଙ୍ଗ ଭିତରେ ଡିଫରେନ୍ସ ମାନେ ଆଉ ଇଏ କରିବାକୁ ପଡୁନଥିବ। ଆଚ୍ଛା, ବଢିଆ ଲାଗିଲା ଶୁଣିକି ଭାଇ, ବଢିଆ ଏକ୍ସପିରିଏନ୍ସ, ରହିଲି, ନମସ୍କାର। ଜୟ ଜଗନ୍ନାଥ। ତ ଏ ଥିଲେ ସନ୍ତୋଷ ଭାଇ କଣ୍ଟୋଲ ଆଠଗଡ଼ରୁ, ଆଉ ବଢିଆ ଜିନିଷ କହିଲେ। ମାଛ ଆଉ ବେଙ୍ଗ ଭିତରେ କଣ ଫରକ ଥାଏ ସେ ଆଜି ବତେଇଦେଲେ। ଯେଉଁମାନଙ୍କୁ ମାନେ ଯେଉଁମାନଙ୍କୁ ଜଣା ନାହିଁ ସେମାନେ ଏମିତି ବର୍ଷାରେ ଭିଜି ଭିଜି ମାଛ ଧରନ୍ତୁ, ଜାଣିପାରିବେ। ତ ଆଗକୁ ବଢିବା, ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ। ଦିଲ ସେ ଦିଲ ତକ୍।

0: ସାଥୀ ଆପଣ ଶୁଣୁଛନ୍ତି ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍କୁ ମ୍ୟୁଜିକ୍ ମିତ୍ର ଅନୁ ସହ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟାକରେ ଦିଲ୍ ସେ ଦିଲ୍ ତକ୍ ତେବେ ଆପଣ ଆମକୁ ଶୁଣିପାରୁଛନ୍ତି ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ବି ଦିଲ୍ ସେ ଦିଲ୍ ତକ୍ ତ ଚାଲନ୍ତୁ ଆଜି ବର୍ଷା ଦିନିଆ ଏକ୍ସପିରିଏନ୍ସ ସମ୍ପର୍କରେ ଆମେ କଥା ହେଉଛେ କ'ଣ ରହିଛି ଆପଣଙ୍କର ଅନୁଭବ ଏ ସମ୍ପର୍କରେ ଡାଏଲ୍ କରନ୍ତୁ 0671-230-3153 ଏବଂ କୁହନ୍ତୁ ଆମକୁ ତ ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
1: ସାଧବ ବହୁଲ ସାଧବ ବହୁର ସାର କୁଆଡ଼େ ଯାଉ
0: ଆରେ ଆରେ ଆରେ କିଏ ଏତେ ସାଧବ ବହୁ ସାଜି
1: ଯାଇ ଗାଇ ସାରେଇ
0: ଆଚ୍ଛା
1: ଗଲିଲାଣି ଆସିବ ଫେରି
0: ଆଚ୍ଛା ଆଉ ସାଧବ ବହୁ କିଏ ଟିକେ ନାଁଟା କୁହନ୍ତୁ ଆମେ ଜାଣିବା
1: ପାଉସଲତା ଯାଉ କହୁଥିଲି ଆଠ ଆଡୁ
0: ଆରେ ଆରେ କେମିତି ଅଛ ବଢିଆ ଗାଉଛ ତ ତାହେଲେ ଆମକୁ ଗୀତ ଟିକେ ଟିକେ ଶୁଣିବ ଆଉ
1: ଆଚ୍ଛା
0: ଲାଗିଛି ନା
1: ମୋର ବୋଉ ଡାକିଲେନି ଝାଡା ଯିବା ପାଇଁ ଅନୁଭବ
0: ଆଚ୍ଛା ଠିକ ଅଛି ଓକେ ଆଜିର ଟପିକ ଉପରେ କଣ କହିବେ
1: ଟପିକ ତ ଗୀତ ଗାଇଲି ଯାଦବ ବହୁ ଜରିଆକୁ ଭଲ ଲାଗେ ବର୍ଷା ବେଳେ ଭଲ ଲାଗେ
0: ହେଲା
1: ଆଜିକାଲି ଆଜି ବି ବର୍ଷାରେ ମୁଁ ଜବରଦା ହେଇଛି ସକାଳୁ
0: ଆଚ୍ଛା ଥଣ୍ଡା ହେଇନି ତ
1: ନା ମୋତେ ଥଣ୍ଡା ହୁଏନି
0: ଆଚ୍ଛା ସେଇଥିପାଇଁ ଆଉ ତେବେ ଆଉ କଣ ସବୁ ଫନି ଏକ୍ସପିରିଏନ୍ସ ରହିଛି
1: ଶୀତ ଦିନ ହିଁ ଥଣ୍ଡା ହୁଏ
0: ଆଚ୍ଛା ଆଚ୍ଛା ସେ ବର୍ଷା ଦିନର ଥଣ୍ଡା ଯାକ ଶୀତ ଦିନକୁ ଟ୍ରାନ୍ସଫର ହେଇଯାଏ ଆଉ କଣ
1: ଶୀତ ଦିନେ ମୋର 4 ମାସରେ ଟୋଟାଲ ଥଣ୍ଡା ହବ ଆଉ 8 ମାସ ଥଣ୍ଡା ହବନି କି 5 ମାସରେ ଥରେ ମୋତେ ଜ୍ୱର ହବ
0: ଓକେ ତ ଆଜି ଏଇଟା ଯୋଉ ଟପିକ ରହିଛି ଯେ ଫନି ଏକ୍ସପିରିଏନ୍ସ କଣ ଅଛି
1: ଫନି ଏକ୍ସପିରିଏନ୍ସ ଯୋଉ ଆମେ ଯେତେବେଳେ ଯାଇକି 8-10 ଖଣ୍ଡେ ଝିଅ ଫୁଲ ତୋଳିବୁ ଯାଇକି ବର୍ଷା ବେଳେ ଯାଇକି ଲୁଚିକି ରହିବୁ ଏଡେ ଖେଳିବୁ ଏଇ ବର୍ଷାରେ ଓଦା ହବୁ ବର୍ଷାରେ ବି ଓଦା ହବାକୁ ଛୁଆବେଳେ ଭଲ ଲାଗେନି କି ବହୁତ ଭଲ ଲାଗେ ଶୀତ ବହୁତ ଭଲ ଲାଗେ କିନ୍ତୁ ଗରମଟା ମୋତେ ସହିପାରେନି ଏବେ ଦିନ
0: ଏମିତି ତାହେଲେ ଭଲରେ ଥାନ୍ତୁ ଖୁସିରେ ଥାନ୍ତୁ ହସୁଥାନ୍ତୁ ଆଉ ଆମକୁ କଲ୍ କରୁଥାନ୍ତୁ ଠିକ୍ ଅଛି ରହିଲି ନମସ୍କାର ତ ଏଥିରେ ଉଶାଲତା ସାହୁ ଆଠଗଡ଼ରୁ ଆଉ ଯେମିତିକି ସେ କହିଲେ ବର୍ଷା ଦିନିଆ ଏକ୍ସପିରିଏନ୍ସ ଆପଣ ଚାହିଁଲେ ବି ଆମ ସହିତ ସେୟାର କରିପାରିବେ ଯେ କଣ ରହିଛି ଆପଣଙ୍କର ଏଇ ବର୍ଷା ଦିନିଆ ଫନି ଏକ୍ସପିରିଏନ୍ସ ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ ନମସ୍କାର
2: ହ୍ୟାଲୋ ମା ସରଳା ଅନୁପା ନମସ୍କାର
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ମୁଁ ରେଢୁଆ ଛାତି ସାରଳା ମନ୍ଦିର ଝଙ୍କଡ଼ କଣ୍ଟାପଡ଼ାରୁ ଶାରଦା ଭାଇ କହୁଛି ଅନୁପା
0: ହଁ କେମିତି ଅଛନ୍ତି ଶାରଦା ଭାଇ
2: ମୁଁ ଭଲ ଅଛି ଅନୁପା
0: ଆଚ୍ଛା ଆଜିର ଟପିକ ଉପରେ କଣ କହିବେ
2: ହଁ ମୋର ତ ବହୁତ ବର୍ଷାରେ ସାଇକେଲ ମତେ ଚଲେଇବାକୁ ବହୁତ ଭଲ ଲାଗେ ଅପା
0: ଆଚ୍ଛା
2: ମାନେ ବର୍ଷା ଦିନ ଆଇଲା ମାନେ ତମେ ସାଇକେଲ ଚଲେଇବାକୁ ଭଲ ଲାଗେ ଏବେ ଗୋଟେ କହୁଛି ଅନୁଭୂତି ଯାଉଥିଲୁ ଆମେ ସ୍କୁଲରୁ ସେତେବେଳେ ମୁଁ ପଢୁଥିଲି ପଞ୍ଚମରେ ଭାଦ୍ର ମାସ ହେଇଥିଲା ଆମେ ସେ ବିଲ ସାଇଡରେ ଯାଉଥିଲୁ ଗୋଟେ ଗାତ ଭିତରୁ ଗୋଟିଏ କଙ୍କଡା ବାହାରିଲା ଆମେ ସେଠି 4 ଜଣ ଯାଉଥିଲୁ ଅଟକିଗଲୁ ସେତେବେଳକୁ 10:15 ହେଲାଣି ସେଠୁ ଗୋଟାଏ ପରେ ଗୋଟାଏ ପରେ ଗୋଟାଏ ପରେ 40 କଙ୍କଡା ବାହାରିଲେ 40 କଙ୍କଡାକୁ ଆମେ କଣ କରିବୁ ଆମ ପାଖରେ ବ୍ୟାଗରେ ପୁରେଇଲୁ ଆଉ କିଛି ଅଛି ସେତେବେଳେ ତ ଆଉ ପଲିଥିନ ଫଲିଥିନ ଅପା ଏତେ ନଥିଲା ନା ସେଇଟା ହଉଛି ବୋଧେ ଆପଣଙ୍କର 79 କଥା କହୁଛି
0: 40
2: କଙ୍କଡା ତାପରେ ତାପରେ ସେ କଙ୍କଡା କଣ ଗୋଟାଏ ବାହାରିଲା ମାନେ ସବୁ ବାହାରିବ
0: ହଁ
2: ମେଣ୍ଢା ଯେମିତି ଗୋଟାଏ ମେଣ୍ଢା ଡେଇଁଲେ ସବୁ ମେଣ୍ଢା ଦିଅନ୍ତି କଙ୍କଡା ବି ଆଜ୍ଞା ସେଇଆ ସେଠୁ 40 କଙ୍କଡା ହେଲାଣି 4 ଜଣ 10 ଲେଖା ନେଇକିରି ପଳେଇ ଆଇଲୁ ଘରକୁ ଆଉ ମିଛରେ କହିଲୁ ଯେ ନାଇଁ ଆମେ ପଡିଗଲୁ ଆଉ କାଦୁଆରେ ଆଉ
0: ଆଚ୍ଛା
2: ଓଦା ହେଇଗଲା ବ୍ୟାଗ ଫ୍ୟାଗ ଆଉ କଣ ସ୍କୁଲ ଯିବୁ
0: ତାପରେ କଙ୍କଡାରେ କଣ ହେଲା
2: କଙ୍କଡା ଆପଣଙ୍କର ଦେଶୀ ସାରୁ ପଡିକିରି
0: ଆଚ୍ଛା
2: ବଢିଆ ଝୋଳ ଗୋଟାଏ ବୋଉ କଲା ଆଉ
0: ଆଚ୍ଛା ମାନେ

0: মানে এই যে মিছটা কহিলে ধরা পড়লে কি নাই পরে?
1: ନାଇଁ ଆଉ କିଛି ଆମର ସେ ଭାଦ୍ର ମାସ ଗୋଡ ଖସିଗଲା ସେତେବେଳେ ତ ଆଉ ଆପଣଙ୍କର ଏଇ ଯୋଉ ରାସ୍ତା ନଥିଲା ନା ଏତେ, ଏବେ ସିନା ଆପଣଙ୍କର ଗାଁ କଣ ଟାଉନ କଣ ସବୁଆଡେ ଢଳେଇ ରାସ୍ତା ହେଇଗଲା।
0: ଆଚ୍ଛା, ତେଣୁକରି ମିଛଟା ଆଉ ଧରା ପଡ଼ିଲାନି।
1: ହଁ, ସେତେବେଳେ କହୁଥିଲେ କଣ ପଡିଯାଇଛ ଆଉ ନିଶ୍ଚିନ୍ତ ବର୍ଷା ପବନରେ ଆଉ
0: କପଡ଼ା
1: ବି ସେଦିନ ଶୁକ୍ରବାର ଥିଲା।
0: ଆଚ୍ଛା, ମନେ ବି ଅଛି ଶୁକ୍ରବାର
1: ଦେଶୀ କଙ୍କଡାଟା ପୁରା ନାଲ ହେଇଯିବ ଆଜ୍ଞା ତରକାରୀ। ସେତେବେଳେ ଅପା ଏ ଯୋଉ ପ୍ୟାକେଟ ମସଲା ନଥିଲା ଘରେ ସବୁ ଲଙ୍କା ଆଜ୍ଞା ଆଜ୍ଞା ଯାହା ହଉ ଆପଣଙ୍କର ଉପସ୍ଥାପନା ବହୁତ ଭଲ ଲାଗୁଛି ଅନୁ ଅପା।
0: ବହୁତ ବହୁତ ଧନ୍ୟବାଦ, ଆପଣଙ୍କୁ ଭଲ ଲାଗିଛି ଜାଣିକି ଆମକୁ ବହୁତ ଭଲ ଲାଗୁଛି। ଏମିତି ଶୁଣୁଥାନ୍ତୁ ରହିଲି।
1: ଆପଣ ହସିକିରି ବି ସୋତା ଭାଇ ମାନଙ୍କ ସାଙ୍ଗେ କଥା ସେଇଟା ବି ବହୁତ ଭଲ ଲାଗେ।
0: ଦେଖନ୍ତୁ, ସମସ୍ତଙ୍କ ସହିତ ଆମେ ହସି ହସି ଯେତେବେଳେ କଥା ହବା ତ ଆପଣଙ୍କ ମନ ବି

0: ଆଚ୍ଛା, ମନେ ବି ଅଛି ଶୁକ୍ରବାର?
1: ମନେ ବି ଅଛି ଅପା।
0: ଆଚ୍ଛା, ବଢିଆ ବଢିଆ, ଏମିତି ଏକ୍ସପିରିଏନ୍ସ।
1: ଆଉ ଯା, କଙ୍କଡା ସାରୁ ପଡିକିରି ଆଳୁ ପଡିକିରି ଗୋଟେ ବଢିଆ ଦେଶୀ କଙ୍କଡାଟା ପୁରା ନାଲ ହେଇଯିବ ଆଜ୍ଞା ତରକାରୀ।
0: ଆଚ୍ଛା ଆଚ୍ଛା,
1: ସେତେବେଳେ ଅପା ଏ ଯୋଉ ପ୍ୟାକେଟ ମସଲା ନଥିଲା ଘରେ ସବୁ ଲଙ୍କା ଆଜ୍ଞା। ଆଜ୍ଞା ଯାହା ହଉ, ଆପଣଙ୍କର ଉପସ୍ଥାପନା ବହୁତ ଭଲ ଲାଗୁଛି ଅନୁ ଅପା।
0: ବହୁତ ବହୁତ ଧନ୍ୟବାଦ, ଆପଣଙ୍କୁ ଭଲ ଲାଗିଛି ଜାଣିକି ଆମକୁ ବହୁତ ଭଲ ଲାଗୁଛି। ଏମିତି ଶୁଣୁଥାନ୍ତୁ, ରହିଲି।
1: ଆପଣ ହସିକିରି ବି ଶ୍ରୋତା ଭାଇ ମାନଙ୍କ ସାଙ୍ଗେ କଥା ହେଉଛନ୍ତି, ସେଇଟା ବି ବହୁତ ଭଲ ଲାଗୁଛି।
0: ଦେଖନ୍ତୁ, ସମସ୍ତଙ୍କ ସହିତ ଆମେ ହସି ହସି ଯେତେବେଳେ କଥା ହବା ତ ଆପଣଙ୍କ ମନ ବି ହାଲକା ହବ, ଆମକୁ ବି ଭଲ ଲାଗିବ ନା?
1: ଟିକେ ହସିକିରି କଥା କହିଲେ ନିଶ୍ଚିନ୍ତ ପ୍ରତ୍ୟେକ ଲୋକର ମନ ନିଶ୍ଚିନ୍ତ ନିଜେ ଭଲ ରହିବ, ଆଉ
0: ନିହାତି
1: ଆପଣଙ୍କ ସାଙ୍ଗେ କଥା ତା ମନ ବି ଭଲ ଲାଗିବ।
0: ତେଣୁ ଆପଣ ବି ହସନ୍ତୁ ଆଉ ସମସ୍ତଙ୍କୁ ହସାନ୍ତୁ, ଠିକ ଅଛି?
1: ମୁଁ ଅପା ସବୁବେଳେ ହସେ, ଯେତେ ଦୁଃଖରେ ମୁଁ ହସେ।
0: ଓକେ, ରହିଲି, ନମସ୍କାର।
1: ଜୟ ମା ଶାରଳା, ନମସ୍କାର।
0: ତ ଏଥିଲେ ଶରଦ ଭାଇ ଝଙ୍କଡ଼ରୁ, ଆଉ ବହୁତ ବଢିଆ କିଏ ନିଜ ଏକ୍ସପିରିଏନ୍ସ ସେୟାର କଲେ, ଆଉ ବହୁତ ଫନି ଫନି କଥା ବି କହିଲେ। ଏମିତି ହସୁଥାନ୍ତୁ ଆଉ ଶୁଣୁଥାନ୍ତୁ ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଆଉ ପୁଣି ଆସି କଥା ହେବି ଆପଣଙ୍କ ସହ। ଦେଲ ସେ ଦେଲ ଟ୍ରାକ୍।

0: ବର୍ଷା ହେଉଥାଉ ଆମ କଥା ଏମିତି ଚାଲିଥାଉ। ତ ଚାଲନ୍ତୁ କଥା ହେବା, କାରଣ ଡାଇଲ୍ ଇନ୍ ଲାଇଭ୍ର ଶେଷ ଚରଣରେ ଆମେ, ଆଉ ଆପଣ ଚାହିଁଲେ ଏବେ ଆମକୁ କଲ୍ କରିପାରିବେ। ଆଉ କଲ୍ ଲାଗିଗଲାଣି, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ ନମସ୍କାର, କିଏ କହୁଛନ୍ତି, କୋଉଠି କହୁଛନ୍ତି?
1: ମ୍ୟାଡାମ ନମସ୍କାର, ସୁରେନ୍ଦ୍ର ପାତ୍ର କହୁଥିଲି ଯାଜପୁର ବୈତରଣୀ ରୋଡରୁ।
0: କେମିତି ଅଛନ୍ତି?
1: ହଁ ମ୍ୟାଡାମ ଏକଦମ ଭଲ ଅଛି। ଆଉ
0: ଆଚ୍ଛା, ବର୍ଷା ହଉଛି?
1: ନା ନା ବର୍ଷା ହଉନି।
0: ଆଚ୍ଛା,
1: ଆଜି ଭଲ ଅଛି,
0: ପାଗ ଭଲ ଅଛି, ମାନେ ଗରମ ତ ହଉନଥିବ କିନ୍ତୁ?
1: ଗରମ ହଁ, ଖରା ତ ହଉନି, ଗରମ ହଉନି, କିନ୍ତୁ ଟିକେ ଟିକେ ଜଷ୍ଟ ଗୁଳୁଗୁଳି ହେଲା, ଟିକେ ଝାଳ ଫାଳ।
0: ଗୁଳୁଗୁଳି ନିଶ୍ଚୟ ହଉଛି ରହୁଛି, କିନ୍ତୁ ଖରାର ପ୍ରକୋପ ଟିକେ କମିଛି ନାଇଁ?
1: ମ୍ୟାଡାମ ନିଶ୍ଚିତ ଭାବରେ ବର୍ଷା ଦିନର ତ ବହୁତ ଟପିକ ଅଛି। ଆମେ କଣ କରୁ ନା, ଆମେ ଚାଲିକି ଯାଉ, ଆମର ସ୍କୁଲ ଯେହେତୁ ଘର ପାଖରୁ ବହୁତ ପାଖ ରହୁଛି, ଦେଢ କିଲୋମିଟର ଗୋଟେ କିଲୋମିଟର ଭିତରେ, ଆମେ ଚାରି ପାଞ୍ଚ ଜଣ ତା ଭିତରେ ଝିଅ ସାଙ୍ଗ ପୁଅ ସାଙ୍ଗ ସବୁ ମିଶିମିଶି ଆମେ ଯାଉ। ଆମେ ଯାଉ ଯେତେବେଳେ ଯୋଉଥିରେ ବର୍ଷା ହବ, ଆମେ ବର୍ଷା ହେଲା ଆଜି ଭଲ ହେଲା, ଆଉ ସେ ନାଳ ପାର ହେଇକି ଆମେ ଯିବୁ। ନାଳରେ ପାଣି ଥିବ ମାନେ ଯାହା ହେଲେ ପିନ୍ଧିବ, ସେ ହାଫ୍ ପ୍ୟାଣ୍ଟ ପିନ୍ଧିବୁ, ସେ ଯୁଆଡ଼େ ହେଲେ ପିନ୍ଧିବୁ, ଯାହା ହେଲେ ବୋଝେ ପିନ୍ଧିକି ଯେତେବେଳେ ବର୍ଷା ଜୋର ହେବେ, ସାର୍ଟ ଫାର୍ଟ ପିନ୍ଧିଛେ, ଗୋଟିଏ ଛତା କିଏ ଦିଟା ଛତା, କିଏ ଛତା ନେଇନଥିବ। ଆଉ ସ୍କୁଲରେ ପହଞ୍ଚିଲା ପରେ ଯାଇ ସାର୍ କହିବେ, ଆବେ ତମେ ସବୁ ଏମିତି ପିନ୍ଧିକି ଆସିଛ ସ୍କୁଲ, ତମ ପାଠ ପଢିବ, ତମ ଜ୍ୱର ଫର ହବ, ତମ ପଳ ଘରକୁ, ତମ ବାପା ମା ଆସିଲେ ମୁଁ କାହାକୁ, ତମ ଗାର୍ଡିଆନ ମାନଙ୍କୁ କହିପାରିବିନି କିଛି, ସାର୍ ପଠେଇ ଦିଅନ୍ତୁ ତମ ଘରକୁ ପଳ ବୋଲି। ଆମର ଗୋଟେ ଭଲ ସୁଯୋଗ ମିଳିଯାଏ ଆଉ
0: ଡେଲି।
1: ଆଜ୍ଞା, ତାପରେ ଡେଲି ବର୍ଷା ହବ, ଡେଲି ଆମେ ଏଇ ବାହାନା କରିକି ଯାଉ, ଅଧା ଘଣ୍ଟେ ତିନି ତିନି ଘଣ୍ଟା ବର୍ଷା ଜୋର ବି ନ ହଉ, ଖାଲି ଆରମ୍ଭ ହେଲା ମାନେ
0: ଆଉ ଜାଣିଶୁଣିକି ବି ଛତା ନିଆ ହଉନଥିବ।
1: ଆଜ୍ଞା, ଘରେ ଦିଅନ୍ତି ଦିନେ, ଘରେ ଆମ ମୋ ବାପା ଆଉ ସିଏ ତାଙ୍କ ସବୁ ଲୋକ ସବୁ ପଚାରିଲେ ଯେ ସତରେ ଯାଉଛନ୍ତି ଟୁଆ ସବୁ କଣ କରୁଛନ୍ତି ଦେଖିବା, ପତା ଲଗେଇବା ଗଲା ଆମ ପଛ ବୋଝା ଆମେ ଜାଣିନୁ, ଗଲାବେଳେ ସେ ନାଳରେ ସବୁ ବେଗ ପତ୍ର ଥୋଇ ସବୁ ମାଛ ଧରୁଛୁ, କୁଆଡେ କୋଉ ମାଛ ଯାଉଛି ବାଟ ସବୁ ଦେଖୁଛୁ ହାତ ବୁଡେଇ କହିଲେ, ତମେ ସ୍କୁଲ ନ ଯାଇକି ଏଇ ଧନ୍ଦା କରୁଛ ନା, ଚାଲ ଚାଲ ଘରକୁ ଚାଲ, ତମ କଥା ବୁଝିବି ଆଗେ ସ୍କୁଲ ରୁ ଛାଡ, ସେ ସାର ଗତି ନେଇକି ଚାଲେ, ସେଠି କଣ କହିଲେ ମାଡ ଖୋଇ ତାପରେ ଘରକୁ ନେଇକି ଆସିବି।
0: ବଢିଆ, ସେ ମାଡଟା ବି ମନେ ଥିବ ଆଉ।
1: ଆଜ୍ଞା, ସ୍କୁଲ ଗଲେ କହିଲେ ସାର ଇଏ ପାଠ ପଢିବାକୁ ନ ଆସି ସେ ନାଳରେ ମାଛ ଧରୁଛନ୍ତି, ଆଉ ଆପଣ କହୁଛନ୍ତି ସେ ତିନିଟିକି ଆସୁଛନ୍ତି, କହିଲେ ଆମେ ଜାଣିଯିବୁ, ଆଉ ସେ ପିଲା ଡେଲି ଆସୁଛନ୍ତି ଏଇଭଳିଆ ଓଦା ଓଦା ହେଇକି, ଆଉ ତାଙ୍କ ଦେହ ପ୍ରହ ଖରାପ ବୋଲି ଆମେ ଡରିକି କହୁଛୁ, ତମେ ପଢ ବାପା ମା ପାଟି କରିବ, କିନ୍ତୁ ଏଇ ଧନ୍ଦା କରୁଛ ତାହେଲେ ଆଉ, ସେ ଯୋଉ ଆଣ୍ଠେଇ କଙ୍କାଳ ବାହାରିଲେ ଘରକୁ ଆଇଲୁ, ଘରକୁ କଙ୍କାଳ ମାଡ ଖାଇଲୁ, ସେଇଥିରେ ମନରେ ଅଛି ଏଇ ଘଟଣା ସବୁ, ମନରେ ପଡିଲେ ଭାରି ମନ ଦୁଃଖ ଲାଗେ,
0: ମନ ଜମା ଦୁଃଖ ଲାଗୁନଥିବ ବରଂ ଖୁସି ଲାଗୁଥିବ ଯେ ଏମିତି ମାଡ ଖାଇଥିଲୁ।
1: ମ୍ୟାଡମ ପଶିକି ଯାଉ, ସେ ନାଳ ବର୍ତ୍ତମାନ ଫୁଲ ହେଇଯାଇଛି, ମାଟି ମାଟି ପଡିକି, ଗୋଟେ ସ୍ମୃତି ଭଳିଆ ଥିଲା ସେ ନାଳଟା, ପାଣି ଚାଲେ ଏବେ ନାହିଁ, ସେ ନାଳ ପୋତି

0: ହଁ, ସେଇଟା ଅବଶ୍ୟ ଦୁଃଖର କଥା, କିନ୍ତୁ ସେଇ ଯୋଉ ଜିନିଷଟା ଆପଣ କହିଲେ ଗୋଟେ ମେମୋରେବଲ୍ ଘଟଣା ଆପଣଙ୍କ ଜୀବନର, ସେଇଟା ତ ସବୁଦିନ ମନେ ରହିବ ନାଇଁ?
1: ଆଜ୍ଞା, ଏ ଦିନ କେବେ ଆଜ୍ଞା ଭୁଲିବେ ନା, ପିଲା ଦିନ ମାନେ ଜୀବନରେ ଥରେ କିଏ ବଞ୍ଚିଥିଲା, ଆର ମାନେ ଆର ଜନ୍ମରେ କିଏ ଥିବ କୋଉଠି, ତାର କେହି କଥା ପାଇବେନି।
0: ଆଚ୍ଛା ଠିକ ଅଛି, ଓକେ, ହଉ ଠିକ ଅଛି, ରହିଲି, ନମସ୍କାର।
1: ନମସ୍କାର ଆଜ୍ଞା।
0: ରହିଥିଲେ ସୁରେନ୍ଦ୍ର ପାତ୍ର ଯାଜପୁର ରୋଡ଼ରୁ। ଆଉ ଯେମିତିକି ସେ କଥା ହେଲେ, ନିଜର ଏକ୍ସପିରିଏନ୍ସ କହିଲେ, ଆଉ ବହୁତ ଲମ୍ବା ଏକ୍ସପିରିଏନ୍ସ ହେଲା ତ ଆମେ କଥା ହେଲେ, ଆପଣଙ୍କ ଏକ୍ସପିରିଏନ୍ସ ସବୁ ଶୁଣିଲି, ବହୁତ ବଢ଼ିଆ ଲାଗିଲା, ଏବଂ ଏମିତି ଆଗକୁ ବି ଶୁଣିବାକୁ ମନ ବି ରହିଛି, ହେଲେ ସମୟ ଅନୁମତି ଦେଉନି, କାରଣ ସମୟ ହେବାକୁ ଯାଉଛି ସନ୍ଧ୍ୟା 6ଟା। ତ ଆଗକୁ ରହିଛି ନ୍ୟୁଜ୍ ହେଡ୍ଲାଇନ୍ସ, ଆଉ ପରେ ପରେ ପୁଣି ଆହୁରି ଅନେକ କିଛି କାର୍ଯ୍ୟକ୍ରମ ରହିଛି ଆପଣଙ୍କ ପାଇଁ। ଏମିତି ରହିଥାନ୍ତୁ ଆମ ସହ, ଦିଲ ସେ ଦିଲ ତକ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ମଧ୍ୟପ୍ରଦେଶର କୁନ୍ନ ଜାତୀୟ ଉଦ୍ୟାନ ପରିଦର୍ଶନ କରି ସହରିଆ ଜନଜାତିର ଚିତ୍ରାମିତ୍ରଙ୍କ ସହ ଭାବ ବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଛି ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମ୍ମିଳନୀ। ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ବୃଦ୍ଧି ଉଦ୍ଦେଶ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କର ମଙ୍ଗୋଲିଆ ଗସ୍ତ। ଆମେରିକା ଇରାନ୍ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5 ବୃଦ୍ଧି। ତିରୁଭଲ୍ଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ବୈଠକ ଜାରି ରହିଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପ୍ରସାରିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଖଣ୍ଡନ। ନିଟ୍ ପୁନଃ ପରୀକ୍ଷା ପାଇଁ ଆର୍ଆଇ ଅମିନ ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା। ଆସନ୍ତା 28 ଦିନ ଓଏସ୍ଏସ୍ଏସ୍ସି ପକ୍ଷରୁ ଏହି ପରୀକ୍ଷା କରାଯିବ। ଏନ୍ଟିଏ ପକ୍ଷରୁ ଆୟୋଜିତ ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରଥମ ମେଧା ତାଲିକା ପ୍ରକାଶିତ। ରାଜ୍ୟର 1,78,782 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଥିବା ସୂଚନା। ରାଜ୍ୟର 26 ଜିଲ୍ଲାର ମୋଟ 64 ସ୍ଥାନର ଇଂରାଜୀ ଉଚ୍ଚାରଣକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ଏବଂ ବଙ୍ଗୋପସାଗରରେ ଆସନ୍ତା 15 ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7:00।

ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଆପଣଙ୍କ ସହିତ ଦିଲ୍ ସେ ଦିଲ୍ ତକ୍ ତ ଚାଲନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା ଜାଣିବା। ତେବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 55ତମ ଭାଗ କ୍ଷମା କରିବେ 56ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା 6:30। କ୍ଷମା କରିବେ ସନ୍ଧ୍ୟା 7:25 ରହିଛି ସନ୍ଧ୍ୟା ଆସର ଆଉ ପରେ ପରେ 8:02 ଗୀତରେ ମିତରେ। ଅଭୁଲା ସ୍ମୃତିର ସମୟ 9:15 ଏବଂ ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ରାତି 10:00।

ଏଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏବେ ଜାଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚୀ। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ସକାଳ 6:05 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 75ତମ ଅଧ୍ୟାୟ ଶୁଣିବେ ସକାଳ 6:40। ସକାଳ 7:10 ରହିଛି ଆମର ସ୍ୱାସ୍ଥ୍ୟ ବିଷୟ ରହିଛି ଦାନ୍ତ ଓ ମୁଖ ଗହ୍ୱରର ଯତ୍ନ। ଆଲୋଚନା କରିବେ ଡାକ୍ତର ରବିରଞ୍ଜନ ସାହୁ। ସକାଳ 7:25 ଶୁଭ ସକାଳ ମର୍ଣ୍ଣିଂ ମେଲୋଡିର ସମୟ 8:30। ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ରହିଛି ସକାଳ 9 ଏବଂ ସନ୍ଧ୍ୟା 5:02। ଆପଣ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ଯୋଗେ ନିଜର ମତ ରଖିପାରିବେ। ସକାଳ 10 ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ମନପସନ୍ଦର ଗୀତ ରିକ୍ୱେଷ୍ଟ କରି ଶୁଣିପାରିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ରେ। କଳାକାର ୟାର ସମୟ ସକାଳ 11:30 ରହିଛି କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ। କିଛି କଥା କିଛି ଗୀତ ମଧ୍ୟାହ୍ନ 12 ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ କରି ମତ ରଖିପାରିବେ। ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମରେ ଦିନ 1:10।

ଆୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଅପରାହ୍ନ 3:00, ମୋ ଦେଶ ରହିଛି ଅପରାହ୍ନ 3:30। ସୋ ରିଲ୍ ଆଫ୍ଟରନୁନ୍ର ସମୟ ଅପରାହ୍ନ 4:00, ଏବଂ ଯେମିତିକି କହିଥିଲି ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ର ସମୟ ଅପରାହ୍ନ 5:02। ଏଥିଲା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ସମୟ ବର୍ତ୍ତମାନ 6:10 ହେବାକୁ ଯାଉଛି। ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ, ଓ ପରେ ପରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ, ଯାହା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏମିତି ରହିଥାନ୍ତୁ ଆମ ସହ।

ସତରେ ଭକ୍ତି ଯାହାର ତୁମେ ତାହାର, ତୁମେ ବୁଝ ନା କିଛି ସଂସାରର କୌଣସି ନିୟମ, ତମେ ବସ୍ ବୁଝ ସରଳ ନିରଳସ ଭକ୍ତର ହୃଦୟକୁ, ଯିଏ ତୁମକୁ ବ୍ୟାକୁଳ ହୋଇ ଡାକୁଛି, ତୁମକୁ ଏତେ ମାତ୍ରାରେ ଭଲ ପାଉଛି ଯେ ସେଥିପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ। ସେଇଥିପାଇଁ କି ତ ତୁମେ ହେଉଛ ଭୋଳା ବାବା, ଭକତର ଭକ୍ତିରେ ସମ୍ପୂର୍ଣ୍ଣ ଭୋଳା।

नमः शिवाय। ଏଇ ପଞ୍ଚାକ୍ଷରୀ ମନ୍ତ୍ରର ଯିଏ ଜାପ କରନ୍ତି ତାଙ୍କ ଜୀବନରେ ହୁଏ ଚମତ୍କାର। ଆଉ ଦେବଦେବ ମହାଦେବ ହୁଅନ୍ତି ବସ। ତେବେ ଶେଷରେ ଏତିକି କହିବି ଯେ ମହାଦେବ ତପେ ବସ କୁପେ ବି ବସ, ଅର୍ଥାତ୍ ଯଦି ତାଙ୍କୁ କଠିନ ଭାବରେ ତପସ୍ୟା କରାଯାଏ ତେବେ ବି ସେ ବର ପ୍ରଦାନ କରନ୍ତି, ଏବଂ ଯେତେବେଳେ ଭୀଷଣ ଭାବେ କ୍ରୋଧିତ ହୁଅନ୍ତି ସେତେବେଳେ କିଛି ନା କିଛି ଦେଇ ଚାଲନ୍ତି। ଅର୍ଥାତ୍ ସେ ଏଭଳି ଦେବତା ଯିଏକି ତାଙ୍କ କ୍ରୋଧ ଆଉ ତାଙ୍କର ଭଲ ପାଇବା

ସବୁଥିରେ ସେ କେବଳ ଦେଇ ଚାଲନ୍ତି, କାହାଠାରୁ କିଛି ଆଶା ରଖନ୍ତିନି। ଏ ଯେଉଁ ଦୈବୀୟ ଗୁଣ କ୍ୱଚିତ ଦେଖିବାକୁ ମିଳେ, ତେଣୁ ଚାଲନ୍ତୁ ସମସ୍ତେ ମିଶି ପ୍ରାର୍ଥନା କରିବା ତାଙ୍କରି ଚରଣ ତଳେ। ହେ ମହାଦେବ, ଆମକୁ ଏଭଳି ବର ପ୍ରଦାନ କର ଯେମିତି ମାନବ ରୂପରେ ଆମେ ଏ ସଂସାରରେ କିଛି ଏଭଳି କର୍ମ କରୁ ଯେଉଁଥିପାଇଁ ଆପଣ ଆମକୁ ନିଜର ନିକଟତର କରି ରଖିବେ। ଏହି କଥା ସହ ଶେଷ କରୁଛୁ ଆରାଧନା। ପରେ ପରେ ଶୁଣିପାରିବେ କିଛି ସମୟ ମଧ୍ୟରେ ଆଞ୍ଚଳିକ ସମ୍ବାଦ। ରହିଥାନ୍ତୁ ଏମିତି ଆମ ସହ। ଦିଲ୍ ସି ଦିଲ୍ ତକ୍।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। କେନ୍ଦ୍ର ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର 10ଟି ବିଦ୍ୟାଳୟ ମନୋନୀତ। ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 3 ଜଣଙ୍କୁ ପଦ୍ମବିଭୂଷଣ, 8 ଜଣଙ୍କୁ ପଦ୍ମଭୂଷଣ ଏବଂ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି 58 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ରହିଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ, ସାଂସଦ ଓ ବିଧାୟକମାନେ ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି। ପରେ ଜିଲ୍ଲାସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ତାମିଲନାଡୁର ତିରୁଭଲ୍ଲୁଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ପାଇଥିବା ନେଇ ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ କୁଣ୍ଟିଆ କହିଛନ୍ତି। ଦୁର୍ଘଟଣାରେ 70ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇ ମେଡିକାଲରେ ଚିକିିିିତ ହେଉଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ 3 ଜଣ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚ ତଥ୍ୟ ସଂଗ୍ରହ କରୁଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ସହାୟତା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ଏସ୍ଏଚ୍ଭିଆର୍ 2025-26 ପୁରସ୍କାର ନିମନ୍ତେ ରାଜ୍ୟର 10ଟି ସରକାରୀ ବିଦ୍ୟାଳୟକୁ ଚୟନ କରାଯାଇଛି। ପରିମଳ ଏବଂ ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଏବଂ ଜୈବ ବିବିଧତା ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ପ୍ରମୁଖ ମାନଦଣ୍ଡକୁ ଭିତ୍ତି କରି ମୂଲ୍ୟାଙ୍କନ କରାଯାଇଥିଲା। ଏହାଦ୍ୱାରା ବିଦ୍ୟାଳୟଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ସହ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସଗୁଡ଼ିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥାଏ। ସୂଚନା ଅନୁସାରେ ଜାତୀୟ ସ୍ତରରେ 29ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 191ଟି ବିଦ୍ୟାଳୟକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତ୍ୟେକ ବିଜେତା ବିଦ୍ୟାଳୟକୁ 1 ଲକ୍ଷ ଟଙ୍କା ନଗଦ ରାଶି, ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ ସହ 3 ଦିନିଆ ଭ୍ରମଣର ସୁଯୋଗ ମିଳିବ।

ରାଜ୍ୟର ବିଭିନ୍ନ ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କଟକ, ଅନୁଗୁଳ, ପାଲହଡ଼ା, ତାଲଚେର, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର, ଆସିକା ସମେତ 64ଟି ସ୍ଥାନର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ସମସ୍ତ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମକୁ ଏହାର ସଠିକ୍ ପ୍ରସାର ନିମନ୍ତେ ଅନୁରୋଧ କରାଯାଇଛି। ଇଂରାଜୀ ବନାନ ସଂଶୋଧନ ନେଇ ପୂର୍ବରୁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ପାଠ୍ୟକ୍ରମ ପାଇଁ 94.5% କଟ୍ ଅଫ୍ ରହିଥିବାବେଳେ ପଦାର୍ଥ ବିଜ୍ଞାନରେ 96.5%, ପ୍ରାଣୀ ବିଜ୍ଞାନରେ 94.83% କଟ୍ ଅଫ୍ ରହିଛି। ସେହିପରି ବିଜେପି ସ୍ୱୟଂଶାସିତ ମହାବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସରେ

ପାଠ୍ୟକ୍ରମ ପାଇଁ 94.5% କଟ୍ ଅଫ୍ ରହିଥିବା ବେଳେ ପଦାର୍ଥ ବିଜ୍ଞାନରେ 96.5%, ପ୍ରାଣୀ ବିଜ୍ଞାନରେ 94.83% କଟ୍ ଅଫ୍ ରହିଛି। ସେହିପରି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସରେ କଟ୍ ଅଫ୍ 92% ରହିଛି। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ସମନ୍ୱିତ ସ୍ନାତକ ଆଇନ ବିଭାଗରେ କଟ୍ ଅଫ୍ 98.4% ରହିଛି। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ମୋଟ 287,327 ଆସନ ରହିଛି। ଏଥିପାଇଁ 237,200 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରଥମ ମେଧା ତାଲିକାରେ 187,782 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହେଉଥିବା ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2 ସିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ ଫେଲୋସିପ୍, ଜେଆର୍ଏଫ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଏନ୍ଟିଏ ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ ଏନ୍ଟିଏ ପରାମର୍ଶ ଦେଇଛି। ନିଟ୍ ପୁନଃ ପରୀକ୍ଷା ପାଇଁ ଆର୍ଆଇ ଅମିନ ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆସନ୍ତା 28 ତାରିଖରେ ଓଏସ୍ଏସ୍ଏସ୍ସି ପକ୍ଷରୁ ଏହି ପରୀକ୍ଷା କରାଯିବ। ତେବେ ଆବେଦନକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁନର୍ବାର ତାରିଖ ପରିବର୍ତ୍ତନ ହୋଇପାରେ। ଏହାର ପୁନଃ ବିଚାର ପାଇଁ ଆଜି ଓଏସ୍ଏସ୍ଏସ୍ସି ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ରାଜ୍ୟର ସହରାଞ୍ଚଳ ଗୃହ ନିର୍ମାଣ, ନଗର ଯୋଜନା ଏବଂ ଜମି ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଓଡ଼ିଶା ଆପାର୍ଟମେଣ୍ଟ ଅଧିନିୟମ 2023ର ସଫଳ କାର୍ଯ୍ୟକାରିତା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି, ଯାହା ଆପାର୍ଟମେଣ୍ଟ ମାଲିକ, ଡେଭଲପର ଏବଂ ନିୟାମକ କର୍ତ୍ତୃପକ୍ଷଙ୍କ ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ। ବିଭାଗ ପକ୍ଷରୁ ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି, ଯେଉଁଥିରେ ଆବାସିକ, ବ୍ୟବସାୟିକ ଏବଂ ମିଶ୍ରିତ ବ୍ୟବହାର ଭିତ୍ତିକ ଆପାର୍ଟମେଣ୍ଟ ପ୍ରକଳ୍ପଗୁଡ଼ିକର ପଞ୍ଜୀକରଣ ବ୍ୟବସ୍ଥା ସରଳ ହୋଇଛି। ପାରିବାରିକ ଭାଗବଣ୍ଟା ଜନିତ ସବ୍ଡିଭିଜନ ପାଇଁ ଲେଆଉଟ୍ ଅନୁମୋଦନ ପାଇଁ ଆବେଦନର ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି ଏବଂ 500 ବର୍ଗମିଟରରୁ କମ୍ ଥିବା ପ୍ଲଟ୍ଗୁଡ଼ିକର ସବ୍ଡିଭିଜନ ପାଇଁ କେତେକ ସର୍ତ୍ତ ସାପେକ୍ଷ ଏକକାଳୀନ ରିହାତି ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ୍ ଆଘାତ ଓ ଅନ୍ୟ ଜଣଙ୍କର ଦୁର୍ଘଟଣାରେ ପ୍ରାଣହାନୀ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା, ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ। ଏହି ଜଙ୍ଗଲାଞ୍ଚଳଗୁଡ଼ିକୁ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି। ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ଅନୁଷ୍ଠିତ ଶିବିରରେ 62 ମାମଲାର ତୁରନ୍ତ ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଖେମଲହେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 71ଟି ଅଭିଯୋଗର ଶୁଣାଣି କରାଯାଇ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 18ଟି ମାମଲାର ତୁରନ୍ତ ସମାଧାନ କରାଯାଇଥିବା ବେଳେ 4 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲା କଲନରା ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 4 ଜଣଙ୍କୁ ରେଡ୍କ୍ରସ ପାଣ୍ଠିରୁ 28,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ବଲାଙ୍ଗୀର ଓ ସୁନ୍ଦରଗଡ଼ ମଧ୍ୟ ଦେଇ ଅଗ୍ରସର ହୋଇଛି। ଆଗାମୀ ଦିନରେ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।
ମୌସୁମୀର ଅଗ୍ରଗତି ଓ ବର୍ଷା ସମ୍ପର୍କରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।

0: ମ୍ୟାକ୍ସିମମ୍ ପାର୍ଟ କଭର ହେଇଛି, ଆଉ ମନସୁନ ଲାଇନ୍ ଟି ଆମର ପାସ୍ କରୁଛି ନବରଙ୍ଗପୁର, ବଲାଙ୍ଗୀର, ଝାରସୁଗୁଡା ଆଉ ସୁନ୍ଦରଗଡ଼ର ମ୍ୟାକ୍ସିମମ୍ ପାର୍ଟ କଭର ହେଇଯାଇଛି ଆଜି ମନସୁନ। ଆଉ କିଛି ଅଂଶ ରହିଛି ଫର୍ଦର ପ୍ରୋଗ୍ରେସ ପାଇଁ, ସ୍ଥିତି ଅନୁକୂଳ ରହିଛି। ଆଗାମୀ 7 ଦିନ ପାଇଁ ଯଦି ଆମେ ଫୋରକାଷ୍ଟ ଦେଖିବା, ଆଗାମୀ 24 ଘଣ୍ଟା।
1: ମୁଖ୍ୟ ସମ୍ବାଦ ପୁଣି ଥରେ, ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। କେନ୍ଦ୍ର ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର 10ଟି ବିଦ୍ୟାଳୟ ମନୋନୀତ ଏବଂ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

ଜିଏସ୍ଟି ସହିତ ଜଡ଼ିତ ନୂଆ ଖବରଗୁଡ଼ିକ ସାଧାରଣ ଲୋକ ଏବଂ ପୁଞ୍ଜି ନିବେଶକଙ୍କୁ ଆଶ୍ୱାସନା ଦେଉଛି। ସବୁଠାରୁ ବଡ଼ ରିହାତି ଖାଦ୍ୟପେୟ ସାମଗ୍ରୀ ଉପରେ ଦିଆଯାଇଛି। ବ୍ରେଡ୍, ରୁଟି, ଛେନା, ପନିର ଉପରେ ଏବେ କୌଣସି ଜିଏସ୍ଟି ଲାଗୁ ହେବ ନାହିଁ। ଏହାଛଡ଼ା 33 ଜରୁରୀ ଔଷଧର ଦର କମ୍ କରିଦିଆଯାଇଛି, ଯାହାଫଳରେ ଚିକିତ୍ସା

0: କୃତ୍ରିମ ଭାବେ ବର୍ଷାବଣ ତଥା ଚାରାରୋପଣକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରିବ ଯେ ବର୍ଷାବନ ସୁରକ୍ଷିତ ରହିଲେ ପୃଥିବୀର ପ୍ରତିଟି ଜୀବ ସୁରକ୍ଷିତ ରହିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ପୃଥିବୀର ସବୁଜ ପ୍ରାଣକେନ୍ଦ୍ର ବର୍ଷାବଣ, ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ଭାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର। ଲକ୍ଷ୍ନୌରେ ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ, 15 ମୃତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ 2,00,000 ଟଙ୍କା ଲେଖାଏଁ ଏବଂ ଆହତମାନଙ୍କ ଲାଗି 50,000 ଟଙ୍କାର ସହାୟତା ଘୋଷଣା। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି। ତିରୁଭଲ୍ଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ। ଭାରତ ସରକାରଙ୍କ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ 2025-26 ପୁରସ୍କାର ନିମନ୍ତେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନରେ ଥିବା 10 ବିଦ୍ୟାଳୟକୁ ଚୟନ କରାଯାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରଥମ ମେଧା ତାଲିକା ପ୍ରକାଶିତ। ରାଜ୍ୟର 1,78,782 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ନିଟ୍ ପୁନଃ ପରୀକ୍ଷା ପାଇଁ ଆର୍ଆଇ ଅମିନ ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା। ଏନ୍ଟିଏ ପକ୍ଷରୁ ଆୟୋଜିତ ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ସହାୟତା ପାଇଁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ମିଳୁଥିବା ରାଶି ପରିମାଣକୁ 40% ବୃଦ୍ଧି କରାଯାଇଛି ଏବଂ ରାଜ୍ୟରେ 26 ଜିଲ୍ଲାର ମୋଟ 64 ସ୍ଥାନର ଇଂରାଜୀ ଉଚ୍ଚାରଣକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00।

ଆଉ ଏବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଜୁନ୍ ମାସ 28 ତାରିଖ ରବିବାର ଦିନ 11ଟା ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5ଟି ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 28 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8ଟା ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ନମ୍ଘରଟି ଆଉଥରେ କହି ରଖୁଛି 1800117800। ଘୋଷଣାଟି ଏତିକିରେ ଶେଷ ହେଲା।

ସୋ ଫ୍ରେଣ୍ଡସ୍, ଚାଲନ୍ତୁ ଜାଣିନେବା ପାଣିପାଗ ସମ୍ପର୍କରେ। ପାଣିପାଗର ପୂର୍ବାନୁମାନରୁ ଜଣାଯାଏ ଯେ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳରେ ହାଲକାରୁ ମଧ୍ୟମ ଧରଣର ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ତାଛଡ଼ା ରାୟଗଡ଼ା, କୋରାପୁଟ, ମାଲକାନଗିରି ଏ ସମସ୍ତ ଅଞ୍ଚଳର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ 50-60 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏବଂ ତାଛଡ଼ା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ର କେତୋଟି ସ୍ଥାନରେ 40-50 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏବଂ କିଛି ଜାଗାରେ ଯେମିତିକି କୋରାପୁଟର କେତୋଟି ଜାଗାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଆଉ କିଛି ଜାଗାରେ ଗରମ ଲାଗିବାର ସମ୍ଭାବନା ମଧ୍ୟ ରହିଛି, ଯେମିତିକି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ରେ। ତ ଏଥିରେ ପାଣିପାଗର ସୂଚନା। ତେବେ କହି ରଖିବି ଯେ ଯେହେତୁ ଧୀରେ ଧୀରେ ପାଣିପାଗରେ ପରିବର୍ତ୍ତନ ହେଉଛି, ଆପଣମାନେ ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍ ନିଜର ଯତ୍ନ ନିଅନ୍ତୁ, ନିଜକୁ ସୁସ୍ଥ ରଖନ୍ତୁ। କାରଣ ଯେତେବେଳେ ପାଣିପାଗରେ ଗୋଟେ ଟ୍ରାନ୍ଜିସନ୍ ପିରିୟଡ୍ ଆସେ, କିଛି ପରିବର୍ତ୍ତନ ଦେଖାଦିଏ, ପ୍ରଥମେ ଅସୁସ୍ଥ ହୁଏ ଆମ ଶରୀର। ତେଣୁ ଶରୀରକୁ ଜଗି ରଖି ଚଳନ୍ତୁ, ଆଉ ଏମିତି ଶୁଣୁଥାନ୍ତୁ ଆମକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଦେଲ୍ ସେ ଦେଲ୍ ତାକ। ଆଗକୁ ଆସିଛି ଓଡ଼ିଆରେ ସମ୍ବାଦ, ଆଉ କିଛି ସମୟ ପରେ ଆପଣ ଶୁଣିପାରିବେ 17:15 ରେ। ଏମିତି ରହିଥାନ୍ତୁ ଆମ ସହ ଦେଲ୍ ସେ ଦେଲ୍ ତାକ।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି କହିଲେ ପ୍ରଧାନମନ୍ତ୍ରୀ ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଲା ନୂଆଦିଲ୍ଲୀରେ ଉତ୍ତରପ୍ରଦେଶର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ 14 ଶିକ୍ଷାର୍ଥୀଙ୍କର ମୃତ୍ୟୁ ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ଏବଂ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କର ଏକ ଲେଖାକୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେୟାର କରି ଶ୍ରୀ ମୋଦି କହିଛନ୍ତି ଗତ 12 ବର୍ଷ ଧରି କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଶାସନ ଓ ପ୍ରଶାସନ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଅଧିକ ସୁଦୃଢ଼ ହୋଇପାରିଛି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ମାଧ୍ୟମରେ ଲକ୍ଷ ଲକ୍ଷ ନାଗରିକଙ୍କର ଜୀବନ ଅଧିକ ସୁଗମ ସୁରକ୍ଷିତ ତଥା ସମ୍ମାନଜନକ ସ୍ଥିତିରେ ପହଞ୍ଚପାରିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ଧରି ଦେଶର ଜନସାଧାରଣ ବିଶେଷକରି ଗରିବ ବର୍ଗ ଲୋକଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସରକାରଙ୍କ ସଫଳତା ସୁଶାସନ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଏହି ଲେଖାଟି ଶ୍ରୀ ଗୋୟଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ ନୂଆଦିଲ୍ଲୀରେ ଆଜିଠାରୁ 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଯୋଗ ଦେଇଛନ୍ତି ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ୍ ଚୀନ୍ ଇଜିପ୍ଟ ଇଥିଓପିଆ ଇଣ୍ଡୋନେସିଆ ଇରାନ୍ ରୁଷ ସାଉଦି ଆରବ ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା ଡିଜିଟାଲ୍ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ପର୍କିତ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ଏହି ବ୍ରିକ୍ ସମ୍ମିଳନୀ ଅବସରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଡୋଭାଲ ଆଜି ନୂଆଦିଲ୍ଲୀଠାରେ ଇରାନ୍ର ପ୍ରତିରକ୍ଷା ବ୍ୟାପାର ଉପସଚିବ ଘାଦେ ନେଜାମିପୋରଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଅଗ୍ରଗତି ସମ୍ପର୍କରେ ଉଭୟ ପକ୍ଷ ଏହି ଅବସରରେ ସମୀକ୍ଷା କରିବା ସହିତ ବ୍ରିକ୍ସ ମଞ୍ଚ ଏବଂ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦ୍ୱିପକ୍ଷୀୟ ସମ୍ପର୍କ ଅଧୀନରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି ଏହାଛଡ଼ା ଶ୍ରୀ ଡୋଭାଲ ଇଥିଓପିଆର ଜାତୀୟ ଗୁଇନ୍ଦା ଓ ସୁରକ୍ଷା ସେବାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମିଲିୟନ୍ ଲେମା ଟାଡ୍ସେଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବିଶେଷକରି ଭାରତ ଇଥିଓପିଆ ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସଶକ୍ତ କରିବା ଉପରେ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ସିଆଇଏସ୍ଏଫ୍ କର୍ମଚାରୀମାନେ ଦେଶର ଅର୍ଥନୈତିକ ସୈନିକ ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ମତବ୍ୟକ୍ତ କରିଛନ୍ତି ଆଜି ନୂଆଦିଲ୍ଲୀସ୍ଥିତ ସିଆଇଏସ୍ଏଫ୍ର ନୂତନ ମୁଖ୍ୟାଳୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ କୁମାର ଦେଶର ବିକାଶ ଦିଗରେ ଏହି ସୁରକ୍ଷା ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି କହିଛନ୍ତି ଦେଶର ଅଭିବୃଦ୍ଧି ସୁରକ୍ଷିତ ରଖିବା ଦିଗରେ ସିଆଇଏସ୍ଏଫ୍ ଯବାନମାନଙ୍କ ଅବଦାନ ଅତୁଳନୀୟ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର କଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନେକ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି ଏହି ଅବସରରେ ଶ୍ରୀ କୁମାର ସିଆଇଏସ୍ଏଫ୍ ଲାଗି 130 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ

ଶିଳାନ୍ୟାସ ତଥା ଲୋକାର୍ପଣ କରିଛନ୍ତି। ସିଆଇଏସ୍ଏଫ୍ର ଏହି ନୂତନ ମୁଖ୍ୟାଳୟଟି 75 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ମେଜର ଜେନେରାଲ୍ ଅମିର ବାରାମ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ଆଲୋଚନା ସମୟରେ ଭାରତ ଇସ୍ରାଏଲ୍ ପ୍ରତିରକ୍ଷା ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଇସ୍ରାଏଲ୍ର ପ୍ରତିବଦ୍ଧତା ସମ୍ପର୍କରେ ଶ୍ରୀ ବାରାମ୍ ସୂଚନା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଏହି ବୈଠକରେ ସୂଚନା ମିଳିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶର ଲକ୍ଷ୍ନୌ ସହର ଅନ୍ତର୍ଗତ ଆଲିଆଗଞ୍ଜର ପୁରାନିଆ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ 14 ଜଣ ଶିକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହତମାନଙ୍କୁ ସ୍ଥାନୀୟ ହସ୍କିଟାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ମୃତ ଛାତ୍ରଛାତ୍ରୀମାନଙ୍କର ବୟସ 16ରୁ 18 ବର୍ଷ ମଧ୍ୟରେ ହେବ। ସେଠାରେ ଜିଲ୍ଲା ପ୍ରଶାସନର ଅଧିକାରୀ ତଥା ପୁଲିସ୍ କର୍ମଚାରୀ ଓ ଦମକଳ ବାହିନୀ ପହଞ୍ଚ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମ୍ପର୍କରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତଦାରଖ କରିବା ସହିତ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର ଦୋଷୀମାନଙ୍କୁ କଦାପି ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଜର ଆଲିଗଡ଼ ଓ ଫିରୋଜାବାଦ ଜିଲ୍ଲା ଗସ୍ତକୁ ଅଧାରୁ ବନ୍ଦ ରଖି ମୁଖ୍ୟମନ୍ତ୍ରୀ ଅଗ୍ନିକାଣ୍ଡ ସମ୍ପର୍କରେ ତଦାରଖ କରିବା ଲାଗି ତୁରନ୍ତ ଲକ୍ଷ୍ନୌ ପ୍ରତ୍ୟାବର୍ତ୍ତନ କରିଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିଲାଗି ଶୋକ ପ୍ରକାଶ କରିଛନ୍ତି। ଏଥିସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଚିକିତ୍ସା ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଶ୍ରୀ ମୋଦି ଘୋଷଣା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଉଲାନବାତାରଠାରେ ତାଙ୍କର ମଙ୍ଗୋଲିଆ ପ୍ରତିପକ୍ଷ ବତ୍ସେତ୍ ଶେଗ୍ ବାଟମୁଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ ତଥା ପ୍ରତିଜ୍ଞାବଦ୍ଧ କରିବା ଦିଗରେ ତାଙ୍କର ଏହି ଆଲୋଚନା ସହାୟକ ହେବ। ଏହି ଅବସରରେ ଉଭୟ ନେତା କ୍ଷମତା ନିର୍ମାଣ, ସଂସ୍କୃତି, ଶିକ୍ଷା, ସୁରକ୍ଷା, ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏତଦ୍ବ୍ୟତୀତ ଖଣି ଖନନ, ସ୍ୱଚ୍ଛ ଶକ୍ତି ଏବଂ କୃଷିଭିତ୍ତିକ ପ୍ରକ୍ରିୟାକରଣ ଭଳି କେତେକ ପ୍ରସଙ୍ଗ ଉପରେ ମଧ୍ୟ ଉଭୟ ବୈଦେଶିକ ମନ୍ତ୍ରୀ ମତ ବିନିମୟ କରିଛନ୍ତି। ଡକ୍ଟର ଜୟଶଙ୍କର ମଙ୍ଗୋଲିଆ ଗସ୍ତ ଶେଷ କରି ଦକ୍ଷିଣ କୋରିଆ ଯିବେ। ସେଠାରେ ସେ ଜେଜୁଠାରେ ଆସନ୍ତା ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ଶାନ୍ତି ଓ ସମୃଦ୍ଧି ଲାଗି ସମ୍ମିଳନୀରେ ନିଜର ଅଭିଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିବେ। ନିଲାମ ପ୍ରକ୍ରିୟାକୁ ଅଧିକ ସଶକ୍ତ ଏବଂ ସ୍ୱଚ୍ଛ ତଥା ଏଥିରେ ପାରଦର୍ଶିତା ଆଣିବାରେ ଏହି ପୋର୍ଟାଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି କୃଷକ, ସଦସ୍ୟ ସଂଗଠନ ତଥା ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ୍ ପ୍ଲାଟଫର୍ମ ନିଲାମ ସମ୍ପର୍କିତ କାର୍ଯ୍ୟକଳାପ ତଥା ନାଫେଡ୍ର ସାମଗ୍ରିକ କାର୍ଯ୍ୟଶୈଳୀକୁ ସୁସଂହତ କରିପାରିବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିର ବିଷୟବସ୍ତୁ ରହିଛି ଯୁବପିଢ଼ି ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା, କର୍ମଚାରୀ ଭବିଷ୍ୟନୀତି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଏବଂ ଆଞ୍ଚଳିକ କମିଶନର ପ୍ରନୀତ ଯୋଶୀ ଏହି ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନଙ୍କୁ 011-2371-7117 2331-4444, 2331-0481 ଏବଂ 2371-7106 ନମ୍ଘରକୁ ଡାଏଲ୍ କରିବାକୁ ହେବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିସହିତ ସେ ଲେବର ପାର୍ଟିର ନେତା ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି। ନିଜର ଇସ୍ତଫା ପ୍ରଦାନ ସମ୍ପର୍କିତ ବିବୃତ୍ତି ଜାରି କରିବା ପୂର୍ବରୁ ଷ୍ଟାର୍ମର୍ ଦମ୍ପତି 10 ଡାଉନିଂ ଷ୍ଟ୍ରିଟ୍ରେ ଥିବା ନିଜର ସରକାରୀ ବାସଭବନରୁ ବିଦାୟ ନେଇଥିବା ଜଣାଯାଇଛି।

ସମ୍ବାଦଗୁଡ଼ିକ ପୁଣି ଥରେ। ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି କହିଲେ ପ୍ରଧାନମନ୍ତ୍ରୀ। ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଲା ନୂଆଦିଲ୍ଲୀରେ। ଉତ୍ତରପ୍ରଦେଶର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ 14 ଶିକ୍ଷାର୍ଥୀଙ୍କର ମୃତ୍ୟୁ। ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶ ବୈଦେଶିକ ମନ୍ତ୍ରୀ ଏବଂ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।

ପୁରା ଦୁନିଆ କଥା ଆମେ କହୁଛେ, ଏ ଦୁନିଆ ବିଷୟରେ ଯଦି ଆମେ ସତରେ ଚିନ୍ତା କରିବା, ଯେବେ ବି ଆପଣ ଚିନ୍ତା କରୁଥିବେ ତେବେ ଏଇଟା ମାଇଣ୍ଡରେ ଆସୁଥିବ ଯେ ଏ ଦୁନିଆର ସଷ୍ଟେନେବିଲିଟି କେତେଦିନ ପର୍ଯ୍ୟନ୍ତ, କାରଣ ଯେଉଁ ରେଟ୍ରେ ଆମେମାନେ ଏ ପୁରା ଦୁନିଆରେ ପ୍ରଦୂଷଣ ବ୍ୟାପ୍ତ କରି ଚାଲିଛେ, କେତେଦିନ ପର୍ଯ୍ୟନ୍ତ ଆମେ ରହିବା, ରାଇଟ୍? ତ ସେଥିପାଇଁ କି ଆମକୁ କ'ଣ କରିବାକୁ ହେବ, ଏ ପ୍ରଦୂଷଣକୁ ରୋକିବାକୁ ହେବ ଏବଂ ତା ସହିତ ଗଛ ଲଗାଇବାକୁ ହେବ ଆଉ ତା ସହିତ ଜଙ୍ଗଲକୁ ବଞ୍ଚିବାକୁ ହେବ, ଖାସ କରି ଯେଉଁ ଚିରହରିତ ଅରଣ୍ୟ ରହିଛି ବା ଆମେ ଯାହାକୁ କହୁଛେ ବର୍ଷାବଣ, ରେନ୍ ଫରେଷ୍ଟ। ଧୀରେ ଧୀରେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି, ଆମେ ସମସ୍ତେ ଜାଣିଛେ, ଏଇଟା ନୂଆ କଥା ନୁହେଁ। କିନ୍ତୁ ଧୀରେ ଧୀରେ ସେ ଯେଉଁ ରେନ୍ ଫରେଷ୍ଟ ଅଛି ନା, ଯେଉଁଟାକି ଆମେ କହିପାରିବା ବହୁତ ଗଭୀର ଅରଣ୍ୟ, ଯେଉଁଠିକି ପଶୁପକ୍ଷୀମାନଙ୍କର ଯେଉଁ ବିବିଧତା ରହିଛି ସେଇଠି ହିଁ ରହିଛି, ସିଏ ବି ଡେଞ୍ଜର ଜୋନ୍କୁ ଚାଲି ଆସିଲାଣି। ତେଣୁକରି ପୁରା ବିଶ୍ୱରେ ଆଜି ପାଳିତ ହେଉଛି ବିଶ୍ୱ ବର୍ଷାବଣ ଦିବସ ବା ୱାର୍ଲଡ ରେନ୍ ଫରେଷ୍ଟ ଡେ। ଏ ସମ୍ପର୍କରେ ଆଗକୁ ଆହୁରି କଥା ହେବା, ହେଲେ ତା ପୂର୍ବରୁ ଶୁଣିବା ଗୀତଟିଏ।

ସୋ ଫ୍ରେଣ୍ଡସ୍, ଆମେ କଥା ହେଉଥିଲେ ରେନ୍ ଫରେଷ୍ଟ ବା ବର୍ଷା ବଣ ସମ୍ପର୍କରେ। ତେବେ ଏଇ ବର୍ଷା ବଣକୁ ମୁଖ୍ୟ ରୂପରେ ଆମେ ଟ୍ରପିକାଲ ରେନ୍ ଫରେଷ୍ଟ କହିଥାଉ ବା ଉଷ୍ଣ କଟିବନ୍ଧୀୟ ବର୍ଷା ବଣ। ଏଇ ବର୍ଷା ବଣ ସବୁ ଯେଉଁଠିକି ପ୍ରତିବର୍ଷ ପାଖାପାଖି 2000 ମିଲିମିଟରରୁ ଅଧିକ ବର୍ଷା ହୋଇଥାଏ ଏବଂ ୟାର ସ୍ପେଶିଆଲିଟି ହେଲା, ବିଶେଷତ୍ୱ ହେଲା, ଏଠି ଯେଉଁ ଗଛଗୁଡ଼ିକ ନା ବହୁତ ଉଚ୍ଚା ହୋଇଥାଏ, ବହୁତ ହାଇଟ୍ର ହୋଇଥାଏ ଏବଂ ୟାର ପତ୍ର ଏତେ ଘନ ଯେ ସୂର୍ଯ୍ୟକିରଣ ଖୁବ୍ କମ୍ ପଡ଼େ ଭୂଇଁରେ। ଏବଂ ଯେମିତିକି କହୁଥିଲି, ଏଠି ଜୈବ ବିବିଧତା ଗୋଟେ ମହତ୍ତ୍ୱପୂର୍ଣ୍ଣ ଅଂଶ ଆମ ପୃଥିବୀର, ଯାହା ଏଇଠି ହିଁ ଦେଖାଯାଏ। ଏବଂ ଏଠି କହି ରଖେ, ଆମାଜନ୍ ରେନ୍ ଫରେଷ୍ଟ ଦୁନିଆର ସବୁଠୁ ବଡ଼ ରେନ୍ ଫରେଷ୍ଟ, ଯେଉଁଠିକି ଲକ୍ଷ ଲକ୍ଷ ପ୍ରଜାତିର ଗଛଲତା କୁହନ୍ତୁ, ଜୀବଜନ୍ତୁ କୁହନ୍ତୁ, ସେଠାରେ ବାସ କରନ୍ତି।

ସୋ ଫ୍ରେଣ୍ଡସ୍, ପ୍ରତିବର୍ଷ 22 ଜୁନ୍କୁ ପାଳନ କରାଯାଉଛି ୱାର୍ଲଡ ରେନ୍ ଫରେଷ୍ଟ ଡେ ହିସାବରେ। ଏହାର ଉଦ୍ଦେଶ୍ୟ ହେଲା ବର୍ଷା ବଣ ସବୁକୁ ସଂରକ୍ଷଣ କରିବା ଏବଂ ଏହାର ମହତ୍ତ୍ୱ ସମ୍ପର୍କରେ ସମସ୍ତଙ୍କୁ ଜାଗରୁକ କରାଇବା। ଏବଂ ଯେମିତିକି କହିଥିଲି ଯେ ଧୀରେ ଧୀରେ ବର୍ଷା ବଣ ବି ହ୍ରାସ ହେବାର ଗୋଟିଏ ଆଶଙ୍କା ଜାତ ହୋଇଛି, କାରଣ ଯେଉଁ ରେଟ୍ରେ ଗଛ କଟା ଚାଲିଛି ସେଥିରେ ଅନେକ କ୍ଷୟକ୍ଷତି ଘଟୁଛି, ଯାହାକୁ ଆମେ ସମସ୍ତେ ଭୁକ୍ତଭୋଗୀ। ଏବଂ ଜନସଂଖ୍ୟା ବିସ୍ଫୋରଣ ବି ଏଥିପାଇଁ ଦାୟୀ। ଏବଂ ଏଇ ଯେଉଁ ଆଖି ବୁଝିକି ଆମେ ଗଛ କାଟୁଛେ, ଏହାର ପ୍ରଭାବ ସିଧା ପାଣିପାଗ ପରିବର୍ତ୍ତନ ଉପରେ ପଡ଼ୁଛି। ଏବଂ ତା ସହ ଆମେ ରହିବା ପାଇଁ ବାସସ୍ଥାନ ଖୋଜିବା କୁହନ୍ତୁ କିମ୍ବା କୃଷି ପାଇଁ ଚାଷ ଜମି କୁହନ୍ତୁ, ସେଥିପାଇଁ ଆମେ ଜଙ୍ଗଲକୁ କାଟି ପକାଉଛେ। ଏବଂ ପଶୁ ପକ୍ଷୀ ଏମାନେ ମଧ୍ୟ ତାଙ୍କ ବାସସ୍ଥାନ ହରାଉଛନ୍ତି। ତା ଛଡ଼ା ପଶୁପକ୍ଷୀଙ୍କୁ ମଧ୍ୟ ଆମେ ଆମ ଜୀବନ ଜୀବିକା ପାଇଁ ଲଗାଇ ଦେଉଛେ, ତେଣିକି ଚୋରାରେ ହେଉ କିମ୍ବା ଖୋଲାରେ ହେଉ। ତେଣୁ ଏସବୁ ଜିନିଷ ଯେବେ ବନ୍ଦ ନ ହେବ, ତେବେ ନିଶ୍ଚିତ ରୂପେ ପୃଥିବୀ ଧୀରେ ଧୀରେ ରସାତଳଗାମୀ ହେବ, ଏଥିରେ ସନ୍ଦେହ ନାହିଁ। ତେଣୁ ଆଜି ୱାର୍ଲଡ ରେନ୍ ଫରେଷ୍ଟ ଡେ ଅବସରରେ ଏତିକି ଅନୁରୋଧ, ସମସ୍ତଙ୍କୁ ଗଛଟିଏ କାଟିବା ପରିବର୍ତ୍ତେ ଗଛଟିଏ ଲଗାନ୍ତୁ ଏବଂ ତାର ଯତ୍ନ ନିଅନ୍ତୁ, କାରଣ ଆଗକୁ ଯାଇ ଏମିତି ନ ହେଉ ଯେ ପୃଥିବୀ ବୃକ୍ଷଶୂନ୍ୟ ହୋଇଯାଉ ଏବଂ ମଣିଷର ସତ୍ତା କ'ଣ ହେବ।

ସେ କଥା ଆଉ ନ କହିବା ଭଲ। ସୋ ଗଛ ଲଗାନ୍ତୁ, ପୃଥିବୀକୁ ସବୁଜିମାରେ ଭରିଦିଅନ୍ତୁ, ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ।

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର। ଲକ୍ଷ୍ନୌର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ, 15 ମୃତ। ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତମାନଙ୍କ ଲାଗି 50,000 ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ। ଗଞ୍ଜାମ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ୍ ଆଘାତ ଓ ଅନ୍ୟ ଜଣଙ୍କର ଦୁର୍ଘଟଣାରେ ପ୍ରାଣ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଭାରତ ସରକାରଙ୍କ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ 2025-26 ପୁରସ୍କାର ନିମନ୍ତେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନରେ ଥିବା 10ଟି ବିଦ୍ୟାଳୟକୁ ଚୟନ କରାଯାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରଥମ ମେଧା ତାଲିକା ପ୍ରକାଶିତ ହୋଇଛି। ରାଜ୍ୟର 1,78,782 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ପୁରୀ ଟାଉନ୍ହଲ୍ଠାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ସହାୟତା ପାଇଁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ମିଳୁଥିବା ରାଶି ପରିମାଣକୁ 40% ବୃଦ୍ଧି କରାଯାଇଛି ଏବଂ ରାଜ୍ୟରେ 26ଟି ଜିଲ୍ଲାର ମୋଟ 64 ସ୍ଥାନର ଇଂରାଜୀ ଉଚ୍ଚାରଣକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

କହନ୍ତି ଏ ଯୋଉ ଭାଗ୍ୟ ନା ଏଇ ତାରାମାନଙ୍କର ଖେଳ, ସେଟା କେତେ ସତ ଜାଣିନି, କିନ୍ତୁ ଏତିକି ଜାଣିଛି ଯେ ଏମିତି ରାତିରେ ଯେତେବେଳେ ମଣିଷ ତାରାଭର ଆକାଶକୁ ଚାହେଁ ନା, ତ ସେମାନଙ୍କର ଯେଉଁ ମିଞ୍ଜି ମିଞ୍ଜି ଆଲୁଅ ମନକୁ ଆଲୋକିତ କରିଦିଏ, ଏବଂ ଇଚ୍ଛା ହୁଏ ମୁଁ ବି ଏମିତି ଗୋଟେ ତାରାଟିଏ ହେଇଯାଆନ୍ତିନି, ଅଳ୍ପ ହଉ ପଛେ କିଛି ଅଞ୍ଚଳକୁ ତ, କିଛି ଲୋକଙ୍କ ଜୀବନକୁ ତ ଆଲୋକିତ କରିପାରନ୍ତି।

କିଛି ଜିନିଷ ଅଭୁଲା ରହିଯାଏ, ତାକୁ କେବେ ବି ଭୁଲି ହୁଏନି। ସେମିତି ଗୋଟିଏ ଗୋଟିଏ ରାତି ଜୀବନରେ ଏଭଳି ବିତେ ଯେ ତାକୁ ମନର ଅଗଣାରୁ କାଢ଼ି ପରିଷ୍କାର କରିହୁଏନି। ତାକୁ ସେମିତି ସଜେଇ ରଖି ଦିଆଯାଏ ମନର ସିନ୍ଦୁକରେ।

ଶୁଣୁଛନ୍ତି ଅଭୁଲା ସ୍କୃତିକୁ ମ୍ୟୁଜିକ୍ ମିତ୍ର ଅନୁସହ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଦିଲ୍ସେ ଦିଲ୍ ତକ୍। ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ରେନ୍ବୋ ଏସ୍ଏମ୍ଏସ୍, ଯେଉଁଥିରେ ଆପଣ ନିଜ ମନପସନ୍ଦର ଗୀତ ଶୁଣିପାରିବେ। ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଆପଣ ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ଫେଭରେଟ୍ ଗୀତର ଫର୍ଷ୍ଟ ଲାଇନ୍ ଲେଖନ୍ତୁ, ସ୍ପେସ୍ ଦେଇ ଗୀତରେ ଯେଉଁ ଫିଲ୍ମ ବା ଆଲବମ୍ର ତା ନାଁ ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ନିଶ୍ଚୟ ଲେଖନ୍ତୁ ଏବଂ ତାପରେ ସିଧା ପଠାଇ ଦିଅନ୍ତୁ 09495963210। ଏଇ ନମ୍ବରରେ ଆମର ହ୍ୱାଟ୍ସଆପ୍ ନମ୍ବର ମଧ୍ୟ ରହିଛି 8895254200, ସେଠି ମଧ୍ୟ ଲେଖି ପଠାଇ ପାରିବେ। ନମ୍ବର ଗୁଡ଼ିକୁ ଆଉଥରେ କହି ରଖୁଛି, ଏସ୍ଏମ୍ଏସ୍ ପାଇଁ 09495963210 ଏବଂ ହ୍ୱାଟ୍ସଆପ୍ ପାଇଁ 8895254200। ଶୁଣୁଥାନ୍ତୁ ଆଉ ଗୋଟେ ବ୍ୟୁଟିଫୁଲ ରୋମାଣ୍ଟିକ ଟ୍ରାକ୍, ଆଉ ଏମିତି ରହିଛି ଆପଣଙ୍କ ସହିତ ମ୍ୟୁଜିକ୍ ମିତ୍ର ଅନୁ ଦିଲ୍ ସେ ଦିଲ୍ ତକ୍।

ଆଲୋକଚନ୍ଦ୍ର ଜେନା ଯାଏ ଲୋକଟକରୁ କରିଛନ୍ତି, ଶୁଣିବାକୁ ଚାହିଁଛନ୍ତି ଲଭ୍ ଏକ୍ସପ୍ରେସ ଚଳଚ୍ଚିତ୍ରର ଏ ବ୍ୟୁଟିଫୁଲ ଟ୍ରାକ୍ ଯାହାକୁ ଗାଇଛନ୍ତି ହ୍ୟୁମନ ସାଗର ଆଣ୍ଡ ଅସୀମା ପଣ୍ଡା।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ। ଚଲୋ ଇଶ୍କ ଲଡ଼ାଏ ଏହି ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି, ଯାହାକୁ ଗାଇଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନିକ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ନରଗୋଡ଼ା ଛତିଶଗଡ଼ରୁ ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ ଲକ୍ଷ୍ମୀ ଦେବୀ ଗୋସ୍ୱାମୀ ଯୋଗେଶପୁରୀ ଟ୍ୱିଙ୍କଲ ଡିମ୍ପଲ ମିନାକ୍ଷୀ ନିଶା ତୁଲସୀ ଅର୍ ଦିଶା ଗୋସ୍ୱାମୀ ଏମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଅଭିମାନ ଚଳଚ୍ଚିତ୍ରର ଏହି ଗୀତଟି ଯାହାକୁ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସକର ଜୀ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କରେଜ ବାଙ୍କିରୁ ବିପୁ ଦାସଙ୍କ କଣ୍ଠରେ ଏକ ଆଧୁନିକ ଗୀତ ଶୁଣିବାକୁ ଚାହିଁଛନ୍ତି ଚାଲନ୍ତୁ ଶୁଣିବା ଏହି ଗୀତଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ରମେଶ ଚନ୍ଦ୍ର ଦାସ, ଚିନ୍ମୟ ଦାସ, ରାନୁସ, ସୋନାଲି ପ୍ରିୟଦର୍ଶିନୀ, ପୁପୁନ ଡୁଗୁ, ଶିବାଂଶ ପାଣି, ସୁନାବେଡ଼ା କୋରାପୁଟରୁ ଶୁଣିବାକୁ ଚାହିଁଛନ୍ତି ପୂଜା ଫୁଲ ଚଳଚ୍ଚିତ୍ରର ଏହି ଗୀତଟି, ଚାଲନ୍ତୁ ଶୁଣିବା।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ମଞ୍ଜୁବାଳା ପାତ୍ର ଅସରଳା ପିଚୁକୁଳି ଖୋର୍ଦ୍ଧାରୁ ଚିହ୍ନା ଚିହ୍ନା ଚଳଚ୍ଚିତ୍ରରୁ ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ ଶୁଣିବାକୁ ଚାହିଁଛନ୍ତି ଗୀତଟି। ତେବେ ଏଇଠି କହି ରଖେ ସାଥୀ, ଯେଉଁ ଗୀତଟି ସେ ଶୁଣିବାକୁ ଚାହିଁଛନ୍ତି ଚାଲନ୍ତୁ ଶୁଣିବା। ଏଇଟା ଗୋଟେ ମୋର ମଧ୍ୟ ବହୁତ ଫେଭରେଟ୍ ଗୀତ, ଚାଲନ୍ତୁ।

ଗଦା ଧିଅ କ୍ଷମା କରିବେ ସତେ ଗଦାଧର ତାରସିଆ ଭୁବନେଶ୍ୱରରୁ ଶୁଣିବାକୁ ଚାହିଁଛନ୍ତି ମୁକଦ୍ଦର କା ସିକନ୍ଦର ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଯାହାକୁ ଗାଇଛନ୍ତି ଲତା ମଙ୍ଗେସ୍କର ଜୀ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ରାୟଧରପୁର ଆରାବଳ ଯାଜପୁରରୁ ଜିତନ ସେଠୀ। ଶୁଣିବାକୁ ଚାହିଁଛନ୍ତି ଉଲ୍କା ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ ଟ୍ରାକ୍।

ପରବର୍ତ୍ତୀ ଗୀତରେ ରିକ୍ୱେଷ୍ଟ କରିଛନ୍ତି କାହ୍ନୁଚରଣ ବେହେରା, ସୁମିତ ମିଲୁ ଏବଂ କାହ୍ନ ନୂଆହାଟ ଡେରାବିଶ କେନ୍ଦ୍ରାପଡ଼ାରୁ। ରାଜା ହିନ୍ଦୁସ୍ତାନୀର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି। ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତି କୁଟୀର ସେକ୍ଟର 12 CDA କଟକରୁ ଅଜନବୀ ଚଳଚ୍ଚିତ୍ରର କିଶୋର କୁମାର ଗାଇଥିବା ଗୋଟିଏ ବ୍ୟୁଟିଫୁଲ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି ଚାଲନ୍ତୁ ଶୁଣିବା ଏହି ଗୀତଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ପ୍ରେମାନନ୍ଦ ମହାପାତ୍ର ଦୁର୍ଗାପୁର ବାଙ୍କୀ କଟକରୁ। ଶୁଣିବାକୁ ଚାହିଁଛନ୍ତି କଭି କଭି ଚଳଚ୍ଚିତ୍ରର ଏହି ଗୀତଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ବାଙ୍ଗୁଆରୀରୁ ବିଜୟ, ପିଙ୍କି, ରିକୁ, ଚିକୁ, ତେବୁ, ରୁବି, କୁନୁ, ସୋନୁ ଏବଂ ସୋମ। ଶୁଣିବାକୁ ଚାହିଁଛନ୍ତି ତପ ଚଳଚ୍ଚିତ୍ରର ଅକ୍ଷୟ ମହାନ୍ତି ଗାଇଥିବା ଗୀତଟି।

ଜମସେଦପୁର ଝାଡ଼ଖଣ୍ଡରୁ ଶୁଣିବାକୁ ଚାହିଁଛନ୍ତି ଦେବେନ୍ଦ୍ର ତାନ୍ତି, ରାକେଶ ତାନ୍ତି, ପ୍ରକାଶ, ନିଶା କୁମାରୀ, ରେଶ୍ମା କୁମାରୀ, ଦୀପାଲି କୁମାରୀ ଏବଂ ଦେବେନ୍ ଜୀ ଏହି ଗୀତଟି।

ଏଇଠି ଶେଷ କରୁଛୁ ରେନ୍ବୋ ଏସ୍ଏମ୍ଏସ୍କୁ। ରାତି 11ଟାରେ ଆପଣ ଶୁଣିପାରିବେ ହିନ୍ଦୀରେ ସମ୍ବାଦ ଓ ପରେ ପରେ ନ୍ୟୁଜ୍ ହେଡ୍ଲାଇନ୍ସ 11:05। ଏମିତି ରହିଥାନ୍ତୁ ଆମ ସହ ଦେଲ୍ ସେ ଦେଲ୍ ତାକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 11:07 ଚାଲନ୍ତୁ ଜାଣିଯିବା ପାଣିପାଗ ପାଣିପାଗର ପୂର୍ବାନୁମାନରୁ ଜଣାଯାଏ ଯେ ଆଗାମୀ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଭଦ୍ରକ କେନ୍ଦ୍ରାପଡ଼ା ଜଗତସିଂହପୁର ବରଗଡ଼ କନ୍ଧମାଳ ରାୟଗଡ଼ା କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ଘଡ଼ଘଡ଼ି ବିଜୁଳି ସହ 40-50 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ଏଠାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତାଛଡ଼ା ଯାଜପୁର କଟକ ଝାରସୁଗୁଡ଼ା ସମ୍ବଲପୁର ସୋନପୁର ନୂଆପଡ଼ା ବଲାଙ୍ଗୀର କଳାହାଣ୍ଡି ନବରଙ୍ଗପୁର ମାଲକାନଗିରି ଗଜପତି ଗଞ୍ଜାମ ପୁରୀ ଖୋର୍ଦ୍ଧା ଏବଂ ନୟାଗଡ଼ଠାରେ ମଧ୍ୟ ଘଡ଼ଘଡ଼ି ବିଜୁଳି ସହ 30-40 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଏହାଛଡ଼ା ଓଡ଼ିଶାର ଅନେକ ଅଞ୍ଚଳରେ ହାଲକାରୁ ମଧ୍ୟମ ଧରଣର ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇପାରେ। ପାଣିପାଗର ସୂଚନା ବର୍ତ୍ତମାନ ପାଇଁ ଏତିକି। ଏବେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ଆସନ୍ତାକାଲି ସକାଳ 6:05 ଅଧିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 75ତମ ଭାଗ ଶୁଣିବେ ସକାଳ 6:40 7:10 ରହିଛି ଆମର ସ୍ୱାସ୍ଥ୍ୟ ବିଷୟ ଦାନ୍ତ ଏବଂ ମୁଖ ଗହ୍ୱରର ଯତ୍ନ ଆଲୋଚନା କରିବେ ଡାକ୍ତର ରବିରଞ୍ଜନ ସାହୁ। ସକାଳ 7:25 ରହିଛି ଶୁଭ ସକାଳ ମର୍ଣ୍ଣିଂ ମେଲୋଡି 8:30 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9:00 ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ଯୋଗେ ଆପଣ ନିଜର ମତ ରଖିପାରିବେ। ସକାଳ 10:00 ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଯେଉଁଠିକି ଆପଣ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ଜରିଆରେ ଅନୁରୋଧ କରିପାରିବେ ନିଜ ମନ ପସନ୍ଦର ଗୀତ। କଳାକାର ସକାଳ 11:30 ଶୁଣିବେ କେତୋଟି ପୁରୁଣା ହିନ୍ଦୀ କଥାଚିତ୍ର ଗୀତ କିଛି କଥା କିଛି ଗୀତ ମଧ୍ୟାହ୍ନ 12:00 ସମୟରେ। ତେବେ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମ ରହିଛି 1:10 ଯେଉଁଥିରେ ନିର୍ଦ୍ଧାରିତ ବିଷୟରେ ଆପଣ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ କରି ନିଜ ମତ ରଖିପାରିବେ। ଏଥିଲା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ସକାଳ 5:53 ପର୍ଯ୍ୟନ୍ତ। ଆପଣଙ୍କ ସହ ଆମର ଦେଖା ହେବ ଆସନ୍ତାକାଲି ସକାଳ 5:55। ସେତେବେଳେ ଯାଏଁ ଦିଅନ୍ତୁ ବିଦାୟ। ଶୁଭରାତ୍ରୀ। ନମସ୍କାର।

ଈଶ୍ୱର ହେଉଛନ୍ତି ସକଳ ତତ୍ତ୍ୱର ଆଧାର, ସେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ନିୟାମକ। ତାଙ୍କ ବ୍ୟାପ୍ତି ହେଉଛି ଅସୀମ। ସିଏ ହେଉଛନ୍ତି ପାଳନକର୍ତ୍ତା, ସିଏ ହିଁ ତ୍ରାଣକର୍ତ୍ତା। ଜଗତର ସୃଷ୍ଟିରେ ସିଏ, ଅନ୍ତରେ ସିଏ, ସିଏ ସର୍ବତ୍ର ବିଦ୍ୟମାନ। ତାଙ୍କ ବିନା ଏ ରାତି ସରେ ନା କି ସକାଳ ହୁଏ ନା। ଆସନ୍ତୁ ପ୍ରଭୁଙ୍କ ନାମ ନେଇ ଆଜିର ଏ ନୂଆ ଆଉ ପବିତ୍ର ସକାଳକୁ ଆରମ୍ଭ କରିବା। ତାଙ୍କରି ନାମ ଗାନ କରି, ତାଙ୍କୁ ହିଁ ପ୍ରାର୍ଥନା କରି ଆଜି ନୂଆ ଦିନର ଶୁଭାରମ୍ଭ କରିବା।

ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ପ୍ରଭୁ ପରମ ବ୍ରହ୍ମଙ୍କର ନାମ ନେଇ ଆରମ୍ଭ କରିଛେ ଆମେ ଆମର ଆଜିର ଏ ନୂଆ ସକାଳକୁ। ଆମ ମନ ମଧ୍ୟରେ ଈଶ୍ୱରଙ୍କର ବାସ ଥାଏ, ତେଣୁ ମନ ସବୁବେଳେ ନିଷ୍କପଟ ରହିବା ଉଚିତ, କାରଣ ସରଳ ମନ ଦ୍ୱାରା ହିଁ ସକାରାତ୍ମକ ଶକ୍ତି ମିଳେ ଆମକୁ। କର୍ମ କରିବାର ଇଚ୍ଛା ବଢ଼ିଥାଏ ମନରେ, ମନ ଉପରେ ଆମର ନିୟନ୍ତ୍ରଣ ରହିଥାଏ, ଯାହାଦ୍ୱାରା ସୁଖ

ଯେତେବେଳେ ଆମେ କର ଯୋଡ଼ିନ ଈଶ୍ୱରଙ୍କ ପାଦ ତଳେ ନିଜକୁ ସମର୍ପଣ କରୁ, ସେତେବେଳେ ପ୍ରଭୁଙ୍କର କୃପା ଆମକୁ ମିଳିଥାଏ। ଏ ମନ ପ୍ରଭୁଙ୍କ ଭକ୍ତି ଭାବରେ ହଜିଯାଇଥାଏ। ପ୍ରଭୁଙ୍କ ସହ ଜଡ଼ିତ ହେବା ପାଇଁ, ତାଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ସବୁଠୁ ସରଳ ମାଧ୍ୟମ ହେଉଛି ପୂଜା, ଆରାଧନା, ଧ୍ୟାନ, ଯୋଗ। ପୂଜା କରିବା ଦ୍ୱାରା କେବଳ ଐଶ୍ୱର୍ଯ୍ୟ ଶକ୍ତିର ଅନୁଭୂତି ମିଳେ ତା ନୁହେଁ, ବରଂ ଆମ ଜୀବନରେ ଅନୁଶାସନ, ପରିଶ୍ରମ କରିବାର କ୍ଷମତା ଆଉ ଧୈର୍ଯ୍ୟ, ଦୂରଦର୍ଶିତା ଅନେକ ପରିମାଣରେ ବଢ଼ିଯାଇଥାଏ। ଈଶ୍ୱରଙ୍କର କରୁଣା ପ୍ରାପ୍ତ ହେବା ପରେ ମନରେ ଐଶ୍ୱର୍ଯ୍ୟ ଶକ୍ତି ପ୍ରବାହିତ ହୁଏ।

ସେଇ ଐଶ୍ୱରୀୟ ଶକ୍ତି ଯାହା ଆମକୁ ଜୀବନରେ ଆଗକୁ ବଢ଼ିବାରେ ମଧ୍ୟ ସାହାଯ୍ୟ କରେ। ସବୁ ସୁବିଧା ଅସୁବିଧାକୁ ଆଡ଼େଇ ଜୀବନର ରାସ୍ତାରେ ଆଗକୁ ବଢ଼ିବାର ପ୍ରେରଣା ଦିଏ। ତେଣୁ ନିଜ ମନ, ନିଜ ଧ୍ୟାନ, ନିଜ ପ୍ରାଣ ସବୁକିଛି କେନ୍ଦ୍ରିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କ ପାଦ ଚରଣରେ ନିଜ ଭକ୍ତି ପୁଷ୍ପାଞ୍ଜଳି।

ଭଗବାନ ଅଛନ୍ତି, ତେଣୁ ଭକ୍ତି ଅଛି, ଭକ୍ତି ଅଛି, ବିଶ୍ୱାସ ଅଛି, କାରଣ ଭକ୍ତ ଅଛନ୍ତି। ସରଳ ମନ, ନିର୍ମଳ ହୃଦୟ, ଯେଉଁ ହୃଦୟରେ

ମାନଙ୍କ ପାଇଁ ସ୍ନେହ ଶ୍ରଦ୍ଧା ଦୟା ଥିବ, ଯିଏ ନିଜର ଆତ୍ମନିୟନ୍ତ୍ରଣ କରିପାରୁଥିବ ସେ ହିଁ ପ୍ରକୃତ ଆଉ ତମ ଭକ୍ତ ହୋଇପାରିବ। ସେ ନିର୍ମଳ ମନରେ ଭକ୍ତିଭାବ ସହିତ ଈଶ୍ୱରଙ୍କୁ ସ୍ମରଣ କରି ଆରମ୍ଭ କରିବା ଆମର ଏଇ ଜୀବନର ଯାତ୍ରାକୁ, ଆଜି ସକାଳର ନୂଆ ଯାତ୍ରାକୁ। ଏଇ ନୂଆ ଯାତ୍ରାରେ ପ୍ରଭୁଙ୍କର ଆଶିଷ ଆମକୁ ମିଳୁ ଆଉ ଏଇ ଦିନଟି ଶୁଭମୟ ମଙ୍ଗଳ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
2: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
3: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସ୍ଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
2: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁବାଟିକାରେ ଶିଶୁ ଉପକୃତ ଓ SCBC ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
3: ବିକାଶର ଧାରା ଓଡ଼ିଶା ସାରା।

0: କେଉଁ ଗୀତ ଶୁଣିଲେ ଆପଣଙ୍କ ମନ ଖରାପ ଥିଲେ ଭଲ ହେଇଯାଏ? ଆପଣଙ୍କ ଖରାପ ମନ ଥିବା ସମୟରେ କୋଉ ଗୀତ ଶୁଣିବା ପାଇଁ ଆପଣ ପସନ୍ଦ କରନ୍ତି? ଆଜିର ପ୍ରଥମ କଲ୍ଟି ବର୍ତ୍ତମାନ ଆସିଯାଇଛି ମୋ ପାଖକୁ, ଦେଖିବା କିଏ କଲ୍ କରିଛନ୍ତି। ହ୍ୟାଲୋ,
1: କଲ୍ ମ୍ୟାଡାମ ନମସ୍କାର, ମୁଁ ଜଗତସିଂହପୁରରୁ ଡଲି କହୁଛି।
0: ଡଲି ମ୍ୟାଡାମ ନମସ୍କାର, କେମିତି ଅଛନ୍ତି? ବହୁତ ଦିନ ପରେ କଲ୍ କଲେ।
1: ଆଜ୍ଞା, ମୁଁ ଫାର୍ଷ୍ଟ କ୍ଲାସ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ଭଲ ଅଛି। ଡଲି ମ୍ୟାଡାମ, ଆଜି
1: ମ୍ୟାଡାମ ଦେଖନ୍ତୁ, ଆମେ ଯେତେବେଳେ ଘରେ କିଛି ଗୋଟେ କାମ କରୁଥିବା କି ବାଥରୁମରେ ଥବା କି କୋଉଠି ଗୋଟେ ଯିବା ଆସିବା କରୁଥିବା, ମନକୁ ଅନେକ ଗୀତ ଆସେ। ତେଣୁ ମୋର ଫେଭରେଟ ଗୀତ ହେଲା, ମୋର ଯେତେବେଳେ ମୋ ମନଟା ଦୁଃଖ ହୁଏ, କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମର ଅଟେ ଅନନ୍ତ ଅପାର। ମତେ ଏଇ ଗୀତଟି ବହୁତ ଭଲ ଲାଗେ।
0: ଆଚ୍ଛା, ଆପଣ ପ୍ରାୟ ଟାଇମ୍ ଏଇ ଗୀତକୁ ହିଁ ଶୁଣନ୍ତି?
1: ଆଜ୍ଞା, ଏ ଗୀତଟା ମତେ ଶୁଣିଲେ ଟିକେ ଭଲ ଲାଗେ। ଆଉ ଶ୍ୟାମ ତେରି ବଂଶୀ ପୁକାରେ ରାଧା ନାମ।
0: ବାହ, ବହୁତ ସୁନ୍ଦର ଗୀତ କହିଲେ। ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି,
1: ନମସ୍କାର।
0: ନମସ୍କାର ଶ୍ରୋତା ବନ୍ଧୁ, କିଛି ସଙ୍ଗୀତ ଏମିତି ବି ଅଛି ଯାହା ଆମ ମନର କଥାକୁ ବୁଝିପାରେ, ଆମ ମନର ଭାବକୁ ବୁଝିପାରେ। ଆଉ ସେଇ ସମୟରେ, ଯୋଉ ସମୟରେ ଆମ ମନ ଖରାପ ଥାଏ, ତାକୁ ଠିକ୍ କରିବା ପାଇଁ ସଙ୍ଗୀତ ଆମକୁ ବହୁତ ସାହାଯ୍ୟ କରେ। ତେବେ ସେଇ ଗୀତଟି କୋଉ ଗୀତ, ଯୋଉ ଗୀତଟା ଆପଣଙ୍କ ଖରାପ ମନକୁ ଭଲ କରିପାରେ? ବର୍ତ୍ତମାନ ଆଉ ଗୋଟେ କଲ୍ ଆସିଛି, କଲ୍ଟି ନେଇଯିବା। ହ୍ୟାଲୋ,
2: ହ୍ୟାଲୋ ମ୍ୟାମ୍ ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଥିଲେ?
2: ଜୟ ଜଗନ୍ନାଥ, ମୁଁ ସୁନୀଲ କାନ୍ତ ମା, ଖତରାସ କଟକରୁ କହୁଛି।
0: କେମିତି ଅଛନ୍ତି ଆପଣ? ବହୁତ ଦିନ ପରେ କଲ୍ କଲେ।
2: ବହୁତ ଭଲ, ବହୁତ ଭଲ ଅଛି। ଆଉ ଆପଣଙ୍କର ତ ମୁଁ ଦେଖୁଛି ସବୁ ମଜା ମଜା କଥା, ଆଉ ଭଲ ଅଛି, ମୋଟାମୋଟି ଭାବରେ ଭଲ ଅଛି।
0: ଆଚ୍ଛା, କଣ କୋଉ ଗୀତ ବିଷୟରେ ଆଜି ଆପଣ କହିବେ, ଯୋଉଟା ଆପଣଙ୍କ ମନ ଖରାପ ଥିଲେ ତାକୁ ଭଲ କରିବାରେ ସାହାଯ୍ୟ କରେ?
2: ଆକ୍ଚୁଆଲି ଅପା କଣ ହୁଏ, ଯେତେବେଳେ ମନରେ ଗଭୀର ଆଘାତ ଲାଗିଥାଏ, ମନରେ ଯେତେବେଳେ ବ୍ୟଥା ଥାଏ, ସେତେବେଳେ ମୁଁ ଆକ୍ଚୁଆଲି ପାଥରଟି ଗୀତ ଗୁଡା ମୁଁ ଟିକେ ଶୁଣିବାକୁ ଭଲ ପାଏ, କାହିଁକି ନା ସେ ମାନେ ଦୁଃଖଟାକୁ ମୁଁ ଆଉ ଟିକେ ଅଧିକା ଅନୁଭବ କରିବାକୁ ଚେଷ୍ଟା କରେ।
0: ଆଉ
2: ସେମିତି ଗୀତ ହଉଛି କଣ, ଗୋଟା ଗୀତର ଜହ୍ନ ହବ ତୁମେ ଝୁର ନା, ସେଇ ଟାଇପ୍ ର ଗୀତ। ତାପରେ ଆଉ ଗୋଟେ ଅଛି ଆମର ଗୀତ, ଏ ଦୁନିଆ ବୁକରେ ବଞ୍ଚିବାକୁ ହେଲେ, ଏଇ ଟାଇପ୍ ର ଗୀତ ଗୁଡା ମୁଁ ଶୁଣେ ସେ ଟାଇମ୍ରେ।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର।
2: ନମସ୍କାର ନମସ୍କାର।
0: ଶ୍ରୋତା ବନ୍ଧୁ, ଆପଣମାନେ ବି କଲ୍ କରନ୍ତୁ 06712303153 ନମ୍ବରରେ, ଆଉ ମୋ ସହିତ ସେୟାର କରନ୍ତୁ କି ଆପଣଙ୍କ ମନ ଯେତେବେଳେ ଖରାପ ଥାଏ ନା, ସେତେବେଳେ କୋଉ ଗୀତଟି ଆପଣଙ୍କ ମନକୁ ସାନ୍ତ୍ୱନା ଦେଇପାରେ, ଆପଣଙ୍କ ମନକୁ ବୁଝେଇ ଦେଇପାରେ, ଆପଣଙ୍କୁ ଟିକେ ଭଲ ଫିଲ୍ ହୁଏ। ଦେଖିବା କିଏ ଅଛନ୍ତି ବର୍ତ୍ତମାନ ଫୋନ୍ ଲାଇନ୍ରେ। ହ୍ୟାଲୋ,
3: ଅଶୋକ କୁଣ୍ଡା ମଧୁପାଟଣା କଟକ।
0: କଣ କହିବେ, କୋଉ ଗୀତ ବିଷୟରେ ଆଜି ଆପଣ କହିବେ?
3: ଏ ଜୀବନ ଯୌବନ ସବୁ ପରା ତୁମ ଦାନ, କିଛି ଦେଇନା ବୋଲି କରିବି କି ଅଭିମାନ।
0: ବହୁତ ସୁନ୍ଦର ଗୀତଟି, ବହୁତ ସୁନ୍ଦର ଭଜନଟି ଆପଣ କହିଲେ। ତ ଏଇ ଗୀତ ଆପଣଙ୍କ ମନ ଖରାପ ଥିଲେ ଆପଣଙ୍କ ମନକୁ ଠିକ କରିବାରେ ସାହାଯ୍ୟ କରେ?
3: ସବୁ ସେଇ ପ୍ରଭୁଙ୍କର, ମଣିଷ ନିମିତ୍ତ ମାତ୍ର, କରି କରାଉ ଥାଉ ତୁଇ
0: ଅଶୋକ ବାବୁ, ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ ଆପଣଙ୍କ ପସନ୍ଦର ଗୀତଟି, ଆପଣଙ୍କ ମନକୁ ଯୋଉ ଗୀତଟି ସାନ୍ତ୍ୱନା ଦେଇପାରେ, ଯୋଉ ଗୀତଟି ଆପଣଙ୍କ ମନକୁ ଠିକ୍ କରିଦେଇପାରେ, ସେ ଗୀତ ବିଷୟରେ କହିଲେ। ବହୁତ ବହୁତ ଧନ୍ୟବାଦ। ରହିଲେ, ନମସ୍କାର।
3: ଧନ୍ୟବାଦ।

0: କୋଇଲମାର ନମସ୍କାର, ଭୁବନେଶ୍ୱରରୁ କହୁଥିଲି କୃପା ସିନ୍ଧୁ କବି।
1: କେମିତି ଅଛନ୍ତି ଆପଣ, ଦେହ ଭଲ ହେଲାଣି?
0: ବଢିଆ ଫାଇନ ଅଛି।
1: ଆଚ୍ଛା,
0: ଆଉ ବଢିଆ ସୁନ୍ଦର ଟପିକ ଆଜି ରଖିଛନ୍ତି, ଯୋଗ ଦିବସ, ପୁଣି ମ୍ୟୁଜିକ ଡେ, ପୁଣି କହିଲେ ପୁଣି ତା ସାଙ୍ଗେ ଫାଦର୍ସ ଡେ।
1: କଣ ଆଜି ମାନେ ପୁରା ଧମାକା ହେଇଯାଇଛି, ମାନେ ଗୋଟେ ଦିନରେ ସବୁ ପଡିଯାଇଛି।
0: ଆଜ୍ଞା ଆଜ୍ଞା
1: ଆଜ୍ଞା। କୋଉ ଗୀତ, କୋଉ ଗୀତ ବିଷୟରେ କହିବେ ଆପଣ, ଯୋଉ ଗୀତଟି ଗାଇଲେ ସେଇ ଗୀତ?
0: ଏଇ ଗୀତରେ ନାହିଁ, ମୋର ଆଉ ଗୋଟେ ଅଛି, କୁଛ ବି ନହିଁ ରହେତା ଦୁନିଆ ମେ ଲୋଗୋ ରହେ ଜାତି ହେ ଦୋସ୍ତି। ଏଇ ଗୀତଟା ମତେ ଭାରି ପ୍ରିୟ ଲାଗେ। ଆହୁରି ବହୁତ ଗୀତ ଅଛି, ଏମିତି କିଛି ଗୀତ ନାହିଁ, ପୁରା ଓଲ୍ଡ ଗୀତ ଗୁଡା ଛାଡିଦେଲେ ଆଉ ଯେତେ ଗୀତରେ ଅଛି ମୁଁ ସ୍ୱର ସବୁ ଅଧା ଅଧା ଧାପିବି।
1: ଆଚ୍ଛା, ନାଇଁ ମୁଁ ପଚାରିଛି କି ଆପଣଙ୍କ ମନ ଖରାପ ଥିଲା ବେଳେ ଆପଣ କୋଉ ଗୀତ ଶୁଣନ୍ତି?
0: ନାଇଁ ଏଇଟା ଗୋଟେ ଅଛି, ଆଉ ଗୋଟେ ଅଛି ଭଜନ ବି ଅଛି, ମତେ ଏଗୁଡା ଟିକେ ବେଶୀ ଆଉ ସ୍ଲୋ ଗୀତ, ଯେମିତିକି ଧମାକା ଭଳିଆ ଗୀତ ନୁହଁ, ସ୍ଲୋ ଗୀତ ଯେମିତି ନାଇନ ହିଟ୍ସର ସବୁ ଗୀତ ଥାଏ, ମିଥୁନର ହଉ କି ଅନ୍ୟ ହଉ, ଏଗୁଡା ଟିକେ ଶୁଣିବାକୁ ଭାରି ଭଲ ଲାଗେ।
1: ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି, ନମସ୍କାର। ଶ୍ରୋତା ବନ୍ଧୁ, ଆଜି ଆମେ ଜଷ୍ଟ ଗୋଟେ ଦିନ ପୂର୍ବରୁ ହିଁ ଆମେ ଆପଣଙ୍କ ଫେଭରେଟ୍ ଗୀତ ବିଷୟରେ କଥା ହେଇଥିଲେ, ଆପଣଙ୍କ ପସନ୍ଦିଦା ଗୀତ ବିଷୟରେ କଥା ହେଇଥିଲେ, ତେଣୁ ଆଜି ଆମେ ଫୋକସ୍ କରିବା କି କୋଉ ଗୀତ ଶୁଣିଲେ ଆପଣଙ୍କ ମନ ଖରାପ ଥିଲେ ବି ଭଲ ହେଇଯାଏ। ଆପଣ ଟିକେ ଚିନ୍ତା କରିବେ ନା, ଆପଣ ଜାଣିପାରିବେ ଆପଣଙ୍କ ମନ ଖରାପ ଟାଇମ୍ରେ ଆପଣ କୋଉ ଗୀତ ଶୁଣନ୍ତି, ଆଉ ସେଇ ଗୀତଟି ଆପଣଙ୍କୁ କେତେ ରିଲାକ୍ସ କରିଦେଇଥାଏ, ବା ଆପଣଙ୍କୁ ଆଉ ଟିକେ ମୋଟିଭେଟ୍ କରେ ଆଗକୁ ବଢ଼ିବାରେ, ବା ଆଉ ଟିକେ ଦୁଃଖରେ ମାନେ ଦୁଃଖୀ ହେଇଯିବାକୁ ଆପଣଙ୍କୁ ଭଲ ଲାଗେ ସେଥିପାଇଁ ଆପଣ ସେଇ ଗୀତଟିକୁ ଶୁଣନ୍ତି। ଏମିତି ବହୁତ କିଛି କାରଣ ଥାଏ ଆମର, ଯାହା ପାଇଁକି ଆମେ ପର୍ଟିକୁଲାର ଗୋଟେ ଗୀତ ବାରମ୍ବାର ଶୁଣୁ ଯୋଉ ଟାଇମ୍ରେ ଆମ ମନ ଖରାପ ଥାଏ। ତେବେ ସେମିତି ଗୋଟେ ଗୀତ ଆପଣଙ୍କ ଜୀବନରେ କୋଉ ଗୀତଟି ଅଛି ସେ ବିଷୟରେ ମୁଁ ଜାଣିବା ପାଇଁ ଆଜି ଆପଣଙ୍କୁ ରିକ୍ୱେଷ୍ଟ କରିଛି। ଆପଣମାନେ କଲ୍ ବି କରିଛନ୍ତି, ଆଉ ଗୋଟେ କଲ୍ ଆସିଯାଇଛି ବର୍ତ୍ତମାନ, ଦେଖିବା କିଏ କଲ୍ କରିଛନ୍ତି। ହ୍ୟାଲୋ,
2: ହ୍ୟାଲୋ ମ୍ୟାଡମ୍,
1: ନମସ୍କାର, କିଏ କହୁଥିଲେ?
2: ସୁରେନ୍ଦ୍ର ପାତ୍ର କହୁଥିଲି, ଯାଜପୁର ବୈତରଣୀ ରୋଡ।
1: ବହୁତ ଦିନ ପରେ କଲ୍ କଲେ, କେମିତି ଅଛନ୍ତି?
2: ଆଉ ମ୍ୟାଡମ୍ ଭଲ ଅଛି, ଆଉ ଆପଣଙ୍କର ଖାସ କରି ମର୍ଣ୍ଣିଂ ଶୋ ରେ ଯୋଉ ଟପିକ ସବୁ ରଖୁଛନ୍ତି ନା, ପୁରା ଦିଲସେ ଦିଲସେ ଦିଲସେ ଧନ୍ୟବାଦ, ପୁରା
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆପଣଙ୍କୁ ବି ବହୁତ ଧନ୍ୟବାଦ ଯେ ଆପଣଙ୍କୁ ଭଲ ଲାଗୁଛି, ଆଉ ଆପଣ ସେୟାର କରିବା ପାଇଁ ନିଜ ମନର କଥା କଲ୍ ବି କରିଛନ୍ତି, ଥ୍ୟାଙ୍କ ୟୁ ସୋ ମଚ୍। କୁହନ୍ତୁ ଏବେ କୋଉ ଗୀତ ଏମିତି ଅଛି ଯୋଉଟା ଆପଣଙ୍କ ମନ ଦୁଃଖ ଟାଇମ୍ରେ ଆପଣ ଶୁଣନ୍ତି?
2: ମ୍ୟାଡମ୍ ମତେ ତ ସେଗୁଡା ବହୁତ କିଛି ଗୀତ ଅଛି, କିନ୍ତୁ ମତେ ଯେତେ ମନ୍ଦୁକ ଥିଲେ ବି କି ମୁଁ ଖୁସିରେ ଥିଲେ ବି ମୋର ଗୋଟିଏ ଗୀତ ସବୁବେଳେ ମୋ ମାଇଣ୍ଡରେ, ମାନେ ଯେକୌଣସି କାମ କରୁଥିବି ମାଇଣ୍ଡରେ ଏଇଟା ମାନେ ଗୁଡୁଗୁଡ଼ି ହଉଥିବି, ଯୋଉଠି କାମ କରୁଥିଲେ ବି ଶୋଇଥିଲେ ବି ବସିଥିଲେ ବି, ଯଦି ମ୍ୟାଡମ୍ ଟିକେ ଅନୁମତି।
1: ନିହାତି, ଆଜି ସଙ୍ଗୀତ ଦିବସ ଆଉ ମୁଁ ମନା କରିବି ଆପଣ ମାନଙ୍କୁ ଗୀତ ଗାଇବା ପାଇଁ, ଏମିତି ହେଇପାରିବନି।
2: ଆଜ୍ଞା ଆଜ୍ଞା।
3: ये क्यों हुआ, कब से संभाला था दिल को कहां खो गया, ये क्या हुआ ये क्यों हुआ कब से संभाला था दिल को कहां।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଦିଲ୍ ସେ ଦିଲ୍ ତକ୍ରେ କୋୟାଲ ଆପଣମାନଙ୍କ ସାଥିରେ ଅଛି ଆଉ ଆଜିର ଏଇ ବ୍ୟୁଟିଫୁଲ୍ ମର୍ଣ୍ଣିଂକୁ ଆପଣମାନଙ୍କୁ ୱାନ୍ସ ଏଗେନ୍ ସ୍ୱାଗତ କରୁଛି କଥାବାର୍ତ୍ତା ଚାଲିଛି ଆପଣମାନଙ୍କ ସହିତ ଆଜି ୱାର୍ଲଡ ମ୍ୟୁଜିକ୍ ଡେ ତେଣୁକରି ଆପଣମାନଙ୍କର ମନର କଥା ଜାଣିବା ପାଇଁ ମୁଁ ଚେଷ୍ଟା କରୁଛି ଆଉ ବୁଝିବାକୁ ଚେଷ୍ଟା କରୁଛି କୋଉ ଗୀତ ଏମିତି ଅଛି କୋଉ ସଙ୍ଗୀତ ଏମିତି ଅଛି ଯୋଉଟା ଆପଣଙ୍କ ଖରାପ ମନକୁ ବି ଠିକ କରିଦେଇପାରେ ବର୍ତ୍ତମାନ ଆଉ ଜଣେ ବନ୍ଧୁ ମୋର ଫୋନ୍ ଲାଇନ୍ରେ ଅଛନ୍ତି କଥା ହେଇଯିବା ତାଙ୍କ ସାଙ୍ଗରେ ହ୍ୟାଲୋ
1: ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କି କହୁଥିଲେ
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର ଜଗତସିଂହପୁର
0: କୁହନ୍ତୁ କୋଉ ଗୀତ ବିଷୟରେ ଆପଣ ଆଜି କହିବେ
1: ସବୁ ପ୍ରକାର ସଙ୍ଗୀତ ମତେ ଭଲ ଲାଗେ ବେଶୀ ମତେ ଭଜନ ବେଶୀ ଭଲ ଲାଗେ ମା ସରଳାଙ୍କର ମଙ୍ଗଳାଙ୍କର କାଳୀଙ୍କର ତା ସହିତ ଜଗନ୍ନାଥଙ୍କର
0: ମୁଁ ପଚାରିଛି କୋଉ ଗୀତ ଏମିତି ଅଛି ଯୋଉଟା ଆପଣଙ୍କ ଖରାପ ମନକୁ ଠିକ କରିଦେଇପାରେ ଭଲ ତ ସେମିତି ଆମକୁ ହଜାରେ ଗୀତ ଲାଗେ କିନ୍ତୁ ତା ଭିତରୁ ଗୋଟିଏ ଗୀତ ଏମିତି ଥାଏ ଯୋଉ ଗୀତକୁ ବାରମ୍ବାର ଶୁଣୁ ଆମେ ଯେତେବେଳେ ଆମ ମନ ଖରାପ ଥାଏ ସେ ଗୀତରୁ ଆମକୁ ପ୍ରେରଣା ବି ମିଳେ ଉତ୍ସାହିତ ବି କରେ ସେ ଗୀତ ଆମକୁ ଏବଂ ଆମ ମନକୁ ଭଲ କରିବାରେ ସାହାଯ୍ୟ ବି କରେ ସେମିତି ଗୋଟେ ଗୀତର ନାଁ କୁହନ୍ତୁ
1: ରାତିଦିନ ଅନିନ୍ଦ୍ରା ଜଗିଛନ୍ତି ବୋଲି ଆମେ ସୁଖ ନିଦ୍ରାରେ ଶୋଉଛୁ ସେଟା ବହୁତ ବଢିଆ ଲାଗେ
0: କୋଉ ଗୀତ ବିଷୟରେ କହୁଛନ୍ତି
1: ମୁଁ କହୁଛି ଗୋଟେ ଦେଶାତ୍ମବୋଧକ ଗୀତ ଯୋଉଟାକ ଲତା ମଙ୍ଗେସ୍କର ବୋଲିଛନ୍ତି ମେରେ ବତନ କେ ଲୋକ ଜରା ଆଖ ମେ ଭରଲୋ ପାନି
0: ଆଚ୍ଛା ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ ରହିଲି ନମସ୍କାର ଶ୍ରୋତା ବନ୍ଧୁ ଆପଣ ମଧ୍ୟ କଲ୍ କରିପାରିବେ 06712303153 ନମ୍ଘରରେ ଆଉ ମୋ ସହିତ ସେୟାର କରିପାରିବେ କୋଉ ଗୀତ ଏମିତି ଅଛି ଯୋଉ ଗୀତଟି ଆପଣଙ୍କୁ ମନ ଖରାପ ଥିବା ସମୟରେ ଆପଣଙ୍କର ସାଥିଟିଏ ହେଇପାରେ ଦେଖନ୍ତୁ ପ୍ରଥମେ ଆପଣ ବୁଝନ୍ତୁ ମୁଁ କ'ଣ ପଚାରିଛି ଗୀତ ତ ଏମିତି ବହୁତ ଅଛି ଏବଂ ଆମକୁ ଅନେକ ଗୀତ ଭଲ ବି ଲାଗେ ଆଉ ଜଣେ ଜଣେ ଅଛନ୍ତି ତାଙ୍କୁ ପ୍ରତ୍ୟେକଟି ଗୀତ ଭଲ ଲାଗେ କାହିଁକି ନା ସେମାନେ ମ୍ୟୁଜିକ୍କୁ ହିଁ ଭଲ ପାଆନ୍ତି ତେଣୁ ଗୀତ ବହୁତ ଅଛି କିନ୍ତୁ ତା ଭିତରେ ଏମିତି ଗୋଟେ ଗୀତ ଥିବ ଯେଉଁ ଗୀତଟି ଆପଣଙ୍କ ମନକୁ ସାନ୍ତ୍ୱନା ଦେଇପାରୁଥିବ ମାନେ ମନ ଖରାପ ଥିଲାବେଳେ ଆପଣ ତାକୁ ଯଦି ଶୁଣୁଛନ୍ତି ଆପଣଙ୍କ ମନକୁ ସେ ବୁଝେଇ ଦେଇପାରୁଥିବ ସେଇ ଗୀତଟିର ନାଁ ଆଜି ଆପଣଙ୍କୁ ମୋ ସହିତ ସେୟାର କରିବାର ଅଛି ଆଉ ଗୋଟେ କଲ୍ ବି ଆସିଯାଇଛି ଦେଖିବା କିଏ କଲ୍ କରିଛନ୍ତି ହ୍ୟାଲୋ
2: ହ୍ୟାଲୋ ମ୍ୟାମ୍ ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର କିଏ କହୁଥିଲେ
2: ପ୍ରଫୁଲ୍ଲ ପ୍ରଧାନ କହୁଥିଲି କୁଆରପାଳ ମାଣିଆମ
0: କୋଉ ଗୀତ ବିଷୟରେ କହିବେ ଆଜି
2: ଦେଖନ୍ତୁ ସବୁ ଗୀତ ତ ଭଲ ଲାଗେ କିନ୍ତୁ ମତେ ବେଶୀ ଭଲ ଲାଗେ ଆରତୀର ଗୋଟେ ଅଛି ମା ତୁମେ ଜଗତର ସାହା ବର୍ଷା ଏଇ ଗୀତଟା ମୁଁ ବାରମ୍ବାର ଶୁଣିବାକୁ ଇଚ୍ଛା କରେ ବାରମ୍ବାର ବି ଶୁଣେ ମତେ ବହୁତ ଶାନ୍ତି ଲାଗେ ଆଉ ଆନନ୍ଦଦାୟକ ଗୀତ ମୋ ପାଇଁ ଏଇଟା ଆଉ
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆପଣ କଲ୍ କଲେ ଆଉ ସେୟାର କଲେ ରହିଲି ନମସ୍କାର
2: ନମସ୍କାର ମ୍ୟାମ୍
0: ଯେଉଁମାନେ ଏପର୍ଯ୍ୟନ୍ତ କଲ୍ କରିନାହାନ୍ତି କଲ୍ କରିକି ମୋ ସହିତ ସେୟାର କରିବେ କରିପାରିବେ ବର୍ତ୍ତମାନ ଆଉ ଗୋଟେ ବି କଲ୍ ଆସିଛି କଲ୍ଟି ନେଇଯିବା ହ୍ୟାଲୋ ନମସ୍କାର କିଏ କହୁଥିଲେ ରେଡିଓର ସାଉଣ୍ଡ ଟିକେ କମ୍ କରିଦିଅନ୍ତୁ ନହେଲେ ଆପଣ ମୋ ସହିତ ଠିକ୍ ସେ କଥା ବି ହେଇପାରିବେନି ହ୍ୟାଲୋ ଶୁଣାଯାଉନି ଆପଣଙ୍କ କଥା ମୁଁ ଆପଣଙ୍କୁ କହିଲି ରେଡିଓର ସାଉଣ୍ଡ କମ୍ କରନ୍ତୁ ନହେଲେ ଆପଣଙ୍କ କଥା ବିଲକୁଲ ବି ମତେ ଶୁଣାଯିବନି ରେଡିଓରେ ତ ଅନ୍ୟମାନେ ଶୁଣିବା ଦୂରର କଥା ତେଣୁ କରିକି ସାଉଣ୍ଡଟା ଟିକେ ବନ୍ଦ କରନ୍ତୁ ଆଉ ମୋ ସହିତ କଥା ହୁଅନ୍ତୁ ଆପଣଙ୍କ କଥାଟା କ୍ଲିୟର ଶୁଣାଯିବ
3: ହ୍ୟାଲୋ
0: ହଁ ଏବେ ଠିକ ଅଛି କୁହନ୍ତୁ କିଏ କହୁଥିଲେ
3: ରାଣୀପଡାରୁ ଅରୂପାନନ୍ଦ ନାୟକ କହୁଥିଲି
0: ଆଚ୍ଛା କୋଉ ଗୀତ ବିଷୟରେ କହିବା ପାଇଁ କଲ୍ କରିଛନ୍ତି କୁହନ୍ତୁ
3: ମତେ ବେଶୀ ଭଲ ଲାଗେ ମ୍ୟାଡାମ ଅମିତା ଅଗ୍ରୱାଲଙ୍କର ଭଜନ ଯେପରି ଆମର ଯୋଉ ଜୟ ମା ଦୁର୍ଗା ସିଂହ ବାହିନୀ ଜୟ ମା ଚଣ୍ଡ ମୁଣ୍ଡ ମାଳିନୀ
0: ଆପଣଙ୍କ ମନ ଖରାପ ଥିଲା ବେଳେ ଆପଣ ଏଇ ଗୀତ ଶୁଣନ୍ତି
3: ଆଜ୍ଞା ଆଉ ଗୋଟେ ଗୀତ ଅଛି ଆମର ମା ପରି ଆଉ କିଏ ସେ ହବ ଝୁଣ୍ଟି ପଡିଲେ ସେ କୋଳ ଧରିବ ଆଉ ଗୋଟେ ଗୀତ ଅଛି ହଉ ସେ ଦୁବ ହଉ ସେ ଦାରୁ ହଉ କାଳିଆ ସୁନ୍ଦର ମନିଳା ଚଳିଆ
0: ମତେ ଲାଗୁଛି ଆପଣ ଏଗୁଡା ଆପଣଙ୍କ ଫେଭରେଟ ଗୀତର ସବୁ ଲିଷ୍ଟ କହୁଛନ୍ତି ଆପଣଙ୍କ ମନକୁ ଭଲ କରିପାରେ କୋଉ ଗୀତରେ ଯେତେବେଳେ ଆପଣଙ୍କ ମନ ଖରାପ ଥାଏ ସେଇ ଗୀତ ବିଷୟରେ କୁହନ୍ତୁ
3: ମତେ ଏଇ ଗୀତଟା ବେଶୀ ଭଲ ଲାଗେ ମ୍ୟାଡାମ ନମିତା ଅଗ୍ରୱାଲଙ୍କର ହଉ ସେ ଦୁବ ହଉ ସେ ଦାରୁ ହଉ କାଳିଆ

0: ହେଇଯିବା ତାପରେ ପରେ ଗୋଟେ ସୁନ୍ଦର ଗୀତ ଅଛି ଆପଣଙ୍କ ଅପେକ୍ଷାରେ। ହ୍ୟାଲୋ
1: ମ୍ୟାଡମ ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ନମସ୍କାର ଆଜ୍ଞା ମ୍ୟାଡମ।
0: ନମସ୍କାର, କିଏ କହୁଥିଲେ?
1: ମୁଁ ରାଜେନ୍ଦ୍ର ମନା କହୁଥିଲି। ଗୀତ କଥା ଶୁଣିକିରି ମୋ ମନ ହେଲା ମୁଁ ଆପଣଙ୍କୁ କଲ କଲି। ଗୋଟେ ବଢିଆ ଗୀତ ଅଛି ସୁଭାଷ ସାର୍ଙ୍କର।
0: କୋଉ ଗୀତ କୁହନ୍ତୁ?
1: ସୁଭାଷ ସାର୍ଙ୍କର ଗୀତ ଅଛି।
0: କୁହନ୍ତୁ କୋଉ ଗୀତ?
1: ଅଲେଖ ବିଶ୍ୱାଳଙ୍କର ଲେଖା ପ୍ରଭୁ ଜଗନ୍ନାଥ, ତୁମ ବିନା ଜଗନ୍ନାଥ କିଛି ଆଉ ନାହିଁ ବୋଲି ବିକଳ୍ପ ବ୍ୟବସ୍ଥା। ଏତେ ଦୁଃଖ ପରେ ବାଧ୍ୟ ହୋଇ ତୁମଠାରେ ରଖିଛି ମୁଁ ଆଶା। ତୁମ ବିନା ଜଗନ୍ନାଥ କିଛି ଆଉ ନାହିଁ ବୋଲି ବିକଳ୍ପ ବ୍ୟବସ୍ଥା। ଏତେ ଦୁଃଖ ପରେ ବାଧ୍ୟ ହୋଇ ତୁମଠାରେ ରଖିଛି ମୁଁ ଆଶା।
0: ବହୁତ ବଢିଆ, ବହୁତ ବଢିଆ ଗାଇଲେ ବି ଆପଣ। ମତେ ବହୁତ ବଢିଆ ଲାଗିଲା ଆପଣଙ୍କ କଣ୍ଠରୁ ଶୁଣି। ଜଣା ପଡୁଛି ବହୁତ ସୁନ୍ଦର ଗୀତ ଗାଇଲେ ଆପଣ।
1: ଶିଖିଥିଲି ଏଇ ଗୀତରେ ମୁଁ ଶିଖିଥିଲି ଡେରେ କାଳିଆ ଦେ ତୋପା ଦେ ଶରଣା ଦେ ଏଇ ଗୀତରେ ମୁଁ ଶିଖିଥିଲି। ସାର୍ ମତେ କହିଥିଲେ ଡେରେ କାଳିଆ ଦେ ତୋପା ଦେ ଶରଣା ଦେ ଏଇ ଗୀତରେ।
0: ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲେ, ନମସ୍କାର।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସେଇ ତିଲ୍ ତାକ ହୋଇ ଆଲୋଚ ଆପଣ
1: ଦିଦି ନମସ୍କାର ମୁଁ ଭୁବନେଶ୍ୱର ସାଲିଆ ସାହିରୁ କହୁଛି ପ୍ରକାଶଚନ୍ଦ୍ର ସାହୁ ଦିଦି ନମସ୍କାର
0: ନମସ୍କାର କେମିତି ଅଛନ୍ତି
1: ହଁ ଦିଦି ଭଲ ଅଛି କାଲି ଯୋଉ ପ୍ରୋଗ୍ରାମ ଟା ଦେଲେ କଲ୍ ଲାଗିଲାନି ଆଉ ଭଲ ପ୍ରୋଗ୍ରାମ ଟା କାଲି ଦେଇଥିଲେ ଆଉ
0: ଆଜି କଣ ଖରାପ ଅଛି
1: ନା ଆଜି ବହୁତ ଭଲ ଦେଇଛନ୍ତି ଦିଦି
0: ତାହେଲେ କୁହନ୍ତୁ କୋଉ ଗୀତ ଏମିତି ଅଛି ଯୋଉଟା ଆପଣଙ୍କ ମନ ଖରାପ ଥିବା ଟାଇମରେ ଆପଣ ଶୁଣନ୍ତି
1: ହଁ ଗୀତ ହଉଛି ଆମର ଆମ ଝିଅ ସକାଳୁ ଗାଧେଇ ସାରିକି ମତେ ନମସ୍କାର କରିସାରିଲାନି ସିଏ ମତେ ତାର 8:30 ପିଲାଙ୍କର ଟ୍ୟୁସନ୍ ହବ ସେ ପିଲାଙ୍କୁ ପାଠ ପଢେଇବେ ପାଠ ପଢେଇ ସାରିକି ଯାହା ଭଲ ମନ୍ଦ ପିଲାଙ୍କୁ ସିଏ ତ ଦେବେ ତାଙ୍କର ଟିଚର ବୋଲିକି ଆଉ ମତେ ଗୋଟେ ମୋ ଝିଅକୁ ଧରିକି ମୁଁ ଯେମିତି ହାତ ଧରିକି ଗୀତ ଗାଉଥିନି ରୋତେ ରୋତେ ହସନା ଶିଖୋ ହସତେ ହସିତେ
0: ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ ମୁଁ ଭାବୁଛି ଗୋଟେ ଦିନ ପୂର୍ବରୁ ବି ଆମେ କଥା ହେଇଥିଲେ ଯେତେବେଳେ ଆପଣଙ୍କ ଫେଭରେଟ୍ ଗୀତ ବିଷୟରେ ମୁଁ ପଚାରିଥିଲି ଆପଣ ଏଇ ଗୀତଟି ହିଁ କହିଥିଲେ ତେଣୁ ଏଇ ଗୀତଟି ଆପଣଙ୍କୁ ବହୁତ ପ୍ରେରଣା ଦିଏ ବୋଲି ମୁଁ ବୁଝିଗଲି କାହିଁକି ନା ଆପଣଙ୍କ ମନକୁ ଏଇ ଗୀତଟି ଖୁସି କରିଦେଇପାରେ ଯେତେବେଳେ ବି ଆପଣ ଖୁସିରେ ଥାନ୍ତୁ ଦୁଃଖରେ ଥାନ୍ତୁ ସବୁବେଳେ ଏଇ ଗୀତ ହିଁ ଶୁଣୁଥିବେ ମତେ ଲାଗୁଛି କାହିଁକି ନା ବାରମ୍ବାର ଆପଣ ସେଇ ଗୀତର ନାଁ ହିଁ କହୁଛନ୍ତି ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ ରହିଲି ନମସ୍କାର
1: ଆଜ୍ଞା
0: ତେବେ ଶ୍ରୋତା ବନ୍ଧୁ ଆପଣମାନେ ମଧ୍ୟ କଲ୍ କରନ୍ତୁ ଏବଂ ଆଉ ଗୋଟିଏ କଲ୍ ଆସିଯାଇଛି ବର୍ତ୍ତମାନ କଲ୍ଟି ନେଇଯିବ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଶ୍ରୋତା ବନ୍ଧୁ ଆପଣମାନେ କଲ୍ କରନ୍ତୁ 06712303153 ନମ୍ବରରେ ଆଉ ମୋ ସହିତ ସେୟାର କରନ୍ତୁ କି ଏମିତି କୋଉ ଗୀତ ଅଛି ଯୋଉ ଗୀତଟି ଆପଣଙ୍କ ମନକୁ ସାନ୍ତ୍ୱନା ଦେଇପାରେ ଆପଣଙ୍କ ମନକୁ ଖୁସି କରିଦେଇପାରେ ଯେତେବେଳେ ଆପଣଙ୍କ ମନ ଦୁଃଖୀ ଥାଏ ଆଉ ଗୋଟେ କଲ୍ ଆସିଯାଇଛି କଲ୍ଟି ନେଇଯିବା ବର୍ତ୍ତମାନ ହ୍ୟାଲୋ
2: ପରୀକ୍ଷା ହାଲତ ବଦଲ ଦେତା କିସ୍ମତ ବଦଲ ଦେତା ଶୁଭ ସକାଳ ନମସ୍କାର ଆଜ୍ଞା
0: ନମସ୍କାର କିଏ କହୁଥିଲେ
2: ଅଶାନ୍ତ କହୁଥିଲି ରାଜେନ୍ଦ୍ର କଟକରୁ
0: କୋଉ ଗୀତ ବିଷୟରେ ଆଜି କହିବେ କୁହନ୍ତୁ
2: ଆଧ୍ୟାତ୍ମିକ ଭଜନ ମୁଁ ଶୁଣିଲେ ମୋର ମାନେ ପୁରା ମୁଡ ହିଁ ଗୋଟେ କଣ୍ଟ୍ରୋଲକୁ ଆସିଯାଏ ସବୁ ପ୍ରକାର ଆଧ୍ୟାତ୍ମିକ ଭଜନ ହିନ୍ଦୀ ହଉ ଓଡିଆ ହଉ ଆଉ ଖାସ କରିକି ମହାପ୍ରଭୁଙ୍କର ସେ ଯୋଉ ଭଜନ ଦେଇଛନ୍ତି ହାତ ନାହିଁ ଗୋଡ ନାହିଁ ସେ ଲୋକମାନେ ପୁଣି ପାଗଳ ଯେ ହାତ ନାହିଁ ତ ଯାଇପାରିବନି ଗୋଡ ନାହିଁ ତ ପହଞ୍ଚି ପାରିବନି କିନ୍ତୁ ସେ ଯୋଉ ଭାବନାରେ ଯୋଉ ସତ୍ୟତା ସୁନ୍ଦରତା ପବିତ୍ରତା ଯାହାର ଥିବ ଆଉ ତାଙ୍କୁ ଡାକିବ ଏବଂ ସେ ପ୍ରତି ମୁହୂର୍ତ୍ତରେ ଆମ ପାଖରେ ଅଛନ୍ତି ପ୍ରତ୍ୟେକ ଆଧ୍ୟାତ୍ମିକ ଭଜନ ହିଁ ମୋର ନିଶ୍ୱାସ ପ୍ରଶ୍ୱାସରେ ମୁଁ ଯୋଉଠି ବି ଯାଉଥାଏ ଯଦି କୋଉଠି ବି ଭଜନ ବାଜୁଥାଏ ତ ମୁଁ ଯେମିତି ହେଲେ ମୁଁ ବ୍ରେକ୍ ହେଇଯାଏ ସେଇଠି 2 ମିନିଟ୍ ପାଇଁକା ଇଏ ହଉଛି ବାସ୍ତବତା
0: ଆଚ୍ଛା ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ ରହିଲି ନମସ୍କାର
2: ନମସ୍କାର
0: ଆପଣଙ୍କ ମନର କଥା ଆଜି ଆପଣମାନେ ସେୟାର କରୁଛନ୍ତି ମୋ ସହିତ ଆଉ ଏମିତି କିଛି ଗୀତ ବିଷୟରେ ବି ସେୟାର କରୁଛନ୍ତି ଯେଉଁ ଗୀତ ସବୁ ଆପଣଙ୍କ ମନକୁ ଖୁସି ଦେଇପାରେ ବା ଆପଣଙ୍କୁ ସାନ୍ତ୍ୱନା ଦେଇପାରେ ଯୋଉ ସମୟରେ ଆପଣ ଦୁଃଖୀ ଥାନ୍ତି ଆଉ ଗୋଟେ କଲ୍ ଆସିଯାଇଛି କଲ୍ଟି ନେଇଯିବା ବର୍ତ୍ତମାନ ହ୍ୟାଲୋ
3: ହ୍ୟାଲୋ ଦିଦି ନମସ୍କାର
0: ସାଇ କହୁଛ ବୋଧେ ସାଇ କୋଉ ଗୀତ ବିଷୟରେ କହିବ
3: ଆଉ ସେମିତି ମୁଁ ତ ଯେତେବେଳେ ମାନେ ମୋ ମନ ଦୁଃଖ ଥାଏ ମୁଁ ମହମ୍ମଦ ଅଜିତଙ୍କର ଗୋଟେ ଗୀତ ଶୁଣେ ସବୁବେଳେ ସେଇଟା ମୁଁ ଶୁଣେ ମୁଁ ସେଇଟା ଗାଇକିରି କହିଦେଉଛି ମୋର ଲୋଡ଼ା ନାହିଁ ହୀରା ମୋତି ମୋର ଲୋଡ଼ା ନାହିଁ ହୀରା ମୋତି ଲୋଡ଼ା ନାହିଁ ଘୋଡ଼ା ହାତୀ ମିଳୁଥାଉ ମୋତେ ଦିଓଳି ଦି ମୁଠା ଭାତ ହେ ନାଥ ଜଗନ୍ନାଥ ହେ ନାଥ ଜଗନ୍ନାଥ ମୋର ତୁଲି ଥାଉ ତମ ଗୀତ ମୋର ତୁଲି ଥାଉ ତମ ଗୀତ ନା କାଢୁ ଗୋ ମୋର ମନ

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି ଆଉ ଆଜି ହେଉଛି ୱାର୍ଲଡ ମ୍ୟୁଜିକ୍ ଡେ ଆଉ ଏହି ଦିନ ଉପଲକ୍ଷେ ଏହି ଦିବସ ଉପଲକ୍ଷେ ଆମେ କଥା ହେଉଛେ ଆପଣଙ୍କ ମନକୁ ଖରାପ ଥିବା ସମୟରେ କୋଉ ଗୀତଟି କୋଉ ସଙ୍ଗୀତଟି ଠିକ୍ କରିଦେଇପାରେ ସେଇ ଗୀତଟିର ନାଁ କ'ଣ ଆଉ ଗୋଟେ କଲ୍ ଆସିଯାଇଛି ବର୍ତ୍ତମାନ ଦେଖିବା କିଏ କଲ୍ କରିଛନ୍ତି ହ୍ୟାଲୋ
1: ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଥିଲେ
1: ମୁଁ ସୋମନାଥ ସାହୁ କହୁଥିଲି ଜିଗରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ମ୍ୟାମ୍
0: ଆଚ୍ଛା କ'ଣ କହିବେ କୋଉ ଗୀତ ବିଷୟରେ କହିବେ

0: ମତେ ଗୋଟେ ଗୀତ ବହୁତ ଭଲ ଲାଗେ ଅକ୍ଷୟ ମହାନ୍ତିଙ୍କର, ତୋ ବିନା ଲାଗେ ନା ଭଲ କିଛି। ଏ ଗୀତରେ ମୋର ଯେତେବେଳେ ମନ ଦୁଃଖ ଥିଲେ ବି ଯାହା ବି ଥାଉ ନା କାହିଁକି ଏ ଗୀତ ବୋଲିଦେଲେ ମୋ ମନ ପୁରା ଖୁସି ହେଇଯାଏ, ମୁଁ ଆଗକୁ ଇନସ୍ପାୟର ହୁଏ କାମ କରିବା ପାଇଁ। ମ୍ୟାମ
1: ବଢିଆ କଥା। ତ ଆଜି ଆପଣଙ୍କ ପିଲାମାନଙ୍କର ସବୁ ଏକ୍ଜାମ ଅଛି?
0: ହଁ, ନିଟ୍ ଏକ୍ଜାମ ଅଛି, ରିଟେଷ୍ଟ। ସେଥିପାଇଁ ମୋ ପିଲାମାନଙ୍କୁ ସବୁ ରହିବ ଶୁଭେଚ୍ଛା। ଆଉ ଆନ୍ତର୍ଜାତିକ ବିଶ୍ୱ ଯୋଗ ଦିବସ, ତାପରେ ପିତାଙ୍କ ଉପରେ ଦିବସ, ତାପରେ ଆପଣ ସବୁ କଥା କହିଛନ୍ତି, ମୋତେ ବହୁତ ଖୁସି ଲାଗୁଛି। ଯାହା ହଉ ଏତେ ମାନେ ହୃଦୟକୁ ମାନେ ସ୍ୱାଗତ ଜଣାଇବା ଭଳିଆ ଟପିକ ରଖୁଛି, ଆମେ ମନର କଥା କହିପାରୁଛି। ମୁଁ ପିଲାଙ୍କୁ ପଢ଼ାଉଥିଲି, ଯେତେବେଳେ ମନ ଟିକେ ପଢ଼େଇକି ଜାମ୍ ହେଇଯାଏ, ମୁଁ ଏଇ ଗୀତ ବୋଲିକି ଦୁଃଖରୁ ସୁଖକୁ କନଭର୍ଟ ହୁଏ। କେବେ ଦୁଃଖ ତ କରେ ନା, କିନ୍ତୁ ଯାହା ଆପଣ ସେଇଭଳିଆ ଟପିକ ରଖିପାରୁଛନ୍ତି, ଆପଣ ଅନ୍ତରର ଗଭୀରତମ ପ୍ରଦେଶରୁ ହୃଦୟରୁ ଆପଣଙ୍କୁ ଅଭିନନ୍ଦନ। ମ୍ୟାମ୍
1: ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର ସୁନ୍ଦର ଶବ୍ଦ କହିଦେଲେ। ମୁଁ
0: ଜୟ
1: ଜଗନ୍ନାଥ, ନମସ୍କାର, ରହିଲି। ଶ୍ରୋତା ବନ୍ଧୁ, ଆପଣମାନେ ବି କଲ୍ କରିପାରିବେ 06712303153 ନମ୍ବରରେ, ଆଉ ମୋ ସହିତ ସେୟାର କରିପାରିବେ ଆପଣଙ୍କ ମନକୁ ଭଲ କରିଦିଏ କୋଉ ଗୀତଟି। କୋଉ ଗୀତ ଶୁଣିଲା ପରେ ଆପଣଙ୍କ ଦୁଃଖୀ ମନ ଖୁସି ହେଇଯାଏ ବା ଆପଣଙ୍କୁ ଟିକେ ରିଲାକ୍ସ ଲାଗେ। ତ ବର୍ତ୍ତମାନ ଆଉ ଗୋଟିଏ କଲ୍ ଆସିଛି, କଲ୍ଟି ନେଇଯିବା। ହ୍ୟାଲୋ,
2: ହ୍ୟାଲୋ, ନମସ୍କାର।
1: ନମସ୍କାର, କିଏ କହୁଥିଲେ?
2: ଭଲ ଲାଗେ। ବାପା ଯେତେବେଳେ ଡିଫେନ୍ସ ଲାଇନ ଥିରେ ବାହାରେ ଡ୍ୟୁଟି କରନ୍ତି, ବର୍ଷକୁ ଥରେ ଘରକୁ ଆସନ୍ତି ଛୁଟି ନେଇକି, ବୋଉ ଏଠି ଇନଲାଇନ ଲେଟର ଲେଖି 7 ଦିନ ସେଠି ପହଞ୍ଚେ, ପୁଣି ବାପା ରିପ୍ଲାଏ ଦିଅନ୍ତି 7-8 ଦିନ ପୁଣି ଏଠି ଆସି ପହଞ୍ଚେ। ମୁଁ ହଷ୍ଟେଲରେ ରହୁଛି, ବାପା ମୋ ପାଇଁ ଲେଟର ଲେଖୁଥିଲେ, ମୁଁ ରଖିଛନ୍ତି ଆସି 7-8 ଦିନରେ, ପୁଣି ଲେଟର ମୁଁ ବାପା କହିଲେ 7-8 ଦିନରେ।
1: ମୋର
2: ବାପା ସେ ଗୀତ ବର୍ଡର ପିକ୍ଚର ସବୁ ଗୀତ ଭଲ ଲାଗେ, କିନ୍ତୁ ସନ୍ଦେଶ ହାତେ ଗୀତ ଭଲ ଲାଗେ, ଯେହେତୁ
1: ଆପଣଙ୍କର ଇମୋସନ ର କନେକ୍ସନ ଅଛି ତା ସହିତ, ସେ ଗୀତ ସହିତ
2: ଆମେ ସେ ବ୍ୟାକଗ୍ରାଉଣ୍ଡ ବଢି ଯାଇଛୁ ନା।
1: ବହୁତ ହି ସୁନ୍ଦର, ବହୁତ ହି ସୁନ୍ଦର ଷ୍ଟୋରି ଆଜି ଆପଣ କହିଲେ। ଗୀତକୁ ନେଇକି ବି ଆମ ଜୀବନର କିଛି ସିଚୁଏସନ ସହିତ ମ୍ୟାଚ୍ ହେଇଯାଏ ଗୀତ, ବେଳେବେଳେ ଆମ ସିଚୁଏସନର ମାନେ ଆମ ଜୀବନର କିଛି କାହାଣୀ ବି କହିଦିଏ ଗୀତ ବେଳେବେଳେ, ଆଉ ସେଟା ଆପଣଙ୍କ ସାଙ୍ଗରେ ଘଟିଛି। ବହୁତ ଧନ୍ୟବାଦ ଆପଣ କଲ୍ କରିକି ସେୟାର କରିଥିବାରୁ, ରହିଲି, ନମସ୍କାର। ସତରେ ଗୀତକୁ ଛାଡିକି ଆମେ ନିଜ ଜୀବନର କଳ୍ପନା ବି କରିପାରିବାନି। ଗୀତ ଆଉ ସଙ୍ଗୀତ ଆମ ଜୀବନର ସାଥୀ ପରି, ଆଉ ଆମ ଜୀବନରେ ଏମିତି ବହୁତ କିଛି କାହାଣୀ ଅଛି, ଆମ ଜୀବନରେ ଏମିତି ବହୁତ କିଛି ପରିସ୍ଥିତି ଅଛି ଯାହା ଗୀତ ବହୁତ ସୁନ୍ଦର ଭାବରେ ଭାଷାରେ ଆମ ପାଖରେ ପହଞ୍ଚେଇ ପାରେ, ଆମ ମନକୁ ବୁଝେଇ ପାରେ। ସେଇଥିପାଇଁ ତ ଆମେ ଗୀତ ଆଉ ସଙ୍ଗୀତକୁ ଏତେ ଭଲ ପାଉ। ଆଉ ଗୋଟିଏ କଲ୍ ଆସିଯାଇଛି, ବର୍ତ୍ତମାନ କଲ୍ଟି ନେଇଯିବା। ହ୍ୟାଲୋ,
3: ହ୍ୟାଲୋ ମ୍ୟାଡମ୍, ନମସ୍କାର।
1: ନମସ୍କାର, କିଏ କହୁଥିଲେ?
3: ମୁଁ ରମେଶ କହୁଥିଲି, ଅକୁମା ଭାବରୁ ଢେଙ୍କାନାଳରୁ।
1: କୋଉ ଗୀତ ବିଷୟରେ କହିବେ ଆଜି?
3: ମ୍ୟାଡମ୍, ଗୋଟେ ଗୀତ ଥିଲା ଉଲ୍କାର, ଅଭିମାନିନୀ ଅମାନିଆ ଦେଉ ନାଚି ନାଚି ନାଚି ଯାଏ ହରାଇ ତନୁ ମନେ। ଏଇଟା ମ୍ୟାଡମ୍ ଯେତେବେଳେ ମନ ଦୁଃଖ ଥାଏ ଏ ଗୀତଟା ମୋତେ ଶୁଣିଦେଲେ ମତେ ବହୁତ ବଢିଆ ଲାଗେ। ଏମିତି ତ ବହୁତ ଗୀତ ଅଛି, କିନ୍ତୁ ଏଇ ଗୀତ ମୋତେ ଗୁଣଗୁଣ ଭଲ ଲାଗେ।
1: ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି, ନମସ୍କାର।

ମ୍ୟୁଜିକାଲି ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ ସ୍ୱାଗତ କରୁଛି ଆପଣମାନଙ୍କୁ ମୁଁ ଆପଣଙ୍କ କୋୟା ଶ୍ରୋତାବନ୍ଧୁ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 10:00 ହୋଇସାରିଛି ଆପଣମାନଙ୍କ ଫେଭରେଟ୍ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଆରମ୍ଭ କରିଦେବା ତେବେ ରେନ୍ବୋ ଏସ୍ଏମ୍ଏସ୍ରେ ଆଜି ଆପଣମାନେ ଶୁଣିପାରିବେ ନିଜ ମନ ପସନ୍ଦର ଗୀତ ଆଜି ହେଉଛି ୱାର୍ଲ୍ଡ ମ୍ୟୁଜିକ୍ ଡେ ସୋ ଆପଣଙ୍କ ଫେଭରେଟ୍ ଗୀତ ଆପଣ କାହାକୁ ଡେଡିକେଟ୍ ମଧ୍ୟ କରିପାରିବେ ନିଜ ଫେଭରେଟ୍ ଗୀତ ଶୁଣିବା ପାଇଁ ମୋତେ ମେସେଜ୍ ମଧ୍ୟ କରିପାରିବେ ତ ମେସେଜ୍ କେମିତି କରିବେ କହିଦେଉଛି ନିଜ ମୋବାଇଲ୍ର ମେସେଜ୍ ବକ୍ସକୁ ଯିବେ କ୍ୟାପିଟାଲ୍ ଲେଟର୍ରେ ଲେଖିବେ ଏଫ୍ଏମ୍ଆର୍ସି ସ୍ପେସ୍ ଦେଇ ଫିଲ୍ମ ବା ଆଲବମ୍ର ନାଁ ଲେଖିବେ ସ୍ପେସ୍ ଦେଇ ଗୀତର ନାଁ ଲେଖିବେ ଆଉ ପଠାଇଦେବେ ଆମ ନମ୍ବର 09495963210 କୁ ହ୍ୱାଟ୍ସଆପ୍ ନମ୍ବର ମଧ୍ୟ ଅଛି ଯାହା ମାଧ୍ୟମରେ ଆପଣ ମୋ ପାଖକୁ ମେସେଜ୍ କରିପାରିବେ 8895254200 ହେଉଛି ହ୍ୱାଟ୍ସଆପ୍ ନମ୍ବର

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସେଇ ତେଲତାଏ କୟାଲ ଆପଣମାନଙ୍କ ସାଥିରେ ଅଛି ଆଉ ରେନ୍ବୋ ଏସ୍ଏମ୍ଏସ୍ ପ୍ରୋଗ୍ରାମ୍ରେ ବର୍ତ୍ତମାନ ଆଜିର ଫାର୍ଷ୍ଟ ମେସେଜ୍ଟି ଆସିଯାଇଛି ରେମୁଣ୍ଡାରୁ ଆୟୁଷ ସତ୍ୟଭାମା ଆଉ ଲିଙ୍ଗରାଜ ମେହେର ଶୁଣିବା ପାଇଁ ଚାହିଁଛନ୍ତି ହିରୋ ଚଳଚ୍ଚିତ୍ରରୁ ଲମ୍ବି ଜୋଦାଇ ଯେଉଁମାନେ ଏପର୍ଯ୍ୟନ୍ତ ମେସେଜ୍ କରିନାହାନ୍ତି ହ୍ୱାଟ୍ସଆପ୍ରେ ମେସେଜ୍ କରିପାରିବେ 8895254200 ନମ୍ଘରରେ

ଗୀତ ଡେଡିକେଟ୍ କରିକି ତାହେଲେ ଡେଫିନେଟଲି କରନ୍ତୁ। ହ୍ୱାଟ୍ସଆପ୍ ନମ୍ବରଟି କହିଦେଉଛି 8895254200। ଏଇ ନମ୍ବରରେ ମୋତେ ମେସେଜ୍ କରନ୍ତୁ ଆଉ କୁହନ୍ତୁ କୋଉ ଗୀତଟି ଆପଣ ଶୁଣିବା ପାଇଁ ଚାହୁଁଛନ୍ତି ବା କାହାକୁ ଡେଡିକେଟ୍ କରିବା ପାଇଁ ଚାହୁଁଛନ୍ତି। ଆଜିର ପରବର୍ତ୍ତୀ ମେସେଜ୍ ଅଛି ମୋ ପାଖରେ ଜାସ୍ମିନ୍ଙ୍କର, ଯିଏ ଆଠଗଡ଼ରୁ ଲେଖିଛନ୍ତି ଏଇ ମେସେଜ୍ଟିକୁ ଏବଂ ଗୁଡ୍ ମର୍ଣ୍ଣିଂ କହିଛନ୍ତି ସମସ୍ତଙ୍କୁ ଶୁଣିବା ପାଇଁ ଚାହିଁଛନ୍ତି। ପରଦେଶ ଚଳଚ୍ଚିତ୍ରରୁ ମେରି ମେହବୁବା ଗୀତ, ଏହି ଗୀତଟିକୁ ମୁଁ ନିଶ୍ଚୟ ପ୍ଲେ କରିଦେବି, ପରେ ପରେ ଆପଣମାନେ ଶୁଣିପାରିବେ ଆଉ ଗୋଟିଏ ସୁନ୍ଦର ଗୀତ। ଏବଂ ଗୀତଟି ଅଛି ଦିଲ ମେ ଆଗ ଲଗାଇ ସାବନ କା ମହିନା, ବହୁତ ହି ବଢିଆ ଗୀତଟି, ଅଲଗ ଅଲଗ ଚଳଚ୍ଚିତ୍ରରୁ ସମୀର, ସଙ୍ଗୀତା ପଣ୍ଡା, ତେଲେଙ୍ଗା ପେଣ୍ଠ, କଟକରୁ ଶୁଣିବା ପାଇଁ ଚାହିଁଛନ୍ତି। ଷ୍ଟେ ଟ୍ୟୁନ୍ଡ।

ଦେଖୁଛନ୍ତି କୃପା ସିନ୍ଧୁ କବି ଭୁବନେଶ୍ୱରରୁ ଶୁଣିବା ପାଇଁ ଚାହିଁଛନ୍ତି ଜହ୍ନୁଏ ଏକା ବହୁତ ହି ସୁନ୍ଦର ଓଡ଼ିଆ ଗୀତଟି ଏ ଗୀତଟିକୁ ମୁଁ ନିଶ୍ଚୟ ଆପଣଙ୍କ ପାଇଁ ପ୍ଲେ କରିଦେବି ଏନ୍ଜୟ କରନ୍ତୁ ଆଜିର ପରବର୍ତ୍ତୀ ମେସେଜଟି ବର୍ତ୍ତମାନ ଅଛି ମୋ ପାଖରେ ଆଉ ଅନେକ ଗୁଡ଼ିଏ ମେସେଜ ମଧ୍ୟ ଆସିଛି ତେବେ ଅନେକ ଗୁଡ଼ିଏ ମେସେଜ ଭିତରେ ଆଉ ଗୋଟିଏ ସୁନ୍ଦର ମେସେଜ ମଧ୍ୟ ଆସିଛି ଯେଉଁ ମେସେଜଟି ମୁଁ ଆପଣଙ୍କୁ ପଢ଼ିକି ଶୁଣେଇବି ଏବଂ କିଏ ଲେଖିଛନ୍ତି ସେ କଥା ମଧ୍ୟ କହିବି ଆପଣମାନେ ଶୁଣୁଥାନ୍ତୁ ଆପଣଙ୍କ ପସନ୍ଦର ଗୀତ କେବଳ 100.4 ଆକାଶବାଣୀ ଏଫ୍ଏମ୍ ଡି ଇନ୍ମୁକଡେକ୍ ଦିଲ୍ ସେ ଦିଲ୍ ତେକ୍ରେ

ହାଇ ନମସ୍କାର ଗୁଡ୍ ଆଫ୍ଟରନୁନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମସ୍ତଙ୍କୁ ପ୍ରଥମେ ତ ହ୍ୟାପି ୱାଲା ସନ୍ଡେ ସୋ ଏଇ ୱିକେଣ୍ଡ ଆସିଗଲେ ସମସ୍ତଙ୍କ ମାଇଣ୍ଡ ହେଇଯାଏ ଫ୍ରେଶ କାହିଁକି ନା ହୋଲ୍ ୱିକ୍ର ହସଲ ପରେ ଆଜି ଗୋଟେ ଦିନ ମିଳିଯାଇଥାଏ ନିଜ ପାଇଁ ନିଜ ସହିତ ବିତେଇବା ପାଇଁ ଏନ୍ଜୟ କରିବା ପାଇଁ ଆଣ୍ଡ ନିଜକୁ ରିଚାର୍ଜ କରିବା ପାଇଁ ସୋ ଆଣ୍ଡ ଆପଣଙ୍କର ଏଇ ମିଡ୍ ଆଫ୍ଟରନୁନ୍କୁ ପୁରା ବନେଇବା ପାଇଁ ଏନର୍ଜେଟିକ ବନେଇବା ପାଇଁ ସୁଭି ଆପଣଙ୍କ ସହିତ ଯୋଡ଼ି ହେଇଯାଇଛି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ସୋ ଷ୍ଟୁଡିଓ ଘଡ଼ିରେ ବାଜି ସାରିଛି ମଧ୍ୟାହ୍ନ 12 ସୋ ହେଇସାରିଛି ଆଫ୍ଟରନୁନ୍ ଆଣ୍ଡ ସୋ ମଧ୍ୟ ସ୍ଟାର୍ଟ ହେଇସାରିଛି ଗୀତରେ ମିତରେ ସୋ କିଛି କଥା କିଛି ଗୀତ ନେଇ ଆପଣଙ୍କ ପାଖରେ ପହଞ୍ଚି ଯାଇଛି ସୁଭି ସୋ ଫ୍ରେଣ୍ଡସ୍ ଏଇ ସନ୍ଡେ ଆମ ୱିକେଣ୍ଡ ହିସାବରେ କେବେଠୁ ବହୁତ ସାରା ଇମ୍ପୋର୍ଟାଣ୍ଟ କାମ କରିଆସିଛି କାହିଁକି ନା ଆଜି ଗୋଟେ ଦିନ ଆମର ପର୍ସନାଲ କାମ ପାଇଁ ଟାଇମ୍ ଥାଏ ସୋ ଆଜି ଗୋଟେ ଦିନ ହିଁ ଆମେ ପର୍ସନାଲ କାମ କରିଥାଉ ବଟ୍ କେବେ ଆପଣଙ୍କ ମାଇଣ୍ଡରେ କ୍ୱେଶ୍ଚିନ୍ ଆସିଛି କି ସନ୍ଡେ କୋ ସନ୍ଡେ ବନା ତା କୌନ୍ ହେ ଅର୍ ସନ୍ଡେ ହିଁ କ୍ୟୁ ରବିବାର ହିଁ କାହିଁକି ଛୁଟି ହେଲା ସପ୍ତାହ ଭିତରେ ଏତେ ସାରା ବାର ଥାଉଥାଉ ସୋ ଫ୍ରେଣ୍ଡସ୍ ଏଇ ସବୁ କ୍ୱେଶ୍ଚିନ୍ ଆନ୍ସର ନେଇ ଆଜି ସୁଭି ଆପଣଙ୍କ ସହିତ ଏଇ ୱାର୍ମ ସନ୍ଡେର ଆଫ୍ଟରନୁନ୍ ଯୋଡ଼ି ହେଇଯାଇଛି ଆଣ୍ଡ ଆପଣମାନେ ମଧ୍ୟ ଯୋଡ଼ି ଯାଆନ୍ତୁ ଆମ ସହିତ ବହୁତ ମାତ୍ରାରେ ଆଣ୍ଡ ଏନ୍ଜୟ କରନ୍ତୁ କିଛି ମ୍ୟୁଜିକ୍ କିଛି ଗସିପ୍ ଆଣ୍ଡ ସେୟାର କରନ୍ତୁ ଆପଣଙ୍କର ବି ଥଟ୍ ଆମ ସହିତ ଆଣ୍ଡ ଏଇ ସିଲସିଲା ଜାରି କରିବା ଷ୍ଟାର୍ଟ କରିବା ଗୋଟେ ବହୁତ ହି ଖାସ୍ ବ୍ୟୁଟିଫୁଲ୍ ସା ମ୍ୟୁଜିକାଲ ଟ୍ରାକ୍ ଯାହାକୁ ଆୱାଜ ଦେଇଛନ୍ତି ଲିଜେଣ୍ଡରୀ ସିଙ୍ଗର ସୋନୁ ନିଗମ ଆଣ୍ଡ ତାପରେ ପୁଣି ମୁଁ ଆପଣଙ୍କୁ ସେଇ କ୍ୱେଶ୍ଚିନ୍ ନା ଆନ୍ସର ଦେବାକୁ ୱାପସ ଆସିଯିବି କି ସନ୍ଡେ କୋ ସନ୍ଡେ ବନାତା କୌନ୍ ହେ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍। ସୋ ଚାଲିଛି କିଛି କଥା କିଛି ଗୀତ ଆଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶୁଭି ଅଛି ଆପଣଙ୍କ ସହିତ ଏଇ ୱାର୍ମ ଆଫ୍ଟରନୁନ୍ରେ। ଫ୍ରେଣ୍ଡସ୍, ଏଇ ସଣ୍ଡେ ଆମ ପାଇଁ ଯେତିକି ରିଲାକ୍ସିଂ, ଆମ ଭାରତରେ ଏଇ ରବିବାରକୁ ଛୁଟି ଘୋଷଣା ହେବାର ସେତିକି ଗୋଟେ ଷ୍ଟ୍ରଗଲିଂ ହିଷ୍ଟ୍ରି ରହିଛି। ଯେତେବେଳେ ଇଂରେଜମାନେ ଆମକୁ ଶାସନ କରୁଥିଲେ ସେତେବେଳେ ଲେବର ମାନେ ହୋଲ୍ ୱିକ୍ କାମ କରୁଥିଲେ, ନିଜକୁ ବହୁତ ହି ପରିଶ୍ରମ କରୁଥିଲେ, ନିଜର ଜମା ବି ବିଶ୍ରାମ ନଥିଲା, ଯୋଉଟାକି ସେମାନଙ୍କ ପାଇଁ ବହୁତ ହି କଷ୍ଟଦାୟକ ଥିଲା। ସମାଜ

ସଂସ୍କାରକ ନାରାୟଣ ମେଘାଜୀ ଲୋଖାଣ୍ଡେ ଏଥିପାଇଁ ବହୁତ ସଂଗ୍ରାମ କରିଥିଲେ ଏଣ୍ଡ ତାଙ୍କର ହିଁ ନିରନ୍ତର ପ୍ରୟାସ ପରେ ବ୍ରିଟିଶ ସରକାର ନିୟମ ପରିବର୍ତ୍ତନ କଲେ। 1980 ମସିହା ଜୁନ୍ 10 ତାରିଖ ଠାରୁ ରବିବାରକୁ ଦେଶରେ ଛୁଟି ବୋଲି ଘୋଷଣା କରାଗଲା। ନିହାତି ଭାବରେ ଆମେ ସମସ୍ତେ ନାରାୟଣ ମେଘାଜୀ ଲୋଖାଣ୍ଡେଙ୍କ ପାଖରେ କୃତଜ୍ଞ, ଗ୍ରେଟଫୁଲ, କାହିଁକିନା ତାଙ୍କ ଯୋଗୁଁ ହିଁ ଆଜି ଆମେ ଏଇ ସଣ୍ଡେକୁ ଏଇଠି ବସି ମ୍ୟୁଜିକ୍ ସହିତ ଏଞ୍ଜୟ କରିପାରୁଛେ। ସୋ ଫ୍ରେଣ୍ଡସ୍, ସଣ୍ଡେକୁ ମନଭରି ଏଞ୍ଜୟ କରନ୍ତୁ, କାହିଁକିନା ଏଥିପାଇଁ କାହାକୁ ସଂଗ୍ରାମ କରିବାକୁ ପଡ଼ିଛି। କ'ଣ ଆପଣ ଏ କଥା ଜାଣିଥିଲେ କି? ସୋ ସଣ୍ଡେ ପାଇଁ ସମସ୍ତେ ଆମେ ତାଙ୍କ ପାଖରେ ଋଣୀ ଆଣ୍ଡ ସଣ୍ଡେକୁ ଆମେ ମନ ଭରି ଉପଭୋଗ କରିବା, ଏଞ୍ଜୟ କରିବା, କାହିଁକିନା ଏଇ ସଣ୍ଡେ ଗଲେ ପୁଣି ଗୋଟେ ହୋଲ୍ ୱିକ୍ ୱେଟ୍ କରିବାକୁ ପଡ଼ିବ ଆଉ ଗୋଟିଏ ସଣ୍ଡେ ପାଇଁ। ସୋ ସଣ୍ଡେକୁ ମନ ଭରି ଏଞ୍ଜୟ କରନ୍ତୁ ଆଣ୍ଡ ଶୁଣୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ।

સુજય છે કિછી કથા કિછી ગીતા સુભ્ય છે આપણક સહિત ટ્યુન કરીછંતિ આપણક ફેવરેટ મ્યુઝિકલ એફએમ સ્ટેશન 100.4 આકાશવાણી એફએમ રેઇનબો કટક દિલ સે દિલ તક ફ્રેન્ડ્સ ઇંગ્લિશ રે સન્ડે હેઉ કે ઓડિયા રે રવિવાર સબુર અર્થ હેઉછી સૂર્યંકર દિન ଆଗକାଳର ବି ଜୀବନର ମୁଖ୍ୟ ଉତ୍ସ ରୂପେ ସୂର୍ଯ୍ୟଙ୍କୁ ବିବେଚନା କରାଯାଉଥିଲା ଏଣ୍ଡ ଆମେ ଜାଣିଛେ ଆମେ ସୂର୍ଯ୍ୟଙ୍କୁ କହୁ ସକଳ ଶକ୍ତିର ଆଧାର ତେଣୁ ଏହି ରବିବାରକୁ ସୌର ଦିବସ ଭାବରେ ରେସ୍ପେକ୍ଟ କରାଯାଉଥିଲା ଏଣ୍ଡ ଆମେ ଏବେ ମଧ୍ୟ ସୂର୍ଯ୍ୟଙ୍କୁ ପୂଜା କରୁଛେ ଆଗରୁ ମଧ୍ୟ ସୂର୍ଯ୍ୟଙ୍କୁ ପୂଜା କରିଆସିଛେ ସେଥିପାଇଁ ଏହି ରବିବାର ଦିନ ହିଁ ସୂର୍ଯ୍ୟ ପୂଜା ନିହାତି ଭାବରେ କରାଯାଇଥାଏ ସୂର୍ଯ୍ୟ ଆମକୁ ପଜିଟିଭ୍ ଏନର୍ଜି ଦେଇଥାନ୍ତି ଏବଂ ସୂର୍ଯ୍ୟ ଯେହେତୁ ଆଲୋକର ପ୍ରତୀକ ଆମ ସମୃଦ୍ଧିର ପ୍ରତୀକ ତେଣୁ ତାଙ୍କୁ ପୂଜା କରିବାଟା ନିହାତି ଦରକାର ସୋ ସପ୍ତାହର ଅନ୍ୟ ଦିନ ଅପେକ୍ଷା ସଣ୍ଡେ ହିଁ ହେଇଥାଏ ବହୁତ ହିଁ ସ୍ପେଶାଲ ସୋ କ'ଣ ଆପଣ ଆପଣଙ୍କର ସଣ୍ଡେକୁ ସ୍ପେଶାଲ ବନାଉଛନ୍ତି ନା ନାହିଁ ଆପଣଙ୍କର ନିଜ କାମ ସହିତ ଆପଣଙ୍କ ସଣ୍ଡେକୁ ଆହୁରି ସ୍ପେଶାଲ ଆହୁରି ମ୍ୟୁଜିକାଲ ବନାଇବା ପାଇଁ ହିଁ ଆପଣଙ୍କ ସହିତ ଅଛି ମ୍ୟୁଜିକାଲ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

0: ଲୋକଙ୍କ ସରକାରଙ୍କ ଦୁଇ ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
1: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ। ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
0: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗର ମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡ଼କ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
1: ବିକାଶର ଧାରା ଓଡ଼ିଶା ସାରା।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍। ସୋସିଆଲି ଥିଲା କିଛି କଥା କିଛି ଗୀତ ଆଣ୍ଡ ଆପଣଙ୍କ ସହିତ କଥା ହଉ ହଉ ଆପଣଙ୍କ ପାଖରେ ଗୀତ ପହଞ୍ଚଉ ପହଞ୍ଚଉ। କେତେବେଳେ ହିଁ ସମୟ ଇସାରା ଦେଲାଣି ଏଇ ଶୋ କୁ ଏଣ୍ଡ କରିବା ପାଇଁ, କାହିଁକି ନା ଆଗକୁ ଆପଣଙ୍କ ସହିତ ମଧ୍ୟ ଅଛି ଆହୁରି ଢେର ସାରା କଥାବାର୍ତ୍ତା। ସୋ ଫ୍ରେଣ୍ଡସ୍, ଆଜି ରହିଛି ଇଣ୍ଟରନ୍ୟାସନାଲ ୟୋଗା ଡେ। ସୋ ନିହାତି ଭାବରେ ଆଜି ସଣ୍ଡେକୁ ୟୋଗା ଡେ ରହିଛି ଏବଂ ଏଇ ସଣ୍ଡେ ହିଁ ଗୋଟେ ଭଲ ଷ୍ଟାର୍ଟ କରିବା ପାଇଁ ଗୋଟେ ଭଲ ଦିନ ହେଇଥାଏ। ସୋ ଫ୍ରେଣ୍ଡସ୍, ନିଜର ଶରୀରକୁ ନିଜର ମସ୍ତିଷ୍କକୁ ସୁସ୍ଥ ଏବଂ ଶାନ୍ତ ରଖିବା ପାଇଁ ୟୋଗା ଆମ ଲାଇଫ୍ରେ ନିହାତି ଜରୁରୀ। ଏଇ ୟୋଗାର ଇମ୍ପୋର୍ଟାନ୍ସକୁ ବୁଝିବା ପାଇଁ ଏବଂ ଜାଣିବା ପାଇଁ ହିଁ ଆଜି ସେଲିବ୍ରେଟ୍ କରାଯାଉଛି ହୋଲ୍ ୱାର୍ଲ୍ଡରେ ଇଣ୍ଟରନ୍ୟାସନାଲ ୟୋଗା ଡେ। ସୋ ଫ୍ରେଣ୍ଡସ୍, ସୁବି ପୁଣି ଆପଣଙ୍କ ପାଖକୁ ଫେରିବ ଦିନ 10:10। ସୋ ଆଜି ଚର୍ଚ୍ଚାରେ ନେଇକି, ସୋ ଆପଣମାନେ ବି ଜାଣନ୍ତି ଆଜି ଚର୍ଚ୍ଚାରେ ଆପଣମାନେ ମୋ ସହିତ SMS ବା ହ୍ୱାଟ୍ସଆପ୍ ଜରିଆରେ ଯୋଡ଼ି ହୁଅନ୍ତି। ସୋ ଆଜି ଆପଣମାନଙ୍କ ପାଇଁ ବିଷୟ ରହିଛି ଆପଣଙ୍କ ଜୀବନରେ କେଉଁ ଯୋଗାସନ ଆପଣ ପସନ୍ଦ କରନ୍ତି କରିବା ପାଇଁ ଏବଂ ଏହା ଆପଣଙ୍କ ଲାଇଫ୍ରେ କ'ଣ ବେନିଫିଟ୍ ଦେଇଛି ସେ ବିଷୟରେ ଆମକୁ

କରିଛନ୍ତି 100.4 ଆକାଶ ବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ୍ ଶୁଭି ଅଛି ଆପଣଙ୍କ ସହିତ ପହଞ୍ଚୁଛି ଆପଣଙ୍କ ପାଖରେ କେତୋଟି ପୁରୁଣା ଓଡ଼ିଆ କଥାଚିତ୍ର ଗୀତ ଏବଂ ପରବର୍ତ୍ତୀ କେତୋଟି ରହିଛି କଥାଚିତ୍ର ଘର ବାହୁଡ଼ାରୁ ସିଙ୍ଗର ଅଛନ୍ତି ସିକନ୍ଦରା ଆଲାମ ଏବଂ ନିର୍ମଳା ମିଶ୍ର ଷ୍ଟେ ଟ୍ୟୁନ୍ ଦିଲ୍ ସେ ଦିଲ୍ ତାକ୍